ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଇଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଉପଲବ୍ଧ। ସମୟ ବର୍ତ୍ତମାନ ପ୍ରାତଃ 5:57 ମାଙ୍ଗଳିକ।

କୌଣସି ବି ପରିସ୍ଥିତିରେ ମନକୁ ବ୍ୟଥିତ ହେବାକୁ ଦିଅନ୍ତୁ ନାହିଁ। ଆତ୍ମା ଉପରେ ବିଶ୍ୱାସ କରି ଆତ୍ମନିଷ୍ଠ ହୁଅନ୍ତୁ। ଦେଖିବେ ନିର୍ଭୟତା ଆପଣଙ୍କର ଦାସ ପାଲଟିଯିବ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ପୁରାତନ ରଚନାରୁ ଏଥିଲେ ଶିଳ୍ପୀ ରଘୁନାଥ ପାଣିଗ୍ରାହୀ। ପରବର୍ତ୍ତୀ ଶିଳ୍ପୀ ସାଧନା ଦାସ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ସୁଭଦ୍ରା କମିଲାଙ୍କ ରଚନା।

ଏଥର ଶିଳ୍ପୀ ବେଣୁଧର ସୁବୁଦ୍ଧି ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ବାବାଜୀ ଚରଣ ଜେନାଙ୍କ ରଚନା।

ଏହି ଭକ୍ତି ଗୀତଟି ସହିତ ଶେଷ କଲୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ତୁଳସୀଦାସ ବିରଚିତ ରାମଚରିତ ମାନସ।

0: ରାମଚରିତ ମାନସ ଶୁଣିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ, ଆପଣ କୌଣସି ବଡ଼ ଅଫିସର ବା ଉଚ୍ଚ ଅଧିକାରୀଙ୍କ ସହ ଦେଖା କରିବାକୁ ଚାହୁଁଛନ୍ତି ତ ପ୍ରଥମେ ବୁଝି ନିଅନ୍ତି ତାଙ୍କ ସହିତ ସାକ୍ଷାତ କରିବାର ଉପଯୁକ୍ତ ସମୟଟି କେତେବେଳେ ସମ୍ଭବପର ହେବ। ସେ କେତେବେଳେ ଖାଲି ସମୟ ପାଆନ୍ତି, ଆପଣଙ୍କର ବ୍ୟକ୍ତିଗତ ସମସ୍ୟାଗୁଡ଼ିକୁ ଶୁଣିବା ପାଇଁ କେତେ ସମୟ ଦେଇପାରିବେ, ଏସବୁ ଉତ୍ତମ ରୂପେ ବୁଝିପାରିବା ପରେ ତାଙ୍କୁ ଦେଖା କରନ୍ତି। ଦେଖା କରିବା ପୂର୍ବରୁ ସମୟ ପ୍ରତି ନିଶ୍ଚିତ ଭାବେ ସତର୍କ ହେବା କଥା, କାହିଁକି ନା ବିଳମ୍ବରେ ପହଞ୍ଚିଲେ ତାଙ୍କ ସହିତ ଦେଖାଇ ପାରିବନି, କିମ୍ବା ସମୟ ପୂର୍ବରୁ ପହଞ୍ଚିଲେ ଅଯଥା ଆପଣ ବାହାରେ ବସି ବସି ରହିବାକୁ ପଡ଼ିବ। ଥରେ ଯଦି ଠିକ୍ ସମୟରେ ତାଙ୍କ ସହିତ ସାକ୍ଷାତ ନ ହୁଏ ତାହେଲେ ପୁଣି ଏହି ସୁଯୋଗ ମିଳିବ ନାହିଁ। ସେଥିପାଇଁ ଠିକ୍ ସମୟରେ ସାକ୍ଷାତକାର ପାଇ ଉପସ୍ଥିତ ହୋଇଯାଆନ୍ତି ଆପଣ। ସାକ୍ଷାତ ସମୟରେ ନିଜର ସମସ୍ତ ବିଷୟ ତାଙ୍କରି ଆଗରେ ଉପସ୍ଥାପନା କରନ୍ତି, ଆଉ କହିବା ସମୟରେ ଅଳ୍ପ

0: ଶବ୍ଦରେ ଯେପରି ବୋ କଥା କହିହେବ ସେ କଥା ମଧ୍ୟ ଚିନ୍ତା କରି ପ୍ରାଞ୍ଜଳ ଭାବେ ବୁଝାଇବାକୁ ଚେଷ୍ଟା କରନ୍ତି। ଦେଖା ସାକ୍ଷାତ ହେବା ପରେ ମନଟା ଟିକିଏ ହାଲୁକା ହୋଇଯାଏ ଆଉ ମନରେ ଏତିକି ସନ୍ତୋଷ ଆସେ ଯେ ଆପଣ ସମୟଟିକୁ ଠିକ୍ ଭାବରେ ଉପଯୋଗ କରିଛନ୍ତି, କୌଣସି ବିଷୟ ବାଦ୍ ପଡ଼ିନି। ସେଇ ଯେଉଁ ମୂଲ୍ୟବାନ ସମୟ କେଇ ମୁହୂର୍ତ୍ତ ମିଳେ ତାହା କେବଳ ଅନୁଭବ ହିଁ ଜାଣେ। ସୁଧୀବୃନ୍ଦ, ଜଣେ ଉଚ୍ଚ କର୍ମକର୍ତ୍ତାଙ୍କ ସହିତ ସାକ୍ଷାତ କରିବା ପାଇଁ ଆପଣ ଯେତିକି ସମୟକୁ ସତ୍ ବିନିଯୋଗ କରନ୍ତି, ସେହିଭଳି ଭଗବାନଙ୍କ ସହିତ ମିଳିତ ହେବା ପାଇଁ ସମୟର ମୂଲ୍ୟ ମଧ୍ୟ ଜାଣିବା ଦରକାର। ଆମର ଦୈନନ୍ଦିନ ଜୀବନରେ କର୍ମ ସହିତ କୁକର୍ମ ମଧ୍ୟ ଚାଲିଛି। କୁର୍ମ ହୋଇକି ଘଣ୍ଟା କଣ୍ଟା ଧରି ଆମେ ମଧ୍ୟ ଧାଇଁଛେ, ସବୁବେଳେ କିଛି ନା କିଛି ଚିନ୍ତା ମନକୁ ଘାରୁଛି। ତଥାପି ଆମେ ଚାହିଁଲେ କ'ଣ ଏହି ସମୟ ଭିତରୁ କିଛି ମିନିଟ୍ ତାଙ୍କ ପାଇଁ ଦେଲେ ହୁଅନ୍ତାନି? ଆପଣ ଜାଣନ୍ତି, ଭଗବାନଙ୍କ ସହ ମିଶିବା ପାଇଁ ତାଙ୍କ ନିକଟକୁ ପ୍ରବେଶପତ୍ର ପଠାଇବା ଦରକାର ନାହିଁ, କିମ୍ବା ପୂର୍ବରୁ ସମୟ ଧାର୍ଯ୍ୟ କରିବାର କୌଣସି ଆବଶ୍ୟକତା ନାହିଁ। ଭଗବାନଙ୍କ ନିକଟରେ ନିଜର ଆପତ୍ତି, ଅଭିଯୋଗ, ବିନତି, ପ୍ରଣତି ଏସବୁ ଜଣାଇବା ପାଇଁ ହଜାର ହଜାର ଲୋକ ତାଙ୍କ ନିକଟକୁ ଯାଉଛନ୍ତି। ସେ କେବେ ହେଲେ ମଧ୍ୟ କାହାକୁ ନିରାଶ କରନ୍ତି ନାହିଁ, ସେ ସମସ୍ତଙ୍କୁ ସମୟ ଦେଇ ଆସିଛନ୍ତି ଆଉ ଦେଉଛନ୍ତି ମଧ୍ୟ। ସେ ସମସ୍ତଙ୍କ କଥା ଶୁଣୁଛନ୍ତି, କାହା ପ୍ରତି ପକ୍ଷପାତ କରୁନାହାନ୍ତି। କିନ୍ତୁ ବଡ଼ କଥା ହେଲା ଆମେ ଆମର ମନୋଭାବକୁ ତାଙ୍କ ନିକଟରେ କିଭଳି ଭାବରେ ଉପସ୍ଥାପନା କରୁଛୁ। ଦେଖନ୍ତୁ, ଆମେ ଭୁଲ କରୁଛୁ କିନ୍ତୁ ଭୁଲ ମାନିବାକୁ ପ୍ରସ୍ତୁତ ନୁହଁ। ଆମେ ଅନ୍ୟାୟ କରୁଛୁ ତଥାପି ଅନୁଶୋଚନା ନାହିଁ। ଯେପରି ଅନେକ ବ୍ୟକ୍ତି ଦୋଷ ଓ ଦୁର୍ବଳତା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଲୁଚାଇଥାନ୍ତି, ସେହିଭଳି ଭଗବାନଙ୍କ ନିକଟରେ ମଧ୍ୟ ଅନେକ ଦୋଷ ତ୍ରୁଟିକୁ ପ୍ରକାଶ କରିନଥାଉ। ଯାହାଙ୍କର ଆଖି ଦୁଇଟି ସମଗ୍ର ସଂସାରର ଅଣୁ ପରମାଣୁକୁ ଦେଖିପାରୁଛି, ସେ କ'ଣ ଆମ ଅନ୍ତରରେ ଥିବା ସଦ୍ଗୁଣ ଦୁର୍ଗୁଣ ଦେଖିପାରୁନଥିବେ? ନିଶ୍ଚୟ ଦେଖୁଥିବେ। ସହସ୍ର ଶୀର୍ଷ ପୁରୁଷ ସହସ୍ରାକ୍ଷ ସହସ୍ରପାତ ସ୍ୱଭୂମି ବିଶ୍ୱତ ବୃତ୍ତ୍ୟା ତ୍ୟତିଷ୍ଟ ଦଶାଙ୍ଗୁଳମ୍, ଅର୍ଥାତ୍ ସେହି ପରମ ପୁରୁଷଙ୍କର ସହସ୍ର ମସ୍ତକ, ସହସ୍ର ନେତ୍ର ଏବଂ ସହସ୍ର ଚରଣ ଅଛି। ସେ ଏହି ସମଗ୍ର ବିଶ୍ୱର ସମସ୍ତ ଭୂମିକୁ ନିଜକୁ ବ୍ୟାପ୍ତ କରି ତାଠାରୁ ଆହୁରି ଦଶ ଅଙ୍ଗୁଳ ବା ଅନନ୍ତ ଯୋଜନର ଉର୍ଦ୍ଧ୍ୱ ରହିଛନ୍ତି, ଅର୍ଥାତ୍ ସେ ସମଗ୍ର ବ୍ରହ୍ମାଣ୍ଡରେ ବିସ୍ତାର ଲାଭ କରିବା ସଙ୍ଗେ ସଙ୍ଗେ ତାର ଉର୍ଦ୍ଧ୍ୱରେ ମଧ୍ୟ ତାଙ୍କର ଅସ୍ତିତ୍ୱ ରହିଛି। ତାହେଲେ ଯିଏ ସର୍ବବ୍ୟାପୀ ସର୍ବଶକ୍ତିମାନ, ତାଙ୍କ ନିକଟରେ ଆମ କଥା କ'ଣ ଅଛପାରିଥିବ? ଯଦିକି ଭାବନ୍ତି ଯେ ଲୋକ ଦେଖିଲା ଭଳି କୌଣସି କୁକର୍ମ କଲେ ସିନା ତାଙ୍କୁ ପାପୀ ବୋଲି କହିବେ, କେହି ନ ଜାଣିଲା ଭଳି କର୍ମ କଲେ କିଏ ବା ଦୋଷ ଦେଖିବ ବା କିଏ କିଛି କହିବ? ଆମେ ସିନା ଅନ୍ୟମାନଙ୍କୁ ଲୁଚେଇ ଛପେଇ କାମ କରିଯିବା, କିନ୍ତୁ ସେ ଯେଉଁ ସହସ୍ର ଚକ୍ଷୁଧାରୀ ପରମ ପୁରୁଷ ବସିଛନ୍ତି, ତାଙ୍କ ଆଖିରୁ କ'ଣ ଆମେ ବାଦ ଯାଇପାରିବା? ସୁଧୀବୃନ୍ଦ, ଏବେ ବି ବିଷୟରେ ଚିନ୍ତା କରିବାର ସମୟ ଅଛି, ନିଜକୁ ସୁଧାରିବାର ସୁଯୋଗ ଅଛି। କାହିଁକି ନା ଭଗବାନ ଦୟାମୟ, ସେ ଦଣ୍ଡ ବି ଦେଇଥାନ୍ତି, କ୍ଷମା ବି ଦେଇପାରନ୍ତି।
1: ଏଥିଲା ଆଜିର ଅନୁଚିନ୍ତା ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଚାଷବାସ କଥାର।
2: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ମାଣ୍ଡିଆ ଚାଷ ସମ୍ପର୍କରେ। ଓଡ଼ିଶାର ଜଳବାୟୁରେ ମାଣ୍ଡିଆ ଏକ ଅତି ଲାଭଦାୟକ ଓ ପୁଷ୍ଟିକର ଶସ୍ୟ ହୋଇଥାଏ। ଏହା କମ୍ ପାଣିରେ ଏବଂ ପ୍ରାୟ ସବୁ ପ୍ରକାରର ମାଟିରେ ଚାଷ କରାଯାଇପାରେ। ଓଡ଼ିଶାରେ ମାଣ୍ଡିଆ ଚାଷ ଉଭୟ ଖରିଫ ଓ ରବି ଋତୁ ସମୟରେ କରାଯାଇଥାଏ। ଖରିଫ ଋତୁ ସମୟରେ ଜୁନ୍ ମାସରୁ ଜୁଲାଇ ମାସ ମଧ୍ୟରେ ବର୍ଷା ଦିନେ ଏହି ଚାଷ ହୋଇଥାଏ। ଠିକ୍ ସେମିତି ରବି ଋତୁ ସମୟରେ ଯେଉଁଠାରେ ଜଳସେଚନର ସୁବିଧା ଅଛି ସେଠାରେ ଡିସେମ୍ବର ଜାନୁଆରୀ ମାସରେ ଏହି ଚାଷ କରାଯାଇପାରେ। ମାଣ୍ଡିଆ ଚାଷ ପାଇଁ ଜମି ପ୍ରସ୍ତୁତି ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ, କାରଣ ଏହାର ମଞ୍ଜି ଖୁବ୍ ଛୋଟ, ମାଟି ଯେତେ ଗୁଣ୍ଡ ହେବ ଗଜା ସେତେ ଭଲ ଭାବରେ ହେବ। ତେଣୁକରି ପ୍ରଥମେ ବର୍ଷା ଆରମ୍ଭ ହେଲେ କିମ୍ବା ଜମିରେ ବତର ଥିବା ସମୟରେ 2-3 ଥର ଭଲ ଭାବରେ ହଳ କରିଦେବା। ହଳ କରିବା ପରେ ଜମିକୁ କିଛି ଦିନ ଖରାରେ ଶୁଖିବାକୁ ଦେବା, ଯାହାଦ୍ୱାରା ମାଟିରେ ଥିବା କ୍ଷତିକାରକ ପୋକ ଓ ରୋଗ ଜୀବାଣୁ ନଷ୍ଟ ହୋଇଯିବେ। ଶେଷ ଥର ହଳ କରିବା ପୂର୍ବରୁ ଜମିରୁ ଘାସ, ଅଳିଆ ଏବଂ ପଥର ବାଛି ସଫା କରିଦେବା। ମଇ ଦେଇ ମାଟିକୁ ସମତଳ ଏବଂ ଭଲ ଭାବେ ଗୁଣ୍ଡ କରିଦେବା। ମାଣ୍ଡିଆ

0: ମାଟି ଯେତେ ନରମ ଓ ଗୁଣ୍ଡ ରହିବ ଚେର ସେତେ ଗଭୀରକୁ ଯାଇପାରିବ। ଶେଷ ହଳ ସମୟରେ ଏକର ପିଛା ପ୍ରାୟ 4-5 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ଖତ ମାଟିରେ ମିଶାଇଦେବା। ଯଦି ଜୈବିକ ପଦ୍ଧତିରେ ଚାଷ କରିବା ତେବେ ଏକର ପିଛା 2 କ୍ୱିଣ୍ଟାଲ ନିମ ପିଡ଼ିଆ ଦେଲେ ଉଇ ବା ଅନ୍ୟାନ୍ୟ ମାଟି ତଳ ପୋକଙ୍କ ଭୟ ରହିବ ନାହିଁ। ମାଣ୍ଡିଆ ଜମିରେ ପାଣି ଜମି ରହିବା ଉଚିତ ନୁହେଁ, ତେଣୁ ଜମିର ଚାରିପାଖରେ ଏବଂ ଆବଶ୍ୟକ ସ୍ଥଳେ ମଝିରେ ନାଳ ବା କେନାଲ କରିବା, ଯେପରି ଅଧିକ ବର୍ଷା ପାଣି ସହଜରେ ବାହାରି ଯାଇପାରିବ। ଯଦି ଜମିରେ ପୂର୍ବରୁ ରୋଗର ସମସ୍ୟା ଥାଏ ତେବେ ହଳ ସମୟରେ ଏକର ପିଛା 1 କିଲୋଗ୍ରାମ ଟ୍ରାଇକୋଡ୍ରମା ଭିରିଟ୍କୁ 50 କିଲୋ ଗୋବର ଖତ ସହ ମିଶାଇ ପ୍ରୟୋଗ କଲେ ମୂଳ ସଢ଼ା ରୋଗରୁ ରକ୍ଷା ମିଳିପାରିବ। ଅଧିକ ଅମଳ ପାଇଁ ଉନ୍ନତ କିସମର ବିହନକୁ ବ୍ୟବହାର କରିବା ଉଚିତ। ସାଧାରଣତଃ ମାଣ୍ଡିଆର 3 ପ୍ରକାର କିସମ ଦେଖିବାକୁ ମିଳେ। ପ୍ରଥମ କିସମଟି ଶୀଘ୍ର ପାଚିଥାଏ, ଏଥିରେ ଦେଖିବାକୁ ମିଳେ ଅର୍ଜୁନ, ଶୁଭ୍ରା ଓ ଚିଲିକା। ଏବଂ ଦ୍ୱିତୀୟ କିସମର ବିହନ ମଧ୍ୟମ ସମୟରେ ପାଚିଥାଏ, ଏଥିରେ ଦେଖିବାକୁ ମିଳେ ଭୈରବୀ ଓ ସୁଆଁ। ତୃତୀୟ କିସମର ବିହନଟି ଡେରିରେ ପାଚେ, ଏଥିରେ ରହିଛି ନୀଳାଚଳ। ମାଣ୍ଡିଆକୁ ମୁଖ୍ୟତଃ 3ଟି ପଦ୍ଧତିରେ ଚାଷ କରାଯାଏ। ପ୍ରଥମଟି ହେଉଛି ବୁଣା ପଦ୍ଧତି। ଏହି ପଦ୍ଧତିରେ ହଳ କରି ବିହନକୁ ସିଧାସଳଖ ଜମିରେ ବୁଣାଯାଏ। ଦ୍ୱିତୀୟଟି ହେଉଛି ରୁଆ ପଦ୍ଧତି। ଏହି ପଦ୍ଧତିରେ ପ୍ରଥମେ ତଳିଘର କରି 20-25 ଦିନର ତଳିକୁ ମୁଖ୍ୟ ଜମିରେ ରୁଆଯାଏ, ଏଥିରେ ଅମଳ ଅଧିକ ହୁଏ। ତୃତୀୟଟି ହେଉଛି ଏସ୍ଏମ୍ଆଇ। ଏହା ଏକ ଆଧୁନିକ ପଦ୍ଧତି ଯେଉଁଥିରେ କମ୍ ବିହନ ଓ ଦୂରତା ରଖି ରୁଆଯାଇଥାଏ। ମାଣ୍ଡିଆ ଚାଷରେ ମାଣ୍ଡିଆ ମାରା ରୋଗ ଦେଖିବାକୁ ମିଳେ। ଏହା ମାଣ୍ଡିଆର ପ୍ରଧାନ ଶତ୍ରୁ ହୋଇଥାଏ, ଏଥିପାଇଁ ବିହନ ବିଶୋଧନ କରିବା ନିହାତି ଆବଶ୍ୟକ। ରୋଗ ଦେଖାଦେଲେ ଉପଯୁକ୍ତ ଜୈବିକ କିମ୍ବା ରାସାୟନିକ କୀଟନାଶକର ବ୍ୟବହାର ମଧ୍ୟ କରିବା ଉଚିତ। ସାଧାରଣତଃ କେଣ୍ଡାଗୁଡ଼ିକ ଶୁଖି ବାଦାମୀ ରଙ୍ଗ ହୋଇଗଲେ ମାଣ୍ଡିଆ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଭଲ ଭାବେ ଶୁଖାଇ ଏହାକୁ ବହୁଦିନ ପର୍ଯ୍ୟନ୍ତ ସାଇତି ରଖାଯାଇପାରେ। ମନେ ରଖିବା ଉଚିତ, ମାଣ୍ଡିଆରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଆଇରନ୍ ଏବଂ ଫାଇବର ଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଭଲ ହୋଇଥାଏ।
1: ମାଣ୍ଡିଆ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଶୁଣନ୍ତୁ କନ୍ଧ ସମ୍ପ୍ରଦାୟର ଗୀତ। ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ କନ୍ଧମାନଙ୍କର ସ୍ଥାନ ଅନ୍ୟତମ। ଏହି ଆଦିବାସୀଙ୍କର ମନୋରଞ୍ଜନର ଏକମାତ୍ର ଉପାୟ ଗୀତ ଓ ନାଚ। ଏମାନଙ୍କର ହସ ଖୁସି ସୁଖ ଦୁଃଖ ପ୍ରତ୍ୟେକ ଜାଗାରେ ଗୀତ ଓ ନାଚ, ଯେପରି କନ୍ଧ ଓ ନାଚ ଗୀତ ଉଭୟ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ। ବାଲ୍ୟ ଚପଳତା, କିଶୋର ଚପଳତା, ଧାଙ୍ଗଡ଼ା ଧାଙ୍ଗଣୀଙ୍କର ଖେଳ, ପରେ ଆସେ ବିବାହ ମୁହୂର୍ତ୍ତ। ତେବେ ଆସନ୍ତୁ ଶୁଣିବା ବିବାହ ସମୟରେ ବରଯାତ୍ରୀଙ୍କୁ ପାଛଟି ନେବା ସମୟର ଗୀତ। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକର ଯୁଗପଦର ଗ୍ରାମର ପ୍ରଫୁଲ୍ଲ ସରକାର ଏବଂ ସାଥୀ।
3: ଜଙ୍ଗଲ

Nagavali nagaraj gapadara jangala.

ବରକୁ ପାଛୋଟି ଆଣି ବିଭିନ୍ନ ଖାଦ୍ୟ ଖୁଆଇ ବସାନ୍ତି ବିବାହ ବେଦୀରେ। ପରେ କନ୍ୟାକୁ ଆଣି ତାର ମା ଓ ସାଙ୍ଗସାଥିମାନେ କନ୍ଧ ରୀତିରେ ଥିବା ନୀତିନିୟମକୁ ପାଳନ କରି ବର ପାଖରେ କନ୍ୟାକୁ ବସାନ୍ତି। ଏହି ସମୟର ଗୀତ ଶୁଣିବା ଆସନ୍ତୁ, ପରିବେଷଣ କରୁଛନ୍ତି ପ୍ରଫୁଲ୍ଲ ସରକାର ଏବଂ ସାଥୀ।

ବିବାହ ଉତ୍ସବ ଅନୁଷ୍ଠିତ ହୁଏ କନ୍ୟା ପିତା ଘରେ। ଭୋଜି ଭାତ ଖାଇ ଅତି ଆନନ୍ଦରେ ବାଜା ସହିତ ତାଳ ମିଶାଇ ଗୀତ ଗାଇ ନାଚିଥାନ୍ତି ଉଭୟ ବର ଓ କନ୍ୟା ସମ୍ପର୍କୀୟ ବନ୍ଧୁବର୍ଗ ଓ ଗ୍ରାମବାସୀମାନେ। ପ୍ରକୃତରେ ମିଳନ ପରେ ବିରହ ସଂସାରର ଏହି ନିୟମକୁ କେହି ଉଲ୍ଲଂଘନ କରିପାରିନାହାନ୍ତି। ଠିକ୍ ସେହି ନିୟମ ଲାଗୁ ହୋଇଥାଏ କନ୍ଧ ଆଦିବାସୀଙ୍କଠାରେ, କିନ୍ତୁ ଏହି ମିଳନ ଓ ବିରହ ଅନ୍ୟ ପ୍ରକାରର। ଗୋଟିଏ ପରିବାରର ବିରହର ସ୍ମୃତି ନେଇ କନ୍ଧକନ୍ୟା ଯାଇ ଅନ୍ୟ ପରିବାରରେ ମିଳନ ହୋଇଥାଏ। ଆସନ୍ତୁ ଶୁଣିବା କନ୍ୟା ନିଜ ପିତାଘର ଛାଡ଼ି ଶାଶୁଘରକୁ ଯିବା ସମୟର ଗୀତ। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକର ଯୁଗପଦର ଗ୍ରାମର ପ୍ରଫୁଲ୍ଲ ସରକାର ଏବଂ ସାଥୀ।

ରିଞ୍ଜୋଡ଼ି କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସକାଳ 6:55 ହେବା ପାଇଁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ବିପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ଶୁଣିବେ। ରାତି 7:25 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନ ବାଣୀ ଶୁଣିବେ ରାତି 7:30। ରାତି 8:15 ପ୍ରଚାର କରିବୁ ଧାରାବାହିକ ନାଟିକା ପରଜା। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ ଏବଂ ଅଶୋକ ମିଶ୍ର। ସଜମଉଜ ଶୁଣିବେ ରାତି 9:30। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 7:03। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 10ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି 1974ରୁ 2025 ମସିହା ମଧ୍ୟରେ ପ୍ରଣୀତ 358ଟି ଅଧିନିୟମ ଅନାବଶ୍ୟକ ହୋଇଥିବାରୁ ବିଲୋପ ପାଇଁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ରେ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ନ୍ୟାୟାଳୟଗୁଡ଼ିକରେ କୋର୍ଟ ମ୍ୟାନେଜରମାନଙ୍କ ନିୟମିତୀକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିଭଳି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ ନିଷେଧ ନିୟନ୍ତ୍ରଣ ବିଧେୟକ 2026କୁ ଅନୁମୋଦନ ମିଳିଛି। ଏହା ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ ପଞ୍ଜୁରୀ ମାଛଚାଷ, କୃତ୍ରିମ ପ୍ରବାଳ ବ୍ୟବହାର ଆଦିକୁ ପ୍ରୋହାହନ ମିଳିବ। ବୈଠକରେ ତାପଜ ବିଦ୍ୟୁତ୍ ଶକ୍ତି କ୍ରୟ, ରାଜ୍ୟ ଅମଲା ସେବା କ୍ୟାଡରରେ ସମୁଦାୟ 1032ଟି ନୂତନ ପଦବୀ ସୃଷ୍ଟି, ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିଗୁଡ଼ିକର ସୁରକ୍ଷା ପାଇଁ ଓଡ଼ିଶା ପ୍ରତ୍ନତାତ୍ତ୍ୱିକ କ୍ୟୁରେଟର ସେବା, ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ନିୟମାବଳୀ 2026କୁ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ରାଜ୍ୟରେ ବିଦ୍ୟୁତ୍ ଭିଭିଭୂମି ସୁଦୃଢ଼ ପାଇଁ ଅଧିକ 270 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଏବଂ ପୁଞ୍ଜି ନିଗମ ଲିମିଟେଡ୍ ଇପିକଲ୍ର ସମୀକ୍ଷା ବୈଠକରେ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀ ରାଜ୍ୟରେ ଚାଲୁଥିବା ଶିଳ୍ପଭିତ୍ତିକ କାର୍ଯ୍ୟକଳାପର ଅଗ୍ରଗତି, ପ୍ରକଳ୍ପଗୁଡ଼ିକର କ୍ଷେତ୍ରୀୟ ସ୍ଥିତି ଏବଂ ଆଗାମୀ ଦିନରେ ହେବାକୁ ଥିବା ନିବେଶକ ସମ୍ମିଳନୀ ନେଇ ବୈଠକରେ ସମୀକ୍ଷା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା, ଏ ଦିଗରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସର ଉଦ୍ଦେଶ୍ୟ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗାଣ ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ

0: ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ଅତ୍ୟାଧୁନିକ ବିନିର୍ମାଣ, ଭିଭିଭୂମି, ଶକ୍ତି, ମହାକାଶ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ ଅଗ୍ରସର ହେଉଛନ୍ତି। ବିରଳ ଖଣିଜ ପଦାର୍ଥ, କୃଷି ଶିଳ୍ପ, ସାମୁଦ୍ରିକ ପରିବହନ ଏବଂ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଉଭୟ ଦେଶରେ ଅପାର ସମ୍ଭାବନା ରହିଥିବା ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲରେ ସମ୍ମାନିତ କରାଯାଇଛି। ଉଭୟ ଦେଶ 2027 ବର୍ଷକୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,
1: ये भारत के करोड़ों किसानों, पशुपालकों, मत्स्य पालकों, कृषि वैज्ञानिकों और हमारे श्रमिकों का सम्मान है। यह भारत की उस अटूट प्रतिबद्धता का भी सम्मान है जिसके केंद्र में मानव कल्याण, खाद्य सुरक्षा और सस्टेनेबल डेवलपमेंट है। मैं इस मेडल को अत्यंत विनम्रता के साथ स्वीकार करते हुए भारत के अन्नदाताओं को यह मेडल समर्पित करता हूं।
0: ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ସେ ଭାରତରେ ଥିବା ସହଯୋଗୀମାନଙ୍କ ସହ ଆମେରିକାର 250ତମ ବାର୍ଷିକୀ ପାଳନ କରିବା ଲାଗି ଅପେକ୍ଷା କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଏକ ଭିଡ଼ିଓରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଏବଂ ଆମେରିକା ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଭାରତ ସହ ଏହି ଦିବସ ପାଳନ କରିବାକୁ ଆଗ୍ରହୀ। ଭାରତରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ଏହି ଭିଡ଼ିଓଟି ସେୟାର କରାଯାଇଛି। ଆସନ୍ତା ଜୁଲାଇ 4 ତାରିଖରେ ଆମେରିକା ଐତିହାସିକ ସ୍ୱାଧୀନତା ଘୋଷଣାନାମା ସ୍ୱାକ୍ଷରର 250 ବର୍ଷ ପାଳନ କରିବାକୁ ଯାଉଛି। ଶ୍ରୀ ରୁବିଓ ଆସନ୍ତା ଶନିବାର ଦିନ 4-ଦିନିଆ ଗସ୍ତରେ ଭାରତ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବା ସହ 26 ତାରିଖରେ କ୍ୱାଡ୍ ବୈଠକରେ ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାସ୍ଥିତ ଫାଲ୍ଟା ବିଧାନସଭା ଆସନରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଏହା ଶେଷ ହେବ। 2 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 6 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ନିର୍ବାଚନରୁ ଓହରି ଯାଇଥିବା ବେଳେ ପ୍ରତ୍ୟାହାର ତାରିଖ ଅତିକ୍ରମ କରିଯାଇଥିବାରୁ ତାଙ୍କ ନାମ ବାଲାଟ ପେପରରେ ରହିଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା ଏବଂ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ମୁଖ୍ୟତଃ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ 285ଟି ଯାକ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ବିଧାନସଭା ଆସନରେ 2,36,000ରୁ ଅଧିକ ଭୋଟର ରହିଛନ୍ତି। ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି। ବିଶେଷ ଭାବେ ମେଟା, ଗୁଗୁଲ ଓ ଟେଲିଗ୍ରାମର ପ୍ରତିନିଧିଙ୍କ ସହ ମିଥ୍ୟା ତଥ୍ୟ ପ୍ରସାର ନେଇ ଆଲୋଚନା ହୋଇଛି। ଆସନ୍ତା ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ପ୍ରଶ୍ନପତ୍ର ପ୍ରଘଟ ଏବଂ ଯାଞ୍ଚ ହୋଇନଥିବା ତଥ୍ୟ ପ୍ରସାରଣ କରିବା ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଅନ୍ୟ ଏକ ବୈଠକରେ ଆଗାମୀ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଉପରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଯେଉଁସବୁ ଚ୍ୟାନେଲଗୁଡ଼ିକ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ମିଥ୍ୟା ତଥ୍ୟ ପ୍ରସାରଣ ନ କରିବା ଓ ପରୀକ୍ଷାରେ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଭାରତ ଓ ବାଂଲାଦେଶ ସୀମା

0: କଣ୍ଟାବାଡ଼ ସ୍ଥାପନ ଲାଗି ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ବିଏସ୍ଏଫ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ସରକାର କଣ୍ଟାବାଡ଼ ଲଗାଇବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ଘନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଦିଗରେ ତାରବାଡ଼ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାଂଲାଦେଶ ପଟୁ ଭାରତ ମଧ୍ୟକୁ ଅବୈଧ ପ୍ରବେଶ ରୋକିବା ସହ ତାରବାଡ଼ ସ୍ଥାପନ ଦ୍ୱାରା ନିଶାଦ୍ରବ୍ୟ କାରବାର, ନକଲି ମୁଦ୍ରା କାରବାର, ଧର୍ମାନ୍ତରୀକରଣ ଓ ଅପରାଧ ରୋକାଯାଇ ପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 4000 କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ରହିଥିବାବେଳେ ପଶ୍ଚିମବଙ୍ଗରେ 2200 କିଲୋମିଟର ରହିଛି। ସେଥିମଧ୍ୟରୁ 1600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ବସି ସାରିଥିବାବେଳେ 600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ଲଗାଯିବ। ଗତକାଲି ହସ୍ତାନ୍ତର ହୋଇଥିବା 27 କିଲୋମିଟର ସୀମା ମଧ୍ୟରୁ 18 କିଲୋମିଟର ସୀମାରେ ତାରବାଡ଼ ଲଗାଯିବା ସହ 9 କିଲୋମିଟର ସୀମାରେ ବିଏସ୍ଏଫ୍ ଆଉଟ୍ପୋଷ୍ଟ ଏବଂ ଭିଭିଭୂମି ନିର୍ମାଣ କରାଯିବ। ଏଥିଲାଗି ଆବଶ୍ୟକ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ବିଏସ୍ଏଫ୍ ବହନ କରିବେ। ଆଗାମୀ ଦିନରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ, ବିଏସ୍ଏଫ୍, ରାଜ୍ୟ ପୁଲିସ୍ ଏବଂ ସୀମା ଶୁଳ୍କ ବିଭାଗର ସମନ୍ୱୟ ବୈଠକ ନିୟମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପଭିକୁ ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସ୍ୱାଗତ କରିଛନ୍ତି। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ଉଇକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 8 ଉଇକେଟ୍ ହରାଇ 147 ରନ୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 7 ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟନ୍ସିପ୍ରେ ବାଂଲାଦେଶ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଗତକାଲି ସିଲହଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ 78 ରନ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଏହି ସଫଳତା ମିଳିଛି। ତାଲିକାରେ ପାକିସ୍ତାନ 8ମ ସ୍ଥାନକୁ ଖସିଆସିଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଉଦ୍ଧବ ଦାସ ମେହେଟା କେନ୍ଦ୍ରୀୟ ସାଇ କେନ୍ଦ୍ରରେ 18 ବର୍ଷରୁ କମ୍ ପୁରୁଷ ହକିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ତଥା ଫାଇନାଲ୍ ମ୍ୟାଚ୍ 3-3ରେ ଅମୀମାଂସିତ ରହିଛି। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ଭାରତୀୟ ମହିଳା ହକି ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲ୍ ମ୍ୟାଚ୍ରେ 4-1ରେ ପରାସ୍ତ କରିଛି। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ଉଇକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମରେ ଲେଗରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ଗବାକ୍ଷ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁପ୍ରଭା କୁମାରୀ ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା।

0: ହଁ, ଆମର ଏ ଜୀବନ ହେଉଛି ଭଗବାନଙ୍କର ସବୁଠାରୁ ସୁନ୍ଦର ଉପହାର। କିନ୍ତୁ ଏହି ଜୀବନକୁ ସୁନ୍ଦର, ଶାନ୍ତ, ସଫଳ କରିବା ପାଇଁ ହେଲେ ଧନ କିମ୍ବା ସଫଳତା ଦରକାର ନାହିଁ, ଦରକାର ଭଲ ଚିନ୍ତାଧାରା ଆଉ ସଂଯମତା।
1: ଠିକ କଥା। ଆଜିର ବ୍ୟସ୍ତ ଦୁନିଆରେ

0: ମଣିଷ ସବୁକିଛି ଖୁବ୍ ଶୀଘ୍ର ଚାହୁଁଛି, ଧୈର୍ଯ୍ୟ କମିଯାଇଛି, ରାଗ ବଢ଼ିଯାଇଛି, ଆଉ ସମ୍ପର୍କରେ ଦୂରତା ଆସୁଛି।
1: ଆଉ ଏହାର ମୂଳ କାରଣ ହେଲା ସଂଯମତାର ଅଭାବ। ସଂଯମତା ମଣିଷକୁ ଭାବି ଚିନ୍ତି ଆଉ ଠିକ୍ ନିଷ୍ପତ୍ତି ନେବା ଶିଖାଇଥାଏ।
0: ଯିଏ ନିଜ ରାଗକୁ ନିୟନ୍ତ୍ରଣ କରିପାରେ ସେ ବହୁତ ବଡ଼ ସମସ୍ୟାକୁ ବି ସହଜରେ ସମାଧାନ କରିପାରେ।
1: ସଂଯମତା କେବଳ ଗୋଟିଏ ଗୁଣ ନୁହଁ, ଏହା ହେଉଛି ଜୀବନକୁ ସୁନ୍ଦର କରିବାର ଏକ କଳା।
0: ଖାଇବାରେ ସଂଯମତା, କଥାରେ ସଂଯମତା, ବ୍ୟବହାରରେ ସଂଯମତା, ଏସବୁ ମଣିଷକୁ ଭଲ ବ୍ୟକ୍ତିତ୍ୱ ଆଉ ଭଲ ପରିଚୟ ଦେଇଥାଏ। ତେବେ ଆଜିର ଗବାକ୍ଷରେ ଆମେ ଆଣିଛୁ ଗୋଟିଏ ନୂଆ ବିଷୟ, ତାହା ହେଲା ସଂଯମତା।
1: ଆସନ୍ତୁ ସଂଯମତା ସମ୍ପର୍କରେ ଆଉ ଟିକେ ଅଧିକ ଜାଣିବା। ତେବେ ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ,
0: ମୋ ରଞ୍ଜନ,
1: ମୁଁ ସୁପ୍ରଭା।
0: ନମସ୍କାର।

0: ଶୁଙ୍ଗ ବାକ୍ୟରେ ଆଜି ରହିଛି ସଂଯମତାର ପ୍ରଥମ ଭାଗ। ମଣିଷ ଜୀବନରେ ଅନେକ ଭଲ ଗୁଣ ରହିଛି, ସତ୍ୟ, ଦୟା, ସହଯୋଗ, ଭଲ ପାଇବା। ହେଲେ ଏସବୁ ଭିତରେ ଆଉ ଗୋଟିଏ ମୂଲ୍ୟବାନ ଗୁଣ ହେଉଛି ସଂଯମତା।
1: ହଁ, ସଂଯମତାର ଅର୍ଥ ହେଉଛି ନିଜର ମନ, ନିଜର କଥା ଆଉ ନିଜର କାମକୁ ନିୟନ୍ତ୍ରଣରେ ରଖିବା।
0: ରାଗ ଆସିଲେ ନିଜକୁ ଶାନ୍ତ ରଖିବା, ଲୋଭରୁ ନିଜକୁ ଦୂରରେ ରଖିବା, ଭାବି ଚିନ୍ତି କଥା କହିବା, ଏସବୁ ହେଉଛି ସଂଯମତାର ଗୁଣ।
1: ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକଙ୍କ ପାଖରେ ସହନଶୀଳତା ବହୁତ କମ୍ ଦେଖିବାକୁ ମିଳେ। ଛୋଟ ଛୋଟ କଥାରେ ଝଗଡ଼ା କରିବା, ରାଗିଯିବା ଆଉ ରାଗିଯାଇ ଭୁଲ ନିଷ୍ପତ୍ତି ନେଇଯାଉଛନ୍ତି।
0: କିନ୍ତୁ ଯେଉଁ ମଣିଷ ସଂଯମୀ, ସେ ସବୁ ପରିସ୍ଥିତିରେ ବି ନିଜକୁ ନିୟନ୍ତ୍ରିତ ରଖିଥାଏ, ସେ ସବୁବେଳେ ଠିକ୍ ରାସ୍ତାକୁ ବାଛିଥାଏ। ଗୋଟିଏ ଗାଁରେ ଦୁଇଜଣ ମିତ୍ର ବା ସାଙ୍ଗ ରହୁଥିଲେ। ଜଣେ ଥିଲେ ଖୁବ୍ ରାଗି ଆଉ ଅନ୍ୟ ଜଣେ ଥିଲେ ଶାନ୍ତ ଆଉ ସଂଯମୀ।
1: ହଁ, ଦିନେ କ'ଣ ହେଲା, ସେମାନେ ବଜାରକୁ ଯାଇଥିଲେ। ରାସ୍ତାରେ ଜଣେ ଲୋକ ଭୁଲରେ ରାଗି ସାଙ୍ଗ ଜଣକୁ ଧକ୍କା ଦେଇଥିଲେ। ସେ ଖୁବ୍ ରାଗିଗଲେ ଆଉ ସେ ବ୍ୟକ୍ତି ସହିତ ଝଗଡ଼ା କରିବାକୁ ଲାଗିଲେ।
0: କିନ୍ତୁ ଅନ୍ୟ ସାଙ୍ଗ ଜଣକ ଶାନ୍ତ ଭାବରେ କହିଲେ, ରାଗରେ ନିଆଯାଇଥିବା ନିଷ୍ପତ୍ତି ସବୁବେଳେ ଭୁଲ ହୁଏ। କିଛି ସମୟ ପରେ ଜଣାପଡ଼ିଲା ଯେ ସେ ଲୋକଟି ଦୃଷ୍ଟି ବାଧିତ ଥିଲେ ଆଉ ଭୁଲରେ ଧକ୍କା ଦେଇଦେଲେ।
1: ତାପରେ ରାଗି ମିତ୍ର ନିଜର ଭୁଲକୁ ବୁଝିପାରିଲେ। ସେହିଦିନଠାରୁ ସେ ରାଗିବା ଛାଡ଼ିଦେଲେ, ସଂଯମତା ରଖିବା ପାଇଁ ଚେଷ୍ଟା କଲେ।
0: କାହାଣୀଟି କହିବାର ଅର୍ଥ ହେଲା, ସଂଯମତା ମଣିଷକୁ ଭୁଲ ପଥରୁ ରକ୍ଷା କରେ। ଯେଉଁ ମଣିଷ ନିଜର ରାଗ, ଅଭିମାନ ଆଉ ନିଜର ଇଚ୍ଛାକୁ ନିୟନ୍ତ୍ରଣ କରିପାରେ, ସେ ଜୀବନରେ ସଫଳ ହୋଇଥାଏ ଆଉ ସମ୍ମାନ ବି ପାଇଥାଏ।

0: ସଂଯମତା ସମ୍ପର୍କରେ ନିଜସ୍ୱ ମତାମତ ଦେଇଛନ୍ତି ଡକ୍ଟର ଭବାନୀ ଶଙ୍କର ପଟେଲ। ଆସନ୍ତୁ ଶୁଣିବା।
1: ସଂଯମତା ଉପରେ କହିବା ଆଗରୁ ସଂଯମତାର ଅର୍ଥ ଆମକୁ ବୁଝିବାକୁ ହେବ। ସଂଯମତା କହିଲେ ଆତ୍ମନିୟନ୍ତ୍ରଣ, ନିଜର ଇଚ୍ଛା ଭାବନା କାମନା ବାସନାକୁ ନିଜେ ଇନ୍ଦ୍ରିୟ ମାଧ୍ୟମରେ ନିମନ୍ତ୍ରଣ କରିବା। ଯେକୌଣସି ପରିସ୍ଥିତିରେ ଯଦି ମଣିଷ ନିଜକୁ ନିୟନ୍ତ୍ରଣ କରିପାରେ ତାହା ହେଉଛି ତାର ସଂଯମତା। ଏହା ଜୀବନକୁ ସ୍ଥିରତା ଆଣିଥାଏ। ଜୀବନରେ ଲୋଭ କ୍ରୋଧ କିମ୍ବା ଉତ୍ତେଜନାକୁ ନିୟନ୍ତ୍ରଣ କରିବା କୌଣସି ଭୁଲ ପଦକ୍ଷେପ ନେବା କଥା ନୁହଁ। ମହର୍ଷି ପତଞ୍ଜଳିଙ୍କ ମତରେ ସଂଯମତା ଏକ ଅବସ୍ଥା ଯେଉଁଠାରେ ମନ ଏକ ଭାବ ଉପରେ କେନ୍ଦ୍ରିତ ହୋଇ ରହିଥାଏ। ଖାଦ୍ୟ ଆଚରଣ ଖରାପ ଅଭ୍ୟାସ ନିଶା ଆଦିକୁ ଯେ ନିୟନ୍ତ୍ରଣ କରିପାରେ ସେ ଭଲ ମଣିଷ ହୋଇପାରେ। ଏହା ମଣିଷକୁ ଏକ କଳା ମଧ୍ୟ କୁହାଯାଇପାରେ। ସହନଶୀଳତା ହେଉଛି ଏକ ମହାନ ଗୁଣ। ସଂଯମତା ଦ୍ୱାରା ଜଣେ ବ୍ୟକ୍ତି ଠିକ୍ ଭୁଲ କ'ଣ ବୁଝିପାରେ। ସଂଯମତା ଥିଲେ ଶୃଙ୍ଖଳା ଶାନ୍ତି ସୁସ୍ଥ ବାତାବରଣ ସୃଷ୍ଟି ହୁଏ। ସଂଯମ ଓ ଶୃଙ୍ଖଳା ପରି ପରିପୂରକ, ତେଣୁ ଶୃଙ୍ଖଳା ହେତୁ ସଂଯମ ଗୁଣ ଥିବା ଆବଶ୍ୟକ। ଏହି ନୀତି ପାଳନ କଲେ ତୁମେ ଠିକ୍ ରହିବ। ଏହି ନୀତି ଯଦି ଶାସନ ତଥା ପ୍ରଜାମାନେ ପାଳନ କରିବେ ତାହେଲେ ସେହି ଦେଶ ବା ସେହି ଜାତି କ'ଣ ହେବ ନା ଶୃଙ୍ଖଳିତ ହେବ। ତେଣୁ ଆମ ଜୀବନରେ ଏହି ଶୃଙ୍ଖଳାର କିଛି

ସଂଯମତା ମାଧ୍ୟମରେ କ୍ରୋଧକୁ ଆମେ ନିମନ୍ତ୍ରଣ କରିଥାଉ। ଏହା ଆମକୁ ଆବେଗପୂର୍ଣ୍ଣ ପ୍ରତିକ୍ରିୟାକୁ ପ୍ରତିରୋଧ କରେ। ଆତ୍ମନିୟନ୍ତ୍ରଣ ଯାହାର ଥାଏ ସେ ଉତ୍ତେଜନା ସମୟରେ ନିଜକୁ ନିୟନ୍ତ୍ରଣ କରିପାରେ ଏବଂ ସେ ବୁଦ୍ଧିମାନ କାମ କରେ। ଏହାଦ୍ୱାରା କ୍ରୋଧ ଦୂର ହୋଇପାରେ। ରାଗ ଆସିଲେ ଆମର ନିଶ୍ୱାସ ପ୍ରଶ୍ୱାସ ଦ୍ରୁତ ଗତିରେ ଚାଲିଥାଏ। ସଂଯମ ଗୁଣ ହେତୁ ତାହା ମନକୁ ଶାନ୍ତ କରେ। ସଂଯମତା ଆମକୁ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ଶିଖାଏ। ଗୀତାରେ ମଧ୍ୟ କୁହାଯାଇଛି ଯେ କ୍ରୋଧ ବୁଦ୍ଧିକୁ ନଷ୍ଟ କରେ, ବୁଦ୍ଧିକୁ କଳୁଷିତ କରେ, ଆତ୍ମନିୟନ୍ତ୍ରଣ ବୁଦ୍ଧିକୁ ନଷ୍ଟ କରେ ନାହିଁ। ଆତ୍ମନିୟନ୍ତ୍ରଣ ମାଧ୍ୟମରେ ଜଣେ ଅନ୍ୟ ବ୍ୟକ୍ତିଙ୍କ ଦୃଷ୍ଟିକୋଣ ଏବଂ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରେ। ଏହା କ୍ରୋଧର ମୂଳ କାରଣ ଯାହା ଅହଙ୍କାର କିମ୍ବା ଭୁଲ ବୁଝାମଣାକୁ ଦୂର କରେ। କ୍ରୋଧ ଏକ ସ୍ୱାଭାବିକ ଭାବନା, କିନ୍ତୁ ସଂଯମତା ହେଉଛି ଏକ ଯାହା ଆମକୁ ବିନାଶରୁ ରକ୍ଷା କରିପାରିବ।

ସଂଯମତା ବା ଆତ୍ମନିୟନ୍ତ୍ରଣ ବିନା ଲୋକମାନେ ଅନେକ ଆବେଗପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି, ଯାହା ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ସଂଯମତା ନଥିଲେ ବନ୍ଧୁ ସହ ମଧ୍ୟ ଜଣେ ଖରାପ ବ୍ୟବହାର କରିପାରେ। ଜଣେ ସଂଯମ ଅଭାବରୁ ନିଜକୁ ବନ୍ଧୁମାନଙ୍କୁ କଟୁ କଥା ମଧ୍ୟ କହିପକାଏ, ଯାହାଫଳରେ ସମ୍ପର୍କ ଖରାପ ହୁଏ। ସଂଯମତା ନଥିଲେ ମୁହଁରେ ବାଢ଼ବତା ନଥାଏ, ତା ପାଟିରେ ଯାହା ଆସେ ତାହା ସେ କହିପକାଏ, ଯାହାଫଳରେ ମିତ୍ରତା ତିଷ୍ଠି ରହେ ନାହିଁ। ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଇପାରେ, ସମାଜରେ ବିଭିନ୍ନ ମତଭେଦ ଦେଖାଯାଏ। ଲୋଭ ମଧ୍ୟ ଏକ ଅସଂଯତ ଗୁଣ, ଜଣେ ଜଣେ ମିତ୍ର ଠାରୁ ତରବରିଆ ଭାବରେ ଉଧାର ନେଇଯାଆନ୍ତି ଟଙ୍କା ପଇସା, ହେଲେ ଫେରାଇବାକୁ ଆଦୌ ଚିନ୍ତା ସେମାନେ କରନ୍ତି ନାହିଁ, ଏହା ହେଉଛି ଲୋଭ। ତେଣୁ ମନୋମାଳିନ୍ୟ ହେବା ଦେଖାଯାଏ, ଗଣ୍ଡଗୋଳ ମଧ୍ୟ ସୃଷ୍ଟି ହେବା ଦେଖାଯାଏ। ସଂଯମତା ନଥିଲେ ଜଣେ ବ୍ୟକ୍ତି ଚିଡ଼ଚିଡ଼ା ହେବ, ଯାହା ଆମ ଶରୀରକୁ ଚାପ ସୃଷ୍ଟି କରିପାରେ ଏବଂ ଆମର ବ୍ଲଡ୍ ପ୍ରେସର ମଧ୍ୟ ବଢ଼ିପାରେ, ଯାହାଫଳରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହେବ। ଧୈର୍ଯ୍ୟ ହେଉଛି ସଂଯମତାର ଏକ ମାଧ୍ୟମ, ଯଦି ସଂଯମତା ଥାଏ ମଣିଷ ଧୈର୍ଯ୍ୟ ହରା ହୁଏ ନାହିଁ, ଯାହା ଧୈର୍ଯ୍ୟଚ୍ୟୁତ ହୋଇ ମଣିଷ ସମସ୍ୟାର ସମ୍ମୁଖୀନ ହୁଏ। ଆଧୁନିକ ଯୁଗରେ ସଂଯମତାକୁ ରକ୍ଷା କରିବାକୁ ବହୁତ କଠିନ ହୋଇପଡ଼ିଛି। ଏହାର ପ୍ରଥମ କାରଣ ହେଉଛି ଆମର ପରିବର୍ତ୍ତିତ ଜୀବନ ଶୈଳୀ ଏବଂ ଅତ୍ୟଧିକ କ୍ରୋଧ ଓ ରାଗ ତଥା ଉତ୍ତେଜନା ବୃଦ୍ଧି ପାଉଛି। ଆଜି ପ୍ରଯୁକ୍ତି ବିଦ୍ୟା ଆମ ସଂସ୍କୃତିର ଅବକ୍ଷୟ କରିଚାଲିଛି, ମଣିଷର ମସ୍ତିଷ୍କକୁ ଧୈର୍ଯ୍ୟଚ୍ୟୁତ କରୁଛି। ସୋସିଆଲ ମିଡିଆ, ଅନଲାଇନ ସପିଂ ହେତୁ ମୋବାଇଲର ଗୋଟିଏ ବଟନ ଚିପିଲେ ଅନେକ ଜିନିଷ ଘରେ ଆସି ପହଞ୍ଚି ଯାଉଛି, ଅପେକ୍ଷା କରିବାକୁ ପଡୁନାହିଁ। ଧୀରେ ଧୀରେ ଏଇ ଯେଉଁ ଅଭ୍ୟାସ, ସେଇଟା ଧୀରେ ଧୀରେ ଆମର ସଂଯମତାକୁ ମଧ୍ୟ ନଷ୍ଟ କରୁଛି, ଏହା ଆମେ ଜାଣିପାରୁନା। ଏବେ ଘରେ ରାନ୍ଧିବା ପାଇଁ ଧୈର୍ଯ୍ୟ ନାହିଁ, ସେମାନେ ଫାଷ୍ଟଫୁଡ୍ ଠାରୁ ଆରମ୍ଭ କରି ମିଲ୍ ପର୍ଯ୍ୟନ୍ତ ମଗାଇ ଖାଇବାର ଗୋଟେ ଅଭ୍ୟାସ ହେଇଗଲାଣି ଏବଂ ବେକାର ଚିନ୍ତାରେ ମୋବାଇଲ ଦେଖିବାରେ ବ୍ୟସ୍ତ ରହୁଛନ୍ତି, ଯାହାଫଳରେ ଧୀରେ ଧୀରେ ଏଇ ଯେଉଁ ସଂଯମତା ଗୁଣ ସେମାନଙ୍କର ହ୍ରାସ ପାଉଛି। ମଣିଷମାନଙ୍କ ଭିତରେ ଗୋଟେ ସାମାଜିକ ମୂଲ୍ୟବୋଧ ଆଉ ନଥିଲା ପରି ମନେ ହେଉଛି। ନୈତିକ ଶିକ୍ଷା ଏବଂ ଧ୍ୟାନ, ଯୋଗ ଆଦି ଅଭ୍ୟାସ କେହି ଗୁରୁତ୍ୱ ନ ଦେବା ହେତୁ ସମସ୍ୟା ହେଉଛି। କୁଟୁମ୍ବ ପ୍ରବୋଧନ ଅଭାବ ହେଉଛି, ଏକାନ୍ନବର୍ତ୍ତୀ ପରିବାର ଆଉ ନାହିଁ, ଏହା କେବଳ ଆତ୍ମସଂଯମ ଅଭାବ ହେତୁ ହେଉଛି। ଆଧୁନିକ ଯୁଗରେ ପୁଅ ଝିଅମାନେ ନିଜ ଇଚ୍ଛାରେ ବିବାହ କରିବାର ଜିଦ ହେତୁ ବାପା ମାଙ୍କର ଠାରୁ ଦୂରେଇ ରହିବା ଦ୍ୱାରା ସମାଜରେ ସୁସ୍ଥ ମାନସିକତା ନଷ୍ଟ ହେଉଛି। ଏମାନଙ୍କ ସଂଯମ ଗୁଣ ଅଭାବ ହେତୁ ସମାଜରେ ଅନେକ ଗଣ୍ଡଗୋଳ ହେବା ଦେଖାଯାଉଛି, ମର୍ଡର ଯାଏ କଥା ଯାଉଛି। ସଂଯମତା ଅଭାବ ହେତୁ ଅନେକ ଘଟଣା ଘଟୁଛି, ଯାହା ଦେଖିଲେ ମନ ଦୁଃଖ ଲାଗୁଛି।

ଧୈର୍ଯ୍ୟ ଏବଂ ସଂଯମତା ହେଉଛି ସଫଳତାର ଚାବିକାଠି। ଏହା ଆମକୁ ପ୍ରତିକୂଳ ପରିସ୍ଥିତିରେ ଠିକ୍ ନିଷ୍ପତ୍ତି ନେବାକୁ ଶକ୍ତି ଯୋଗାଇଥାଏ। ହଠାତ୍ ହେଉଥିବା ଭୁଲକୁ ସୁରକ୍ଷା ଦିଏ। ଆମର ଲକ୍ଷ୍ୟ ହାସଲ ଯାଏ ଆମକୁ ଦୃଢ଼ ରଖେ। ଜୀବନରେ ଅନେକ କଷ୍ଟ ଆସେ, ହେଲେ ଯେ ସଂଯମୀ ସେ ଭୟଭୀତ ହୁଅନ୍ତି ନାହିଁ। ଶାନ୍ତ ଭାବରେ, ଚିନ୍ତାଶୂନ୍ୟ ଭାବରେ ନିଜ କାର୍ଯ୍ୟକୁ ସେମାନେ ତୁଳେଇ ନିଅନ୍ତି ଏବଂ ଠିକ୍ ଭାବରେ ସେହି କାର୍ଯ୍ୟ ଠିକ୍ ସମୟରେ ହୋଇଯାଏ। ସଂଯମ ରଖି କାମ କଲେ ବ୍ୟକ୍ତି ପରାଜୟ ହୋଇନଥାଏ। ସଂଯମୀ ଲୋକ ଧୈର୍ଯ୍ୟ କରି ବିଜୟ ହୋଇଥାନ୍ତି। ଯିଏ ସଂଯମୀ ସେ ବିଜୟ ପରେ ଅହଙ୍କାରୀ ହୁଅନ୍ତି ନାହିଁ, ମନକୁ ସ୍ଥିର ରଖନ୍ତି। ବିଜୟ ପାଇକିରି ସେମାନେ ଖୁସି ହୁଅନ୍ତି ନାହିଁ ବା କୌଣସି ଦୁଃଖରେ ସେମାନେ ବିଚଳିତ ହୁଅନ୍ତି ନାହିଁ। ସଂଯମତା ନ ରଖି ଆବେଗପୂର୍ଣ୍ଣ ଭାବରେ ଯେଉଁ କାର୍ଯ୍ୟ କରାଯାଏ ତାହା ମଣିଷକୁ ବିଶେଷ କ୍ଷତି ପହଞ୍ଚାଇଥାଏ। ସଂଯମତା ଆମକୁ ଗୋଟେ ଶିକ୍ଷା ଦିଏ ଯେ

ମଣିଷ ଆମର ମୂଲ୍ୟବୋଧ ରହିବା ଉଚିତ। ସେ ସଂଯମତା ଆମକୁ ଗୋଟେ ଚିନ୍ତା ଆମ ଭିତରେ ଭର୍ତ୍ତି କରିଦିଏ, ଆମକୁ ସମୟ ଦିଏ ଯେ ପରିସ୍ଥିତିକୁ ଆମେ ମୂଲ୍ୟାୟନ କରିବା ଏବଂ ସେଇ ଯେଉଁ ମନରେ ଯେଉଁ ପ୍ରେରଣା ଆସିଲା ତାକୁ ଆମେ ଗ୍ରହଣ କରିବା, ଯାହାଫଳରେ କ'ଣ ହେବ, ଆମର ଅତି ଗମ୍ଭୀର ସମସ୍ୟା ଗୁଡ଼ିକ ମଧ୍ୟ ଦୂର ହେଇପାରିବ। ତେଣୁ ସଂଯମତାର ବର୍ତ୍ତମାନ ପରିସ୍ଥିତିରେ ସଂଯମତା ହେଉଛି ଗୋଟେ ର ଗୁରୁତ୍ୱ ରହିଛି। ମାନବିକ ମୂଲ୍ୟବୋଧ ଏହାଦ୍ୱାରା ଭଲ ହେବ, ଆମର ସମାଜ ସୁସ୍ଥ ପରମ୍ପରା ସୃଷ୍ଟି କରିପାରିବ। ତେଣୁ ପ୍ରତ୍ୟେକ ମଣିଷ ସଂଯମୀ ହେଲେ ଦେଶ ମଧ୍ୟ ବିକାଶ କରିବ ଏବଂ ଆମର ଭବିଷ୍ୟତ ପିଢ଼ି ସେମାନେ ମଧ୍ୟ କ'ଣ କରିବେ ନା ଭଲ ବାଟରେ ସେମାନେ ଆଗେଇ ଯିବେ, ଯାହାଫଳରେ ଆମ ଦେଶ ହସି ଉଠିବ। ତେଣୁ ସଂଯମତା ବର୍ତ୍ତମାନ ଆଧୁନିକ ଯୁଗରେ ମଧ୍ୟ ଅତି ଆବଶ୍ୟକ ହୋଇପଡ଼ିଛି। ତେଣୁ ସଂଯମତା ଗୁଣକୁ ଆମେ ପରିହାର ନକରି ତାର ଯେମିତି ସୁଚାରୁ ରୂପେ ଆମେ ତାର କାର୍ଯ୍ୟ ସମ୍ପାଦନ କରିପାରିବା, ସେଇଟା ମଧ୍ୟ ଆମର ପ୍ରତ୍ୟେକ ମଣିଷମାନଙ୍କର ରହିବା କଥା। ଆମ ଭିତରେ ଅହଙ୍କାର ଭାବ ରହିବା କଥା ନୁହେଁ, ଏହି କଥା ମୁଁ କହିବି।

0: ସାଧାରଣତଃ ଆମେ ଭାବିଥାଉ ଶକ୍ତିମାନେ ଧନ, ପଦବୀ, ପ୍ରଭାବ ଆଉ ଶାରୀରିକ ବଳ। ହେଲେ ପ୍ରକୃତରେ କହିବାକୁ ଗଲେ ମଣିଷର ସବୁଠାରୁ ବଡ଼ ଶକ୍ତି ହେଉଛି ସଂଯମତା।
1: ହଁ, କହିବାର ଅର୍ଥ ହେଲା ଯିଏ ନିଜକୁ ନିଜେ ନିୟନ୍ତ୍ରଣ କରିପାରେ, ଯିଏ ନିଜ ଜୀବନର ଯେକୌଣସି ପରିସ୍ଥିତିକୁ ସଠିକ୍ ଭାବରେ ସମ୍ଭାଳିପାରେ। ସଂଯମତା ମାନେ କେବଳ ରାଗକୁ କମ୍ କରିବା ନୁହଁ, ସଂଯମତା ମାନେ କଥାରେ ସୀମା ରଖିବା, ଭାବନାକୁ ନିୟନ୍ତ୍ରଣ କରିବା,
0: ଅତିରିକ୍ତ ଇଚ୍ଛାକୁ ନିୟନ୍ତ୍ରଣ କରିବା ଆଉ ଭାବି ଚିନ୍ତି ନିଷ୍ପତ୍ତି ନେବା। ଜୀବନରେ ଅନେକ ସମୟରେ ଏମିତି ପରିସ୍ଥିତି ଆସେ ଯେତେବେଳେ ମଣିଷ ରାଗରେ, ଅହଙ୍କାରରେ କିମ୍ବା ଭାବନାରେ ଭୁଲ କରିନିଏ।
1: ଗୋଟିଏ କଠୋର କଥା ସମ୍ପର୍କକୁ ଭାଙ୍ଗି ଦେଇପାରେ, ଆଉ ଗୋଟିଏ ଭୁଲ ନିଷ୍ପତ୍ତି ଜୀବନକୁ ବଦଳି ଦେଇପାରେ।
0: କିନ୍ତୁ ଯେଉଁ ମଣିଷ ସଂଯମ ରଖେ, ସେ ପ୍ରଥମେ ଭାବେ ଆଉ ପରେ କଥା କହେ, ସେ ନ ରାଗି ବୁଦ୍ଧିମାନର ସହ କାମ କରେ। ସଂଯମତା ସମ୍ପର୍କରେ ନିଜସ୍ୱ ମତ ଦେଇଛନ୍ତି ବଂଶୀଧର ଦାନୀ, ଆସନ୍ତୁ ଶୁଣିବା।
2: ସଂଯମତା କହିଲେ ଆମେ କଣ ବୁଝିବା? ନିଜର ମନ, ଇନ୍ଦ୍ରିୟ ଓ ବାଣୀ ତଥା ଆଚରଣକୁ ନିଜର ନିୟନ୍ତ୍ରିତ କରି ରଖିବା ହେଉଛି ସଂଯମତା। ଭଗବତ ଗୀତାରେ ଭଗବାନ କୃଷ୍ଣ ଅର୍ଜୁନକୁ ଉପଦେଶ ଦେବାକୁ ଯାଇ କହିଛନ୍ତି, ଯୁକ୍ତ ଆହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ, ଅର୍ଥାତ୍ ଯଥାଯୋଗ୍ୟ ଆହାର ଏବଂ ବିହାର ତଥା କର୍ମ ସମ୍ପାଦନ କରିବ। କର୍ମ କମ୍

କିମ୍ବା ବେଶୀ ନୁହେଁ, ଏହାକୁ ସଂଯମତା କୁହାଯାଏ। ସଂଯମତା ତିନି ପ୍ରକାରର, କାୟ, ମନ, ବାକ୍ୟ। ଏହାଦ୍ୱାରା ମଣିଷ ନିଜର କ୍ରୋଧ, ଲୋଭ ଓ ଇଚ୍ଛା ଉପରେ ବିଜୟ ହାସଲ କରିପାରେ। ମାନସିକ ସଂଯମତା ହେଲା ନିଜର ଭାବନା ଓ ଉତ୍ତେଜନାକୁ ଆୟତ୍ତ କରି ରଖିବା। ଶାରୀରିକ ସଂଯମତା ହେଲା ଅତ୍ୟଧିକ ଭୋଗବିଳାସ ତଥା ଖରାପ ଅଭ୍ୟାସକୁ ନିଜକୁ ଦୂରେଇ ରଖିବା। ବାଚନିକ ସଂଯମତା ହେଲା କଥାବାର୍ତ୍ତାରେ ନମ୍ରତା, କାହାକୁ ବି କଟୁ କଥା ନ କହିବା, ବିନା ଆବଶ୍ୟକତାରେ କୌଣସି କଥା ତୁଣ୍ଡରୁ ବାହାର ନ କରିବା ଇତ୍ୟାଦି। ନିଜକୁ ନିଜେ ନିୟନ୍ତ୍ରଣ କରିବାର ପ୍ରଣାଳୀକୁ ସଂଯମତା କୁହାଯାଏ। ଭଗବତ ଗୀତାରେ ଭଗବାନ କୃଷ୍ଣ ସେଥିପାଇଁ କହିଲେ, ଉଦ୍ଧରେ ଆତ୍ମାନାତ୍ମାନମ ନାତ୍ମାନମ ଅବସାରୟେତ୍ ଆତ୍ମେୟ ଆତ୍ମନ ବନ୍ଧୁ ଆତ୍ମେୟ ରିପୁରାତ୍ମନ। ନିଜେ ଯଦି ସଂଯମିତ ହୋଇ ନ ରହିଲେ ତାହେଲେ ନିଜର ଶତ୍ରୁ ନିଜେ ହୋଇଯାଉଛି। ସଂଯମୀ ବ୍ୟକ୍ତି ଜୀବନର ସବୁ କ୍ଷେତ୍ରରେ ପ୍ରଗତି ଲାଭ କରିବା ସଙ୍ଗେ ସଙ୍ଗେ ସୁସ୍ଥ ଏବଂ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି। ସମସ୍ତ ପ୍ରକାର ଶାନ୍ତିର ଚାବିକାଠି ହେଉଛି ସଂଯମତା। ଅସଂଯମିତ ଜୀବନ ସମସ୍ତ ସୁଖ ଶାନ୍ତିକୁ ନଷ୍ଟ କରିଦିଏ। ସଂଯମତା ଆମକୁ ଖରାପ କର୍ମ କରିବାରୁ ବଞ୍ଚାଇଥାଏ। ମନକୁ ସ୍ଥିର କରିପାରିଲେ ଶୁଦ୍ଧ ବିଚାର ହୋଇପାରିବ। ଆମର ଧର୍ମଶାସ୍ତ୍ର ମାନଙ୍କରେ କୁହାଯାଇଛି, ମନ ଏବ ମନୁଷ୍ୟାଣାମ କାରଣମ ବଦ୍ଧ ମୋକ୍ଷୟ। ମନ ହିଁ ହେଉଛି ମନୁଷ୍ୟମାନଙ୍କର ବନ୍ଧନ ଏବଂ ମୁକ୍ତିର କାରଣ। ବନ୍ଧନ କହିଲେ ଦୁଃଖ ଆଉ ମୋକ୍ଷ କହିଲେ ସୁଖ। କପିଳ ଭଗବାନ ଭାଗବତରେ ଏଟା ସ୍ପଷ୍ଟ ଭାବରେ ଦେଇଛନ୍ତି। ଭାଗବତ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ଲେଖିଛନ୍ତି, ବିଷୟାରତ ଚିତ୍ତ ଯେବେ ଜୀବର ବଦ୍ଧ ଭାବ ତେବେ ଈଶ୍ୱରେ ଦେଲେ ସେହି ଚିତ୍ତ ବନ୍ଧନ ହୋଇ ମୁକ୍ତ। ତେଣୁ ମନକୁ ଆୟତ୍ତ କରିପାରିଲେ ଜଣେ ମୁକ୍ତି ପାଇପାରିବ ବା ଆନନ୍ଦ ପାଇପାରିବ, ଆର ମନ ଅନାୟତ୍ତ ହେଇଗଲେ ସେଇ ମନ ହିଁ ତାକୁ ଦୁଃଖ ଦେବ। ସଂଯମତା ଆଉ ଶିଷ୍ଟାଚାର ଭିତରେ ଗଭୀର ସମ୍ପର୍କ ରହିଛି। ମନର ସଂଯମତା ଶାରୀରିକ ଆଚାର ବ୍ୟବହାର ଉପରେ ବହୁତ ପ୍ରଭାବ ପକାଇଥାଏ। ଜଣେ ଅସଂଯମିତ ବ୍ୟକ୍ତି କେବେ ଶିଷ୍ଟାଚାରୀ ହୋଇପାରିବ ନାହିଁ। ଅନାବଶ୍ୟକ କଥା କହିବା, ଉତ୍ତେଜିତ ହୋଇ କଥାରେ କଥାରେ କ୍ରୋଧିତ ହେବା, ଗୁରୁଜନ ମାନଙ୍କୁ ସମ୍ମାନ ନ ଦେଖାଇ ଅବମାନନା ତଥା ଉପଯୁକ୍ତ ମାନ୍ୟତା ନ ଦେବା ଇତ୍ୟାଦି ଅସଂଯମିତ ବ୍ୟକ୍ତିର ଲକ୍ଷଣ। ଭଗବାନ କୃଷ୍ଣ ସେଥିପାଇଁ ଭଗବତ ଗୀତାରେ ଉପଦେଶ ଦେଇ ଛଳରେ କହିଛନ୍ତି, ଯୁକ୍ତ ଆହାର ବିହାର ଅସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ। ଅର୍ଥାତ୍ ଉପଯୁକ୍ତ ଆହାର ଏବଂ ବିହାର, ଖାଦ୍ୟରେ ସଂଯମତା ରଖିଲେ ନିରୋଗୀ ହୋଇପାରିବେ। ଅନିୟମିତ ତଥା ଅସନ୍ତୁଳିତ ଖାଦ୍ୟ ହିଁ ଅଧିକାଂଶ ରୋଗର କାରଣ। ଜିହ୍ୱା ଲାଳସାରେ ପଡି ଯଦି ଅଧିକ ଖାଦ୍ୟ ଗ୍ରହଣ କରିବେ ତାହା ନିଶ୍ଚୟ ନିଶ୍ଚୟ ନିଶ୍ଚୟ ରୋଗର କାରଣ ହେବ। ଅସଂଯମତା ମଣିଷକୁ ସ୍ୱାଧୀନ ଓ ଶକ୍ତିଶାଳୀ ରଖିବାର ଏକ ବଳିଷ୍ଠ ଉପାୟ ସଂଯମ। ମହାଭାରତରେ ଅର୍ଜୁନଙ୍କର କଥା ମନେ ପଡ଼େ। ଅର୍ଜୁନ ଯେତେବେଳେ ସ୍ୱର୍ଗକୁ ଅସ୍ତ୍ରଶସ୍ତ୍ର ପାଇବା ପାଇଁ ଯାଇଥିଲେ, ତାଙ୍କର ପିତା ଇନ୍ଦ୍ର ତାଙ୍କୁ ଉର୍ବଶୀଙ୍କୁ ପଠାଇଥିଲେ ତାଙ୍କର ପାଖକୁ ଭୋଗ କରିବା ପାଇଁ। କିନ୍ତୁ ଅର୍ଜୁନ ସ୍ପଷ୍ଟ ଭାବରେ ତାକୁ ଅସ୍ୱୀକାର କଲେ ଏବଂ ଉର୍ବଶୀଙ୍କର ଅଭିଶାପକୁ ବରଂ ସ୍ୱୀକାର କଲେ, କିନ୍ତୁ ତାହାଙ୍କୁ ଭୋଗ କରିବା ପାଇଁ ପୁରାପୁରି ମନା କରିଦେଲେ, ଯାହାର ଫଳରେ ସେ ଅନେକ ବ୍ରହ୍ମାସ୍ତ୍ର ଦିବ୍ୟାସ୍ତ୍ରର ଅଧିକାରୀ ହୋଇପାରିଲେ ଏବଂ ପରବର୍ତ୍ତୀ ସମୟରେ ସେହି ଅଭିଶାପ ହିଁ ତାଙ୍କର ଉପକାର ବା ତାଙ୍କର କାର୍ଯ୍ୟରେ ଆସିଥିଲା ଗୁପ୍ତ ବନବାସ ସମୟ। ମହାଭାରତର ଆଉ ଗୋଟିଏ କ୍ୟାରେକ୍ଟର ହେଉଛନ୍ତି ଦ୍ରୌପଦୀ। କୁହାଯାଏ ଯେ ଦ୍ରୌପଦୀଙ୍କର ଗୋଟିଏ ବାକ୍ୟ ପାଇଁ ମହାଭାରତର ସୃଷ୍ଟି। ଅନ୍ଧର ପୁତ୍ର ଅନ୍ଧ ହି ହେବ, ଏହି ଯେଉଁ କଥା ଦ୍ୱାରା ଦୁର୍ଯୋଧନ ଭିତରେ ପ୍ରବଳ ଦ୍ୱେଷ ଭାବ ସୃଷ୍ଟି ହୋଇଥିଲା, ଯାହାର ପରିଣାମ ସ୍ୱରୂପ ସେ ଦ୍ରୌପଦୀଙ୍କର ଉପରେ ଏପରି ଅତ୍ୟାଚାର କରିବାର ଦୃଢ ଅତ୍ୟାଚାର କରିବାର ପାଇଁ ମନସ୍ଥ ରଖିଲେ, ଯାହାର ଦ୍ୱାରା କୌରବ ବଂଶ ଧ୍ୱଂସ ହେବ। ଅନେକ ଉଦାହରଣ ରହିଛି। ଭଗବାନ ରାମଙ୍କର କଥା ନିଅନ୍ତୁ, କୈକେୟୀଙ୍କର ବାକ୍ୟରେ ସେ କୌଣସି ପ୍ରକାର ମଧ୍ୟ ପ୍ରଭାବିତ ହେଲେ ନାହିଁ, କ୍ରୋଧିତ ହେଲେ ନାହିଁ। କୈକେୟୀଙ୍କର ପ୍ରତି କୌଣସି ବାକ୍ୟ ପ୍ରୟୋଗ ନ କରି ନିରବଚ୍ଛିନ୍ନ ଭାବରେ ବନବାସକୁ ସେ ଗ୍ରହଣ କରିନେଲେ। ଭଗବତ ଗୀତାରେ ଭଗବାନ ଉଦାହରଣ ଦେଇଛନ୍ତି।

0: ଲକ୍ଷ୍ମୀମାନଙ୍କ ମଧ୍ୟରେ ଭଗବାନ ରାମଙ୍କୁ ନେଇଛନ୍ତି। ତେଣୁ ସଂଯମତା ଦ୍ୱାରା ଆମେ ଜୀବନରେ ବହୁତ ଉନ୍ନତି ପଥରେ ବିଶେଷ ଭାବରେ ଶାନ୍ତି ଏବଂ ଆନନ୍ଦ ପାଇପାରିବା। ମନର ସ୍ୱଭାବ ହିଁ ହେଉଛି ଚଞ୍ଚଳ। ଭଗବାନ କୃଷ୍ଣ ସେଥିପାଇଁ ଭଗବତ ଗୀତାରେ କହିଛନ୍ତି ଯେ ଅର୍ଜୁନ, ବିଶିଷ୍ଟ ବିଶିଷ୍ଟ ଯୋଗୀ ଋଷି ମାନେ ମଧ୍ୟ ମନକୁ ଆୟତ୍ତ କରି ନ ପାରିଲେ ଯୋଗ ଭ୍ରଷ୍ଟ ହୋଇଯାନ୍ତି। ଯତତୋ ଅପିକନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସଭମ୍ ମନ। କିନ୍ତୁ ତାନି ସର୍ବାଣି ସଂଯମ୍ୟ, ମାନେ ସମସ୍ତ ଇନ୍ଦ୍ରିୟକୁ ସଂଯମିତ କରି, ସେଇ ସଂଯମ ଶବ୍ଦ, ତାନି ସର୍ବାଣି ସଂଯମ୍ୟ ଯୁକ୍ତ ଆସିତ ମତ୍ପରଃ ବସେଇ ଯସ୍ୟ ଇନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ସେଥିପାଇଁ ତୀତ ପ୍ରଜ୍ଞର ଲକ୍ଷଣରେ ଭଗବାନ କହିଲେ, ନ ପ୍ରହୃଷେତ୍ ପ୍ରିୟମ ପ୍ରାପ୍ୟ ନ ଉଦ୍ବିଜେତ୍ ପ୍ରାପ୍ୟ ଚା ପ୍ରିୟମ ସ୍ଥିର ବୁଦ୍ଧି ଅସମ୍ବୁଢ ବ୍ରହ୍ମବିତ୍ ବ୍ରହ୍ମନିସ୍ଥିତ ଦୁଃଖେଷୁ ଉଦ୍ବିଘ୍ନ ମନା ସୁଖେଷୁ ବିଗତ ସ୍ପୃହ ବୀତରାଗ ଭୟ କ୍ରୋଧ ସ୍ଥିତ ଧୀର ମୁନିରୁଚ୍ୟତି। ଦୁଃଖ ସୁଖ ଉଭୟ ପରିସ୍ଥିତିରେ ମନକୁ ସନ୍ତୁଳିତ ରଖିବାର ନାମ ହେଉଛି ସଂଯମତା। ତେଣୁ ସମସ୍ତ ଇନ୍ଦ୍ରିୟ ମାନଙ୍କୁ ଆୟତ୍ତ କରି ଭଗବାନଙ୍କ ଠାରେ ସ୍ଥିର ରଖିବା ହେଉଛି ପରମ ସଂଯମତା। ମନର ସ୍ୱଭାବ ହେଉଛି ଚଞ୍ଚଳ, ତେଣୁ ତାକୁ କୌଣସି ଉପାୟରେ ସ୍ଥିର କରିବାକୁ ପଡ଼ିବ। ଇନ୍ଦ୍ରିୟମାନେ ସ୍ୱଭାବରେ ବହିମୁଖୀ, ତେଣୁ ତାଙ୍କୁ ଅନ୍ତର୍ମୁଖୀ କରିବାକୁ ହେବ। ବର୍ତ୍ତମାନର ସମାଜରେ ଦେଖାଯାଉଛି ଅସଂଯମତାର ଅଭାବ ହେତୁ ନାନା ପ୍ରକାର ଅସାମାଜିକ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଲୋକେ କ୍ଷଣିକ ସୁଖ ପାଇଁ କ୍ଷଣିକ ଆବେଗରେ ଜାତୀୟ ଭାବ ଦୂର କରି ଜାତୀୟ ସମ୍ପତ୍ତି ନଷ୍ଟ କରିଦେଉଛନ୍ତି। ତେଣୁ ଆସନ୍ତୁ ଆମେ ଜୀବନରେ, ବ୍ୟବହାରରେ, କଥାବାର୍ତ୍ତାରେ, ଖାଦ୍ୟପେୟରେ ସଂଯମତା ରକ୍ଷା କରି ନିଜେ ସୁସ୍ଥ ଶାନ୍ତ ରହିବା ସଙ୍ଗେ ସଙ୍ଗେ ସୁନ୍ଦର ସମାଜ ତଥା ରାଷ୍ଟ୍ର ଗଠନ କରିପାରିବା। ଆଧୁନିକ ଉଦାହରଣ ହିସାବରେ କାଲାଙ୍କର ଉଦାହରଣ ନିଆଯାଇପାରେ। ସେ ସଂଯମତାର ଚରମ ସୀମାରେ ଥିଲେ, ଭୋଗରୁ ଭୋଗ୍ୟ ବସ୍ତୁ ଠାରୁ ସେ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରହୁଥିଲେ। ଯଦି ସେ ଭାରତର ଜଣେ ସୁନାମଧନ୍ୟ ବୈଜ୍ଞାନିକ ଏବଂ ରାଷ୍ଟ୍ରପତି ଭାବରେ ସିଂହାସନ ଅଳଙ୍କୃତ କରିଥିଲେ, ତଥାପି ସେ ଅତି ସରଳ ଏବଂ ସାଧାରଣ ଜୀବନଯାପନ କରି ଉଦାହରଣ ହୋଇ ରହିଯାଇଛନ୍ତି। ତେଣୁ ଜୀବନରେ ମନକୁ, ଇନ୍ଦ୍ରିୟମାନଙ୍କୁ ସଂଯମିତ ରଖିବା ହିଁ ହେଉଛି ଆମମାନଙ୍କ ସମସ୍ତଙ୍କର କର୍ତ୍ତବ୍ୟ।
1: ଶେଷରେ ଏତିକି କହିବୁ, ସବୁବେଳେ ଚେଷ୍ଟା କରିବା ନିଜ କଥାରେ ସଂଯମତା ରଖିବା, ରାଗକୁ ନିୟନ୍ତ୍ରଣରେ ରଖିବା, ଆଉ ଧୈର୍ଯ୍ୟର ସହିତ ଜୀବନକୁ ଆଗକୁ ନେବା।
2: କାହିଁକି ନା ଯିଏ ନିଜକୁ ଜିତିପାରେ ସିଏ ହିଁ ପ୍ରକୃତରେ ସବୁଠାରୁ ଶକ୍ତିଶାଳୀ, ବା କହିପାରିବା ସେପରି ବ୍ୟକ୍ତି ହିଁ ଜୀବନରେ ସଫଳତା ହାସଲ କରିପାରିଥାଏ ବା କରିପାରିବ।
1: ଗବାକ୍ଷରେ ଆଜି ଶୁଣିଲେ ସଂଯମତାର ପ୍ରଥମ ଭାଗ। ସଂଯମତା ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ଡକ୍ଟର ଭବାନୀ ଶଙ୍କର ପଟେଲ ଏବଂ ବଂଶୀଧର ଦାନୀ। ତେବେ ଆଜି ତ ସମୟ ଯାଇଛି, ଗବାକ୍ଷ ପରିସରରୁ ବିଦାୟ ନେଉଛୁ। ଆମେ ଦୁହେଁ ମୁରଞ୍ଜନ,
2: ମୁଁ ସୁପ୍ରଭା,
1: ନମସ୍କାର।

ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ପ୍ରଚାର କଲୁ କାର୍ଯ୍ୟକ୍ରମ ଗବାକ୍ଷ। ଆଜି ଏଥିରେ ଶୁଣିଲେ ସଂଯମତାର ପ୍ରଥମ ଭାଗ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଏଥିଲା ସୁରଲହରୀର କେତୋଟି ଗୀତ ଗୌରହରି ତଳେଙ୍କ ରଚନାରୁ। ଶିଳ୍ପୀମାନେ ଥିଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ଶୁଣନ୍ତୁ କିଛି ବିଜ୍ଞାପନ ପରେ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍

0: ମହମ୍ମଦ ଅଜିଜ୍ ଗାଇଥିବା ଗୀତଟିକୁ ଶୁଣିଲେ ସ୍ୱରୂପ ନାୟକଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ସରୋଜ ନନ୍ଦ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
5: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
0: ପରବର୍ତ୍ତୀ ଶିଳ୍ପୀ ଇରା ମହାନ୍ତି, ଗୀତିକାର ନିଜାମ, ସଙ୍ଗୀତ

ଶେଷରେ ଶିଳ୍ପୀ ବାବୁଲ ସୁପ୍ରିୟ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଅରୁଣ ମନ୍ତ୍ରୀଙ୍କ ରଚନା, ସଙ୍ଗୀତ ପ୍ରେମ ଆନନ୍ଦ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା।

ନମସ୍କାର। ପଛରେ ଥାଇ ଟେକା ମାରୁଥିବା ଲୋକକୁ ଚିହ୍ନି ହୁଏ, ହେଲେ ହସି ହସି ବିଷ ଦେଉଥିବା ଲୋକଙ୍କୁ ଚିହ୍ନିବା ଅସମ୍ଭବ। ବିଶ୍ୱାସର ଗଛଟିଏ ସେଇମାନେ ହିଁ କାଟିଥାନ୍ତି ଯେଉଁମାନଙ୍କୁ ଆମେ ଆମ ଛାଇରେ ବସିବାକୁ ଜାଗା ଦେଇଥାଉ। ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ ଆକାଶବାଣୀ। ଆଜି ପାଇଁ ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା।

0: ଲକ୍ଷ୍ମୀ ନାରାୟଣ ବାଘ କହୁଥିଲି ସିଙ୍ଗର ସୁବର୍ଣ୍ଣପୁର ରୁ
1: କୁହନ୍ତୁ ବାଘ ବାବୁ ଆଜି କେନ୍ ଗୀତ ଶୁଣିବେ
0: ଆଜି ଗୋଟେ ସମ୍ବଲପୁରୀ ଗୀତ ମନର କବାଟ
1: ମନର କବାଟ
0: ଆଜ୍ଞା
1: ଆଉ ବାଘ ବାବୁ କାଣା ଖବର କୁହନ୍ତୁ
0: ଖବର ସବୁ ଠିକ ଅଛି ଆଜ୍ଞା ପାଉ ମୁଁ ଟିକେ ବିଜି ରହିଯାଇଥିଲି ମାନେ ଫୋନ୍ ବି କରିଥିଲି ପଠାଇ କେତେବେଳେ ବ୍ୟସ୍ତ ରହିଯାଇଥିଲି ବୋଲେ ସେତେବେଳେ କେନ୍ଦ୍ର ଲଗାଉଥିଲି ବ୍ୟବସ୍ଥା ଚାହିଁ ଲାଗି ପଡ଼ୁଛି ମୋ ଭାଇ ଗୋଟେ ଆକ୍ସିଡେଣ୍ଟ ହେଇଥିଲେ ତ
1: ଏଟା ତ ଆପଣ ଆଗରୁ କହିଥିଲେ ଆକ୍ସିଡେଣ୍ଟ ହେଇଛି ବୋଲିକି ଭଲ ହେଇନାହାନ୍ତି ଆହୁରି
0: ନାଇଁ ଭଲ ହେଲାନି ଆଜ୍ଞା
1: ଆଉ ଗରମ କେମିତି ହଉଛି ଆପଣଙ୍କର ସେଠି
0: ଗରମ ପ୍ରବଳ ହଉଛି ଆଜ୍ଞା
1: କାଳ ବୈଶାଖୀ ହେଇନି
0: କାଳ ବୈଶାଖୀ ହେଇନି
1: ଏବେ ଘରେ ଅଛନ୍ତି ନା କୋଉଠି ଅଛନ୍ତି
0: ଗାଡ଼ିରେ ଯାଉଛି ଆଜ୍ଞା ଘରକୁ ଫୋନ ଲଗାଇବା ଭୋଟ କାଟିଦେଲି
1: ଠିକ ଅଛି ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣି ଦଉଛୁ ଧନ୍ୟବାଦ
0: ଅମିତ ଭୋଇ ଆଦିତ୍ୟ ଶର୍ମା ବିଜଶ୍ୱର ରଣା ବିକ୍ରମ ସାହୁ ସେବାରାମ ମେହର ବାସୁଦେବ ମେହର ମୁରଲୀ ମେହର ଶାନ୍ତନୁ ପଣ୍ଡା ରବୀନ୍ଦ୍ରନାଥ ମେହର ମୋନା ପଣ୍ଡା ଅନ୍ନପ୍ରଭାକର ଯଶବନ୍ତ ପାଇ ଆଉ ଆମ ବିଶ୍ୱମା ଧରେଶ ପରୁଆ ଉପେନ୍ଦ୍ର ସୋନା ଆଉ ଆମର ହେଲେ ପଞ୍ଚନନ ପଞ୍ଚବିହାର ଆଉ ଆମ ଯୁବକ ସାହୁ ଚୈତନ୍ୟ ପଟେଲ ଆଉ ଆମର ଦ୍ୱିତୀୟ ଚନ୍ଦ୍ର ସେଠ
1: ଠିକ ଅଛି ଧନ୍ୟବାଦ ଦଉଛି ଆପଣଙ୍କୁ ରହିଲି ନମସ୍କାର
0: ନମସ୍କାର ଆଜ୍ଞା।

0: ଦୁନିଆର ସବୁ ପ୍ରକାର ଲୋକ ରହିବେ, ତାଙ୍କୁ ଆମେ କଣ କରେ ହାତ ମାପି ଚାକିରି ଚଳିଲା ଭଳିଆ। ଆପଣ ଲକ୍ଷ୍ୟ କଥା, ଆପଣ ଯେତିକି ଆପଣ ଯୋଗ୍ୟତା, ଯୋଗ୍ୟତା ଅନୁସାରେ ଯଦି ଆପଣ ଅଧିକା ପ୍ରଶଂସା କରୁଦେ, ଆପଣ ଯାହା ନୁହେଁ ସେୟା କହୁଦେ, ତାହେଲେ ଜାଣିବେ ସେ ଲୋକ ନିଶ୍ଚିତ ଆପଣ କିଛି କ୍ଷତି କରିବ।
1: କାରଣ
0: ଆପଣଙ୍କ ନାଁରେ ସବୁ ଚାଲ, କାରଣ ଦେଖନ୍ତୁ ଆପଣ ଜାଣିଦେ ନା ଆପଣ କଣ, ମୁଁ ଯଦି ଆପଣଙ୍କୁ ତା ତୁଳନାରେ ଅଧିକା ପ୍ରଶଂସା କରି ଅଧିକା କହି ଏହା କଥା ଆଣି ଆପଣଙ୍କୁ କହି ଆପଣଙ୍କ କଥା ନେଇ ତାକୁ କହି, ମୁଁ ଯେତେବେଳେ ଅନ୍ୟ ଲୋକଙ୍କ କଥା କହି ସେତେବେଳେ ସେଠି ଚିନ୍ତା କରିବା କଥା, ଯଦି ମୋ ନାଁରେ ଇଏ ଗପି ପାରୁଛି ତାହେଲେ ତା ନାଁରେ ମୋ ଆଗରେ କାହିଁ ନ ଗପୁଛ।
1: ଏକଦମ
0: ଠିକ ଜାଗାରେ ଆମେ ବହୁତ ଲୋକ ଚିହ୍ନି ପାରିବା, କିନ୍ତୁ ଆଜିକା ଡେଟ୍ରେ ଚିହ୍ନା ବହୁତ କଷ୍ଟ ହେଇଗଲାଣି।
1: ମାନେ ଆପଣ କହିବା ଅନୁସାରେ
0: କାଲି ଗୋଟେ ଘଟଣା ଘଟିଛି, ଗୋଟେ ଲୋକ କାମ କରୁଛି କିନ୍ତୁ ତା ସଫଳତା ଦେଖିକି ସହି ପାଇଲେନି, ଏମିତି କାମ କଲେ ଯାହାକି ତା କାର୍ଯ୍ୟକ୍ରମ ବିଭ୍ରାଟ ହେଲେ, ଏଭଳି ଗୋଟେ ଆସିକି ଅପରାଧ ପୁରେଇ ଦେଲେ, ଦେଖିଲା ବେଳକୁ କିଛି ଅସୁବିଧା ହେଇନି, ତାପରେ ପଠେଇ ଦେଲେ ଅପରାଳା ତାକୁ ରଖିଲେ, ତାପରେ ଯୋଉ କାମ କରିଥିଲା ଧରା ପଡ଼ିଗଲା। କିନ୍ତୁ ଚେଷ୍ଟା ଆମେ ଚିନ୍ତା କରିବା ସେ ତା ପରିଶ୍ରମ ବଳରେ ଉପରକୁ ଉଠୁଛି, ଆମେ ଗୋଡ ଚାଲି କିଛି ଲାଭ ନାହିଁ, କାରଣ ଭଗବାନ ଦେଖୁଛନ୍ତି କିଏ ଭୁଲ କରୁଛି କିଏ ଠିକ କରୁଛି। ସବୁବେଳେ ଚେଷ୍ଟା କରିବା ନିଜର କ୍ଷତି କରିବା ନାହିଁ କି ଅନ୍ୟର କିଛି କ୍ଷତି କରିବା ନାହିଁ, ଆଉ ୟା ତା ନାଁରେ ଆମେ କହିଦେବା ତା କଥା ୟା ଆଗରେ, ୟା କଥା ତା ଆଗରେ, ସେ କିଛି ମୂଲ୍ୟ ନାହିଁ। ଯିଏ ସବୁ ଏଇଭଳି ଚିନ୍ତାଧାରା ଲୋକ ଥାନ୍ତି ତାଙ୍କର ବେଶୀ କ୍ଷତି ହୁଏ।
1: ଯାହା
0: ଆପଣ ଆଜି ପର୍ଯ୍ୟନ୍ତ ଜୟପୁର ଅଛନ୍ତି, ଆପଣ ବହୁତ କଥା ଭଲ ପାଉଛନ୍ତି, ଯଦି ଆମେ ମୁହଁରେ ଗୋଟେ କହି ପଛରେ ଗୋଟେ କଥା କହୁ ତା ମାନେ କଣ ଆମର ସେଠି କିଛି ସ୍ୱାର୍ଥ ଅଛି। ସବୁବେଳେ ଚେଷ୍ଟା କରେ ଆମେ ଯେତିକି ସେତିକି ଭିତରେ ଯଦି କିଏ ଆଲୋଚନା କରୁଛି ତାହେଲେ ଭାବେ ସେ ଲୋକଟି, ଯଦି ଆପଣଠୁ ଅଧିକା ଯେତିକି ଅଛି ତାଠୁ ଅଧିକା ପ୍ରଶଂସା ଆମେ କଲେ ଆପଣଙ୍କୁ ସବୁ, ତାପରେ ଏହା କଥା ତା କଥା ଆପଣ ସେତିକି ମୋର ସର୍ବନାଶ କରିବା ପାଇଁ ମୋ ପଛରେ ଲାଗିବ।
1: ବହୁତ ଧନ୍ୟବାଦ ମୁନା ବାବୁ, ଆପଣ ଫୋନ କଲେ, ଆପଣଙ୍କର ପସନ୍ଦର ଗୀତ ଆଜି କହିନାହାନ୍ତି, ମୋ ପସନ୍ଦର ଗୋଟେ
0: ହେଉଛି ମାଗା ଆଗେ ପାଠ ନା, ଆପଣ ଭଲ ଖୁସି ନମସ୍କାର
1: ନମସ୍କାର ନମସ୍କାର।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ହ୍ୟାଲୋ, ଡାଇଲ ଆକାଶବାଣୀ।
3: ହଁ
2: ନମସ୍କାର,
3: ମୁଁ ବାସୁଦେବ, ମୁଁ ପତ୍ରକାରୀ ଜିଲ୍ଲା ବଲାଙ୍ଗୀର କହୁଥିଲି।
2: କୁହନ୍ତୁ ବାସୁଦେବ ବାବୁ, ଆଜି କେନ୍ ଗୀତ ଶୁଣିବେ?
3: ଡେବରି ହାତେ ନୁନ୍ ମିର୍ଚା, ଘୁଗୁନି ହାତେ ଖଜନି, ଜିମାରେ ସଜନି।
2: ଆଚ୍ଛା।

0: କେନ୍ ଗାଁ ଯିବାରେ?
1: ସଜନୀ।
0: ଆଉ କାଣା ଖବର ବାସୁଦେବ ବାବୁ?
1: ସବୁ ଭଲ, ଏବେ ଶାଢୀ ଗୁନାଗୁନି ଚାଲିଛି, ଖରା ତ ଜୋର ହଉଛି।
0: ଆଚ୍ଛା ବାସୁଦେବ ବାବୁ, ଆପଣ ଦେଖିଥିବେ ବେଳେ ବେଳେ ଆପଣଙ୍କର ସହିତ ଯାହାର ପଡୁନଥିବ ତା ବିରୁଦ୍ଧରେ ଆସି ଆପଣ ପାଖରେ କହୁଥିବେ ଅନେକ ଲୋକ, କିନ୍ତୁ ଏଇଭଳିଆ ମଣିଷକୁ ଆମେ କଣ ବିଶ୍ୱାସ କରିବା ଉଚିତ କି?
1: ନା ନା, ଟୋଟାଲି ବିଶ୍ୱାସ କରିବା କଥା ନୁହଁ। ମୁଁ ସେମିତି କଥା ଯିଏ ତା କଥା ମୋଟେ ଶୁଣେନି।
0: ଏଇଭଳିଆ ଅଭ୍ୟାସ କାହିଁକି ଥାଏ ଲୋକମାନଙ୍କର?
1: ଏଭଳିଆ ବୋଧେ ଗୋଟେ ପରମ୍ପରାରୁ ଗୋଟେ ଥିବ, ଆମର କୋଉ ଇଚ୍ଛା ଅହଙ୍କାର ବିଷୟରେ ଯାଇକି ଅନ୍ୟ ଲୋକଙ୍କ ସହିତ ସେୟାର କରନ୍ତୁ, ସେ ଲୋକ ସେଟାକୁ ଏମିତି କଲେ ହବ ସେମିତି କଲେ ହବ, ତାଙ୍କ ମନରେ ବହୁତ ଭାବନା ଆସିଥାଏ, ସେଇଟା ଭଲ କଥା ନୁହଁ।
0: ଏମିତି ବି ଅଛନ୍ତି, ଧରନ୍ତୁ ଆପଣ ଗୋଟେ ଭଲ କାମ କରିଥିବେ, ସେଇ କାମକୁ ସେମାନେ କଣ କରନ୍ତି ମାନେ ତାର ତ୍ରୁଟି ବାହାର କରନ୍ତି, ଯେମିତିକି ଏମିତି କରିଥିଲେ ଭଲ ହେଇଥାନ୍ତା, ସେମିତି କରିଥିଲେ ଭଲ ହେଇଥାନ୍ତା।
1: ନିହାତି ନିହାତି ନିହାତି, ମୁଁ ଶାଢୀ ବୁନୁଛି, ଉଦାହରଣ ମୁଁ ଶାଢୀ ବୁନୁଛି,
0: ନିଶ୍ଚୟ
1: ଏଇ କାମ କରିଥିଲେ ହେଇଥାନ୍ତା, ସେଇ କାମ କରିଥିଲେ ହେଇଥାନ୍ତା, ହେଲେ ଶାଢୀ ବୁନରେ ବହୁତ ଫାଇଦା, ଏମିତି ଲୋକ ବହୁତ ଅଛନ୍ତି।
0: ମାନେ ସେ କ୍ଷେତ୍ରରେ ଆମେ କଣ କରିବା ଦରକାର?
1: ସେ କ୍ଷେତ୍ରରେ ସେ ତାଙ୍କର ସେ କଥା ନ ମାନିକି ଆମେ ଆମେ ବାଟରେ ନିହାତି ଚାଲିବା, ଆମକୁ ସେ ବି ଚଳେଇବ ନେଇକି ଆମେ ବି ସେଟା ବି ଚଳେଇବୁ, ଆମ ହିସାବରେ
0: ତାମାନେ ଆମେ ଜାଣିବା ଦରକାର ଯେ ସିଏ ଆମର ଭଲ ପାଇଁ କହୁଛି କି ଖରାପ ପାଇଁ କହୁଛି, ଆମେ ଟିକେ ତନଖିବା ଦରକାର ନାଇ କି?
1: ନିହାତି ନିହାତି ଭାଇ ନିହାତି।
0: ଆଉ ଘରେ ସବୁ ଭଲ?
1: ଘରେ ସମସ୍ତେ ଭଲ, ସ୍ତ୍ରୀ ଆସିଛନ୍ତି, ଦୁଇ ମାସ ହେଇଛି,
0: ଆଚ୍ଛା
1: ସ୍ତ୍ରୀରେ ମୋର ବାହାରିଲା, ଆଉ ବର୍ଷା ମ୍ୟାଡମ୍ ବି ଭଲ ଅଛନ୍ତି, ଦିଦି ବି ସମସ୍ତେ ଭଲ।
0: ଠିକ ଅଛି, ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣି ଦଉଛୁ, ଧନ୍ୟବାଦ, ଜୁହାର
1: ଜୁହାର।

0: 03069279 କିମ୍ବା 9449408097 ନମ୍ବରରେ
1: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ନମସ୍କାର ସାର।
0: ହଁ ନମସ୍କାର
1: ସାର, ମୁଁ କରୁଣାକର ସେଠି ଏରସମା ଜଗତସିଂହପୁର କହୁଥିଲି।
0: କୁହନ୍ତୁ, କୋଉ ଗୀତ ଶୁଣିବେ ଆଜି?
1: ସାର ଆଜି ଦେଇଦେବେ ଗୋଟେ ଆପଣଙ୍କ ପସନ୍ଦର ଗୋଟେ ଗୀତ ଦେବେ। କେମିତି ଅଛନ୍ତି
0: ମୋ ପସନ୍ଦର ଆଜି?
1: ହଁ ଆଜ୍ଞା ସାର,
0: ମନକୁ ଛୁଇଁବ ତ?
1: ନିଶ୍ଚୟ ସାର। ଯଦି ଆପଣଙ୍କ କଥା ଯଦି ସାରା ଓଡ଼ିଶାର ସବୁ ଅଗଣିତ ଶ୍ରୋତା ଭାଇ ଭଉଣୀଙ୍କ ମନକୁ ଛୁଇଁପାରୁଛି, ତାହେଲେ ସାର ଆପଣଙ୍କ ପସନ୍ଦର ଗୀତଟା କାହିଁକି ଆମ ମନକୁ ଛୁଇଁପାରିବନି?
0: ଆଉ ଭଲ ଅଛନ୍ତି?
1: ହଁ ସାର ଭଲ ଅଛି। ଆଉ ଆପଣ କେମିତି ଅଛନ୍ତି?
0: ହଁ ପୁରାପୁରି ବିନ୍ଦାସ
1: ସାର। ଖରା ଟିକେ ଆଜି ଭାବୁଛି ବୋଧେ ବହୁତ ଜୋରରେ ଖରା ହଉଛି ଆମ ଆଡେ।
0: ଆଚ୍ଛା, ବର୍ତ୍ତମାନ ତ ପାଣିପାଗ ଯାହା କହୁଛି ଟିକେ ତାପମାତ୍ରା ବଢିବ।
1: ଆଜ୍ଞା,
0: ଏଇ ଯୋଉ ତାପମାତ୍ରା ବଢୁଛି ଏଇ ସମୟରେ ଆପଣ ମାନେ ବା ଆପଣ କଣ କାମ କରୁଛନ୍ତି, ମାନେ କୋଉ ଭଳିଆ କାମ କରୁଛନ୍ତି ଯେ ଆପଣଙ୍କ ଉପରେ ପ୍ରଭାବ ପଡିବନି?
1: ନାଇଁ ସାର, ଯାହା ବି ବର୍ତ୍ତମାନ ମୁଁ ବି ନିଜେ ଯାହା ବି କାମ କରୁଛି ସାର, ପୁରା ସକାଳୁ ପୁରା କାମ କରୁଛି, ଏମିତି 7:30 କି 8 ଭିତରେ କାମ, ଯାହା ମୋର କାମ କରିବାର ଥାଏ ଏଇ 8:30 ଭିତରେ କାମ ସାରି ଦେଉଛି। କାହିଁକି ନା ସାର, ଆଉ ବେଶୀ ଖରାରେ ଆଉ କାମ କରି ହବନି କି ସବୁ ଲୋକମାନଙ୍କୁ ନେଇକିରି ବି ଖଟେଇବାଟା ବି ସମ୍ଭବପର ନୁହେଁ ନା।
0: ନାଇଁ, ଏଇ ଯୋଉ ଅଂଶୁଘାତ ପାଇଁ ସତର୍କତା ଅବଲମ୍ବନ କରାଯାଉଛି ବା ନିୟମ କାନୁନ ଜାରି କରାଯାଇଛି, ସେଗୁଡ଼ାକ ସବୁ ଆପଣ ମାନୁଛନ୍ତି କି ନାହିଁ?
1: ସାର ଅଂଶୁଘାତ ପାଇଁ ସାର ମୁଁ ବି ନିଜେ ମାନୁଛି, ଏବଂ ଆମ ଏରିଆର ଲୋକମାନେ ଟିକେ ଏଥିପ୍ରତି ଟିକେ ବହୁତ ସାବଧାନ ସତର୍କତାର ସହିତ ସାର ଟିକେ ଅବଲମ୍ବନ କରିଥାନ୍ତି। ଯେମିତି ଘରୁ ବାହାରିଲେ ଜୋତା ପିନ୍ଧିବା, କଳା ଚଷମା ପିନ୍ଧିବା, ସୂତା କପଡା ବ୍ୟବହାର କରିବା, ଛତା ନେବା, ତେଣୁ ସାର ଏସବୁ ଆମ ଏରିଆରେ ଲୋକମାନଙ୍କୁ ସାର ବୁଝେଇବାକୁ ପଡ଼େନି ସାର।
0: ଆଚ୍ଛା କରୁଣାକର ବାବୁ, ଦେଖୁଥିବେ ଆପଣ ଆପଣଙ୍କର ମାନେ ଏ ଯୋଉ ସମାଜରେ ରହୁଛନ୍ତି, ଅନେକ ଅଛନ୍ତି ଯେମିତିକି ଆପଣଙ୍କର ସହିତ ଯାହାର ପଡ଼ୁନି ତା ସମ୍ପର୍କରେ ଆସି ଆପଣଙ୍କ ପାଖରେ ଚୁଗୁଲି କରିବେ, ନାନା ପ୍ରକାର କଥା କହିବେ, ଏସବୁ କ୍ଷେତ୍ରରେ ଆପଣ କେମିତି ନିଜକୁ ସମ୍ଭାଳି ନେଉଛନ୍ତି?
1: ସାର ସମାଜରେ ବିଭିନ୍ନ ପ୍ରକାର ତ ଲୋକ ଥାନ୍ତି ସମାଜରେ, ତଥାପି ସାର ମୁଁ ଏତିକି କହିବି ଯେ ମନେକର ସାର ଜଣେ ଜଣଙ୍କ ସହିତ ଭଲ ସମ୍ପର୍କ ଅଛି, ବହୁତ ଲୋକ ଅଛନ୍ତି ଯେ ସେମାନେ ଚାହିଁବେ କେମିତି ଏମାନଙ୍କ ଭିତରେ ଗୋଟିଏ ଫାଟ ସୃଷ୍ଟି କରିବା, ଏମାନଙ୍କ ଭଲ ସମ୍ପର୍କ ବନ୍ଧୁତାଟାକୁ କେମିତି ଆମେ ବିଚ୍ଛିନ୍ନ କରିଦେବା। ତେଣୁ ସାର ଅବଶ୍ୟ ମୋର ବି ସେମିତି ବି ହେଇନି କେବେ ବି, ଯଦି ବି କେବେ ଛୋଟ ମୋଟ ଏମିତି ବି ହେଇଥାଏ ମୁଁ ଗୁଜବକୁ ଏତେଟା ପ୍ରଶ୍ରୟ କରେନି କି ଗୁଜବକୁ ମୁଁ ବିଶ୍ୱାସ କରେନି। ଯଦି ମୁଁ ଶୁଣିବି ଯେ କିଏ ମୋ ନାଁରେ ଏଇଆଟା କହୁଥିବ କି ମୋତେ ସେ କହୁଥିଲା, ତାହେଲେ ମୁଁ ଯାଇ ସେଇ ଲୋକଙ୍କୁ ଡାଇରେକ୍ଟ କହିଦେବି, ଭାଇ ମୁଁ ତ ଏମିତି କିଛି ବି କହିନି କି କିଛି ବି କରିନି, ତମେ କ'ଣ ପାଇଁ ତାଙ୍କୁ କହୁଥିଲ। ତେଣୁ ଏଇଭଳି ସିଚୁଏସନ୍ଟା ନେବାଟା ହିଁ ସାର ଏଇଭଳି ଡିସିସନ୍ଟା ହିଁ ଠିକ୍, କିନ୍ତୁ ଜଣଙ୍କର କଥାକୁ ବିଶ୍ୱାସ କରିକିରି ଆଉ ଜଣଙ୍କ ସହିତ ରାଗିବା, ଅଭିମାନ କରିବା, ତେଣୁ ନିଜ ଭିତରେ ସେ ସମ୍ପର୍କରେ ଗୋଟେ ଫାଟ ସୃଷ୍ଟି କରିବାକୁ ସେଇଟା ସାର ପସନ୍ଦ କରେନି।
0: ଯାହା ହଉ କରୁଣାକର ବାବୁ, ଆପଣ ଅନେକ ଦିନ ପରେ ଡାଇଲ ଆକାଶବାଣୀରେ ଆସିଲେ।
1: ସାର ମୁଁ ତ ସବୁବେଳେ ପାଇଁ ସାର ଆଗରୁ ବି କହିଛି ଏବଂ ଆଜି ବି କହୁଛି, ଆଟଲିଷ୍ଟ ତ ଅନ୍ତତଃ ଗୋଟେ ମାସର ବ୍ୟବଧାନ ପରେ ଲଗେଇଲେ ଫୋନ୍ କଲେ ଆମର ଭାଇ ଭଉଣୀ ଯୋଉମାନେ ନୂଆ ନୂଆ ଫୋନ୍ କଲ୍ କରୁଛନ୍ତି ସେମାନେ ଅନେକ ସୁଯୋଗ ପାଇବାର ସୁଯୋଗ ପାଇପାରିବେ ଟିକେ ଆପଣଙ୍କ ସହିତ ଟିକେ ମନର ବାର୍ତ୍ତାଳାପ କରିବା ପାଇଁ।
0: ନିଶ୍ଚୟ ନିଶ୍ଚୟ
1: ଶ୍ରୋତା ଭାଇ ଭଉଣୀ ଅଛନ୍ତି ସାର, ପ୍ରତି ସପ୍ତାହରେ କଲ୍ କରନ୍ତି, ମୁଁ ଯୋଉଟା ଦେଖି ମାନେ ଶୁଣିଲା ପରେ ମୋତେ ନିଜେ ବି ଏତେଟା ଭଲ ଲାଗେନି, କାହିଁକି ନା ଯେହେତୁ ଯଦି ବାରମ୍ବାର ଗୋଟେ କଥାକୁ କହିଲା ପରେ ବି ସେମାନେ ଯଦି ନିଜେ ନ ସୁଧୁରିବେ, ତେଣୁ ଆମେ ଆଉ କାହାକୁ କହିବା, କୁହନ୍ତୁ।
0: ଏକଦମ ଠିକ, ଯାହା ହଉ ଖୁସି ଲାଗିଲା ଆଜି ଆପଣ କଥା ହେଲେ, କିନ୍ତୁ ଆଜି ଆପଣ ନିଜ ପସନ୍ଦର ଗୀତ କହିନାହାନ୍ତି, ମୋ ପସନ୍ଦର ଗୀତ କହିଛନ୍ତି। ମୋ ପସନ୍ଦର ଗୀତ ବର୍ତ୍ତମାନ ଶୁଣିଦେଉଛି, ଆପଣ ଶୁଣନ୍ତୁ, ଆପଣଙ୍କର ସାଙ୍ଗସାଥି ଶୁଣନ୍ତୁ, ଆପଣଙ୍କର ଯେତିକି ନିୟର ଡିୟର ଅଛନ୍ତି, ଯେତିକି ପ୍ରିୟଜନ ମାନେ ଅଛନ୍ତି, ସମସ୍ତେ ଶୁଣନ୍ତୁ, କେମିତି ଲାଗିଲା କହିବେ।
1: ଆଜ୍ଞା ସାର, ରହୁଛି ସାର, ନମସ୍କାର।
0: ନମସ୍କାର ନମସ୍କାର।

0: ହ୍ୟାଲୋ, ଡାଇଲାକାଶବାଣୀ
1: ଭାଇ ନମସ୍କାର।
0: ନମସ୍କାର,
1: ମୁଁ ସଞ୍ଜୀବ।
0: ହଁ କୁହନ୍ତୁ।
1: ମୁଁ ସଞ୍ଜୀବ କୁମାର ରାଉତ ଗିଲିପୁଟରୁ କହୁଥିଲି ସାର।
0: ଭଲ ଅଛନ୍ତି ସଞ୍ଜୀବ ବାବୁ?
1: ଆଜ୍ଞା ସାର୍ ଭଲ ଅଛି। ଆପଣ କେମିତି ଅଛନ୍ତି?
0: ଆପଣ ଭାବନ୍ତୁ କେମିତି ଥିବେ।
1: ଆପଣ ପୁରା ବିନ୍ଦାସରେ, କିନ୍ତୁ ଖରାରେ ଟିକେ ମଉଳି ପଡିଲା ଭଳିଆ ଲାଗୁଥିବେ।
0: ଆଚ୍ଛା, ନିଶ୍ଚୟ ଖରା
1: ଭଳିଆ ହଉଛି ସାର୍, ଆଉ କୁହନ୍ତୁ।
0: ଆଜ୍ଞା ଆଜ୍ଞା, କୁହନ୍ତୁ ସଞ୍ଜୀବ ବାବୁ ଆଜି କୋଉ ଗୀତ ଶୁଣିବେ?
1: ଆଜି ଶୁଣେଇଦେବେ ମ୍ୟାଟ୍ରିକ ଫେଲ ଚଳଚ୍ଚିତ୍ରରୁ ଗୀତଟି ହେଲା ଦୁଃଖ ସାଥେ ମୁଁ ବନ୍ଧୁ ବାନ୍ଧିଲି ଲୁହକୁ ମୋର ନିଜର କଲି।
0: ତେବେ ସଞ୍ଜୀବ ବାବୁ ବର୍ତ୍ତମାନ ତ ଆପଣଙ୍କର ଛୁଟି। ହଁ ସଞ୍ଜୀବ ବାବୁ ଆମର କଥା ହଉଥିଲେ କିନ୍ତୁ ତାଙ୍କର ଫୋନ୍ଟି କଟିଯାଇଛି। ଯାହା ହଉ ସେ ନିଜ ପସନ୍ଦର ଗୀତଟି କହିଦେଇଛନ୍ତି, ତେଣୁ ଆମେ ତାଙ୍କ ପସନ୍ଦର ଗୀତଟି ବର୍ତ୍ତମାନ ଶୁଣିଦେଉଛୁ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ ଓ ରେଫରାଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ହ୍ୟାଲୋ, ଡାଇଲଗ ଆସିବାଣୀ।
3: ଗୁଡ୍ ମର୍ଣ୍ଣିଂ, ନମସ୍କାର। ଜୟ ଜଗନ୍ନାଥ।
2: ନମସ୍କାର, ଜୟ ଜଗନ୍ନାଥ।
3: ମୁଁ ଚିତ୍ର ସଂସାବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ଜଗନ୍ନାଥପୁର।
2: କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
3: ଆଜି ଶୁଣେଇଦେବେ ଆଜ୍ଞା, ମା ଆଉ ମମତାର ଶୁଣେଇଦେବେ।
2: କୋଉ ଗୀତ ମା ମମତାର?
3: ଆପଣ ଯୋଉଟା ବି ଶୁଣେଇଦେବେ ଆଜ୍ଞା।
2: ଚୁମକି ସେ ତ ପାଣିରେ ପଡିବ ନାଇଟି,
3: ଏଇ ଗୀତ ଶୁଣେଇଦେବେ।
2: ଭଲ ଲାଗିବ ନା ଗୀତ?
3: ହଁ ଆଜ୍ଞା, ଭଲ ଲାଗିବ ଆଜ୍ଞା।
2: ଆଉ କାଣା ଖବର କୁହନ୍ତୁ ଚିତ୍ରସେନ ବାବୁ।
3: ଆଜ୍ଞା, ଏବେ ଏକା ମୁଁ ବର୍ତ୍ତମାନ ମାର୍କେଟ ଯାଇକରି ପହଞ୍ଚିଲି ଆଜ୍ଞା ଘରକୁ।
2: ଆଚ୍ଛା, ମନୋଜ ପଟେଲ ଭେଟ ହେଲେ?
3: ହଁ ଭେଟ ହେଲା ଆଜ୍ଞା।
2: କାଣା ବୋଇଲେ ଯେ ମନୋଜ ପଟେଲ?
3: ଭେଟ ହେଲୁ ଆଜ୍ଞା, ସିଙ୍ଗଡ଼ା ସୁଙ୍ଗଡ଼ି ଦୁଇଟା ନେଇ ଦେଇଥିଲି।
2: ଆଚ୍ଛା, ଦୁଇଟା କା?
3: ଆଜ୍ଞା,
2: କେତେଟା ପରା ନେଇଥିଲେ ସିଙ୍ଗଡ଼ା?
3: ନେଇ ଦେଇଥିଲି ନା ଆଜ୍ଞା, 10ଟା।
2: 10ଟା?
3: ହଁ,
2: ଆମକୁ ମାତ୍ର ନାଇଁ ମିଳେ କେବେ।
3: ହଏ ଆଜ୍ଞା, ଆପଣ ତ ଆସୁନାହାନ୍ତି। ଆଉ ଭେଣି କଲରା ଦେଇଛନ୍ ଗୋଟେ କିଲୋ ପରା, ଆଉ ଆମର ବୁରବୁଟି ଆଜ୍ଞା।
2: କଲରାଟା ଭଲ କି ଖାଇଲେ ଦେହ ପାଇଁ?
3: ହଁ ଆଜ୍ଞା,
2: ବେଶୀ ପିତା ଲାଗୁଛି ଯେ।
3: ପିତାଟା ତ ଭଲ ଆଜ୍ଞା,
2: ଦେହକୁ ଭଲ ନା କି?
3: ହଁ ଆଜ୍ଞା, ସୁଗର ଲାଗି ବୋଲେ ଭଲ କାମ ଦିଶି ଆଜ୍ଞା।
2: ପଢିବ ଗୀତା, ଖାଇବ ପିତା।
3: ହଁ ଆଜ୍ଞା,
2: ଠିକ ଅଛି। ଚିତ୍ରସେନ ବାବୁ, ଆପଣ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣି ଦଉଛୁ।
3: ଧନ୍ୟବାଦ ଆଜ୍ଞା,
2: ରହିଲି, ଜୁହାର।
3: ଆଉ ଡେଡିକେଟ କରୁଛି ଆଜ୍ଞା, ପ୍ରଥମେ ତ ଆପଣଙ୍କୁ, ମନୋଜ ପଟେଲ, ସମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, କରମ ସାନି ସାହୁ, ନାଗୁ ପାତ୍ର, ସବଲ କୁମାର ସାହୁ, ଜୟ ସୀତାରାମ, ମୁରଲୀ ମେହେର ଆଜ୍ଞା, ଆଉ ପଞ୍ଚାନନ ପଞ୍ଚ ବିହାର, ନାରାୟଣ ମେହେର, ଚୈତନ ପଟେଲ, ଆଉ ଲୋକନାଥ ପ୍ରଧାନ, ଲୋକନାଥ ସାହୁ।
2: ସୀମାଞ୍ଚଳ ବାବୁଙ୍କ ନାଁ କହିଲେ କି ନାହିଁ?
3: ହଁ ଆଜ୍ଞା, ସୀମାଞ୍ଚଳ କହିଛି ଆଜ୍ଞା।
2: ଠିକ ଅଛି, ରହିଲି, ଜୁହାର।
3: ଜୁହାର ଆଜ୍ଞା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ। ହ୍ୟାଲୋ ଡାଇଲ ଆକାଶବାଣୀ।
2: ଆଜ୍ଞା ନମସ୍କାର।
0: ହଁ ନମସ୍କାର।
2: ଭୋଳାଶଙ୍କର ପୁତ୍ର କହୁଛି ବଲାଙ୍ଗୀରରୁ।
0: ଆଚ୍ଛା।

0: ଦା ଛନ୍ ଭଲ ସାଙ୍ଗର ବାବୁ
1: ବହୁତ ବଢିଆ ଆଜ୍ଞା।
0: ଆଚ୍ଛା କୁହନ୍ତୁ ଆଜି କେନ୍ ଗୀତ ଶୁଣିବେ?
1: ବେଲେ ମାନିନୀ ଚଳଚ୍ଚିତ୍ର ଗୀତଟା ଦେବେ।
0: ମାନିନୀ ଚଳଚ୍ଚିତ୍ର କୋଉ ଗୀତ? ମୁଁ ପରଦେଶ ଚଢ଼ି
1: ଆଜ୍ଞା।
0: ଆଚ୍ଛା କାଣା କରୁଛନ୍ ଭଲ ସାଙ୍ଗର ବାବୁ?
1: ଆଜ୍ଞା ଚାଲିଛି, ଏଇଟା ମୋର ଇଣ୍ଟରନେଟ୍ ସେଣ୍ଟର ଦୋକାନରେ ଅଛେ, ଆଉ ସେ ଗ୍ରାହକ ସେବା ବାହାରେ ମିନି ବ୍ୟାଙ୍କ।
0: ଆଚ୍ଛା ଆପଣ ଏଇଟା କେତେ ବର୍ଷ ହେଲାଣି କରୁଛନ୍ତି?
1: ଏଇଟା ହେଇଗଲା 8 ବର୍ଷ ହେଲାଣି।
0: ଆଚ୍ଛା କେମିତି ଚାଲିଛି ଆପଣଙ୍କର ବିକ୍ରି ବଟା?
1: ହଁ ଠିକ ଅଛି ସାର୍, ଗୁଜରାଣ ମେଣ୍ଟେ ହେଉଛି।
0: ନାଇଁ ତଥାପି ଆପଣ କିଛି ପ୍ଲାନ କରିଛନ୍ତି ଆଗକୁ, ମାନେ ଏଇଟା ରଖିବେ ନା ଆଉ କିଛି ପରିବର୍ତ୍ତନ କରିବେ? ଆଉ ପିଲାମାନେ ଘରେ କିଏ ସବୁ ଅଛନ୍ତି? ତେବେ ଭଲ ସଙ୍ଗର ବାବୁ, ଆପଣ ତ ଜାଣିଥିବେ ଦୁନିଆରେ ଅନେକ ସାଙ୍ଗସାଥି ଅଛନ୍ତି, ଅନେକ ବନ୍ଧୁ ଅଛନ୍ତି, କାହାକୁ ପ୍ରକୃତରେ ବନ୍ଧୁ ବୋଲି ଗ୍ରହଣ କରୁଛନ୍ତି?
1: ସାଙ୍ଗ ତ ଅନେକ ଅଛନ୍ତି ଯିଏ ବିପଦରେ ଆମକୁ ସାହାଯ୍ୟ କରୁଛି, ସେ ହିଁ ପ୍ରକୃତ ବନ୍ଧୁ।
0: ଜୀବନରେ ନିଶ୍ଚୟ ଦେଖିଥିବେ ବିପଦ ସମୟରେ କିଏ ଆପଣଙ୍କୁ ବେଶୀ ସାହାଯ୍ୟ କରେ?
1: ଅଛନ୍ତି ବହୁତ ସାଙ୍ଗ ଅଛନ୍ତି, ଆମର ଆକାଶ ପାଣିର ସାଙ୍ଗ ମଧ୍ୟରେ ଆପଣଙ୍କ କେନ୍ଦ୍ର ଜଣେ ଶ୍ରୋତା ମଧ୍ୟ ସେ ଗଲାଶଙ୍କର ବରପଣ୍ଡା, ସୁବର କୁମାର ସାହୁ, ବିଜେପୁର ପଣ୍ଡେ, ତାପରେ ହେଲେ ଚୈତନ୍ୟ ପଟେଲ, ମାନେ ସବୁ ଆମର ବନ୍ଧୁ ଆକାଶବାଣୀ ହିସାବରେ। ଆଉ ଆମର ସଭାପତି ହିସାବରେ ଅଛନ୍ତି ମନୋଜ, ତାପରେ ପିଙ୍କୁ, ଏସବୁ ଆମର ସାଙ୍ଗ ଅଛନ୍ତି। ସେମାନେ ସବୁବେଳେ କଥାବାର୍ତ୍ତା ହଉ, ବିପଦ ଆପଦରେ ସମସ୍ତେ ଛିଡ଼ା ହଉ।
0: କେବଳ ସେମାନେ କରୁଛନ୍ତି ନା ଆପଣ ବି କରୁଛନ୍ତି?
1: ନା ନା ଆମେ ସମସ୍ତେ
0: ଗରମ କେମିତି ହଉଛି ଆପଣଙ୍କର ସିଆଡେ?
1: ଗରମ କଥା କୁହନ୍ତୁ ନା ସାର, ଅସହ୍ୟ।
0: ରାତି ବେଳା
1: ଦିନ ରାତି ସବୁବେଳେ ଗରମ ହଉଛି ସାର, ଏଇ ଗୋଟେ ସପ୍ତାହ ଉପରେ ହେଲା ବହୁତ ଗରମ। ଆରେ ଗରମ କହିଲେ ଆପଣ କହିବି ଏଇଟା ଦାୟୀ ଆମେ ହିଁ ସାର, ଆମ ମଣିଷ ହିଁ ଏଥିପାଇଁ ଦାୟୀ।
0: ନିଶ୍ଚୟ ନିଶ୍ଚୟ
1: ଆମେ ହଁ, ଦିନକୁ ଦିନ ଆମେ ଗଛ ସଂଖ୍ୟା କମିଯାଉଛି, ଗଛ ଲଗାଇବା ପାଇଁ କିଛି ଚାହୁଁନା, ତାପମାତ୍ରା ବଢି ଚାଲିଛି ଆଉ।
0: ଠିକ ଅଛି, ଆଜି ସୁଯୋଗ ମିଳିଲା ଆପଣଙ୍କ ସହିତ କଥା ଲାଗିବା ପାଇଁ।
1: ଆଜ୍ଞା ସାର,
0: ଆପଣ ଭଲ ରୁହନ୍ତୁ, ମା ସମଲେ ଆପଣଙ୍କର ମଙ୍ଗଳ କରନ୍ତୁ।
1: ଆଜ୍ଞା ଆଜ୍ଞା, ନମସ୍କାର। ଆଜ୍ଞା
0: ହଁ, ନମସ୍କାର ନମସ୍କାର।

ଏହି ଗୀତଟି ସହିତ ଶେଷ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର 12:30।

ଯେ 30 ମିନିଟ୍ ଭିତରେ। ଆମ ନମ୍ବର ହେଲା 0685423060। ତେବେ ଶ୍ରୋତାଙ୍କୁ ଏଇଠି କହି ରଖୁଛୁ, କେବଳ ଓଡ଼ିଆ ଗୀତ ହିଁ ପସନ୍ଦ କରନ୍ତୁ, କାରଣ ଏହି କାର୍ଯ୍ୟକ୍ରମ କେବଳ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ। ସମସ୍ତେ କୁଶଳରେ ରୁହନ୍ତୁ, ପୁଣି ସାକ୍ଷାତ ଆସନ୍ତା ଗୁରୁବାର ସକାଳ 9ଟାରେ ଡାଇଲ୍ ଆକାଶବାଣୀରେ। ବିଦାୟ ନେଉଛି, ମୁଁ ରଞ୍ଜନ କୁମାର ବେହେରା, ନମସ୍କାର।

ମର୍ଯ୍ୟାଓ୍ୱାଁ ଏହି କଥାଚିତ୍ରର ଗୀତଟିକୁ ଶୁଣନ୍ତୁ। ଶିଳ୍ପୀ ଅରିଜିତ ସିଂ, ଗୀତ ରଚନା ରଶ୍ମି ବିରାଗ, ସଙ୍ଗୀତ ତନିସ୍କ ବାଗ୍ଚୀ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ, ତୁମ୍ବିନ୍ ଟୁ କଥାଚିତ୍ରରୁ। ଶିଳ୍ପୀମାନେ ହେଲେ ରେଖା ଭାରଦ୍ୱାଜ ଏବଂ ଜଗଜିତ ସିଂ, ଗୀତିକାର ଶକିଲ ଆଜମୀ, ସଙ୍ଗୀତ ଅଙ୍କିତ ତିୱାରୀ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଉପଲବ୍ଧ।

ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ରାତି 8:15ରେ ପ୍ରଚାର କରିବୁ ଧାରାବାହିକ ନାଟିକା ପରଜା। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ ଏବଂ ଅଶୋକ ମିଶ୍ର। ଶୁଣିବେ ଆଜି ରାତି 8:15ରେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଛଡା ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ନାଟକ ଭେଳିକି, ରଚନା ଡକ୍ଟର ଅଶୋକ ତ୍ରିପାଠୀ, ପ୍ରଯୋଜନା ଗୌରଚନ୍ଦ୍ର ତ୍ରିପାଠୀ, ସହଯୋଗିତା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା। ଶୁଣନ୍ତୁ ନାଟକ ଭେଳିକି।

0: ଲିପ୍ସା ଲିପ୍ସା, ଆରେ କଣ କରୁଛ?
1: ଗାଜର କାଟୁଛି, ଜଳଖିଆ କରିବି।
0: କଣ ଟିଭି ଦେଖି ଦେଖି ଗାଜର କାଟୁଛ? ହାତ କଟିଯିବନି ତ?
1: ନା ନା, ଅଭ୍ୟାସ ଅଛି।
0: ଆଚ୍ଛା ବାବା, ହଉ ହଉ। ମୁଁ କଣ କହୁଥିଲି କି, ମୁଁ ଆଜି ଆଉ ଜଳଖିଆ ଖାଇବିନି।
1: କାହିଁକି, କଣ ହେଲା କି? ଓ, ଘରର ଜଳଖିଆ ଆଉ ରୁଚୁନି ନାଇଁ କି?
0: ନାଇଁ, ମୁଁ ଅବିନାଶ ଘରକୁ ଯାଇଥିଲି ତ, ତାଙ୍କ ଘରେ ଆଜି ବଢିଆ ମସଲା ଉପମାଟେ ହେଇଥିଲା, ଖାଇଦେଲି ଆଉ।
1: ଓ, ତାଙ୍କ ଘରର ସବୁ ଜିନିଷ ତମକୁ ବଢିଆ ଲାଗୁଛି ନୁହଁ କି? ଆଉ ମୁଁ ଯେତେ ଯତ୍ନରେ ରୋଷେଇ କଲେ ବି ତମକୁ ରୁଚୁନି।
0: ମାନେ ତମେ କଣ କହିବାକୁ ଚାହୁଁଛ ଲିପ୍ସା?
1: କଣ ଆଉ କହିବି ମ, ଅବିନାଶର ସ୍ତ୍ରୀ ସୁନ୍ଦର, ତା ରୋଷେଇ ମଧୁର, ତାଙ୍କ ବାପା ମା ଏଜୁକେଟେଡ, ଟ୍ୟାଲେଣ୍ଟେଡ, ଆଫେକ୍ସନେଟ ଇତ୍ୟାଦି ଇତ୍ୟାଦି।
0: ଦେଖ, ଅଯଥା କଳି କରନି ଲିପ୍ସା, ମତେ ଗୁଡା ଜମା ଭଲ ଲାଗେନି, ମୁଁ ତ କେବେ ଏମିତି କହିନି।
1: ସାତ ଦିନ ହେଲାଣି ତମ ମୁହଁରେ ଖାଲି ଅବିନାଶ ଅବିନାଶ ଅବିନାଶ। ହଇ ହେ, ଟିକେ କଥାରେ ତାଙ୍କ ଘରକୁ କାହିଁକି ଧାଇଁ ଯାଉଛ ଶୁଣେ?
0: ନାଇଁ ନାଇଁ, ଅବିନାଶ ନାହିଁ ତ।
1: ଆରେ ବାହ ବାହ, ଆହୁରି ସୁବିଧା ହେଇଗଲା ତାହେଲେ। ଅବିନାଶ ନାହିଁ ତ, ତା ସ୍ତ୍ରୀ ସାଙ୍ଗରେ ହସ ଖୁସି ହେବାର ଏଣିକି ଆଉ ତମକୁ କିଛି ଅସୁବିଧା ହଉନଥିବ।
0: ମତେ ତ କଥାଟା ଟିକେ ପୁରା କରିବାକୁ ସୁଯୋଗ ଦିଅ।
1: ଆହୁରି କିଛି କହିବା ବାକି ରହିଗଲା କି? କହୁନ, କୁହ। ହେଲେ ମନେ ରଖ, କାଲିଠୁ ମୁଁ ବି ବାହାରକୁ ଯାଇ କୋଉ ଗୋଟେ ପୁରୁଷ ସହିତ କଥାବାର୍ତ୍ତା କରିବି, ଦେଖିବା ମତେ କିଏ ଅଟକେଇବ।
0: ଆରେ ଆରେ, ଏ ଲିପ୍ସା ଲିପ୍ସା, ଆରେ ଆରେ ଶୁଣ। ଓହୋ,
2: କଣ ହେଲା ପୁଅ, ଏମିତି କାହିଁକି ପାଟି କରୁଛୁ?
0: ମା, ବେଳ ହେଲାଣି, ମୁଁ ହସ୍ପିଟାଲ ଯାଉଛି।
2: ଆରେ, ଜଳଖିଆ ଖାଇବୁନି?
0: ନାଇଁ ମା, ଖାଇସାରିଛି, ମୁଁ ଆସୁଛି।
2: ହଉ ହଉ, ଯା। ଏ ଲିପ୍ସା,
1: କଣ ହେଲା,
2: ଆସିଲୁ ଏପଟକୁ?
1: କଣ ହେଲା ମା?
2: କିଲୋ କାନ୍ଦୁଛୁ କାହିଁକି?
1: କାନ୍ଦିବିନି କାନ୍ଦିବିନି ଯେ, କଣ ହସିବି? କୋଉ ସୁଖ ପାଇଁ ହସିବି? କି ସୁଖ ମିଳୁଛି ଏଇଠି ମତେ?
2: କଣ କହିଲୁ, କି ସୁଖ ମିଳୁଛି ଏଇଠି? କହିଲୁ କହିଲୁ, କି କି ଦୁଃଖ ତୁ ଏଇଠି ପାଉଛୁ?
1: କହିବି କହିବି, ଏକରେ ସ୍ୱାମୀଙ୍କ ଠାରୁ ମୁଁ ସ୍ନେହ ପାଉନି, ଦୁଇରେ ତମେ ସବୁବେଳେ ଖାଲି ମୋ ସାଙ୍ଗରେ କଳି କରୁଛ, ତିନିରେ
2: ଶ୍ୱଶୁର ତୋ ସପକ୍ଷରେ କହିଲେ ବି ମୁଁ ତାଙ୍କ କଥା ଶୁଣୁନି, ଚାରିରେ ଘରେ ରୋଷେଇଆ ନାହିଁ, ସବୁ କାମ ତୋ ଉପରେ ପଡୁଛି, ଏମିତି ଦଶ କି ବାର ଯାଇ ଗଣିବୁ ଆଉ କଣ?
1: ଦଶ ବାର କାହିଁକି, ପଚାଶ ପର୍ଯ୍ୟନ୍ତ ଯାଇ ହବ।
2: ଯାଉନୁ, ଶହେ ଦୁଇଶହ ଯାଇ ଯା, କିଏ ମନା କରୁଛି କି? ହଇଲୁ, ତୁ ତୋ ସ୍ୱାମୀ ଠାରୁ ସ୍ନେହ ନ ପାଇଲେ ଆମର କି ଦୋଷ କହିଲୁ? ହଁ, ଆମେ କଣ ପୁଅକୁ ମନା କରିଛୁ ତତେ ଭଲ ପାଇବା ପାଇଁ?
1: ଛାଡ, ତମ ସାଙ୍ଗରେ ଯୁକ୍ତି କରି କିଛି ଲାଭ ନାହିଁ, ଅସଲ କଥାଟା ତମେ କିଛି ଜାଣିନ।
2: ଆରେ, କିଛି ନ କହିଲେ କଥା ବଢି ବଢି ଯାଉଛି।
3: କଣ ହେଲା ସୁଷମା, କଣଟା ଏମିତି କୁଆଡେ ବଢି ବଢି ଗଲାଣି? ଆରେ ହଁ, ମନେ ପଡ଼ିଲା, ବଗିଚାରେ କଖାରୁ ଗଛଟା ବଢି ବଢି ପଡ଼ୋଶୀ ଘର ଯାଏ ଗଲାଣି, ପୁଅକୁ ଦି ଥର କହିଲିଣି ଗଛଟା ଅଧାରୁ କାଟିଦେ ବୋଲି, ଶାଗ ଦିଟା ତ ଖାଇ ହୁଅନ୍ତା, ଆଉ ପଡ଼ୋଶୀ ସାଙ୍ଗରେ ମନାନ୍ତର ହେବାରୁ ବି ରକ୍ଷା ମିଳନ୍ତା, ହେଲେ ସେ କଣ କହୁଛି ନା, ବଢ଼ୁ ଆଉ ଟିକେ ବଢ଼ୁ, ଫୁଲ ଖାଇବା, ଫଳ ବି ଖାଇବା, ତାପରେ

0: ବନ୍ଦ କରିବ ନା ହଜାରେ ଶବ୍ଦ ବିଶିଷ୍ଟ ରଚନାଟେ ଗାଇବ? ହଁ, କୋଉ କଥା ତ ବୁଝିବାକୁ ନାହିଁ, ଅଯଥା ସବୁ କଥାରେ ଦୀର୍ଘ ଭାଷଣ।
1: ଶୁଣ ସୁଷମା, ଓଡ଼ିଆ ଅଧ୍ୟାପକ ଭାବରେ ଦୀର୍ଘ 35 ବର୍ଷ କଟେଇଲି। ସାରଳାଙ୍କ ମହାଭାରତ ଠାରୁ ଆରମ୍ଭ କରି ମାନସିଂହଙ୍କ ମହାନଦୀରେ ଜ୍ୟୋତ୍ସ୍ନା ବିହାର ପର୍ଯ୍ୟନ୍ତ କେତେ ସୁନ୍ଦର କବିତା ସବୁ ପଢ଼େଇ ପଢ଼େଇ।
0: ଘରେ ମହାନଦୀ ପାଣି ପଶିଲାଣି, ଏଇଠି ଏଥର ଜ୍ୟୋତ୍ସ୍ନା ବିହାର କର।
1: କାଇଁ, ପୁରା ଶୁଖିଲା ଅଛି ତ ଘରଟା, ପାଣି କାଇଁ? ହୋଇ ହୋ, ତମେ ପରା ଇତିହାସର ଛାତ୍ରୀ ଥିଲ, ଆଉ ଏ ବଙ୍କା ତେଡ଼ା କଥା ଶିଖିଲ କୋଉଠୁ? ଇତିହାସ ଭଳି ସିଧା ସିଧା କହୁନ। ଏବେ ତମର ଜଣେ ଐତିହାସିକ କହିଛନ୍ତି, ଖ୍ରୀଷ୍ଟାବ୍ଦ 1667 April 14 ସନ୍ଧ୍ୟା 7:45 ଆକବରଙ୍କ 19ତମ ନାତୁଣୀ ବୋହୂର 23ତମ ଗର୍ଭଟା ନଷ୍ଟ ହେଇଯାଇଥିଲା।
0: ସେଇଠୁ କଣ ହେଲା?
1: କିଛି ନାହିଁ, ହେଲେ କେତେ ସିଧା ସିଧା ରୋକଠୋକ କଥା ଦେଖୁଛ ତ।
0: ମୁଁ ବି ରୋକଠୋକ ଶୁଣେଇ ଦଉଛି, ତମେ ଏମିତି ଉଦାସିଆ ହେଇ ରହିଲେ ଆଉ ଘଣ୍ଟେ 10 ମିନିଟ୍ 40 ସେକେଣ୍ଡ ପରେ ତମ ଘରଟା ନଷ୍ଟ ହେଇଯିବ, ବୁଝିଲ?
1: କାହିଁକି, ତମର ଏମିତି କଣ ଅଭାବ ହେଲା କି?
0: ହଇ ହୋ, ମୁଁ ଯେତେ ମନା କଲି ତମେ କଣ ମୋ କଥା ଶୁଣିଲ? ହଁ, ସାଙ୍ଗର ଝିଅ ବୋଲି ହଟି ହଟି ସେ ଲିପ୍ସାଟାକୁ ବୋହୁ କରିକି ଆଣିଲ, କଣ ମିଳିଲା? ହଁ, ସନାତନ ବଳିଆର ସିଂଙ୍କ ଝିଅଟା କେତେ ବଢିଆ ହେଇଥାନ୍ତା, ହଁ, ଜଣେ DGMଙ୍କର ଗୋଟିଏ ବୋଲି ଝିଅ।
1: ଓହୋ, ତମେ ଜାଣିନ ସୁଷମା, ଡକ୍ଟର ପରମାର୍ଥ ପରମାଣିକ ମାନେ ଲିପ୍ସାର ବାପା କେତେ ବଡ ବିଖ୍ୟାତ ଗବେଷକ ତମେ ଜାଣିଛ? ଭଞ୍ଜ ସାହିତ୍ୟରେ PhD କରିଛନ୍ତି, କିଛି ମାମୁଲି କଥା ନୁହଁ, ବୁଝିଲ?
0: ଆଉ ତାଙ୍କ ଝିଅ ଲିପ୍ସା ପରମାଣିକ ଘର ଭଙ୍ଗା ସବଜେକ୍ଟରେ ଡିଲିଟ କରିଛି।
1: ସବୁଥିରେ ତମେ ତ ଟାହି ଟାପରା କରି ମୋ କଥାକୁ ଉଡେଇ ଦବ। କୋଉଠି ତମ ଘରଟା ଭାଙ୍ଗି ଗଲାନି କିଓ? ଇଞ୍ଚେ ସିମେଣ୍ଟ ବି କୋଉ କାନ୍ଥରୁ ଝଡ଼ିନି।
0: କାନ୍ଥଟା ଠିକ ଅଛି, ହେଲେ ଛାତଟା ଭୁଶୁଡ଼ି ପଡିଲାଣି।
1: ସିଧା କୁହ, କଣ ହେଇଛି ତମର?
0: ପୁଅ ବୋହୁଙ୍କ ଭିତରେ ଅପଡ ହେଲାଣି।
1: ହଉ, କିଛି ଭାବିବାର ନାହିଁ, କୋଉ ସ୍ୱାମୀ ସ୍ତ୍ରୀ ଭିତରେ ଅପଡ ହେଉନି କହିଲ? ଅପଡ ଟିକିଏ ହେଲେ ହିଁ ପଡିଲା ବେଳକୁ ଶ୍ରଦ୍ଧାର ଗଙ୍ଗା ବହିବ। ସଂସ୍କୃତରେ କଥାଟେ ଅଛି, ନବୀନା ବିପ୍ରଲମ୍ବେନ ଶୃଙ୍ଗାରଂ ପୁଷ୍ଟି ମସ୍ନୁତୋ। ବିଚ୍ଛେଦ ନଥିଲେ ପରା ମିଳନଟା ମଳିନ ପଡିଯାଏ। ଉପେନ୍ଦ୍ର ଭଞ୍ଜ କଣ ମାଗଣାରେ ବିଚ୍ଛେଦକୁ ଅଗ୍ରାଧିକାର ଦେଇଥିଲେ?
0: ବନ୍ଦ କର ହୋ ତମ ଭଞ୍ଜ ପଞ୍ଜ। ହଁ, ବିଚ୍ଛେଦ ମିଳନ ନାୟକ ନାୟିକା ଛାଡିଦେଲେ ତମ ସାହିତ୍ୟରେ ଆଉ କଣ କିଛି ନାହିଁ?
1: ଅଛି ଅଛି, ବହୁତ କିଛି ଅଛି। ଅଳଙ୍କାର ଅଛି, ରସ ଅଛି, ବାଦ ବିବାଦ ସମ୍ବାଦ ସବୁ ଅଛି। କଣ ତମକୁ ଲୋଡ଼ା ସେ କଥା କୁହ, ସାହିତ୍ୟ ଭିତରୁ ବାହାର କରି ଏଇନେ ତମ ଆଗରେ ଥୋଇଦେବି।
0: ଆଗ ସାହିତ୍ୟ ଭିତରୁ ତମେ ବାହାରି ଆସ, ତାପରେ ଆଉ କଣ ବାହାର କରିବ?
1: ହେଲା ବାବା ହେଲା, ବାହାରି ଆସିଲି, କହ ଏବେ କଣ କରିବି।
0: କହିଲି ପରା, ପୁଅ ବୋହୁଙ୍କ ଭିତରେ ଅପଡ ହେଲାଣି। ବାପା ମା ହେଇ ଆମେ କଣ ତାମସା ଦେଖୁଥିବା ନା କିଛି ଗୋଟେ କରିବା?
1: ହଁ, ଅନେକ ନାଟକରେ ଏ ପ୍ରକାର ସମସ୍ୟା ସବୁ ରହିଛି, ମୋତେ ପ୍ରଥମେ ସେସବୁ ନାଟକ ପଢ଼ିବାକୁ ହେବ, ବୁଝିଲ? ଦେଖିବ ସପ୍ତାହେ ଭିତରେ ତମକୁ ଗୋଟେ ସମାଧାନର ପନ୍ଥା ମୁଁ ନିଶ୍ଚୟ ଦେଇ ଦେଇପାରିବି।
0: ସପ୍ତାହ ଭିତରେ ତମର ଘରେ ମହାନାଟକ ହେଇଯାଇଥିବ, ଆଉ କିଛି ନଥିବ ସମାଧାନ କରିବାକୁ।
2: ମୁଁ ଯାଉଛି, ଆଜି ଗୋଟେ ଫଇସଲା ନହେଲେ ମୁଁ ଜମା ଫେରିବିନି।
0: ତୁ କୁଆଡେ ଯାଉଛୁ?
2: ଏମିତି ପ୍ରଶ୍ନ ମତେ ନ ପଚାରିକି ମା, ତମ ପୁଅକୁ ଯଦି ପଚାରିଥାନ୍ତ ଖୁବ ଭଲ ହେଇଥାନ୍ତା।
0: ଆରେ କଣ କହୁଛୁ ତୁ, କଥା ଲଢିବାରେ ତ ଭାରି ଓସ୍ତାଦ ହେଇଗଲୁଣି, ନିଜକୁ ତୁ କଣ ଭାବୁଛୁ କିଲୋ?
1: ଲିପ୍ସା, ତୁ କୁଆଡେ ବାହାରିଛୁ କିଲୋ ମା?
2: ସେସବୁ ମୁଁ ଏଇନେ କିଛି କହିପାରିବିନି ବାପା।
0: ହେଲେ କେବେ ଫେରିବୁ କହ?
2: ତା ବି କହିପାରିବିନି।
1: ଚାଲ ମା, ମୁଁ ବି ତୋ ସାଙ୍ଗରେ ଯିବି।
2: ନା, ମୋ ସାଙ୍ଗରେ କେହି ଆସିବା ଦରକାର ନାହିଁ, ମୁଁ ଚାଲିଲି, ଏକା ଚାଲିଲି।
0: ଦେଖିଲ ଦେଖିଲ ତ ତା ଦୁଃସାହସ, ଏଥର କଣ କରିବ କୁହ? ଡକ୍ଟର ପରମାର୍ଥ ପରମାଣିକଙ୍କ ଝିଅ, ମୁହଁରେ କଳା କଣା ବୋଳିବ, ବୁଝିଲ? ତମେ ଖାଲି ମୁଣ୍ଡରେ ମୁଣ୍ଡେଇ ଥାଅ।
1: ଗୋପୀନାଥ ମହାନ୍ତ।

0: କିମ୍ବା ସୁରେନ୍ଦ୍ର ମହାନ୍ତିଙ୍କର ଗୋଟିଏ ଉପନ୍ୟାସରେ ବହୁଟିଏ ଠିକ୍ ଏଇମିତି ଘର ଛାଡ଼ି ଚାଲିଯାଇଥିଲା। ଠିକ୍ ମୋର ମନେ ପଡ଼ୁନି ଔପନ୍ୟାସିକ କ'ଣ କରି ତାକୁ ଘରକୁ ଫେରେଇ ଆଣିଥିଲେ ଯେ
1: ଭଞ୍ଜଙ୍କ ପାଖରୁ ଆସି ପୁଣି ତମେ ମହାନ୍ତିଙ୍କ ପାଖରେ ପହଞ୍ଚିଗଲ। ଆଉ ଟିକେ ପରେ ତମ ଗତି କୁଆଡ଼େ ହବ ମୁଁ କିଛି ବୁଝିପାରୁନି।
0: ଗତି ନୁହଁ ସୁଷମା, ଦୁର୍ଗତି ପଡ଼ିଲା ବୋଲି ଜାଣ। କାରଣ ବର୍ତ୍ତମାନ କାବ୍ୟ ନାଟକ ଗୁଡ଼ାକ ମୋର କିଛି ବି ମନେ ପଡ଼ୁନି। ଚରିତ୍ରମାନେ ବି ମୋ ମନ ରାଜ୍ୟରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି। କି ବିଡ଼ମ୍ବନା ଦେଖୁଛ ତ?
1: ସେଗୁଡ଼ାକ ତ ଧୀରେ ଧୀରେ ଦୂରେଇ ଯାଉଛନ୍ତି, ମୁଁ ତମଠାରୁ ଅତି ଶୀଘ୍ର ଦୂରେଇ ଯିବି।
0: ନା ନା ନା ନା, ସେ ଦଣ୍ଡ ମୋତେ ଦିଅନି ସୁଷମା। ତମଠୁ ଦୂରେଇ ମୁଁ କ'ଣ ବଞ୍ଚିପାରିବି? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କ'ଣ କହିଥିଲେ ଜାଣିଛ? ମହାସୁଖ ନାହିଁ ଦମ୍ପତିରୁ, ମହାସୁଖ ନାହିଁ ଦମ୍ପତିରୁ, କି ହେବ କୁବେର ସମ୍ପତ୍ତିରୁ, ଜୀବନ ଯିବାର ବଡ଼ ତ ନୁହଁ, ଯୁବାକୁ ଯୁବତୀ ବିଚ୍ଛେଦରୁ।
1: ଆଚ୍ଛା ଆଚ୍ଛା ଆଚ୍ଛା, ଏବେ ବି ତମେ ନିଜକୁ ଯୁବା ଆଉ ମତେ ଯୁବତୀ ଭାବୁଛ ନା କ'ଣ? ପୁଅ ବୋହୁ କଥା ଟିକେ ଚିନ୍ତା କର। ବୋହୁଟା ଘର ଛାଡ଼ି ଗଲାଣି, ପୁଅ ଘରେ ନାହିଁ, ଲୋକେ ଜାଣିଲେ କ'ଣ କହିବେ, ମତେ ବଡ଼ ଚିନ୍ତା ହେଲାଣି, କ'ଣ କରିବି?
0: ଆଶ୍ଚର୍ଯ୍ୟ କଥା କହୁଛ ହେ ତୁମେ ସୁଷମା। ହୋଇ ହଉ, ଲୋକେ କ'ଣ କହିବେ ସେଥିପାଇଁ ତମେ ବିଚଳିତ, ଆଉ ଭଞ୍ଜେ କ'ଣ କହିଲେ ଏଥିପାଇଁ ତମର ଜମା ଚିନ୍ତା ନାହିଁ। ଏତେ ବଡ଼ ଜାତୀୟ କବି ଏ ପ୍ରସଙ୍ଗରେ ନିଶ୍ଚିତ ଭାବେ କିଛି ନା କିଛି କହିଥିବେ। ଦେଖ, ତୁମେ ଅପେକ୍ଷା କର, ୟୁନିଭର୍ସିଟି ଲାଇବ୍ରେରୀକୁ ଯାଇ ଏଇ କ୍ଷଣି ମୁଁ ଭଞ୍ଜଙ୍କ ଗ୍ରନ୍ଥାବଳୀ ଆଣି ତନ୍ନ ତନ୍ନ କରି ଦେଖି ତମକୁ କହୁଛି।
1: ଓହୋ, ମୁଁ ବାୟାଣି ହେଇଯିବି ଏ ଲୋକ ସାଙ୍ଗରେ। ହେ ପ୍ରଭୁ, ଏ ଲୋକକୁ ସଦ୍ବୁଦ୍ଧି ଦିଅ।
0: ବା, ଚମତ୍କାର ଜଣାଣ ସାହିତ୍ୟରେ ତୁମର ଗଭୀର ଅନୁପ୍ରବେଶ ରହିଛି ଦେଖୁଛି, ସତରେ ଅତି ସୁନ୍ଦର। ହେଲେ ଶୁଣ, ମୋର ମଙ୍ଗଳ ପ୍ରାର୍ଥନା ତମେ କରିବା ଦରକାର ନାହିଁ। ଜଗତର ମଙ୍ଗଳ କାମନା କରି ଅତି ଭାବ ବିହ୍ୱଳ ହୋଇ ଭଗବାନଙ୍କୁ ପ୍ରାର୍ଥନା କର, ଯେମିତିକି ଭୀମ ଭୋଇ କରିଥିଲେ। ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।
1: ଓହୋ, ତମେ ବନ୍ଦ କରିବ ନା, ମୁଁ ଏଇଠୁ ଚାଲିଯିବି ଏବେ।
0: ଏମିତି ରାଗୁଛ କାହିଁ କହିଲ? ତମେ ଥାଓ, ମୁଁ ହିଁ ଯାଉଛି।
1: ଆରେ ଆରେ, ଫୋନଟା ବାଜିଲାଣି ପରା, କୁଆଡ଼େ ଯାଉଛ? ଫୋନଟା ଉଠାଅ।
0: ଉଠଉଛି ଉଠଉଛି। ହ୍ୟାଲୋ, କିଏ? ଲିପ୍ସା କହୁଛୁ କିଲୋ ମା?
1: ଲିପ୍ସା, ଲିପ୍ସା ଫୋନ କରିଛି? ଦେଲ ଦେଲ, ମତେ ଫୋନଟା ଦେଲ,
0: ନିଅ ନିଅ।
1: ଲିପ୍ସା, ତୁ କୋଉଠୁ କହୁଛୁ? ଅବିନାଶ ଘରୁ। କୋଉ ଅବିନାଶ? ସିଏ ସୁଶ୍ରୁତର ସାଙ୍ଗ। ଆଚ୍ଛା ହଉ, 15 ମିନିଟ ଭିତରେ ଘରକୁ ଚାଲିଆ କହୁଛି, ପୁଅ ଜାଣିଲେ କଥାଟା ଭଲ ହବନି। କ'ଣ କହିଲୁ? କାମ ସରିଲେ ଆସିବୁ? କି କାମ କରୁଛୁ ସେଠି? ହଉ ହଉ, ରଖିଲି। ମୁଁ କ'ଣ କରିବି ଲୋ ମା, କହୁଛି କ'ଣ, କାମ ସରିଲେ ଆସିବି।
0: କ'ଣ ହେଲା ସୁଷମା?
1: ଦେଖୁଛ, ପୁଅର କିଏ ଜଣେ ସାଙ୍ଗ ଅଛି ଅବିନାଶ, ତାଙ୍କ ଘରକୁ ଯାଇଛି ଲିପ୍ସା, କହୁଛି କାମ ସରିଲେ ଆସିବ।
0: ସେଇଠୁ କ'ଣ ହେଲା କି?
1: କ'ଣ ହେଲା କିଛି ବୁଝିପାରୁନ?
0: ବୁଝୁଛି ଯେ, ହେଲେ ମୁଁ ଯାହା ବୁଝୁଛି ତୁମେ ତାହା ବୁଝୁନଥିବ।
1: ତମେ କ'ଣ ବୁଝୁଛ କହିଲ?
0: କାବ୍ୟ ନାୟିକା ମାନେ ନିଜ ମନ କଥା କେବେ ପିତାମାତା କିମ୍ବା ଶାଶୁ ଶ୍ୱଶୁରଙ୍କୁ କହିନଥାନ୍ତି, ସବୁ କଥା ତାଙ୍କ ସଖୀ ସଙ୍ଗିନୀ ମାନଙ୍କୁ କହିଥାନ୍ତି, ବୁଝିଲ? ଶ୍ରୀରାଧାଙ୍କ କଥା ମନେ ପକାଅ, ତାଙ୍କ ମନ କଥା ସବୁ ସିଏ ଲଳିତାକୁ କହୁନଥିଲେ। ଅବିନାଶର ସ୍ତ୍ରୀ ଲିପ୍ସାର ସଙ୍ଗିନୀ ହେଇଥାଇପାରେ।
1: ଛେନା ଗୁଡ଼ଟା ବୁଝୁଛ ତମେ? ଅବିନାଶ ସାଙ୍ଗରେ ଲିପ୍ସାର କିଛି ନା କିଛି ସମ୍ପର୍କ ଅଛି ନିଶ୍ଚୟ। ହଇ ହୋ, 2 ଦିନ ତଳେ ପରା ପୁଅ ତା ବେଡ୍ରୁମ୍ରେ ନ ଶୋଇ ଷ୍ଟୋର୍ ରୁମ୍ରେ ଶୋଇଥିଲା, ଘଟଣାଟା କେତେ ଦୂରକୁ ଗଲାଣି ବୁଝିପାରୁଛ ତ?
0: ବୁଝୁଛି ବୁଝୁଛି ସୁଷମା, ସବୁ ବୁଝୁଛି। ଘଟଣାଟା ବର୍ତ୍ତମାନ କ୍ଲାଇମେକ୍ସରେ ପହଞ୍ଚି ଗଲାଣି। ନାଟକରେ କ୍ଲାଇମେକ୍ସ ପରେ ଆଣ୍ଟି କ୍ଲାଇମେକ୍ସ ଆରମ୍ଭ ହୁଏ। ଏବେ ଅପେକ୍ଷା କର, ପରବର୍ତ୍ତୀ ଦୃଶ୍ୟ।

0: ଦେଖିବାକୁ?
1: ନା ନା ନା, ମୁଁ ଆଉ ଅପେକ୍ଷା କରିପାରିବିନି, ବୁଝିଲ? ତମେ ଚାଲ ତ, ସେ ଅବିନାଶ ଘରକୁ ଯିବା, ଚାଲ ଚାଲ, ତମେ ଆଉ ବସନି ତ।
0: ଆରେ ସୁଷମା, ପ୍ରସଙ୍ଗ ନ ଜାଣି ସପ୍ରସଙ୍ଗ ବ୍ୟାଖ୍ୟା କରିବାକୁ ବସିଛ। କୋଉ ଅବିନାଶ, ତାର ଠିକଣା କଣ, ଏସବୁ ପ୍ରଥମେ ଜାଣିବାକୁ ହେବ ନା। ଆଉ
1: ଆରେ ଯାଇକି କାହାକୁ ପଚାରିଲେ ବୁଝିଲେ ତ ହବ, ଚାଲ ଯାଉ ଯାଉ ବୁଝିବା।
0: ବାବା ଚାଲ ଚାଲ, ଯାହା ତମର ଇଚ୍ଛା।
2: ନିଅ ମା, ଏଇ ଚା ନିଅ।

0: ଆଉ ଇଏ କିଏ ଶୋଇଛନ୍ତି ଯେ?
1: ସିଏ ଅବିନାଶ ବାବୁଙ୍କ ବାପା, ଆମ ବାବୁ। ଦେହ ଭଲ ନାହିଁ ତ ଟିଭି ଦେଖି ଦେଖି ଶୋଇଯାଇଛନ୍ତି।
0: ଏ ଘରକୁ ଡକ୍ଟର ସୁଶ୍ରୁତ ରାଉତ ଆସନ୍ତି?
1: ହଁ ଆସନ୍ତି ମା, ବାବୁଙ୍କୁ ଦେଖନ୍ତି ଆଉ ପୁଅ ବାବୁଙ୍କ ସହିତ ହସଖୁସି ବି ହୁଅନ୍ତି।
0: ତମ ପୁଅ ବାବୁ ଆଉ ତାଙ୍କ ବାବୁଆଣୀ ଗଲେ କୁଆଡ଼େ?
1: ପୁଅ ବାବୁ ସପ୍ତାହ ହେଲା ଦିଲ୍ଲୀ ଯାଇଛନ୍ତି ବୋହୁ ମାଙ୍କୁ ଆଣିବା ପାଇଁ। ଆମେ ସମସ୍ତେ ଦିଲ୍ଲୀରେ ଥିଲୁ ମା, ପୁଅ ବାବୁଙ୍କ ଏଇ ମାସରେ ବଦଳି ହେଲା ତ ଏବେ ସେ ଯାଇଛନ୍ତି ବୋହୁ ମାଙ୍କୁ ଆଣିବା ପାଇଁ।
0: ତମ ବୋହୁ ମା ଏଠିକି ଜମା ଆସିନାହାନ୍ତି?
1: କେମିତି ଆସିବେ?
0: ଆଚ୍ଛା, ସୁଶ୍ରୁତ ବାବୁ ଆଜି ସକାଳେ ଏଠିକି ଆସିଥିଲେ କି?
1: ହଁ ଆସିଥିଲେ, ବାବୁଙ୍କୁ ପରୀକ୍ଷା କଲେ, ଔଷଧ ଦେଲେ ଆଉ
0: ଆଉ ଆଉ କଣ।
1: ମୋ ହାତର ମସଲା ଉପମାଟା ତାଙ୍କୁ ଭାରି ଭଲ ଲାଗେ।
0: ଆଚ୍ଛା,
1: ଏଇଠି ଟିକେ ଖାଇ କରି ଗଲେ। ବୁଝିଲ ମା, ସୁଶ୍ରୁତ ବାବୁଙ୍କ ହାତଟା ଭାରି ଭଲ, ବାବୁ ଆମର ସେଜରୁ ଉଠି ପାରୁନଥିଲେ, ସୁଶ୍ରୁତ ବାବୁ ଏଇ ସପ୍ତାହ ଭିତରେ ତାଙ୍କୁ ଚଲେଇ ଦେଲେଣି।
2: ଭିକାରୀ, କାହା ସହିତ କଥାବାର୍ତ୍ତା କରୁଛୁ?
1: ଏଇ ମାଙ୍କ ସାଙ୍ଗରେ ବାବୁ।
0: ଆଜ୍ଞା ନମସ୍କାର।
2: ନମସ୍କାର, କିଏ ମା ତମେ?
0: ମୁଁ ଡକ୍ଟର ସୁଶ୍ରୁତ ରାଉତଙ୍କ ସ୍ତ୍ରୀ ଲିପ୍ସା ରାଉତ।
2: ତୁ ସୁଶ୍ରୁତର ସ୍ତ୍ରୀ? ଆରେ ଭିକାରୀ, ଝିଅକୁ କିଛି ଖାଇବାକୁ ଦେଲୁଣି କି ନାହିଁ? ମୂର୍ଖଟାକିରେ ଅନାଇ ରହିଛୁ କ'ଣ? ଇଏ ପରା ମୋ ଝିଅ। ଆଇଲୁ ମା, ମୋ ପାଖକୁ ଆ, କେତେ ବର୍ଷ ପରେ ଆଜି ତତେ ଦେଖୁଥିଲୁ ମା। ତୋର ସେଇ ଗୋଲୁଗାଲିଆ ମୁହଁ, ସେଇ କୁଞ୍ଚୁ କୁଞ୍ଚିଆ ବାଳ, ସବୁ ସେମିତି ଅଛି। ହେଲେ ତୁ ତୁ ଭଲ ଅଛୁ ତ ମା?
0: ମୁଁ ଆପଣଙ୍କର ଏତେ ପରିଚିତ କେମିତି? ମୁଁ କିଛି ବୁଝିପାରୁନି ମଉସା।
2: ଆରେ ତୁ ପରା ପରମାର୍ଥର ଝିଅ, ପରମାର୍ଥ ମୋର ସାଙ୍ଗ, ସିଏ ଥିଲା ଓଡ଼ିଆ ଅଧ୍ୟାପକ, ଆଉ ମୁଁ ଥିଲି କଲଚରାଲ ବିଭାଗର ଡେପୁଟି ଡିରେକ୍ଟର। ପରମାର୍ଥର PhD ଥେସିସ୍ଟାକୁ ଇଂରେଜୀରେ ଅନୁବାଦ କରିଥିଲି ମୁଁ, ସିଏ ପାଇଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଆଉ ମୁଁ ସେ ଅନୁବାଦ ଲାଗି ପାଇଥିଲି ଶାସ୍ତ୍ରୀ ସାହିତ୍ୟ ସମ୍ମାନ। ସେତେବେଳେ ତୁ ଛୋଟ ଥିଲୁ ମା।
0: କିନ୍ତୁ ଆପଣଙ୍କୁ ତ କେବେ ଦେଖିଲା ଭଳି ମନେ ହଉନି ମଉସା।
2: ସେତେବେଳେ ତୁ ପିଲାଟେ ଥିଲୁ, ମୋର ବଦଳି ହେଇଗଲା ଦିଲ୍ଲୀ, ସେଇଠି କଟିଗଲା ସବୁ ସମୟ। ଏତେ ବ୍ୟସ୍ତ ରହିଲି ଯେ କାହା ସାଙ୍ଗରେ ବି ସମ୍ପର୍କ ରଖିପାରିଲିନି। ଅବିନାଶ IAS ପାଇ ସେଇଠି ଚାକିରି କଲା, ବାହା ବି ହେଲା, ଏଇ ଏଇ ମାସେ ହେଲା ତାର ଟ୍ରାନ୍ସଫର ହେଇଛି ଏଇଠିକି। ସୁଶ୍ରୁତ ଠାରୁ ତୋ ବିଷୟରେ ଜାଣିଲା ପରେ ତାକୁ କେତେ ଥର କହିଲିଣି ତତେ ନେଇ ଏଠିକି ଆସିବା ପାଇଁ। ଯାହା ହଉ ମା, ଆଜି ତୁ ଆସିଗଲୁ। ମା, ତୋ ଶାଶୁ ଶ୍ୱଶୁର କେମିତି?
0: ଭାରି ଭଲ ମଉସା।
2: ହଉ ହଉ ହଉ, ଆଚ୍ଛା ସୁଶ୍ରୁତ କୁଆଡ଼େ ଗଲା? ସକାଳେ ତ ଆସିଥିଲା।
0: ସେ ହସ୍ପିଟାଲ ଚାଲିଗଲେ ମଉସା।
2: ସୁଶ୍ରୁତ ଜଣେ ଭଲ ଡାକ୍ତର, ମୋତେ ଭଲ କରିଦେଲା। ପିଲାଟି ବି ଭାରି ଭଲ ମା, ବୁଝିଲୁ ତୁ ତୁ ନା ବଡ଼ ଭାଗ୍ୟବତୀ, ସିଏ ତତେ ତତେ ବହୁତ ଭଲ ପାଏ ମା।
0: ହେଲେ ମଉସା, ଅବିନାଶ ବାବୁଙ୍କ ସ୍ତ୍ରୀ କଣ କରନ୍ତି?
2: ସେ ବି ଗୋଟେ IAS ଅଫିସର।
0: ଆଚ୍ଛା,
2: ହେଲେ ଅବିନାଶକୁ ତୁ ବାବୁ ବୋଲି କେବେଠୁ ସମ୍ବୋଧନ କଲୁଣି? ହେ, ସେ ପରା ତୁ ଭାଇ ନା। ଆରେ ମା, ଅତୀତର ସେ ଘଟଣା ଗୁଡ଼ାକ ଜଳ ଜଳ ହେଇ ଦିଶି ଯାଉଛି। ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣିମା ଦିନ ଅବିନାଶକୁ ନେଇ ମୁଁ ତମ ଘରକୁ ଯାଉଥିଲି। ତୁ ତୁ ତ କୁନି କୁନି ହାତରେ ଅବିନାଶକୁ ଯେତେବେଳେ ରାକ୍ଷୀ ପିନ୍ଧେଇ ଦଉଥିଲୁ, ସେତେବେଳେ ଆମ ଦି ସାଙ୍ଗର ଆଖି ଓଦା ହେଇଯାଉଥିଲା।

0: ହେଲେ ସେ ସୁଦୃଶ୍ୟ ଦେଖିବାର ସୌଭାଗ୍ୟ ସେତେବେଳେ ତୁ ମାଙ୍କର କିମ୍ବା ଅବିନାଶର ମାଆର ନଥିଲା। ସେମାନେ ମାତ୍ର ଦି ଦିନ ବ୍ୟବଧାନରେ ଆରପାରିକୁ ଚାଲି ଯାଇଥିଲେ।
1: ବାବୁ, ଏ ଡାକ୍ତର ବାବୁ ପୁରା ମନା କରିଛନ୍ତି କାନ୍ଦିବା ପାଇଁ।
0: ଆରେ ଭିକାରୀ, କିରେ କଣ ରୋଷେଇ କରୁଛୁ? ଝିଅକୁ ଟିକେ ଦେ, କେତେବେଳୁ ସେ ଆସିଲାଣି?
2: ଆରେ ନାଇଁ ନାଇଁ ମଉସା, ଆଜି ଥାଉ, ଭାଉଜ ଆସିଲେ ଆଉ ଦିନି ଆସିବି, ଆଉ ଖାଇକି ବି ଯିବି। ମଉସା, ସିଆଡେ ଶାଶୁ ଶ୍ୱଶୁର ମତେ ଅପେକ୍ଷା କରିଥିବେ, ମୁଁ ଆସୁଛି। ମଉସା ପ୍ରଣାମ।
0: ବୁଢ଼ୀଟି ହେଇଥା ମା, ସର୍ବମଙ୍ଗଳ ହଉ। ଶୁଣୁ ଶୁଣୁ, ତୋ ଶାଶୁ ଶ୍ୱଶୁରଙ୍କୁ କହିବୁ ଆମ ଘରକୁ ଟିକେ ବୁଲି ଆସିବେ। ମୋର ଦେହ ଭଲ ଥିଲେ ମୁଁ ନିଜେ ଯାଇ ଡାକି ଆଣିଥାନ୍ତି ରେ ମା।
2: ହଁ ହଁ ମଉସା, ନିଶ୍ଚୟ କହିବି, ଆସୁଛି ମଉସା ତାହେଲେ।
0: ହଉ ମା।
3: ଓହୋ, କି ଖରା ମଣିଷ, ଥକି ଗଲା ମଣିଷ।
4: ଆସ ଆସ, ପ୍ରଥମେ ଆଗ ବସି ଯାଅ। ସୁଷମା, ମୁଁ କହୁଥିଲି ନା, ଠିକଣା ନଥାଇ କାହାକୁ ଖୋଜିବ, ବୁଝିଲ? ଓଡ଼ିଆ ସାହିତ୍ୟରେ ପ୍ରାୟ 500 ଜଣ ଅବିନାଶ ଚରିତ୍ର ବୁଲୁଛନ୍ତି, ତା ଭିତରୁ ବହୁତ ପୋଲିସ ଇନ୍ସପେକ୍ଟର, ନହେଲେ CID ଇନ୍ସପେକ୍ଟର। ପଣ୍ଡାବାବୁଙ୍କ ଗୋଟେ ପ୍ରସିଦ୍ଧ ଗଳ୍ପରେ ଅବିନାଶ ଚରିତ୍ରଟା ବଡ଼ ମଦ୍ୟପ, ବେଶୀ ମଦ ପିଉଥିଲା।
3: ଓଃ, ମତେ ଆଗ ପାଣି ଟିକେ ପିଇବାକୁ ଦିଅ ହେ, ପରେ କହିବ କିଏ କେତେ ମଦ ପିଉଥିଲା।
4: ଧୈର୍ଯ୍ୟମ୍ ବଳମ୍ କେବଳମ୍, ତେଣୁ ଟିକେ ଧୈର୍ଯ୍ୟ ଧର, ମୁଁ ଆଣୁଛି।
5: ମା, ଆରେ ଏଇଠି କଣ ତୁ ଏମିତି ବସିଛୁ?
3: ନାଇଁ ରେ ପୁଅ, ବାହାରକୁ ଯାଇଥିଲି ତ, ଥକା ଲାଗୁଛି ତ ବସି ଯାଇଛି ଟିକେ।
5: ଓହୋ, ଆଚ୍ଛା। ଲିପ୍ସା, ଲିପ୍ସା, ଆରେ ମାଙ୍କ ପାଇଁ ଟିକେ ପାଣି ଗ୍ଲାସଟା ଆଣିଲ।
3: ସେ କଣ ଏଇଠି ଅଛି?
5: ଆଉ
3: ଘରୁ ବାହାରି କୁଆଡେ ଚାଲି ଯାଇଛି।
5: କୁଆଡେ ଯାଇଛି, କିଛି କହିନି।
3: ନାଇଁ ପରା, ପଚାରିଲାରୁ ବି କିଛି କହିଲାନି।
4: ଏଇ ପାଣି ନିଅ ନିଅ।
3: ହଁ ହଁ,
4: ବୁଝିଲୁ ବାପ।
5: ଆଜ୍ଞା,
4: ଆଜି ଆମେ ସବୁ ଉପବାସ ରହିବା।
5: କାହିଁକି?
4: ଲିପ୍ସା ତ ଜଳଖିଆ ବି ତିଆରି କରିନି, ଦିପହର ହେଲାଣି ଆଜି।
5: ଓହୋ ବାପା, ତମେ ବ୍ୟସ୍ତ ହଉଛ କାହିଁକି କହିଲ? ମୁଁ ଯାଉଛି, ହୋଟେଲରୁ ନେଇ ଆସିବି।
3: କି କଥା, ହୋଟେଲ ଖାନା ଖାଇବୁ? ଜମା ନାଇଁ, ମୁଁ ଯାଉଛି ଏବେ ସାଙ୍ଗେ ସାଙ୍ଗେ କଣ ଦିଟା ରାନ୍ଧିଦେବି। ତମେ ସେଠି ବସିକି କଣ କରୁଛ? ଆସ, ମତେ ଟିକେ ସାହାଯ୍ୟ କରିବ, ଆସ।
4: ହଉ ହଉ, ଚାଲ ଚାଲ।
3: ହଇ ହେ, ମୁଁ ଭାତ ପାଣିଟା ବସଉଛି, ତମେ ଚାଉଳ ଡବାଟା ଖୋଜିଲ।
4: ହଉ ହଉ। ହେଇ, ମତେ ଚିନା ବାଦାମ ଡବାଟା ମିଳିଗଲା, ବୁଝିଲ? ସୁଷମା, ଡକ୍ଟର ରମେଶ ପାଣିଗ୍ରାହୀ ଗୋଟେ ନାଟକରେ ଚିନା ବାଦାମ ବିଷୟରେ ବଡ଼ ମନୋଜ୍ଞ କଥାଟେ ଲେଖିଛନ୍ତି। ଓ ଆସ୍ତେ ବାବା, ଆସ୍ତେ ବାହାର କର।
3: ଆଚ୍ଛା, ତମେ ଗୋଟେ କାମ କର, ସେ ଯୋଉ ବାଦାମ ଡବାଟା ତମେ ପାଇଲ, ତାକୁ ଧରିକି ରମେଶ ପାଣିଗ୍ରାହୀଙ୍କ ଘରକୁ ଚାଲିଯାଅ। ତମେ ତାଙ୍କୁ ଖୁଆଉଥିବ, ତମକୁ ସେ ଖୁଆଉଥିବେ। କହିଲି ପରା ଚାଳ ଡବାଟା ଖୋଜ।
4: ଖୋଜୁଛି ଖୋଜୁଛି। ହୋଇ ହୋ, ଚାଉଳ ଡବାଟା ଖୋଜିବାକୁ ଆମକୁ ଏତେ ସମୟ ଲାଗିଲାନି, ସୋରିଷ ଡବାଟା ବୋଧହୁଏ ଆମକୁ ଆଉ ଆଜି ଜମା ମିଳିବନି।
3: ଓହୋ, ତମେ ମୋ ମୁଣ୍ଡ ଖାଉନଟି।
4: ଗଲା ଗଲା ଗଲା, ଅଟା କି ବେସନ କଣ ଯାକ ଯେ ସବୁ ନଷ୍ଟ ହେଇଗଲା, ଯା।
3: ଓହ ନା, ହବନି, ଆଉ ହବନି, ଚାଲ ହୋଟେଲରୁ ମଗେଇଦବା।
4: ହେଲେ ହୋଟେଲ ଖାନା ତମ ଦେହରେ ଯିବଟି, ପେଟ କାଟିବ ଯେ।
3: କାଟିଲେ କାଟୁ, ଔଷଧ ଖାଇବି ପଛେ, ଏବେ ଆଉ ରୋଷେଇ ହେଇପାରିବନି ମୋ ଦ୍ୱାରା।
5: ମା ମା, ଏଇ ନିଅ, ମୁଁ ହୋଟେଲରୁ ଖାଇବାକୁ ନେଇ ଆସିଲି। ଓହୋ, କି ଗରମ। ଲିପ୍ସା, ତମେ କୁଆଡ଼େ ଯାଇଥିଲ? ଆରେ ହେ, କଥା କହୁନ କାହିଁକି, କଣ ହେଲା ତୁମର?

0: ମୋତେ କ୍ଷମା କରିଛ କହିଲେ ଯେ ମୁଁ କଥା କହିବି।
1: ମୁଁ ତ କହିବା ପୂର୍ବରୁ ତମେ ପାଟି ଖୋଲି ସାରିଲଣି। ହଉ ଛାଡ଼, ତମର ଭୁଲ କ'ଣ ତ ମୁଁ ଜାଣିନି, ଆଉ କ୍ଷମା କରିବି କ'ଣ?
0: ମୋ ଭୁଲ ପାଇଁ ମୁଁ ପ୍ରଥମେ ତୁମକୁ କ୍ଷମା ମାଗୁଛି ସୁଶ୍ରୁତ।
2: ଦେଖ ଦେଖ ସୁଷମା, ନାୟକ ନାୟିକାଙ୍କ ମିଳନଟା କେତେ ସୁଦୃଶ୍ୟ ହେଇଛି।
3: ରୁହ ହେ ଲିପ୍ସା।
0: ଆଜ୍ଞା।
3: ତୁ ଆଗେ କହ, କୁଆଡେ ଯାଇଥିଲୁ?
0: ଅବିନାଶ ଭାଇ ଘରକୁ ମା।
1: ଅବିନାଶ ଘରକୁ?
3: ତୁ ଚୁପ ରହ, କାହିଁକି ଯାଇଥିଲୁ ଶୁଣେ, ତା ସହିତ ତୋର ସମ୍ପର୍କ କ'ଣ?
0: ମା, ଏଇ ସନ୍ଦେହ ଭୂତଟା ମୋତେ ବି ଘାରିଥିଲା। ମୁଁ ବିଶ୍ୱାସ ଦଉଛି ମା, ଏଇସବୁ କିଛି ସତ ନାହିଁ। ତମ ପୁଅ ପାଇଁ ଆଜି ମୁଁ ଏତେ ଗର୍ବିତ ଯେ କହିବାକୁ ଆଉ ମୋ ପାଖରେ ଭାଷା ନାହିଁ। ମା, ରିଏଲି ଆଇ ଏମ୍ ପ୍ରାଉଡ୍ ଅଫ୍ ୟୁ ସୁଶ୍ରୁତ, ଆଇ ଏମ୍ ଭେରି ପ୍ରାଉଡ୍ ଟୁ ବି ୟୋର୍ ୱାଇଫ୍।
3: ସେ ଇଂରାଜୀ କଥା ବନ୍ଦ କର, ଆଗେ କହ ତା ସାଙ୍ଗରେ ତୋର କେତେ ଦିନରୁ ସମ୍ପର୍କ?
0: ପିଲାଦିନରୁ।
3: ମାନେ ତାହେଲେ ମୋ ପୁଅକୁ ବାହାହଉଥିଲୁ କାହିଁକି?
1: ଓହୋ, ଭୋକରେ ପ୍ରାଣ ଗଲାଣି, ଆଗେ ଖାଇବା କଥା ବୁଝ।
2: ଠିକ କଥା।
0: ହଁ ହଁ ବାବା, ସମସ୍ତଙ୍କ ମନ ପସନ୍ଦର ଖାଦ୍ୟ ମୁଁ ହୋଟେଲରୁ ନେଇ ଆସିଛି, ଚାଲ ସମସ୍ତେ ମିଶିକି ଆଜି ଏକାଠି ହେଇକି ଖାଇବା।
2: ଆରେ ବାହ, ଆଜି ତ ଡବଲ ଧମାକା।
3: ନା, ମତେ ମୋ ପ୍ରଶ୍ନର ଉତ୍ତର ନ ମିଳିଲେ ମୁଁ ମୋଟେ ଖାଇବିନି।
0: ମା, ମୁଁ ତମ ହାତ ଧରି କ୍ଷମା ମାଗୁଛି, ମୋତେ କ୍ଷମା କରିଦିଅ। ତମେ କେତେ ମନା କଲ, ବାପା ବି ବୁଝେଇଲେ, ହେଲେ ମୁଁ କାହା କଥା ଶୁଣିଲିନି। ସତରେ ଆଇ ଏମ୍ ଷ୍ଟୁପିଡ୍, ମୁଁ ଘର ଛାଡ଼ି ଚାଲି ଯାଇ ବହୁତ ବଡ଼ ଭୁଲ କରିଛି। ହେଲେ ବିଶ୍ୱାସ କର, ଏ ଘରର ମାନ ସମ୍ମାନ ତଳେ ପଡ଼ିଲା ଭଳିଆ ମୁଁ କିଛି କରିନି କି କେବେ କରିବିନି ମଧ୍ୟ। ଚାଲ ନା ମା, ପ୍ଲିଜ ତମକୁ ମୋର ଆଣ, ଚାଲ।
1: ତାଙ୍କ ଘରକୁ ଗଲେ ମା ତୁ ସବୁ ବୁଝିଯିବୁ, ସେ ଆମର କେତେ ଆପଣାର ଲୋକ। ବସ ଖାଇବା।
2: ରୁହ ରୁହ, ମୁଁ ତତେ ଗୋଟେ ବିଷୟ ପଚାରିବାକୁ ଚାହୁଁଛି ପୁଅ।
1: କଣ ବାପା?
2: ତୁ ବିଗତ ରାତିରେ ଟୋ ରୁମ୍ରେ କାହିଁକି ଶୋଇଥିଲୁ? ତୋ ମା ସବୁ ଦେଖିଛି।
1: ପ୍ରକୃତରେ ବାପା, ସେଦିନ ମୋ ପେଟ ଖରାପ ଥିଲା, ବ୍ୟାକ୍ ଫାୟାର ହଉଥିଲା ବାପା।
2: ଓହୋ,
1: ଲିପ୍ସା କାଳେ ଡିଷ୍ଟର୍ବ ହବ ବୋଲି ମୁଁ ବେଡ୍ରୁମ୍ ଛାଡ଼ି ସେଇଠି ଶୋଇଥିଲି।
2: ବୁଝିଲ ସୁଷମା, ଆଜି ଆମ ଘରେ ଯାହା ଘଟିଗଲା ଠିକ ସେଇମିତି ଘଟଣାଟେ ଘଟିଛି ଡକ୍ଟର ଅଶୋକ ତ୍ରିପାଠୀଙ୍କର ଗୋଟେ ନାଟକରେ। ଆଉ ନାଟକର ନାଁଟା ହେଲା ଭେଳିକି। ମୁଁ ଯାଉଛି ୟୁନିଭର୍ସିଟି ଲାଇବ୍ରେରୀରୁ ସେ ବହିଟା ଆଣିବି, ତମେ ସେଇଟା ପଢ଼ିବା ନିହାତି ଦରକାର, ବୁଝିଲ?
3: ହେଇ ଆଗ ଖାଇବ ଚାଲ, ତମ ନାଟକକୁ ସେ ୟୁନିଭର୍ସିଟି ଫାଟକ ଭିତରେ ବନ୍ଦ କରି ରଖ, ନହେଲେ ଏମିତି ଭେଳିକି ବାହାର କରିବି ଯେ ତମେ ଆଉ ୟୁନିଭର୍ସିଟିରୁ ଘରକୁ ଫେରିବନି, ସେଇଠି ରହିଯିବ ସବୁଦିନ ପାଇଁ।
2: ହେଲା ହେଲା, ଚାଲ ଚାଲ
1: ଚାଲ ଚାଲ ଚାଲ ଖାଇବା, ଚାଲ।
3: ସବୁବେଳେ ଖାଲି ନାଟକ ନାଟକ।

ଏଇଠି ଶେଷ ହେଲା ନାଟକ ଭେଳିକି। ରଚନା କରିଥିଲେ ଡକ୍ଟର ଅଶୋକ କୁମାର ତ୍ରିପାଠୀ, ପ୍ରଯୋଜନା ଗୌରଚନ୍ଦ୍ର ତ୍ରିପାଠୀ, ସହଯୋଗିତା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା, ରେକର୍ଡିଂରେ ସହଯୋଗିତା ଦମୟନ୍ତୀ ବୈକାର। କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି। ଲୋକଗୀତରେ ଶୁଣନ୍ତୁ ଦାସକାଠିଆ ମହାଦାର୍ଣ୍ଣିକର୍ଣ୍ଣ, ପରିବେଷଣ କରିଛନ୍ତି ରାମହରି ପାଢ଼ୀ ଏବଂ ରବିନାରାୟଣ ଶତପଥୀ।

0: ବୁଝିଲୁ ନା ବାବୁ?
1: ବୁଝିଲି
0: କିରେ, କଣ ବୁଝିଲୁ?
1: ଜଗତ ଜନନୀ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପଦେ ଜଣାଣ କଲେ
0: ବାବୁ।
1: ହଁ,
0: ଯଦି ଜଗତର ମା ବୋଲି ଜଣାଣ ଟିଏ କହିଲେ ଜଗତର ବାପାଙ୍କୁ ପଦେ ଜଣାଣ କରିବା କଥା ନୁହେଁ କି?
1: ମା ବାପାଙ୍କୁ ଛାଡିକି କୋଉ ସନ୍ତାନର ମଙ୍ଗଳ ଅଛି କି? ହେ,
0: ପୁରାଣରେ ଲେଖା ଅଛି,
1: ପିତା ମାତା ସୁକୃତରୁ ପୁତ୍ର ହୁଏ, ସୁଖୀ ପୁତ୍ର ଯେବେ ସୁଖୀ ହୁଏ କୁଳ ଧର୍ମ ରଖି।
0: ସେଇ ପ୍ରଥାରେ ପଦେ ଭଗବାନଙ୍କର ଜଣାଣକୁ ଲକ୍ଷ୍ୟ କର।
1: ଆଚ୍ଛା।

0: ବାବୁରେ,
1: ଆଚ୍ଛା
0: ଗୋଟିଏ କଥା ଶୁଣିଲୁ ତ?
1: ସତ୍ୟଯୁଗର ଗୋଟେ କଥା ମନକୁ ଆସିଲା ହେ,
0: ଯେଉଁ ପାଦ ଲାଗି ଦାନୀ ବଳି ରାଜା,
1: ସତ୍ୟଯୁଗରେ ବଳି ରାଜା ଦାନ ଦଉଥିଲେ,
0: ଦାନ ଦେଇ ଦାନୀ ହେଲେ,
1: ହେଲେ ସତ୍ୟଯୁଗରେ ଭଗବାନ ବାମନ ରୂପରେ ଦାନ ମାଗିଥିଲେ,
0: ତ୍ରେତୟା ଯୁଗରେ ଦାନବୀର ହେଲେ ହରିଶ୍ଚନ୍ଦ୍ର,
1: ସେଇ ପ୍ରଭୁଙ୍କର ଅନଟକୁଟ
0: ମାତ୍ର ଜାଣିଥା ବାବୁ, ଦ୍ୱାପରରେ
1: ଦ୍ୱାପରରେ ସେମିତି କିଏ ଦାନ ଦେଇଛି କି?
0: ଆରେ ଜାଣିନୁ
1: କଣ,
0: ମହାଭାରତରେ ଅଛି ପରା, ମହାଦାନୀ କର୍ଣ୍ଣ ଦାନ ଦେଇ ଦେଇ ମହାଦାନୀ ହେଇଗଲେ,
1: ହେଲେ ଜଣେ ଦାନୀ ଜଣେ ଦାନବୀର ଇଏ ହେଲେ ମହାଦାନୀ,
0: ମହାଦାନୀ।
1: ଆଚ୍ଛା ଏ ମହାଦାନୀ କଥା ଟିକେ କହୁନ ଶୁଣିବା।
0: ଶୁଣ
1: ହଉ,
0: ଅଗସ୍ତି କହୁଛନ୍ତି ବୈବସ୍ପତ ଶୁଣୁଛନ୍ତି ପୁରାଣର ପର୍ଯ୍ୟାୟ।
1: ଆଚ୍ଛା ଆଚ୍ଛା
0: କଣ କହିଲେ? ଗଙ୍ଗା ଯମୁନା ସରସ୍ୱତୀ ମଧ୍ୟରେ ରତ୍ନ ବେଦୀ,
1: ସେ ବେଦୀ ପରେ ବ୍ରହ୍ମା ତପ କଲେ ସିଦ୍ଧି,
0: ସେହି ସ୍ଥାନେ

0: ବୈବସ୍ପତ ପଚାରିଲେ ହେ ମହର୍ଷି,
1: ମହାଦାନୀ କର୍ଣ୍ଣ ବୋଲି ଯୋଉ କର୍ଣ୍ଣଙ୍କର ଡିଣ୍ଡିମ ବାଜିଲା,
0: ଏପରି କଣ ମହତ ଦାନ ଦେଲେ ଯେ ତାଙ୍କ ନାମରେ ଡିଣ୍ଡିମ ବାଜୁଛି?
1: କେମିତି ସେ ଜଣେ ଆଦର୍ଶ ପୁରୁଷ ହେଲେ?
0: ଅଗସ୍ତି ବୁଝେଇଲେ,
1: ଆଚ୍ଛା
0: ଅଙ୍ଗ ଦେଶ

0: ହେ ବିପ୍ର,
1: କି ଭାଗ୍ୟ ମୋର!
0: ଆଜି ତ ଦାନ ଦେବାର ବେଳ ଗଡି ଯାଇଛି, ଆଉ ସେ ବେଳ ନାହିଁ।
1: ଆମ କାର୍ଯ୍ୟାଳୟ ବନ୍ଦ ହେଇଗଲା, ଆସନ୍ତା କାଲି ବୁଝିବା ତମ କଥା।
0: ଏଣୁ ଆଜି ମୋର ପୁରେ ଆତିଥ୍ୟ ଗ୍ରହଣ କରନ୍ତୁ।
1: କାହିଁକି ନା ଆଜ୍ଞା, ଗୋଟେ କଥା ଅଛି।
0: କଣ?
1: ଇଏ ତ କହିଲେ ଆଜି ମୋର ଦାନ ଦେବା ସମୟ ଗଡିଗଲା।
0: ଗଡିଗଲାଣି
1: ହେଲେ ସମୟର ଗୋଟେ ସୀମା ମଧ୍ୟ ରହିଛି, ଯୋଉ ଦାନ ସୀମା ଭିତରେ ଏକା ଦେବା,
0: ସୀମା ଭିତରେ ଏକା ଦେବା କଥା।
1: ଆଉ ଗୋଟେ କଥା ପୂର୍ବାଚାର୍ଯ୍ୟ ମାନେ ଲେଖିଛନ୍ତି।
0: କଣ?
1: ଗୁରୁ ରଗ୍ନି ଦ୍ୱିଜାତି ନାଙ୍ଗ ବର୍ଣ୍ଣ ବ୍ରାହ୍ମଣ ଗୁରୁ।
0: ଆଚ୍ଛା,
1: ଅତିରେକ ଗୁରୁ ସ୍ତ୍ରୀ ନାଙ୍ଗ ସର୍ବତ ଅଭ୍ୟାଗତ ଗୁରୁ।
0: ସବୁଠାରୁ ଅଭ୍ୟାଗତ ଗୁରୁ ଠାରୁ ବଳି ଗୁରୁ ଆଉ ନାହାନ୍ତି।
1: ଅତିଥି ଅଭ୍ୟାଗତ, ଇଏ ତ ସହଜେ। ବ୍ରାହ୍ମଣ, ବ୍ରାହ୍ମଣ ହେଲେ ଚାରି ଜାତିର ଗୁରୁ।
0: ବୁଝିଲୁ?
1: ଆଚ୍ଛା,
0: ସେତେବେଳେ ଭଗବାନ କଣ କହିଲେ?
1: ଆଚ୍ଛା
0: କହନ୍ତି, ଶ୍ରୀ

0: ନରପତି
1: ଆଚ୍ଛା
0: ଯଦି ବିପ୍ରଙ୍କୁ ତୋଷିବ ତାହେଲେ ଆମକୁ ଆମିଷ ଭୋଜନ ଦେଇ ତୃପ୍ତି ଦେଇପାରିବ ତ?
1: ହଁ ହଁ, ଇଏ ବୋଧେ ଆମିଷ ଖିଆ ବ୍ରାହ୍ମଣ।
0: ଆରେ ତାହା ନୁହେଁ, ପରୀକ୍ଷା କରିବା ପାଇଁ ଯାଇଛନ୍ତି ଯେତେବେଳେ।
1: ସତ କଥା,
0: ସବୁଯାକ ସେ ପରୀକ୍ଷା କରିବେ।
1: ହଁ ହଁ।

0: କର୍ତ୍ତବ୍ୟ ମୁଁ ପାଳନରେ କେବେ ଅବହେଳିତ ହେବି ନାହିଁ।
1: ତେଣୁ ମନୁଷ୍ୟ ଯଦି ସଂସାରରେ ଜନ୍ମ ହେଇଛି,
0: ହଁ,
1: ନିଜ କର୍ତ୍ତବ୍ୟକୁ ନିଜେ କେବେ ହେଲେ ଅବହେଳିତ କରିବା ଆବଶ୍ୟକ ନାହିଁ।
0: ଅବହେଳିତ ହେଲେ ଜାଣିଥା ତାର କର୍ମମୟ ଜୀବନରେ ବାଧାପ୍ରାପ୍ତ ହେଲା।
1: କର୍ଣ୍ଣ କହିଲେ, ପ୍ରଭୁ ଆପଣ ଆମିଷ ଖାଇବେ ତ, ମୁଁ ସୈନ୍ୟମାନଙ୍କୁ ଆଦେଶ ଦେଇଛି।
0: ନାରାୟଣ ଶୁଣିଦେଲେ,
1: ହଁ ହଁ,
0: ନାରାୟଣ କହିଲେ, କର୍ଣ୍ଣ ସେପରି ଆମିଷ ଖାଇବିନି।
1: ଆଉ
0: ନାରାୟଣ

0: କର୍ଣ୍ଣ କହିଲେ ହେ ବ୍ରାହ୍ମଣ
1: ଆପଣ ମଣିଷ ମାଂସ ଖାଇ ବୋଲି କହୁଛନ୍ତି?
0: ଯଦି କହିଲେ ମଧ୍ୟ ବିନା ଦୋଷରେ ଜଣେ ନରକୁ ମୁଁ ସଂହାର କରିବାଟା କଣ ମୋର ରାଜକୀୟ ଧର୍ମରେ ଧର୍ମ ହବ କି?
1: ମୁଁ ତ ଆଜି ପର୍ଯ୍ୟନ୍ତ ସେମିତି ପାପ କେବେ ଆଚରଣ କରିନି।
0: ଯେମିତି ଶୁଣିଦେଲେ ଭଗବାନ।
1: ଆଚ୍ଛା
0: କଣ କହିଲେ କର୍ଣ୍ଣଙ୍କୁ ବୁଝିଲୁ?
1: କଣ?
0: ନାରାୟଣ।

0: ଭଗବାନ କହିଲେ ଯେବେ ସତ୍ୟ କରି ସତ୍ୟକୁ ଲଙ୍ଘନ କଲ।
1: ମତେ ପଚାରିଲ ମାଂସ ଖାଇବା କଥା, ମୁଁ ତ ହଁ କଲି। ନର ମାଂସ ମୁଁ ମାଗୁଛି, ମତେ ନର ମାଂସ ଦିଅ।
0: ଆତ୍ମା ଶୁଦ୍ଧି ଯେବେ ତୁମର ନାହିଁ, ତାହେଲେ ରହିବା ମୋର ଉଚିତ ନୁହେଁ।
1: ଦବା ପାଇଁ ସତ୍ୟ କରିଛ, ଡରୁଛ କାହିଁକି?
0: ଯେତେବେଳେ ଶୁଣିଦେଲେ, କର୍ଣ୍ଣ ତ ଡରିବା ବ୍ୟକ୍ତି ନୁହନ୍ତି।
1: କିନ୍ତୁ ଆଉ ଗୋଟେ ଡର ଲାଗିଥିବ।
0: କଣ?
1: ମଣିଷ କୋଉଠୁ ମାରିଲେ ସିନା ଆଙ୍କୁ ଦେବେ।
0: ସେତେବେଳେ କର୍ଣ୍ଣ କଣ କଲେ ବୁଝିଲୁ?
1: ହଁ,
0: ବିଶି

0: ବସିଲୁ ନା ବାବୁ।
1: ଆଚ୍ଛା
0: ପୁଅ ବିଶିକେଶନକୁ କର୍ଣ୍ଣ କହିଲେ,
1: ବାପାରେ ଆଜି ତ ଅତିଥି ଆମ ଘରେ ବ୍ରାହ୍ମଣ,
0: ତାଙ୍କ ପାଇଁ ସବୁ ବ୍ୟବସ୍ଥା କର।
1: ଦେଖ ଦେଖ କେମିତି ପୂର୍ବର କେମିତି ପୁଅ କେମିତି ବାପା
0: ଜାଣିଥା।
1: ହଁ ହଁ ହଁ
0: ଭଗବାନ ଟିକେ ମୁରୁକି ମୁରୁକି ହସିଦେଲେ,
1: ପୁଅକୁ ବାପା ଆଦେଶ ଦଉଛନ୍ତି
0: ଦଉଛନ୍ତି।
1: ହଁ
0: ସେଇଟା ଭଗବାନ କଣ କହିଲେ,
1: କଣ
0: କହିଲେ, ହେ କର୍ଣ୍ଣ
1: ଟିକେ ଶୁଣ।

0: ଆମେ ଯେହେତୁ ନରସିଂହ ବୈଦି ସେହିପରି ବିପ୍ରଙ୍କୁ ଯଦି ଛେଦନ କଲେ ସିନା ମୁଁ ଖାଇବି,
1: ସେମିତି ଗୋଟେ ଭଲ ମାଂସ ହେଲେ ଏକା ମୁଁ ଖାଇବି।
0: ଯେମିତି ଶୁଣିଦେଲେ ରେ ବାବୁ,
1: ପୂର୍ବୃତ ପଦରେ କହିଥିଲେ ହରିପ୍ରଭୁ ତୋଷ ହେଇଥିଲେ ରୁଧିର ପିଇକିରି ହିରଣ୍ୟକଶିପୁର ବୋଲି।
0: ଆଉ ଥରେ ଏବେ କର୍ଣ୍ଣ ପଚାରିଲେ,
1: ହଁ ହଁ ହଁ
0: କର୍ଣ୍ଣ।

0: ବର
1: ଭଗବାନ କହିଲେ ହେ ଅଙ୍ଗନର ବର କର୍ଣ୍ଣ
0: କେମିତି ଜିନିଷ ମୁଁ ଖାଇବି ଟିକେ ଶୁଣିବ
1: ମୋର ମନ କଥା ଶୁଣିଲେ ତୁମେ ଭୋଜନ ଦବ ତ
0: ଆଚ୍ଛା
1: କଣ କହିଲେ
0: ହଁ
1: ସ୍ପହସ୍ତେ।

0: ରେ ବିଧାତା କେଡ଼େ ବଡ଼ ଦଶାଟିଏ ଆଣିଦେଲୁ ବାପ ମାଙ୍କୁ।
1: ହଏ ଆଜିକାଲି ଯୁଗରେ ଏମିତି ବ୍ରାହ୍ମଣଙ୍କୁ ଘରେ ରଖନ୍ତେ କି ହେ?
0: ଦେଖିଲୁ କି ରେ
1: କେମିତି ପରୀକ୍ଷକ ବ୍ରାହ୍ମଣଙ୍କୁ କେମିତି ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀ ହଉଛନ୍ତି ରାଜା।
0: ଜାଣିଥା ସେତିକି ନାହିଁ, ବାପା ଯେମିତି ପୁଅ କେମିତି ଟିକେ ଲକ୍ଷ୍ୟ କରେ।
1: କେମିତି?

0: ଖେରି ପ୍ରମଣି
1: ଆପଣ ସତ୍ୟ କରିଛନ୍ତି, ମୁଁ ସତ୍ୟ କରିଛି, ଦାନ ଦେବି, ପୁଅକୁ ହାଣିବି, ଆପଣ ପୁଅର ମାଂସ ଖାଇବେ।
0: ମୋର କର୍ତ୍ତବ୍ୟ ଦେଖନ୍ତୁ।
1: ଆଚ୍ଛା ଆଚ୍ଛା,
0: କଣ କହିଲେ?
1: ବ୍ରାହ୍ମଣ ଦେଖିବାଟା ଦୂରେ ଥାଉ, ସଂସାର ଦେଖୁଛି ଶୁଣୁଛି।
0: ଏଡ଼େ ବଡ଼ କଥାଟିଏ।
1: ହଁ,

0: ଆରେ ବାବୁ,
1: ଆଚ୍ଛା ଆଚ୍ଛା,
0: ମା ଭାବିଲେ ବିପ୍ରଙ୍କୁ ତୋଷିବା ପରେ
1: ହେଲା
0: ଶିରଟାକୁ କାଢି ଦେଖି ଟିକେ ଆଖିରୁ ଟୋପା ଲୁହ ଗଡେଇ ଦେବି।
1: କିନ୍ତୁ ପୂର୍ବରୁ ଗୋଟେ କଥା ବ୍ରାହ୍ମଣ କହିଛନ୍ତି ଆଜ୍ଞା, ଆପଣ ମାନେ ମନେ ରଖନ୍ତୁ।
0: କଣ
1: ବ୍ରାହ୍ମଣ କହିଛନ୍ତି? ବାପା ହାଣିବେ ପୁଅକୁ, ମା ରାନ୍ଧିବେ,
0: ରାନ୍ଧିବେ
1: ସ୍ୱଚ୍ଛ ହୃଦୟରେ ରାନ୍ଧିବେ, ଆଖିରୁ ପାଣି ଟୋପାଟେ ଗଡିବନି,
0: ଗଡିବ ନାହିଁ,
1: ସ୍ୱଚ୍ଛରେ ପରସିଲେ ସ୍ୱଚ୍ଛରେ ବ୍ରାହ୍ମଣ ଖାଇବେ।
0: ମାତ୍ର ଭଗବାନଙ୍କୁ ଲୁଚେଇଲେ ଲୁଚିବ କି ରେ ବାବୁ?
1: ମାତୃତ୍ଵ ସ୍ନେହ ତ, ମା କଣ କଲେ ମୁଣ୍ଡ ଟିକେ ଲୁଚେଇକି ରଖିଦେଲେ, ମାଂସ ଟିକେ ରାନ୍ଧିଦେଲେ,
0: ରାନ୍ଧିଦେଲେ
1: ଆହା।

0: ଭଗବାନ କହିଲେ ତୁମେ ଆଗ ଭୋଜନ କଲେ ମୁଁ ଭୋଜନ କରିବି।
1: କାହିଁକିନା ମା ତ ଶିରଟାକୁ ଲୁଚେଇ ଦେଇକି ମୁଣ୍ଡଟାକୁ ଲୁଚେଇ ଦେଇଛନ୍ତି, ମାଂସ ରାନ୍ଧିକି ଆଣିକି ପରସି ଦେଇଛନ୍ତି,
0: ଏଣୁ କରି କହିଲେ ମୁଁ ଆଗ ଖାଇବି ନାହିଁ।
1: ଇଏ ତ ଠକ ସର୍ଦ୍ଦାର।
0: ହଇରେ ବାବୁ,
1: ଆଙ୍କୁ ଠକିଲେ ଇଏ କି।

0: ମାତ୍ର ବାବୁ ମନେ ରଖିଥା,
1: ରାଣୀ ମୁଣ୍ଡ ଟିକେ ମିଶେଇକିରି ପୁଣି ରାନ୍ଧିଲେ
0: ସେତେବେଳେ ରାଣୀଙ୍କର ହୃଦୟରେ ଭକ୍ତି ପଳି ଆସିଲାଣି, ଏ ଜଣେ ମହତ ପୁରୁଷ ଆସିଛନ୍ତି।
1: ମୁଁ ମୁଣ୍ଡଟା ଲୁଚେଇବାର ଯଦି ଜାଣିଗଲେ ଜଣେ ଦିବ୍ୟ ପୁରୁଷ ନିଶ୍ଚୟ ହେଇଥିବେ।
0: ସେତେବେଳେ ରୋଷେଇବାସ ସରନ୍ଦେ ଭଗବାନ କହିଲେ,
1: ଆଚ୍ଛା
0: ଚାରି ଭାଗ କରି ବାଢ଼।
1: ଇଏ ଟିକେ ଆଶ୍ଚର୍ଯ୍ୟ ହେଇଯାଇଥିବେ।
0: କର୍ଣ୍ଣ କହିଲେ, ପ୍ରଭୁ ଆମେ ପତି ପତ୍ନୀ ଦୁଇ, ଆପଣ ବିପ୍ର ତିନି।
1: ଦାଣ୍ଡରୁ ବାଡ଼ିଆର ପନ୍ଦେ ଦେଖିଲେ ତ ଆମେ ତିନି ଲୋକ, ଲେଖାକୁ ଆସୁଛେ ଚାରିଟା ପତ୍ର ପକେଇ କଣ ଆଉ ଗୋଟେ କାହାକୁ ଦବା କି?
0: କାହାକୁ ଦେବା?
1: ହଁ,
0: ଯେତେବେଳେ କହିଲେ
1: ଆହା
0: ହରି।

0: ବାପା କାନ୍ଦି କାନ୍ଦି ଡାକିଲେ,
1: ହଁ ହଁ
0: ମାତ୍ର ଡାକିଲେ ଯେ ବାବୁ,
1: କାହିଁ ନା
0: ଜଗତରେ ଏମିତି କୋ ବାପା ମା ଡାକିବେ ନାହିଁ।
1: ହଏ ଦେଖ,
0: ହଁ
1: ଚାରିଟି ପତ୍ର କରିକି ବାଢିବା ପାଇଁ କହିଲେ, ଚାରି ପତ୍ର ବଢା ହେଲା,
0: ହେଇଗଲା।
1: ଆଉ ପତ୍ର ଟିକେ କିଏ ଖାଇବ ବୋଲି ବାଢିଲେ,
0: ହଁ
1: ଡାକିଲେ
0: ହେଲା।
1: ଇଏ କହିଲେ ତମ ପୁଅକୁ ଡାକ,
0: ଡାକ।
1: ହଏ ମାରିଛନ୍ତି ବାପା, ରାନ୍ଧିଛନ୍ତି ମା, ପୁଣି ପୁଅକୁ ଡାକ ବୋଲେ ବାପା ମାର ହୃଦୟ କଣ ନ ହଉଥିବ।
0: ସେଇଟା ମା ବାପା କାନ୍ଦି କାନ୍ଦି ଡାକିଲେ କଣ ଜାଣିଛୁ?
1: ହଁ
0: କହିଲେ, ହଇରେ ପୁଅ
1: ଆସ ବୋଲି ଡାକିଥିବେ।

0: କଥାଟି ଦେଖିଲୁ ନା ବାବୁ?
1: ମା ଟିକେ କାନ୍ଦି ପକେଇଲେ।
0: କାନ୍ଦି ପକେଇ ଲୁହ ଆଉ ରହିବ କିରେ?
1: ଆନନ୍ଦ ଲାଗୁଥିବ, ଦୁଃଖ ଲାଗୁଥିବ।
0: ଏମନ୍ତ ସମୟ ପୁତ୍ର ମଣି ଧନୁଶର ଧରି
1: ମାତା ମାତାଙ୍କ ଚରଣେ କରିଲେ ଗୁହାରି।
0: ପ୍ରବେଶ ହେଇଗଲେ ବିଶିକେଶନ ସ୍ୱହୃଦୟରେ।
1: ଆଶ୍ଚର୍ଯ୍ୟ ହେଇଯାଇଥିବେ ପିତା ମାତା,
0: ହେବେନି କି?
1: ହାଣିଥିଲେ ବାପା, ରାନ୍ଧିଥିଲେ ମା, ପୁଣି ପୁଅ ଧନୁଶର ଧରି ଆସିକି ପହଞ୍ଚି ଯାଉଛି।
0: ସେତିକି କିରେ? ଏହି କାଳେ ନାରାୟଣ ନିଜ
1: ରୂପ ହେଲେ
0: ଚାହିଁ।

0: ସମସ୍ତଙ୍କ ଠାରୁ ହେ କର୍ଣ୍ଣ ତୁମେ ବଳିଗଲ, ମହାଦାନୀ କର୍ଣ୍ଣ ହେଇଗଲ।
1: ଭଗବାନ ନିଜ ରୂପ ପ୍ରକାଶ କରିଦେଲି।
0: ତୁମର ଏ ଯଶ୍ୟ ଗୋଟି ତିନି ପୁରେ ରହୁ ମହାଦାନୀ କର୍ଣ୍ଣ ବୋଲି ମହି ଖ୍ୟାତ ପାଉ। ଜଗତରେ ମହାଦାନୀ କର୍ଣ୍ଣ ବୋଲି ଯୋ ଶବ୍ଦଟିଏ ରହିଛି,
1: ସତ୍ୟ ଯୁଗରେ ଥିଲେ ବଳି ରାଜା
0: ଦାନୀ ବଳି,
1: ତ୍ରେତୟା ଯୁଗରେ ହରିଶ୍ଚନ୍ଦ୍ର ରାଜା ନିଜର ପୁଅକୁ ହରେଇଲେ, ସ୍ତ୍ରୀ କି ହରେଇଲେ, ନିଜେ ଯାଇକି ଶ୍ମଶାନ ରକ୍ଷକ ହେଇକି ଚଣ୍ଡାଳ ରୂପ ଧରିଲେ।
0: ଦେଖିଲୁ ତ ଦାନବୀରର ପରାକ୍ରମ।
1: ଦ୍ୱାପର ଯୁଗରେ ଭଗବାନ ଏମିତି ଗୋଟେ କଠୋର ପରୀକ୍ଷାର ସମ୍ମୁଖୀନ କରିଲେ କର୍ଣ୍ଣ ରାଜାକୁ, ଯେ ବାପା ହେଇକିରି ପୁଅକୁ ହାଣିଲେ, ମା ଭାତ ରାନ୍ଧିଲେ। କିନ୍ତୁ ଆ ଭିତରେ ଗୋଟେ ଆଦର୍ଶର ପ୍ରତୀକ ଅଛି।
0: କଣ ଆଦର୍ଶ ଜାଣିଲୁ ରେ ପୁଅ?
1: ପୁଅ ସତ୍ପଥର ପଥିକ, ବାପା ସତ୍ପଥର ପଥିକ, ମା ମଧ୍ୟ ସତ୍ପଥର ପଥିକା।
0: ଆମେ ଯଦି ସେହିପରି ଜଗତବାସୀ ସମସ୍ତେ ଯଦି ସତ୍ପଥରେ ଗତି କରିବା,
1: ତେଣୁ ସନ୍ତାନ କେମିତି ହେଇଥିଲା ଦେଖ, ସନ୍ତାନ ଜନ୍ମ କଲେ ହବନି। ଆଜିକାଲି ଯୁଗରେ ସନ୍ତାନକୁ ସୁସ୍ଥ ସବଳ କରେଇବ,
0: ଶିକ୍ଷାବିତ କରେଇବ,
1: ତାହେଲେ ଆମେ ସନ୍ତାନର ସୁଗୁଣ ଗାଇବା, ସନ୍ତାନ ଆମ ସୁଗୁଣ ଗାଇବ।
0: ଏଣୁ କରି ମାତା ପିତାଙ୍କର ସେବାରେ ମଧ୍ୟ ପୁଅ ଜଡିତ ରହିବ।
1: ସେ ପୁଅ ପତେ କହିଛି, ପିତା ମାତା ସୁକୃତରୁ ପୁତ୍ର ହୁଏ, ସୁଖୀ ପୁତ୍ର ଯେବେ ସୁଖୀ ହୁଏ କୁଳ ଧର୍ମ ରଖି।
0: ଦେଖିଲୁ ନା ବାବୁ, ସେତେବେଳେ ଭଗବାନ କଣ କଲେ?
1: କଣ
0: କୁମର

0: ହେ କର୍ଣ୍ଣ,
1: ଗୋଟିଏ କଥା ମନେ ରହୁ,
0: ଏଇ କଥାଟା ଜଗତରେ ରହିବ, ତୁମର ପୁଅ ବିଶିକେଶନ ଆଜିଠାରୁ ସବୁଦିନ ମୋ ନିକଟରେ ଥିବ।
1: କେମିତି ଥିବ? କଣ ଆଙ୍କର ପାଖରେ ପାର୍ଶ୍ୱ ଦେବତା ହେଇକି ରହିବ କି?
0: ନାହିଁ ନାହିଁ, ତାହା ନାହିଁ।
1: ଆଉ କେମିତି ବିଶିକେଶନ
0: ଯେତେ ଦିନ

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ରାମ ଲଖନ ଏହି ଚଳଚ୍ଚିତ୍ରର ଗୋଟେ ଗୀତ ଶୁଣନ୍ତୁ, ଗାଇଛନ୍ତି ଅନୁରାଧା ଏବଂ ମନୋହର।

0: ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୌରାଭାସର କାର୍ଯ୍ୟକ୍ରମ ତାରବା।

ସୌରାବାସର କାର୍ଯ୍ୟକ୍ରମ ତାରପା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଶୁଣନ୍ତୁ ଭକ୍ତିଗୀତ। ପ୍ରଥମେ ବୀରକିଶୋର ନାୟକଙ୍କ ରଚନାରୁ ଶିଳ୍ପିଲେ ସନ୍ନ୍ୟାସୀ ପରିଚ୍ଛା।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ।

ଉପଯୁକ୍ତ ଏବଂ ପ୍ରଭାବଶାଳୀ ଉପାୟ ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ। ଏଥର ଆଉ ଗୋଟିଏ ଭକ୍ତିଗୀତ ଶୁଣନ୍ତୁ, ଅରକ୍ଷିତ ଦାସଙ୍କ ରଚନାରୁ ଶିଳ୍ପିଲେ ସୁଧା ମିଶ୍ର।

ଶୁଣିଲେ କେତୋଟି ଭକ୍ତିଗୀତ। ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଗଜଲ ଶୁଣିଲେ ଶିଳ୍ପୀମାନେ ଥିଲେ ଚିତ୍ରା ସିଂ ଏବଂ ଚନ୍ଦନ ଦାସ। ଆକାଶବାଣୀ ଜୟପୁର ଚାଷବାସ କଥା ଶୁଣନ୍ତୁ।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ଧାନ ଚାଷ ସମ୍ପର୍କରେ। ଓଡ଼ିଶାର ଧାନ ଚାଷ କେବଳ ଏକ କୃଷି ନୁହେଁ, ବରଂ ଏହା ଆମ ଅର୍ଥନୀତି ଓ ସଂସ୍କୃତିର ମେରୁଦଣ୍ଡ। ଓଡ଼ିଶାର ଜଳବାୟୁ ଏବଂ ମୃତ୍ତିକା ଧାନ ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଓଡ଼ିଶାରେ ମୁଖ୍ୟତଃ ଖରିଫ ଓ ରବି ଉଭୟ ଋତୁରେ ଧାନ ଚାଷ କରିବାର ଦେଖିବାକୁ ମିଳେ।

0: ଖରିଫ ଧାନ ସାଧାରଣତଃ ଜୁନ୍ ଜୁଲାଇ ମାସରେ ବୁଣାବୁଣି ହୋଇ ନଭେମ୍ବର ଡିସେମ୍ବର ମାସରେ ଅମଳ ହୁଏ। ଠିକ୍ ସେମିତି ରବି ଫସଲ ଜଳସେଚିତ ଅଞ୍ଚଳରେ ଶୀତଦିନରେ ଚାଷ କରାଯାଇଥାଏ। ଓଡ଼ିଶାରେ ଧାନ ଚାଷ ମୁଖ୍ୟତଃ ତିନୋଟି ପ୍ରଣାଳୀରେ କରାଯାଇଥାଏ। ପ୍ରଥମଟି ହେଉଛି ରୁଆ ପଦ୍ଧତି। ଏଥିରେ ପ୍ରଥମେ ତଳିଘେରା ପ୍ରସ୍ତୁତ କରାଯାଏ ଏବଂ ପରେ କାଦୁଆ ବିଲରେ ତଳି ରୋପଣ କରାଯାଏ। ଏହା ଅଧିକ ଅମଳକ୍ଷମ ହୋଇଥାଏ। ଦ୍ୱିତୀୟଟି ହେଉଛି ବୁଣା ପଦ୍ଧତି। ଏଥିରେ ବିଲରେ ସିଧାସଳଖ ବିହନ ବୁଣାଯାଏ। ସାଧାରଣତଃ କମ୍ ବର୍ଷା ହେଉଥିବା ଅଞ୍ଚଳ ପାଇଁ ଏହି ବୁଣା ପଦ୍ଧତି ଉପଯୁକ୍ତ ହୋଇଥାଏ। ଅନ୍ୟଟି ହେଉଛି ଶ୍ରୀ ପଦ୍ଧତି। ଏହି ଆଧୁନିକ ପଦ୍ଧତିରେ କମ୍ ପାଣି ଓ କମ୍ ବିହନ ବ୍ୟବହାର କରି ଅଧିକ ଅମଳ କରାଯାଇଥାଏ। ସାଧାରଣ ଚାଷରେ ଏକର ପିଛା 20-30 କିଲୋଗ୍ରାମ ବିହନ ଲାଗୁଥିବା ବେଳେ ଶ୍ରୀ ପ୍ରଣାଳୀରେ ମାତ୍ର 2-3 କିଲୋଗ୍ରାମ ବିହନ ଲାଗିଥାଏ। ଏହି ପଦ୍ଧତିରେ 8-12 ଦିନର କଅଁଳ ତଳି ଦୁଇପତ୍ର ବିଶିଷ୍ଟ ହୋଇଥିବା ସମୟରେ ରୋପଣ କରାଯାଏ। ତଳି ଉପାଡ଼ିବାର 30 ମିନିଟ୍ ମଧ୍ୟରେ ଏହାକୁ ବିଲରେ ଲଗାଇବା ଉଚିତ, ଯାହାଫଳରେ ଗଛ ଶୀଘ୍ର ଚେର ଧରିଥାଏ। ଏହି ପ୍ରଣାଳୀରେ ଧାଡ଼ିକୁ ଧାଡ଼ି ଏବଂ ଗଛକୁ ଗଛ 25 ସେଣ୍ଟିମିଟର ବ୍ୟବଧାନ ରଖାଯାଏ। ଏହାଦ୍ୱାରା ପ୍ରତ୍ୟେକ ଗଛକୁ ପ୍ରଚୁର ସୂର୍ଯ୍ୟକିରଣ ଓ ପବନ ମିଳେ, ଯାହାଫଳରେ ଗଛରୁ ଅଧିକ ପିଲ ବାହାରିଥାଏ। ଶ୍ରୀ ପ୍ରଣାଳୀରେ ବିଲକୁ ସବୁବେଳେ ପାଣିରେ ବୁଡ଼ାଇ ରଖାଯାଏ ନାହିଁ, କେବଳ ମାଟିରେ ବତର ରଖାଯାଏ। ପାଣି ଜମି ରହିଲେ ଚେରକୁ ଅମ୍ଳଜାନ ମିଳେ ନାହିଁ, ତେଣୁ ଏହି ପଦ୍ଧତିରେ ପର୍ଯ୍ୟାୟକ୍ରମେ ପାଣି ମଡ଼ାଯାଏ। ମନେ ରଖିବା ଉଚିତ, ଧାନ ଚାଷ କରିବା ସମୟରେ ଉନ୍ନତ କିସମର ବିହନକୁ ବାଛିବା ଆବଶ୍ୟକ। ଅମଳ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ବିହନକୁ ଆମେ ବ୍ୟବହାର କରିପାରିବା। ମୁଖ୍ୟତଃ 3 ପ୍ରକାର ବିହନ ଆମେ ଦେଖିବାକୁ ପାଉ। ପ୍ରଥମ କିସମର ବିହନ ଅଳ୍ପ ଦିନରେ ଅମଳ ଦେଇଥାଏ, ଯେଉଁଥିରେ ରହିଛି ଖଣ୍ଡଗିରି, ପାରିଜାତ। ଦ୍ୱିତୀୟ କିସମର ବିହନ ମଧ୍ୟମ ଦିନିଆ ହୋଇଥାଏ, ଏଥିରେ ଦେଖିବାକୁ ମିଳେ ଲଲାଟ, କୋଣାର୍କ। ଏବଂ ତୃତୀୟ କିସମର ବିହନଟି ଅମଳ ପାଇଁ ଅଧିକ ଦିନ ନେଇଥାଏ, ସେଥିରେ ରହିଛି ସ୍ୱର୍ଣ୍ଣ, ପୂଜା, ରଞ୍ଜିତ। ଭଲ ଅମଳ ପାଇଁ ଭଲ ବିହନ ବାଛିବା ସହିତ ମୃତ୍ତିକା ପରୀକ୍ଷା କରିନେବା ମଧ୍ୟ ଆବଶ୍ୟକ। ଚାଷ କରିବା ପୂର୍ବରୁ ମାଟି ପରୀକ୍ଷା କରି ସେହି ଅନୁସାରେ ସାର ପ୍ରୟୋଗ କରିବା ଦ୍ୱାରା ଅଧିକ ଅମଳ ମିଳିପାରିବ। ଏହା ସହିତ ବିହନ ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିବା ନିହାତି ଆବଶ୍ୟକ। ରୋଗପୋକ ଦାଉରୁ ରକ୍ଷା ପାଇବା ପାଇଁ ବିହନକୁ ବିଶୋଧନ କରି ଆମେ ଜମିରେ ବୁଣିବା। ଏହା ସହିତ ଅଧିକ ଅମଳ ପାଇଁ ସାର ପରିଚାଳନାର ମଧ୍ୟ ଆବଶ୍ୟକତା ରହିଛି। ଜୈବିକ ସାର ଓ ଆବଶ୍ୟକ ସ୍ଥଳେ ରାସାୟନିକ ସାର ଯେମିତିକି ୟୁରିଆ, ଡିଏପିର ସନ୍ତୁଳିତ ମାତ୍ରାକୁ ଆମେ ଧାନ ଚାଷରେ ବ୍ୟବହାର କରିପାରିବା। ଅଧିକ ବର୍ଷା ହେଲେ ବିଲରୁ ବଳକା ପାଣି ବାହାର କରିବା ପାଇଁ ବ୍ୟବସ୍ଥା ମଧ୍ୟ ରଖିବା ଉଚିତ। ଧାନ କ୍ଷେତରେ ମୁଖ୍ୟତଃ କାଣ୍ଡବିନ୍ଧା ପୋକ, ନଳୀ ପୋକ ଏବଂ ମହୁଆ ପୋକ ଦେଖାଯାଆନ୍ତି। ଏହାର ନିରାକରଣ ପାଇଁ ସଠିକ୍ ସମୟରେ କୀଟନାଶକ କିମ୍ବା ନିମ୍ବ ପ୍ରସ୍ତୁତ ଔଷଧକୁ ବ୍ୟବହାର କରିବା ଉଚିତ। ସବୁବେଳେ ମନେ ରଖିବା ଉଚିତ, ଜୈବିକ ଖତ ଓ କମ୍ପୋଷ୍ଟ ସାରର ବ୍ୟବହାର ମାଟିର ଉର୍ବରତା ବଢ଼ାଇବା ସହ ସୁସ୍ଥ ଫସଲ ପ୍ରଦାନ କରିଥାଏ। ତେଣୁକରି ଜମିକୁ ଚାଷ କରିବା ସମୟରେ ଜମିରେ ଗୋବର ଖତକୁ ଉପଯୁକ୍ତ ପରିମାଣରେ ମିଶାଇ ଦେବା ଆବଶ୍ୟକ, ଯାହାଫଳରେ ଜମି ପାଣିକୁ ଧରି ରଖିପାରିବ ଏବଂ ଧାନ ଗଛ ଉପଯୁକ୍ତ ଭାବରେ ବଢ଼ିପାରିବ।
1: ଶୁଣିଲେ ଚାଷବାସ କଥା, ଶ୍ରୋତାମାନଙ୍କୁ ଏଠି ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିବେ ସଜ ମଉଜ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ରାଜେଶ୍ୱରୀ ପାଣିଗ୍ରାହୀ ଏବଂ କବିତା ମଞ୍ଜରୀ ପଲେଇ।

0: ନମସ୍କାର ଭଉଣୀ।
1: ମୋର ମଧ୍ୟ ନମସ୍କାର ଭଉଣୀ।
0: ଘର ଘରଣୀ କାର୍ଯ୍ୟକ୍ରମର ଡାଏଲ୍ ଆଉଟ୍ ହାଲୋ ସଙ୍ଗିନୀର ଏହି ସୁନ୍ଦର ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ କବିତା ମଞ୍ଜରୀ ପଲ୍ଲୀ
1: ଆଉ ମୁଁ

0: ଗାଁ ଗହଳି ସହର ବଜାର ଆଉ ଆଗ ଭଳି ନାହିଁ, କେତେ ବଦଳି ଗଲାଣି।
1: ହଁ ପରା, ଆଉ ଆଗ ଭଳି ନା ଲୋକ ଅଛନ୍ତି ନା ସେ ପରିବେଶ ଅଛି, ସବୁ କିଛିର ପରିବର୍ତ୍ତନ ହୋଇଛି। ସମସ୍ତେ ପାଠ ପଢିଲେଣି, ଶିକ୍ଷିତ ହେଲେଣି, ଭଲ ମନ୍ଦ ବିଚାର କରିବାର ମଧ୍ୟ ଜାଣିଲେଣି। ସେମିତିରେ ଦେଖିବାକୁ ଗଲେ ଗୋଟେ ଭଲ ଜୀବନ ସମସ୍ତେ ଆମେ ଜୀଇବାକୁ ଆରମ୍ଭ କଲେଣି।
0: ଲୋକଙ୍କ ସୁବିଧା ସୁଯୋଗ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଏବେ ଦେଖ, ଯେମିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏହି ଯୋଜନା ମାଧ୍ୟମରେ ଯାହାର ପକ୍କା ଘର ନାହିଁ କେବଳ ସେହି ଗରିବ ପରିବାର ପାଇବେ ଆବାସ।
1: ହଁ, ସବୁଠାରୁ ଖାସ କଥା ହେଲା ଭଉଣୀମାନେ, ପ୍ରାୟତଃ 70% ଅଧିକ ଘର ମହିଳାଙ୍କ ନାଁରେ ଦିଆଯାଉଛି। ଏହାଫଳରେ ମହିଳାମାନଙ୍କୁ ପ୍ରଥମ ଥର ପାଇଁ ନିଜ ନାଁରେ ସମ୍ପତ୍ତି ମିଳୁଛି, ଅର୍ଥାତ୍ ଏଇଠି ବି ମହିଳାଙ୍କୁ ସଶକ୍ତିକରଣ କରିବାର ଲକ୍ଷ୍ୟ ରହିଛି ସରକାରଙ୍କର।
0: ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେବଳ ଘର ଦେଉନାହିଁ ବା କେବଳ ଯେ ଇଟା ସିମେଣ୍ଟର ଯୋଜନା ନୁହେଁ, ଏହା ଗୋଟିଏ ପରିବାରକୁ ସୁରକ୍ଷା ଦିଏ ଆଉ ପିଲାଙ୍କୁ ପାଠ ପଢିବା ପାଇଁ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟ ଦେଇଥାଏ। ଗୋଟିଏ ବାକ୍ୟରେ କହିବାକୁ ଗଲେ ଏହି ଯୋଜନା କେବଳ ଯୋଜନା ନୁହେଁ, ସମ୍ମାନର ସହ ଜୀବନ ଆଉ ଜଣେ ଗରିବର ସ୍ୱପ୍ନର ଠିକଣା ମଧ୍ୟ।
1: ସରକାର ଆମମାନଙ୍କର ମଙ୍ଗଳ ପାଇଁ ଅନେକ ଯୋଜନା କରିଛନ୍ତି, ଯେମିତିକି ଯୋଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଆମେ କିଛି ସମୟ ଆଗରୁ କହୁଥିଲୁ। ହେଲେ ସୁବିଧାରେ ସବୁ କାମ ହେଇଯାଉଛି ବୋଲି କ'ଣ କିଛି ନ କରି ବସି ରହିଲେ ହବ କି? ଯେମିତି କୁହନ୍ତିନି, ଆମର ଗୋଟେ ପ୍ରସିଦ୍ଧ ପ୍ରବାଦ ରହିଛି ଯେ ବସି ଖାଇଲେ ନଈ ବାଲି ସରେ, ସେଇଭଳି ଅବସ୍ଥା ହିଁ ଆମର ସାର ହେବ।
0: ସବୁ ମିଳିଯାଉଛି ବୋଲି ଶୋଇବା ଖାଇବାରେ ସମୟ ଦେଲେ ନିଜର ହିଁ କ୍ଷତି ହେବ। ଏବେ ତମେ ଯୋଉ ପ୍ରବାଦ ବିଷୟରେ କହିଲ ରାଜେଶ୍ୱରୀ, ବସି ଖାଇଲେ ନଈ ବାଲିସରେ, ଏ ବିଷୟରେ ଆମେ କିଛି ଭଉଣୀମାନଙ୍କ ସହିତ ଫୋନ ଯୋଗେ କଥା ହେଇଥିଲେ।
1: ତ ଆଜିର ଯେଉଁ ବିଷୟବସ୍ତୁ ରହିଛି ବସି ଖାଇଲେ ନଈ ବାଲିସରେ, ସେଇ ସମ୍ପର୍କରେ ସେମାନେ ନିଜ ନିଜର ମତ ବାଢିଥିଲେ, ତ କ'ଣ ସବୁ ମତାମତ ଦେଇଥିଲେ ସେ ସମ୍ପର୍କରେ ଶୁଣିବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର ମ୍ୟାଡାମ,
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୋ ନାଁ ହେଉଛି ଲେଫ୍ଟନାଣ୍ଟ ସନ୍ତୋଷିନୀ ମୁଣ୍ଡା। ମୁଁ ଓଡ଼ିଆ ଅଧ୍ୟାପିକା ବିକ୍ରମଦେବ ବିଶ୍ୱବିଦ୍ୟାଳୟର।
2: ମ୍ୟାଡାମ, ଆଜିର ଆମର ଡାଇଲଗ୍ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ। ପ୍ରତିଥର ପରି ଆମ ଡାଇଲଗ୍ କାର୍ଯ୍ୟକ୍ରମର ଆଜିର ବିଷୟବସ୍ତୁ ରହିଛି ବସି ଖାଇଲେ ନଈ ବାଲିସରେ, ତ ଏଇ ସମ୍ପର୍କରେ ଆପଣ ନିଜର ମତାମତ ଦିଅନ୍ତୁ।
3: ଏଇଟା ଗୋଟିଏ ଆମେ ସମସ୍ତେ ଶୁଣିଥିବା ଯେ ଏହା ହେଉଛି ଗୋଟେ ଲୋକପ୍ରିୟ ପ୍ରବାଦ, ବସି ଖାଇଲେ ନଈ ବାଲି ସରେ। ଏହାର ଅର୍ଥ ହେଉଛି କାମ କରିବା ଛାଡି କେବଳ ଖର୍ଚ୍ଚ କଲେ ଯେତେ ସମ୍ପତ୍ତି ଥାଉ ନାହିଁ ଦିନେ ଶେଷ ହେଇଯିବ, ଏହା ଆମ ସମସ୍ତଙ୍କୁ ଜଣା। କିନ୍ତୁ ତଥାପି ଏହାର ଅର୍ଥ ଯଦି ଆମେ ଦେଖିବା, କେହି କାମ କରିବା ବନ୍ଦ କରି କେବଳ ଆଗରୁ ଥିବା ଧନ ସମ୍ପତ୍ତିକୁ ସେ ସଞ୍ଚୟ ନ କରିକି ତାହାରି ଭରସାରେ ସେ କଣ କରେ, ଖର୍ଚ୍ଚ କରି ଚାଲେ, ତେବେ ଏଇ ଖର୍ଚ୍ଚ ଦ୍ଵାରା କଣ ହେଇଥାଏ ନା ଗୋଟେ ଦିନ ଆସେ ସେ ସବୁକିଛି ଶେଷ ହେଇଯାଇଥାଏ। ଯେତେ ହେଲେ ବି ଆମ ପାଖରେ ବହୁ ପରିମାଣରେ ସମ୍ପତ୍ତି ଥାଉ ନା କାହିଁକି, ତାକୁ ଯଦି ଆମେ ସଞ୍ଚିତ ଅବସ୍ଥାରେ ନ ରଖିବା, ଖାଲି ଖାଇ ଚାଲିବା ବା ଖାଲି ଖାଇବା, ତାହେଲେ ଧୀରେ ଧୀରେ ଧୀରେ ଧୀରେ ଯାହା ଥିଲେ ମଧ୍ୟ ତାହା ଅବଶିଷ୍ଟ ଆଉ ରହେ ନାହିଁ, ତାହା ଶେଷ ହେଇଯାଏ। ଯଦି ଆମେ ଦେଖିବା ଆମ ମଣିଷର ଶରୀର, ଖାଲି ଆମେ ଯାହା ଆମେ ଅର୍ଜନ ଆଗରୁ ଅଛି ତାକୁ ଯଦି ମଣିଷ ଖାଇବ, ଖାଲି ଖାଇ ଖାଇ ଚାଲିବ, ତାହେଲେ ମଣିଷର ଯୋଉ ଶରୀର ଅଛି ସେ ଶରୀର ମଧ୍ୟ ସୁସ୍ଥ ରହିବ ନାହିଁ, କାରଣ ସେ ତ କାମ କରିବା ପାଇଁ ଯିବନି ବାହାରକୁ। ତ ମଣିଷର ଏଇ ଯୋଉ ପାର୍ଥିବ ଶରୀରଟିଏ, ସେ ଶରୀର ଯଦି କର୍ମ କରିବନି, କୌଣସି ପ୍ରକାର କାର୍ଯ୍ୟ କରିବନି, ତାହେଲେ ସେ ଧୀରେ ଧୀରେ ଧୀରେ ଧୀରେ ରୋଗାଗ୍ରସ୍ତ ହେବ। ରୋଗାଗ୍ରସ୍ତ ହେବା ଫଳରେ ସେ ଦିନେ ନା ଦିନେ ନିଜେ ହିଁ ମୃତ୍ୟୁକୁ ଆମନ୍ତ୍ରଣ କରିଲା ଭଳିଆ କଥା। ଠିକ ସେହିଭଳି ଯଦି ଆମେ ଆମର ଯୋଉ ଧନ ଅଛି ସଞ୍ଚୟ ନ କରିକି ଆମେ ଖାଲି ଖର୍ଚ୍ଚ କରିବା, ଅର୍ଥାତ୍ ଏଠି ଯେମିତି ଅଛି ବସି ଖାଇଲେ ନଈ ବାଲି ସରେ, ଅର୍ଥାତ୍ ଆମେ ମାନେ ସମସ୍ତେ ଦେଖିଥିବା ନଈ ବହୁତ ବଡ, ତା ଭିତରେ ବାଲି ମଧ୍ୟ ବହୁତ ଥିବ, ତ ତା କଥାରେ ହଉଛି ଯେ ଆମେ ଖାଲି ଖାଇ ଚାଲିବା ତାହେଲେ ଆମକୁ ନଈର ବାଲି ମଧ୍ୟ ଅଣ୍ଟିବ ନାହିଁ। ତ ମଣିଷର ଜୀବନ ନୀତିନିଷ୍ଠ ସହିତ କର୍ମଠ ହେବାକୁ ପଡିବ, କାରଣ କର୍ମଠ ନହେଲେ ମଣିଷ ଜୀବନ ଅକର୍ମଣୀୟ ହେବା ସହିତ ସମାନ। କର୍ମଠ ହେବା ଦ୍ଵାରା ଆମ ଜୀବନର ଯୋଉ ରୋଗାଗ୍ରସ୍ତ ଜୀବନ ଠାରୁ ଆମେ କିଛି ସୁସ୍ଥବାନ ଜୀବନ ଆମେ ମାନେ ପାଇପାରିବା। ସାତ ପୁରୁଷ ଖାଇଲେ ସରିବନି ତାହେଲେ ମଣିଷ ଆଉ ସେ କାମ କରିବନି, ସେମିତି ହିଁ ସେ ରହିଯିବ। ମଣିଷ ନିଜ ପାଖରେ ଧନ ଅଛି ବୋଲିକି ସେ ଭବିଷ୍ୟତ କଥା ଚିନ୍ତା କରେ ନାହିଁ, ଆଉ ସେ ଯାହା ତା ପାଖରେ ଥାଏ ସେ ଖାଦ୍ୟକୁ ସେ କଣ କରିଥାଏ ନା ଖାଇବାକୁ ଲାଗିଥାଏ।

0: ସେମିତି ଯଦି ଆମେ କାହାଣୀ ବି କହିବା ତାହେଲେ ସେମିତି ଦୁଇ ଭାଇ ଥିଲେ, ଦୁଇ ଭାଇ ମଧ୍ୟରୁ ବଡ ଭାଇ କର୍ମଠ କିନ୍ତୁ ସାନ ଭାଇ କର୍ମଠ ନୁହେଁ। ସେ ସବୁ ଆଗରୁ ଶୁଣିଛି କି ନାଇଁ ଆମର ଧନ ଏତିକି ଅଛି ଯେ ସାତ ପୁରୁଷ ଖାଇଲେ ସରିବ ନାହିଁ। ତ ସେ କଣ କରେ, ସେ ସେମିତି ହିଁ ଅଳସୁଆ ହେଇକି ଥାଏ। ଦିନେ ତା ବାପାର ଶରୀରଟା ଅସୁସ୍ଥ ହେବାରେ ଲାଗିଲା, ଯାହାଫଳରେ ବଡ ଭାଇ ସବୁ କିଛି ବୁଝାବୁଝି କରୁଥାନ୍ତି ଆଉ ସାନ ଭାଇ ସେ ତ ଅଳସୁଆ, ସେ କିଛି ସେ ବୁଝେନି। ସେ ତ ସବୁବେଳେ ତା ଚେତନ ଶକ୍ତିରେ ଅଛି ଯେ ହଁ ମୋ ସାତ ପୁରୁଷ ଖାଇଲେ ସରିବନି, ମୁଁ କଣ କରିବି, ମୋ କାମ ହଉଛି ଶୋଇବା ଖାଇବା ପିଇବା ଏ କଥା। ତ ଯେତେବେଳେ ତା ବାପା ରୋଗଗ୍ରସ୍ତ ଅବସ୍ଥାରେ ଅଛନ୍ତି, ବଡ ଭାଇ ସବୁ ତାଙ୍କ ବାପାଙ୍କର ଦୁଃଖ କଷ୍ଟ ବା ତାର ଖର୍ଚ୍ଚ ସବୁ କିଛି ବୁଝିଲେ, ତ ତା ଦ୍ଵାରା ନିଶ୍ଚିତ ଭାବରେ ଧନର ଖର୍ଚ୍ଚ ହେଇଥିବ। ବଡ ଭାଇ ବହୁତ ବୁଝେଇଲେ, ବୁଝେଇଲା ପରେ ମଧ୍ୟ ସେ ବୁଝିଲା ନାହିଁ। ତ ବଡ ଭାଇ ଉପାୟ ପାଞ୍ଚିଲେ ଯେ ତାର ବାହାଘର କରିଦେଲେ ହୁଏତ ଠିକ ହେବ, ସେ ବାହାଘର ତାର ଠିକ କରିଦେଲେ, ବାହା ମଧ୍ୟ ସେ ହେଇଗଲା। ଦିନେ ସାନ ଭାଇ କହିଲା ଯେ ବଡ ଭାଇ ତମେ ମୋତେ ଏତେ ବୁଝଉଛ କାହିଁକି, କାରଣ ଆମ ପରା ଧନ ଅଛି ସେଟାକୁ ଭାଗ କରିଦିଅ। ବଡ ଭାଇ କଣ କଲେ, ଭାଗ କରିଦେଲେ, ତାକୁ ଅଲଗା କରିଦେଲେ। ସାନ ଭାଇ ସେମିତି ତା ସ୍ତ୍ରୀ ସହିତ, ତା ସ୍ତ୍ରୀ ମଧ୍ୟ କିଛି ବୁଝେନି ତା ସ୍ୱାମୀକୁ, ସେମାନେ ସେମିତି ଦିନ ଗଡି ଚାଲିଲା। ତାଙ୍କର ଛୁଆ ପିଲା ହେଲେ, ଛୁଆ ପିଲା ହେଲା ପରେ ତାପରେ ତାଙ୍କ ପାଖରେ ଯୋଉ ଧନ ଥିଲା ସେ ସବୁ ଧୀରେ ଧୀରେ ଧୀରେ ଧୀରେ ସରିବାକୁ ଲାଗିଲା, ଯାହାଫଳରେ ଦିନେ ତା ଛୁଆ ମାନେ ଅସୁସ୍ଥ ଅବସ୍ଥାରେ ଥିବା ବେଳେ ତାଙ୍କ ପାଖରେ ପଇସା ନଥିଲା। ତ ବଡ ଭାଇକୁ ସେ ସାହାଯ୍ୟ ଲୋଡ଼ିଲା। ତ ସେହି ସମୟରେ ବଡ ଭାଇ ପୁଣି ବୁଝିଲେ ସେ ଭାଇ ଦେଖିଲୁ, ମୁଁ ତତେ ତ ଆଗରୁ କହିଥିଲି ଯେ ପଇସା ଯେତେ ଥାଉ ନା କାହିଁକି ଆମ ପାଖରେ, ଆମେ କର୍ମ କରିବାନି ତାହେଲେ ଏଇ ଯୋଉ ଧନ ଅଛି ତାହା ମଧ୍ୟ ଚାଲିଯିବ। ତ ଆମେ ନୀତିନିଷ୍ଠ ସହିତ କର୍ମଠ ହେବାକୁ ପଡିବ ବୋଲିକି ତା ସାନ ଭାଇକୁ ବୁଝେଇଲା। ତ ଆମେ ଏଇ କାହାଣୀ ବା ଆମେ ଏଇ ପ୍ରବାଦରୁ ଏହା ହିଁ ଆମେ ମାନେ ବୁଝୁଛୁ ଯେ ବସି ଖାଇଲେ ନଈ ବାଲି ସରେ।
1: ବହୁତ ବହୁତ ବଢିଆ ମ୍ୟାଡମ।

0: ହ୍ୟାଲୋ,
1: ଭଉଣୀ ନମସ୍କାର, ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
0: ନମସ୍କାର ଭଉଣୀ।
1: ଆପଣଙ୍କର ପରିଚୟ ଆମ ଭଉଣୀ ମାନଙ୍କୁ ଦିଅନ୍ତୁ।
0: ମୋ ନାଁ ମିତାଞ୍ଜଳି ରଣା, ମୁଁ ଭୁବନେଶ୍ୱରରୁ କହୁଥିଲି।
1: କଣ କରନ୍ତି ଭଉଣୀ ଆପଣ?
0: ଏଲଆଇସି ଅଫ୍ ଇଣ୍ଡିଆରେ ମୁଁ ସର୍ଭିସ କରୁଛି, ଭୁବନେଶ୍ୱର ବ୍ରାଞ୍ଚରେ ପୋଷ୍ଟିଂ ଅଛି।
1: ଆପଣଙ୍କ ଘରେ ଆଉ କିଏ କିଏ ସବୁ ରହୁଛନ୍ତି?
0: ମୋ ପରିବାରରେ ମା, ବାପା, ଭାଇ, ଭଉଣୀ, ଭାଉଜ, ପୁତୁରା, ଝିଆରୀ ସମସ୍ତେ ଅଛନ୍ତି।
1: ଆଜି ବି ଜାଣିଲେ ଖୁସି ଲାଗୁଛି ଯେ ଆମ ସମାଜରେ ବଡ ପରିବାର ବି ରହୁଛନ୍ତି।
0: ଆମର ଜଏଣ୍ଟ ଫ୍ୟାମିଲି,
1: ପ୍ରାୟତଃ ଚାକିରି ହଉ ବା କୌଣସି ରୋଜଗାର ପାଇଁ ହଉ, ପ୍ରାୟ ଲୋକ ଭିନ୍ନ ଭିନ୍ନ ଜାଗାରେ ରହୁଛନ୍ତି, କିନ୍ତୁ ପୂଜା ପର୍ବ ହେଲେ ତ ସମସ୍ତେ ଏକାଠି ହୁଅନ୍ତି। ଯେମିତି ଆପଣ କହିଲେ ଜବ୍ କରୁଛନ୍ତି, ଏହା ଛଡା ଆପଣଙ୍କୁ ଆଉ କଣ ସବୁ କରିବାକୁ ଭଲ ଲାଗେ?
0: ମତେ ବୁଲିବାକୁ ଭଲ ଲାଗେ, ନୂଆ ନୂଆ ବୁକ୍ସ ପଢିବାକୁ ଭଲ ଲାଗେ, ଶିକ୍ଷଣୀୟ ବୁକ୍ସ ପଢିବାକୁ ଭଲ ଲାଗେ, ତା ସହିତ ଗୀତ ଶୁଣିବାକୁ ଭଲ ଲାଗେ, ଗୀତ ଗାଇବାକୁ ବି ଭଲ ଲାଗେ।
1: ଯେମିତି ଆପଣ ଏବେ କହିଲେ ଯେ ନୂଆ ବହି ପଢିବାକୁ ଭଲ ଲାଗେ, କିଛି ନୂଆ ଜିନିଷ ଶିଖିବାକୁ ଭଲ ଲାଗେ, ତାହେଲେ ଆପଣ ତ ଜାଣିଥିବେ ବସି ଖାଇଲେ ନଈ ବାଲିସରେ। ଆଉ ଏକଥା ଆମ ଘର ମାନଙ୍କରେ ମଧ୍ୟ ଆମ ଜେଜେମା, ଜେଜେବାପା, ଅଜା ଏମାନେ ମଧ୍ୟ ବ୍ୟବହାର କରୁଥିଲେ। ଆମମାନଙ୍କୁ ଯଦି କିଛି ତାଗିଦ କରିବାକୁ ହଉଥିଲା, ସେ ସମୟରେ ମଧ୍ୟ ସେମାନେ କହୁଥିଲେ ଯେ ବସି ଖାଇଲେ ନଈ ବାଲିସରେ, କିଛି କାମ କରେ ଅଳସ ହେନା। ତ ଢଗଟାକୁ ଆପଣ କେମିତି ଦେଖୁଛନ୍ତି?
0: ଏଟା ତ ଆମେ ପିଲାବେଳୁ ଶୁଣି ଆସିଛୁ ମ୍ୟାଡାମ, ଆମେ ବହିରେ ବି ପଢିଛୁ, ପିଲାବେଳରୁ ଶୁଣି ଆସିଛୁ। ଆମର ଗୁରୁ ଗୁରୁଜନ ମାନେ ବି ଆମକୁ କୁହନ୍ତି, ଉଦାହରଣ ସ୍ୱରୂପ ଆମକୁ ଏଟା କୁହନ୍ତି, ବସି ଖାଇଲେ ନଈ ବାଲିସରେ। ଏହାର ଅର୍ଥ ହଉଛି ନଈ ବାଲି ପରି ଜିନିଷ, ଆମେ ଯଦି କୌଣସି କର୍ମ ନ କରିବା, କର୍ମଠ ହେଇକି ଘରେ ବସିକି ରହିବା, ତାହେଲେ ସେ ଦିନେ ନା ଦିନେ ଶେଷ ହେଇଯିବ। ସେହିପରି ମାନେ ଯଦି ଆମ ପାଖରେ କିଛି ଆମେ ନ କରିବା, ଆମର ସବୁ ଜିନିଷକୁ ଏଟାକୁ ଏ ଜିନିଷଟା ଉଦାହରଣ ଦିଆଯାଏ, ଯୋଉଟାକି ଆମେ କିଛି ନ କରିବା, ଯଦି ଅଳସୁଆ ହେଇକି ବସି ରହିବା, କର୍ମଠ ହବା, ତାହେଲେ ଆମ ପାଖରେ ନଈ ବାଲି ପରି ସମ୍ପତ୍ତି ବି ଆମ ପାଖରେ ଅଣ୍ଟିବ ନାହିଁ, ଦିନେ ଦିନେ ସେ ବି ଶେଷ ହେଇଯିବ।
1: ତ ଗୋଟେ ଛାତ୍ରଟିକୁ ବୁଝେଇଲା ବେଳେ ଆମେ କେମିତି କହିବା ଯେ ବସି ଖାଇଲେ ନଈ ବାଲିସରେ?
0: ଛାତ୍ରଟି ପାଇଁ ଏଇ ଢଗଟି ଏମିତି ଉପଯୁକ୍ତ କି ଛାତ୍ରର କାମ ହଉଛି କେବଳ ସେ ପାଠ ପଢିବା, ଯଦି ସେ ପାଠ ନ ପଢିବ

0: ତାହେଲେ ତାର ଭବିଷ୍ୟତ ଅନ୍ଧକାର ହବ। ଯଦି ସିଏ କିଛି ନ କରିବ ତାହେଲେ ତାକୁ ବି ଯଦି ବିଦ୍ୟା ବି ତାର କ୍ଷୟ ହବ, ଆଉ ତାର ଯୋଉ ଯାହା ବି ଥିବ ଯଦି ବାପର କିଛି ସମ୍ପତ୍ତି ଅଛି ସିଏ ବି ତାକୁ ଅଣ୍ଟିବ ନାହିଁ।
1: ଯଦି ଆମେ ଗୋଟେ ଗୃହିଣୀ କଥା ଚିନ୍ତା କରିବା ବା ଗୋଟେ ମହିଳା କଥା ଚିନ୍ତା କରିବା, ସେ କ୍ଷେତ୍ରରେ ଆମେ ଢଗଟିକୁ କେମିତି ପ୍ରୟୋଗ କରିପାରିବା?
0: ଆକ୍ଚୁଆଲି ମ୍ୟାଡାମ, ଗୋଟେ ଗୃହିଣୀର ଯଦି ସେ ଅଳସୁଆ ହବ, କିଛି କାମ ନ କରିବ, ବସି ରହିବ, ତାହେଲେ ତାର ତାର ଗୃହିଣୀର ଯଶ ସମ୍ମାନ, ନିଜର ଶାରୀରିକ କ୍ଷତି ସବୁ ହବ, ତା ସହିତ ପରିବାରର କଳି ବି ଲାଗି ରହିବ।
1: ଏ ତ ବହୁତ ଭଲ କଥା କହିଲେ ଭଉଣୀ। ତେବେ ଯେମିତି ଆପଣ କହିଲେ ଆପଣଙ୍କ ଗୀତ ବି ଶୁଣିବାକୁ ଭଲ ଲାଗେ, ତ ଆଜି ଆମର ହାଲୋ ସଙ୍ଗିନୀ କାର୍ଯ୍ୟକ୍ରମରେ ଆପଣ କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ?
0: ମୁଁ ଗୋଟେ ଓଡ଼ିଆ ଭଜନ ଶୁଣିବାକୁ ପସନ୍ଦ କରିବି, କଳା ଠାକୁର ମୋ କଳା ଠାକୁର।
1: ଆପଣଙ୍କୁ ଆମେ ଆପଣଙ୍କର ମନ

0: ମ୍ୟାଡାମ ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ମୁଁ ଇପ୍ସିତା, ମୁଁ ଜଣେ ଗୃହିଣୀ।
0: ଆମ ଡାଇଲଗ କାର୍ଯ୍ୟକ୍ରମର ଆଜିର ବିଷୟବସ୍ତୁ ରହିଛି ବସି ଖାଇଲେ ନୟବାଲେଶ୍ୱରରେ, ତ ଏହି ସମ୍ପର୍କରେ ଆପଣ ନିଜର ମତାମତ ଦିଅନ୍ତୁ।
1: ଆମ ପରମ୍ପରାରେ, ଆମ ସଂସ୍କୃତିରେ ବିଭିନ୍ନ ପ୍ରକାରର ପ୍ରବାଦ ରହିଛି। ତନ୍ମଧ୍ୟରୁ ଗୋଟିଏ ସୁନ୍ଦର ପ୍ରବାଦଟି ହେଉଛି ବସି ଖାଇଲେ ନଈବାଲେଶ୍ୱରରେ। ବସି ଖାଇଲେ ନଈବାଲେଶ୍ୱରର ଆକ୍ଷରିକ ଅର୍ଥ ହେଉଛି ଆମେ ସଞ୍ଚିତ ଧନକୁ ଯଦି ଆମେ ବସି ଖାଇବା, ସେ ଦିନେ ନା ଦିନେ ଆମ ପାଖରୁ ଶେଷ ହୋଇଯିବ। ଆମେ କ'ଣ କରିବା, ଆମର ମାନେ କ'ଣ ସଞ୍ଚିତ ଧନକୁ ଆମେ ଯଦି କିଛି କର୍ମ କରିବା, ଆମେ ସେ ଧନକୁ ଦ୍ୱିଗୁଣିତ କରିପାରିବା। ଯଦି ଆମର ପୂର୍ବପୁରୁଷ, ଆମର ପିତାମାତା ଆମ ପାଇଁ ଯେଉଁ ସଞ୍ଚିତ ଧନ ରଖିଛନ୍ତି, ଆମେ ଯଦି ବସି ଖାଇବା, ସେ କେବେ ନା କେବେ ଆମ ପାଖରୁ ସରି ହିଁ ଯିବ। ସରିଯିବା ସହିତ ଆମେ ଯଦି ବସି ଖାଇଲେ ଆମର ଶରୀର ମଧ୍ୟ କ୍ଷୟ ହୋଇଯିବ। କିପରି ଭାବରେ ନା, ଶରୀର ହେଉଛି ଏକ ଅମୂଲ୍ୟ ସମ୍ପତ୍ତି। ଆମେ ଯଦି ତାକୁ ବସି ଖାଇବା, କୌଣସି କାର୍ଯ୍ୟ ନ କରିବା, ଆମ ଶରୀରର ଅସୁସ୍ଥତା ହେବ, ଆମ ଶରୀର ଶୀତଳ ହୋଇଯିବ, ତଥା ଆମେ ଥଣ୍ଡା ଅନୁଭବ କରିବା। ଆମେ ଥଣ୍ଡା ଅନୁଭବ କଲେ କ'ଣ କରିବା ନା, ଆମେ ହେଉଛି ଡକ୍ଟରଙ୍କ ପାଖକୁ ଯିବା। ଡକ୍ଟର ସେଠି ଆମକୁ କ'ଣ କରିବେ ନା, ବିଭିନ୍ନ ପ୍ରକାର ମେଡିସିନ ଦେବେ। ତା ବାବଦରେ ଆମର କ'ଣ ହେବ ନା, ଆମେ ଅଧିକ ଟଙ୍କା ବି ସେଥିରେ ଖର୍ଚ୍ଚ କରିବୁ, ଆମ ଶରୀର ବି କ୍ଷତି ହେବ, ଆମର ମନ ବି ଅସ୍ଥିରତା ଦେଖାଦେବ, ଭଲ ଲାଗିବନି ଆମକୁ। ତ ଏସବୁ କାମ ଦ୍ୱାରା ଆମର କ'ଣ ହେବ ନା, ଆମ ଶରୀର ବି କ୍ଷତି ହେବ। ଆମେ କ'ଣ କରିବା, ଆମ ପୂର୍ବପୁରୁଷ, ଆମ ପିତାମାତା ଯେଉଁ ସଞ୍ଚିତ ଧନ ଆମକୁ ରଖିଛନ୍ତି, ଆମେ କୌଣସି ଏକ କର୍ମ କରିବା ସମୟ ଥାଉ, କର୍ମ କଲେ ଆମେ ସେ ଧନକୁ ଦ୍ୱିଗୁଣିତ କରିପାରିବା। ଆମେ ଯଦି ବସି ଖାଇବୁ, ତାହେଲେ ଆମର ସଞ୍ଚିତ ଧନ ଆମ ପିତାମାତା ଯେତେ ପରିମାଣରେ ବିପୁଳ ମାତ୍ରାରେ ଯଦି ସଞ୍ଚିତ କରି ରଖିଥିବେ, ସେ ନିଶ୍ଚୟ ଦିନେ ନା ଦିନେ କ୍ଷତି ହୋଇଯିବ। ଯେପରି

ସମୁଦ୍ରରେ ବାଲି, ନଦୀପଠାରେ ବାଲି, ଆମେ ଯଦି ସେ ବାଲିକୁ ସୁନ୍ଦର ଭାବରେ ସଦୁପଯୋଗ ନ କରିକି ଦୁରୁପଯୋଗ କରିବା, ତାହେଲେ ସେ ଦିନେ ନା ଦିନେ ଆମଠୁ ସରିଯିବ, କ୍ଷୟ ହେଇଯିବ। ଆମେ ଯେତିକି ଆମର ମନୁଷ୍ୟ ସମାଜରେ ଯେତିକି ଦରକାର ଆମେ ଦରକାର ଭଳି ବ୍ୟବହାର କରିବା। ଆମେ ଦରକାରଠୁ ଅଧିକ ୟୁଜ୍ କଲେ ଆମର କ'ଣ ହବ ନା ଆମର ସବୁ ଜିନିଷ ଆମର ଅଭାବ ପଡ଼ିବ, ଆମେ ପଶ୍ଚାତାପ କରିବା। ତ ଆମେ ସେଥିପାଇଁ କ'ଣ କରିବା ଦରକାର ନା ଆମ ହଉଛି ଶରୀର ହଉଛି ଏକ ଅମୂଲ୍ୟ ସମ୍ପଦ। ଆମ ଶରୀରକୁ ଆମେ ଯଦି ଭଲ ଭାବରେ ବ୍ୟବହାର କରିବା, ଆମେ ଆମ ପିତାମାତା ଯୋଉ ସଞ୍ଚିତ ଅର୍ଥ ରଖିଛନ୍ତି, ଆମେ କର୍ମ କରିଲେ ସେ ସଞ୍ଚିତ ଅର୍ଥକୁ ଆମେ ଦ୍ୱିଗୁଣିତ କରିପାରିବା, କିନ୍ତୁ ବସି ଖାଇଲେ ସେ ଜିନିଷ ଆମର ଦିନେ ନା ଦିନେ ଶେଷ ହିଁ ହୋଇଯିବ। ଏବଂ ସମୟ, ଆମେ ଯଦି ଭଲ ଥିବା ଟାଇମ୍ରେ ଆମେ ଯଦି ସମୟକୁ ଭଲ ଭାବରେ ସଦୁପଯୋଗ ନ କରିପାରିବା, ଆମେ ବୟସ ହେଲେ କି ଶରୀର ଅସୁସ୍ଥତା ହେଲେ ଆମେ କ'ଣ ସେ ସମୟକୁ ଭଲ ଭାବରେ ବ୍ୟବହାର କରିପାରିବା? ତେଣୁ ସମୟ ଥାଉ ଥାଉ ଆମେ ସୁଧାରି ଯିବା ଦରକାର। ଏବଂ ଆମେ ଯଦି ସଞ୍ଚିତ ଧନ ଆମେ ଭଲ ଭାବରେ ରଖିପାରିବୁ, ଆମର ପିଲାମାନେ, ଆମର ପିତାମାତା ଏବଂ ଆମର ସମାଜକୁ ଆମେ କିଛି ନା କିଛି ଆମେ ତାଙ୍କ ପାଇଁ ସାହାଯ୍ୟ କରିପାରିବା। ଆମେ ଯଦି ବସି ଖାଇବା ଆମ ସମ୍ପତ୍ତି ହିଁ ସରିଯିବ। ଏଥିରୁ ଆମେ କ'ଣ ଶିଖୁଛୁ ଯେ ଏଥିରୁ ଆମେ ଯାହା ଶିଖିବାକୁ ପାଇଛୁ, କର୍ମ, ଆମେ ମଣିଷ ସମାଜକୁ କର୍ମ ହିଁ ନିହାତି ଦରକାର। କର୍ମ କଲେ ଆମ ମନ ବି ସୁସ୍ଥ ରହିବ, ଆମ ଦେହ ବି ସୁସ୍ଥ ରହିବ ଏବଂ ଆମେ ସବୁକିଛି କାମ ଭଲ ଭାବରେ କରିଥାଇ ପାରିବୁ। କିନ୍ତୁ ଯଦି କର୍ମ ଆମେ ନ କରିବୁ ତାହେଲେ ଆମେ ବସି ହିଁ ଯିବୁ, ବସିଗଲେ ଆମର ଶରୀରଟା ଅସୁସ୍ଥତା ଆମେ ଅନୁଭବ କରିପାରିବୁ। ତେଣୁ ଏଥିରେ କୁହାଯାଇଛି ପରିଶ୍ରମ ନ କରି କେବଳ ଭୋଗ କଲେ ଆମେ ଶେଷରେ ଆମର ଯେତେ ବି ଅର୍ଜିତ ଧନ ଥିବ ସେ ଦିନେ ନା ଦିନେ ଆମର ଶେଷ ହିଁ ହୋଇଯିବ। ତେଣୁ ଆମେ କ'ଣ କରିବା, ଆମ ଶରୀର ପାଇଁ ପରିଶ୍ରମ ନିହାତି ଦରକାର। ଆମେ ଯଦି ପରିଶ୍ରମ କରିବା ଆମ ମନ ସୁସ୍ଥ ରହିବ, ଆମର ଦେହ ସୁସ୍ଥ ରହିବ, ଆମର ସବୁକିଛି ସୁସ୍ଥ ରହିକି ଆମେ ସମାଜ ପାଇଁ କି କିଛି କୌଣସି ଅସୁବିଧାରେ ଯେଉଁମାନେ ଅଛନ୍ତି ଆମେ ତାଙ୍କୁ ସାହାଯ୍ୟ କରିପାରିବା, ଆମ ପିଲାମାନଙ୍କ ପାଇଁ ଆମେ ସଞ୍ଚିତ ଧନ ରଖିପାରିବା, ଆମ ପିତାମାତାଙ୍କର ଆମେ ସେବା ବି କରିପାରିବା। ତେଣୁ ମଣିଷ କ'ଣ କରେ, ଯୋଉ ମନକୁ ଶାନ୍ତ ରଖିବା ପାଇଁ ଆମେ କର୍ମ ହିଁ ଦରକାର। କର୍ମ କଲେ ଆମ ମନ ସ୍ଥିର ରହିବ, ଆମର ସବୁକିଛି ସ୍ଥିର ରହିବ। ଆଉ ଶରୀର ଯଦି ଥରେ ଶୀତଳ ହେଇଯିବ କି ଅସୁସ୍ଥତା ଅନୁଭବ କରିବ ଆମେ କୌଣସି କାମ କରିପାରିବାନି। ଆଉ ସମୟ, ଥରେ ଚାଲିଗଲା ପରେ ଆମେ ଆଉ ସେ ସମୟକୁ କେବେ ଫେରିପାରିବା ନାହିଁ। ତେଣୁ ସମୟର ସଦୁପଯୋଗ କରିବା ଦରକାର। ଏଥିରୁ ଆମେ କ'ଣ ଶୁଣିଛୁ, କର୍ମ ଆମ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ। ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ।

0: ଭଉଣୀ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଡାଇଲ୍ ଆଉଟ୍ର ହ୍ୟାଲୋ ସଙ୍ଗିନୀ ପ୍ରୋଗ୍ରାମକୁ ସ୍ୱାଗତ କରୁଛୁ।
1: ନମସ୍କାର,
0: ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ମୋ ନାଁ ଗାୟତ୍ରୀ ପାତ୍ର, ମୁଁ ଉମରକୋଟରୁ କହୁଛି।
0: କ'ଣ କରୁଛନ୍ତି ଭଉଣୀ ଆପଣ?
1: ମୁଁ ହାଇସ୍କୁଲ ଶିକ୍ଷକ ଅଛି।
0: କେଉଁ ବିଷୟ ପଢ଼ାଉଛନ୍ତି ଆପଣ?
1: ମୁଁ ଇଂରାଜୀ ଆଉ ସୋସିଆଲ ଷ୍ଟଡିଜ୍ ପଢ଼ାଉଛି।
0: ତେବେ ଭଉଣୀ ଆପଣ ଜାଣିଥିବେ ଆମର ଗୋଟେ ଢଗଟେ ଅଛି, ବସି ଖାଇଲେ ନଈ ବାଲିସରେ।
1: ହଁ ହଁ
0: ଆପଣ ଏହାକୁ କେମିତି ମାନେ ମାନୁଛନ୍ତି ବା କ'ଣ ଭାବୁଛନ୍ତି ଏହା ବିଷୟରେ କିଛି କୁହନ୍ତୁ।
1: ବସି ଖାଇଲେ ନଈ ବାଲିସରେ, ଏଟା ତ ଆମ ଓଡ଼ିଆ ଭାଷାର ଗୋଟେ ପ୍ରସିଦ୍ଧ ଢଗ, ଯାହାକି ଆମେ ପିଲାବେଳୁ ପଢ଼ିଛୁ, ଶୁଣୁଛୁ ମଧ୍ୟ।

0: ଆଉ ସମାଜରେ ମଧ୍ୟ ତାର ବହୁତ ଉଦାହରଣ ଦେଖିବାକୁ ମିଳୁଛି, ମିଳୁଥିଲା, ବର୍ତ୍ତମାନ ବି ଆମେ ତାହା ଦେଖୁଛୁ। ବସି ଖାଇଲେ ନଈ ବାଲି ସରେ, ତାର ଅର୍ଥ ହଉଛି ବସି ବସି କିଛି କାମ ନ କରି ଯିଏ ଖାଉଥାଏ ତାର ଗଚ୍ଛିତ ଧନ ସମ୍ପତ୍ତି କିମ୍ବା କିଛି ସଞ୍ଚୟ ଯେତେ ବଡ ହେଲେ ମଧ୍ୟ ତାହା ଶେଷ ହୋଇଯାଏ। ଯେପରି ନଦୀର ବାଲି ଧୀରେ ଧୀରେ ଉଠେଇଲେ ତାହା ସରିଯାଏ, ସେହିପରି ଅନୁତ୍ପାଦକ କାର୍ଯ୍ୟ କେବଳ ଖର୍ଚ୍ଚ ହିଁ ବଢାଏ। ଯଦି ପରିଶ୍ରମ ଅର୍ଥର, ଆମେ ତ ବହୁତ ପରିଶ୍ରମ କରୁଛନ୍ତି, ବହୁତ ଲୋକ ବହୁତ କମାଉଛନ୍ତି, କିନ୍ତୁ ତାହାର ଯଦି ସଠିକ ବିନିଯୋଗ ଉପରେ ଗୁରୁତ୍ୱ ଦିଆ ନଯାଏ ତେବେ ସଞ୍ଚୟ କରିଥିବା ଧନ କେବଳ ବ୍ୟବହାର କଲେ ସରିଯାଏ, କିନ୍ତୁ କର୍ମ ଓ ପରିଶ୍ରମ ଦ୍ୱାରା ଏହାକୁ ବଢାଇ ଯାଇପାରିବ। ଧନକୁ ଯଦି ବସି ବସି ଆମେ କେବଳ ବ୍ୟବହାର କରିବା ଆଉ ତାକୁ ବଢାଇବାରେ କିଛି ସହାୟକ ନ ହେବା ତାହେଲେ ସେ ଧନ ସରିଯାଏ। ହେଲେ ଏହା ଆଳସ୍ୟ ତ୍ୟାଗ କରି କର୍ମଠ ହେବାକୁ ପ୍ରେରଣା ଦିଏ। ଏଇ ଯୋଉ ଢଗର ମୂଳ ଉଦ୍ଦେଶ୍ୟ ହଉଛି ଆଳସ୍ୟ ତ୍ୟାଗ କରି ଆମେ କିପରି ପରିଶ୍ରମ କରିବା ଏହା ଉପରେ ଏହା ଗୁରୁତ୍ୱ ଦିଏ, କର୍ମଠ ହେବାକୁ ଏହା ପ୍ରେରଣା ଯୋଗାଏ। ସାଧାରଣ ଜୀବନରେ ମଧ୍ୟ ଆମେ ଏମିତି ବହୁତ ଉଦାହରଣ ଦେଖୁ, ଯେପରି ଯଦି କାହାର ବାପା ବହୁତ ପରିଶ୍ରମ କରି ବହୁତ ଧନ ଅର୍ଜନ କରିଛନ୍ତି, କିନ୍ତୁ ତା ସନ୍ତାନ ପୁଅ ହଉ କିମ୍ବା ଝିଅ ହଉ ସେ ଧନକୁ ବଢେଇବା ପାଇଁ ପରିଶ୍ରମ ନ କରି ମୋ ବାପାଙ୍କର ତ ବହୁତ ସମ୍ପତ୍ତି ଅଛି ମୋତେ କିଛି କରିବା ଦରକାର ନାହିଁ ବୋଲି ବସି ବସି ସେ ତାକୁ କେବଳ ବ୍ୟବହାର କରିଚାଲେ, ତାକୁ ଉପଭୋଗ କରିଚାଲେ, ତାର ଉପଯୋଗ ନ କରି ଉପଭୋଗ କରେ, ତେବେ ସେତେବେଳେ ତାହା ସରିଯାଏ। ବିନା ପରିଶ୍ରମରେ ତାକୁ ସେମାନେ ଉଡେଇ ଦିଅନ୍ତି କିମ୍ବା କାମ ନ କରି କେବଳ ଖାଇ ବୁଲି ତାକୁ ଉପଭୋଗ କରିକି ସରେଇ ଦିଅନ୍ତି, ତାହା ଦ୍ୱାରା କଣ ହୁଏ ସେ ଧନ ସରିଯାଏ, ପରେ ସେମାନଙ୍କୁ ହିଁ ତାର ପରିଣାମ ଭୋଗ କରିବାକୁ ପଡେ। ବସି ଖାଇଲେ ନଈ ବାଲି ସରେର ପ୍ରକୃତ ଅର୍ଥ ଏହା ବୋଲି ମୁଁ ଭାବୁଛି।
1: ବହୁତ ବହୁତ ଧନ୍ୟବାଦ ଭଉଣୀ, ଆପଣ ଏତେ ସୁନ୍ଦର ଭାବରେ ଏଇ ଢଗଟିକୁ ବର୍ଣ୍ଣନା କରିଥିବାରୁ। ତେବେ ଆଜି ଆମର ଯୋଉ ହାଲ ସଙ୍ଗିନୀ କାର୍ଯ୍ୟକ୍ରମ ରହିଛି ଏଥିରେ ଆପଣ କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ?
0: ହଁ, ଯେକୌଣସି ପୁରୁଣା ଗୀତ, ଓଡ଼ିଆ ଗୀତ ଶୁଣିବାକୁ ଚାହେଁ ଆପଣ ତାହା ଶୁଣେଇ ଦିଅନ୍ତୁ।
1: ଆପଣଙ୍କୁ ଆମେ ଆପଣଙ୍କ ପସନ୍ଦର ଗୋଟେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆମେ ଶୁଣେଇବୁ।
0: ଧନ୍ୟବାଦ, ଥ୍ୟାଙ୍କ ୟୁ, ନମସ୍କାର।

0: ରାଜେଶ୍ୱରୀ ହାଲ ସଙ୍ଗିନୀର ବିଷୟବସ୍ତୁକୁ ନେଇ ଆମ ଭଉଣୀମାନେ କେତେ ସୁନ୍ଦର ମତାମତ ଦେଲେ କହିଲ।
1: ସତରେ ବହୁତ ବଢିଆ ଲାଗିଲା ଶୁଣିକି। ହଁ, ସେମାନେ ତ ନିଜ ନିଜର ମତାମତ ବହୁତ ସୁନ୍ଦର ଭାବେ ରଖିଲେ। ବର୍ତ୍ତମାନ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ମାନେ ଆମର ଯୋଉ ହେଲ୍ଥ କଥା ଆମ ଶ୍ରୋତା ଭଉଣୀମାନଙ୍କୁ କହିବା, ଯାହାକି ହେଉଛି ସ୍ତନ କର୍କଟ।
0: ହଁ, ଆମ ଦେଶରେ ମହିଳାମାନଙ୍କଠାରେ ଅଧିକ ଦେଖାଯାଉଥିବା କର୍କଟ ହେଲା ସ୍ତନ କର୍କଟ। ତମେ ଏବେ ଯେମିତି କହିଲ, କିନ୍ତୁ ଆରମ୍ଭରୁ ରୋଗ ଚିହ୍ନଟ ହୋଇଗଲେ ଏହା ଭଲ।

0: ହୋଇଯାଇଥାଏ। କଣ କହୁଛ ତମେ କହିଲ?
1: ହଁ ସତ କଥା ଯେ, କିନ୍ତୁ ପ୍ରାରମ୍ଭିକ ସ୍ତରରେ ଆମେ ପ୍ରାୟତଃ ଏହି ରୋଗର ଲକ୍ଷଣ ଆମେ ଜାଣିପାରିନଥାଉ। କେବଳ ଏଇ ଯେଉଁ କର୍କଟ ବୋଲି ନୁହଁ, ଯେକୌଣସି ରୋଗ ପାଇଁ ଆମେ ପ୍ରଥମେ ସଚେତନ ହେବା, ଯେମିତି ଆମର କଥାରେ ଅଛି ଯେ ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର। ଆମେ ଯେକୌଣସି ରୋଗରୁ ନିଜକୁ ନିବୃତ ରଖିବା ପାଇଁ ହେଲେ ଆମେ ଆମ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ, ତାହେଲେ ଆମେ କୌଣସି ରୋଗରେ ରୋଗଗ୍ରସ୍ତ ହେବା କାହିଁକି। ସେଥିପାଇଁ ପ୍ରଥମତଃ ଆମ ଜୀବନଶୈଳୀ ମାନେ ଲାଇଫଷ୍ଟାଇଲକୁ ପରିବର୍ତ୍ତନ କରିବାକୁ ପଡିବ। ଦିନକୁ କିଛି ନହେଲେ ମଧ୍ୟ 30 ମିନିଟ୍ ଆମକୁ ଚାଲିବାକୁ ପଡିବ। କେବଳ ଯେ ହାଲକା ଚାଲିବା ତାହା ନୁହଁ, ସ୍ପିଡ୍ରେ ଚାଲିବାକୁ ପଡିବ, ଯାହାଫଳରେ କି ଆମ ଓଜନଟା ନିୟନ୍ତ୍ରଣରେ ରହିବ। ନିଶା ସେବନରୁ ନିଜକୁ ନିବୃତ ରଖିବାକୁ ପଡିବ। ସେହିପରି ଯେମିତି ଆମେ ଏଇ ଯୋଉ ସ୍ତନ କର୍କଟ ବିଷୟରେ କଥା ହେଉଥିଲୁ, ତାହେଲେ ମହିଳାଙ୍କ ପାଇଁ ଯେ ଖାସ କରିକି ଯେଉଁମାନେ ନୂଆ ନୂଆ ଛୁଆକୁ ଜନ୍ମ କରିଛନ୍ତି, ସେମାନେ ନିଜ ଛୁଆଙ୍କୁ ଯଦି ସ୍ତନ୍ୟପାନ କରାଇବେ ଜନ୍ମରୁ 6 ମାସ ପର୍ଯ୍ୟନ୍ତ, ତାହେଲେ ଏହି ରୋଗରୁ ସେମାନେ ନିବୃତ ରହିପାରିବେ।
0: ହଁ ଭଉଣୀ, ଡର ନୁହେଁ, ସଚେତନତା ଦରକାର। ଶୀଘ୍ର ଚିହ୍ନଟ ହିଁ ସମ୍ପୂର୍ଣ୍ଣ ଆରୋଗ୍ୟର ଚାବିକାଠି। ନିଜେ ସଚେତନ ହେବା ସହ ଆଉ 5 ଜଣ ମହିଳାଙ୍କୁ ଆମେ ସଚେତନ କରିବା। ବେଶୀ ନହେଲେ ବି ଜଣଙ୍କର ଜୀବନ ତ ଆମେ ବଞ୍ଚାଇ ପାରିବା, ଆଉ ତା ସହ ଯୋଗ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ ନେବା। ତାହେଲେ ଶ୍ରୋତା ଭଉଣୀ, ଆପଣମାନଙ୍କ ସହିତ କଥାହେବା ଭିତରେ ସମୟ ସରିବାକୁ ବସିଲାଣି। ଆମର ଆଜିର ହାଲୋସଙ୍ଗିନୀ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆପଣ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ, ଭଏସ୍ ମେସେଜ୍ ମାଧ୍ୟମରେ ବା SMS ମାଧ୍ୟମରେ ମଧ୍ୟ ଆପଣଙ୍କର ମତାମତ ପଠାଇ ପାରିବେ ଆମର ସମ୍ପର୍କର ସେତୁକୁ।
1: ସମ୍ପର୍କ ସେତୁକୁ ମତାମତ ପଠାଇବା ପାଇଁ ଆମର ଫୋନ୍ ନମ୍ବରଟି ହେଲା 9438268568।
0: ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 9438268568।
1: ତାହେଲେ ଆଜିର କାର୍ଯ୍ୟକ୍ରମରୁ ଆମେ ଦୁହିଁଙ୍କୁ ବିଦାୟ ଦିଅନ୍ତୁ, ରହିଲୁ।
0: ନମସ୍କାର।

ଏତେବେଳେ ଯାଏଁ ଶୁଣୁଥିଲେ ଘର ଓ ଘରଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆର ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ପରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ. ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର. ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍. ପଞ୍ଚରାଷ୍ଟ୍ରୀୟ ଗସ୍ତକୁ ସଫଳତାର ସହ ସମ୍ପନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି. ଗତ 15 ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଗସ୍ତରେ ଯାଇଥିଲେ. ଶେଷ ପର୍ଯ୍ୟାୟରେ ଇଟାଲୀ ଗସ୍ତ ଶେଷ କରି ଶ୍ରୀ ମୋଦି ନୂଆଦିଲ୍ଲୀ ଫେରିଛନ୍ତି. ଇଟାଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହ

ବିଭିନ୍ନ ଦ୍ୱିପାକ୍ଷିକ ଓ ପରସ୍କର ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦିଙ୍କୁ ଇଟାଲୀର ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲ ପ୍ରଦାନ କରାଯାଇଛି। ଦ୍ୱିପାକ୍ଷିକ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଇଟାଲୀ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଇଟାଲୀ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି, ସେଗୁଡ଼ିକ ମଧ୍ୟରେ କୃଷି, ବିରଳ ଖଣିଜ ସାମଗ୍ରୀ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ଅନ୍ତର୍ଭୁକ୍ତ। ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ବୃଦ୍ଧି ନେଇ ପାରସ୍କରିକ ସହଯୋଗ ପ୍ରଦାନ ଉପରେ ସହମତି ପ୍ରଦାନ କରିଛନ୍ତି। ଉଭୟ ଦେଶ 2027କୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଭାବେ ଘୋଷଣା କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷ୍ୟ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟସେବା ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତର ସେବା ପ୍ରଦାନ କରିବାକୁ କୁହାଯାଇଛି। ସନ୍ଦିଗ୍ଧଙ୍କ କ୍ଷେତ୍ରରେ ଯାତାୟତ ଇତିହାସର ସମ୍ପୂର୍ଣ୍ଣ ବିବରଣୀ ସ୍ୱାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନସ୍ୱାସ୍ଥ୍ୟ ପଦକ୍ଷେପ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବାକୁ ଯାତ୍ରୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ଜେନେଭାଠାରେ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ପାଇଁ ସୁଦୃଢ଼ ବ୍ୟବସ୍ଥା, ଗବେଷଣାଲବ୍ଧ ଜ୍ଞାନ ଏବଂ ନିୟମିତ ତଦାରଖର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମ୍ଭାବନାଗୁଡ଼ିକ ଉପରେ ଶ୍ରୀ ନଡ୍ଡା ଏହି ଅବସରରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତରେ 2015 ଡିଜିଟାଲ ଇଣ୍ଡିଆ ପଦକ୍ଷେପ କାର୍ଯ୍ୟକାରୀ ହୋଇଆସୁଛି। ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉପଯୋଗ ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ତ୍ରିପୁରା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ର ବିଭିନ୍ନ ରାଜପଥର ଗୁଣବତ୍ତା ଏବଂ ରକ୍ଷଣାବେକ୍ଷଣ ସ୍ଥିତି ନେଇ ନୂଆଦିଲ୍ଲୀଠାରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସମୀକ୍ଷା କରିଛନ୍ତି। ସୁବ୍ୟବସ୍ଥିତ ଯାତ୍ରା ସୁବିଧା, ସଡ଼କ ସଂଯୋଗୀକରଣ ଏବଂ ନିରନ୍ତର ତଥା ଦକ୍ଷତା ସମ୍ପନ୍ନ ରାଜପଥ ସୁନିଶ୍ଚିତ କରିବା ନେଇ ସମୟୋଚିତ ପଦକ୍ଷେପ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଶ୍ରୀ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସଡ଼କ ସୁରକ୍ଷା ଏବଂ ନିରନ୍ତରତାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ମୌସୁମୀ ଜନିତ ଆହ୍ୱାନର ମୁକାବିଲା ନେଇ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନ୍ୱୟନର ସ୍ୱଚ୍ଛତା ଦୃଷ୍ଟିକୁ ରଖି ଦାୟିତ୍ୱ ନିର୍ଦ୍ଧାରଣ କରିବା ଉପରେ ମଧ୍ୟ ଶ୍ରୀ ଗଡ଼କରୀ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସଡ଼କପଥର ରକ୍ଷଣାବେକ୍ଷଣ ନେଇ ହସ୍ତଗତ ହୋଇଥିବା ମତାମତ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବୈଠକରେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ତାମ୍ତା ଏବଂ ହର୍ଷ ମାଲହୋତ୍ରା ଓ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ସିଡିଏସ୍ସିଓ କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଓ ଆମଦାନୀ କସ୍ମେଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ସୂଚନା ପ୍ରଦାନ କରିଛି। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପକ୍ଷରୁ 3ଟି ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କାନପୁର ଏବଂ ମିରଟ। ଏହାକୁ ମିଶାଇ ୟୁପିଏସ୍ସି ପ୍ରିଲିମ୍ ପରୀକ୍ଷା ପାଇଁ ମୋଟ କେନ୍ଦ୍ର ସଂଖ୍ୟା 80ରୁ 83କୁ ବୃଦ୍ଧି ପାଇଛି।

0: ଲୋକସେବା ଆୟୋଗ ଦେଇଥିବା ସୂଚନା ଅନୁଯାୟୀ ପ୍ରାୟ 23,000 ପ୍ରାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ଏହାଦ୍ୱାରା କାର୍ଯ୍ୟକ୍ଷମ ଥିବା କେନ୍ଦ୍ରଗୁଡ଼ିକରେ ପ୍ରାର୍ଥୀଙ୍କ ଭିଡ଼ ହ୍ରାସ ପାଇବ। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସ୍ୱଚ୍ଛ ଏବଂ ଦକ୍ଷତା ସମ୍ପନ୍ନ କରିବା ଏହି ନିଷ୍ପଭିର ଅନ୍ୟତମ ଉଦ୍ଦେଶ୍ୟ। ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ପାଇଁ ଚଳିତ ବର୍ଷ 8,19,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ମାନବ ସମାଜରେ ଚାର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ରହିଥିବା ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚାହା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷିକ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳିତ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। ଚା'ର ଉତ୍ପତ୍ତି 5,000 ବର୍ଷରୁ ଅଧିକ ପୁରାତନ। ଚା କ୍ଷେତ 13 ନିୟୁତ ଲୋକଙ୍କର ଆୟର ଏକ ମୁଖ୍ୟ ଉତ୍ସ ପାଲଟିଛି। ଚାହାର ନିରନ୍ତର ଉତ୍ପାଦନ, ବ୍ୟବହାର ଏବଂ ବାଣିଜ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର କ୍ଷତିକାରକ ପରିଣାମ ଏବଂ ଏହା ବିରୁଦ୍ଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି। ଯୁବବର୍ଗଙ୍କୁ ଆତଙ୍କବାଦ ତଥା ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆଜି ଦେଶବ୍ୟାପୀ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ବିରୋଧୀ ଶପଥ ଗ୍ରହଣ ସମାରୋହମାନ ଅନୁଷ୍ଠିତ ହେଉଛି। 1991 ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. India and Italy agree to further develop India-Middle East-Europe economic corridor for deepening economic relations. Government prohibits the use of cosmetic as injection by consumers, professionals and aesthetic clinics. Center issues health advisory for passengers arriving from or transiting through Ebola-affected countries. West Bengal government directs Vande Mataram compulsory as prayer song in all madrasas. Chief Minister C. Joseph Vijay-led cabinet in Tamil Nadu expanded to 32, including 4 women ministers. And in IPL cricket, Gujarat Titans to take on Chennai Super Kings in Ahmedabad this evening. India and Italy have agreed to further develop the India-Middle East-Europe Economic Corridor, IMEC, to strengthen trade, investment and supply chain resilience. In a joint statement, Prime Minister Narendra Modi and his Italian counterpart Giorgia Meloni reaffirmed their commitment to IMEC, recognizing its transformation.

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା' ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି, ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ। ସିଭିଲ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ନିମନ୍ତେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର, କାନପୁର ଏବଂ ମିରଟଠାରେ ତିନୋଟି ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରିଛି। ୟୁପିଏସ୍ସି ସୂଚନା ଅନୁଯାୟୀ ପ୍ରାୟ 23,000 ପରୀକ୍ଷାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକ ପାଇଁ ଆବେଦନ କରିଛନ୍ତି। ସର୍ବଭାରତୀୟ ସ୍ତରରେ ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83କୁ ବୃଦ୍ଧି ପାଇଛି। ୟୁପିଏସ୍ସି ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସୁଗମ ଏବଂ ଦକ୍ଷ କରିବା ଆୟୋଗଙ୍କ ମୁଖ୍ୟ ଉଦ୍ଦେଶ୍ୟ। ପ୍ରଯୁକ୍ତିବିଦ୍ୟା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ପକ୍ଷରୁ ସମ୍ବଲପୁର, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟରେ ରାଜ୍ୟର ପ୍ରଥମ ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରାଗ ସଂରକ୍ଷଣ, ଜୈବ ବିବିଧତା ବୃଦ୍ଧି, କୃଷି ଉତ୍ପାଦନଶୀଳତା ମଜବୁତ କରିବା ଏବଂ ସବୁଜ କରିଡର ଗଢ଼ିବା ପାଇଁ ଜାତୀୟ ରାଜପଥ 53, 55 ଏବଂ 16କୁ ନେଇ ପ୍ରାୟ 20,000 ଦେଶୀ ଫୁଲଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ପ୍ରାୟ 40 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ବ୍ରଜରାଜନଗର କଲେଜ ନିକଟରେ ଏହା ନିର୍ମାଣ ହେବ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଲୋକଙ୍କ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପାଣ୍ଠି ଯୋଗାଇଦେବେ। ଏଥିସହିତ 23 କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷଣ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସେବା ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ସିଡିଏସ୍ସିୟୁ କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଏବଂ ଆମଦାନୀ ପ୍ରସ୍ପେକ୍ଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୁସ୍ଥବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏବଂ ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଦେଶରେ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ସଦ୍ଭାବନାକୁ ପ୍ରୋହାହିତ କରିବା ଏବଂ ହିଂସା ବିରୋଧରେ ଲଢ଼େଇରେ ପ୍ରାଣବଳୀ ଦେଇଥିବା ବ୍ୟକ୍ତିଙ୍କ ତ୍ୟାଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ 21 ତାରିଖରେ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଇଥାଏ। 1991 ମସିହାରେ ମେ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ।

କରିଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାନବ ସମାଜରେ ଯାହାର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷି କ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିଚାଳନା, ପ୍ରଶାସନିକ ସମନ୍ୱୟ ଏବଂ ଲୋକଙ୍କ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପୁଲିସ୍ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାମଲାଗୁଡ଼ିକର ଶୀଘ୍ର ସମାଧାନ, ବ୍ଲକ୍ସ୍ତରରେ ମିଳିତ ସମୀକ୍ଷା ବୈଠକ, ବେଆଇନ ଖଣିଜ ପଦାର୍ଥ ଚୋରି ବିରୋଧରେ ଚଢ଼ାଉ ଏବଂ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଚାରୁରୂପେ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ସମ୍ଭେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା, ଟ୍ରାଫିକ୍ ପରିଚାଳନାର ସୁଧାର ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ଉଇ କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଓସ୍ୱାସର ସଫଳ କାର୍ଯ୍ୟାନ୍ୱୟନ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଓସ୍ୱାସକୁ ବ୍ୟବସ୍ଥିତ କରାଯାଇଛି। ଏପ୍ରିଲ୍ ପହିଲାରୁ ଗତ ସୋମବାର ପର୍ଯ୍ୟନ୍ତ ଫାଇଲ୍ ଓ ଡାକ ପ୍ରକ୍ରିୟାକରଣର ସ୍ଥିତି, ବିଭିନ୍ନ ବିଭାଗରେ ଓସ୍ୱାସ ବ୍ୟବହାର ଏବଂ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୁଚାରୁରୂପେ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ୟୁନିସେଫ୍ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଦଳ ଗଜପତି ଜିଲ୍ଲା କାଶୀନଗରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛି। ୟୁନିସେଫ୍ର ଦଳ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା, ନିରାମୟ ଔଷଧ ବଣ୍ଟନ ପ୍ରକ୍ରିୟା, ରୋଗୀ ସେବା ବିଶେଷକରି ମହିଳା ପ୍ରସବ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ଉନ୍ନୟନ କମିଟି ଏସ୍ଇଡିସି ବୈଠକ ବାସୁଦେବପୁର ବିଧାୟକ ତଥା ଏସ୍ଇଡିସି ଅଧ୍ୟକ୍ଷ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନାର ଅଗ୍ରଗତି, ବକେୟା ଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ଶେଷ କରିବାକୁ ବିଧାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,89,00,000 ଟଙ୍କା ସହାୟତା ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ପାଣିପାଗ ରାଜ୍ୟରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର 22 ସ୍ଥାନରେ ଗତକାଲି ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ 46 ଡିଗ୍ରୀ ଏବଂ ସମ୍ବଲପୁର ଓ ହୀରାକୁଦରେ 45 ଡିଗ୍ରୀରୁ ଅଧିକ ଥିଲା। ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ଭଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା' ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ ଅପରାହ୍ନ 5ଟାରେ ଏଥିରେ ରହିଛି ହାଲୋ ସ୍ପନ୍ଦନ। ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଚୈତିଚନ୍ନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7ଟାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଜିଲ୍ଲା ହାଲଚାଲରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ କିଷାନବାଣୀ କାର୍ଯ୍ୟକ୍ରମ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 8ଟାରେ। ରାତି 8:15 ପ୍ରଚାର କରିବୁ ଧାରାବାହିକ ନାଟକ ପରଜା। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ ଏବଂ ଅଶୋକ କୁମାର ମିଶ୍ର। ରାତି 9:30 ଶୁଣିବେ ସଜ ମଉଜ କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30। ଶୁଣିଲେ ଆମର ସାନ୍ଧ୍ୟ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ 2:47। ଏହି ଅଧିବେଶନ ଏଠି ଶେଷ କରୁଛୁ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5ଟାରେ, କିନ୍ତୁ ବର୍ତ୍ତମାନଠାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଆମର ଏଫ୍ଏମ୍ ପ୍ରସାରଣରେ ମାନେ 103.6 MHz ଯୋଗେ ଶୁଣନ୍ତୁ ଆକାଶବାଣୀ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ନେଉଛୁ।
2: शैलेंद्र का लिखा और आर डी बर्मन का संगीतबद्ध किया। ये गाना आपको सुनवाते हैं लता मंगेशकर।

0: ଜୀବନ ହେଉଛି ଭଗବାନଙ୍କର ସବୁଠାରୁ ସୁନ୍ଦର ଉପହାର। ଏହି ଜୀବନରେ ସୁଖ ଆଉ ଦୁଃଖ ଉଭୟ ଆସିଥାଏ। କେବେ ଆମେ ହସୁ ତ କେବେ ଆମେ କାନ୍ଦୁ, କିନ୍ତୁ ସବୁ ପରିସ୍ଥିତିରେ ଆଗକୁ ବଢ଼ିବା, ଏହା ହିଁ ତ ଜୀବନ।
1: ଜୀବନ ଆମକୁ ଅନେକ କିଛି ଶିଖାଏ। ସତ୍ୟ କହିବା, ପରିଶ୍ରମ କରିବା ଓ ଅନ୍ୟକୁ ସାହାଯ୍ୟ କରିବା ଜୀବନକୁ ସୁନ୍ଦର କରେ।
0: ପରିବାର, ବନ୍ଧୁ ଓ ପ୍ରେମ ଜୀବନର ସବୁଠାରୁ ବଡ଼ ଧନ। ଧନ ଦୌଲତ ଥିଲେ ମଧ୍ୟ ପ୍ରେମ ଆଉ ଶାନ୍ତି ନଥିଲେ ଜୀବନ ଅସମ୍ପୂର୍ଣ୍ଣ ଲାଗେ।
1: ତେଣୁ ଆମେ ସବୁବେଳେ ଭଲ କାମ କରିବା, ସମସ୍ତଙ୍କୁ ଭଲ ପାଇବା ଏବଂ ହସି ହସି ଜୀବନକୁ ଓ ଆମ ସମ୍ପର୍କକୁ ଆଗକୁ ନେବା।
0: ହଁ ସାଥୀ, ତେବେ ସବୁଦିନ ସନ୍ଧ୍ୟା ପରି ଆଜିର ମଧ୍ୟ ଏ ସ୍ପନ୍ଦନ ଅଗଣାରେ ଆପଣମାନଙ୍କ ନିକଟରେ ଆମେ ଆସି ଉପସ୍ଥିତ ହୋଇସାରିଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର,
1: ମୁଁ ପ୍ରିୟଙ୍କା ତ୍ରିପାଠୀ। ନମସ୍କାର।

0: ଏବେ ଚାଲନ୍ତୁ ସାଥୀ କାର୍ଯ୍ୟକ୍ରମ ଆରମ୍ଭ କରିବା ଏକ ସୁନ୍ଦର ବିଚାରରୁ।
1: କାହାର ଅଭିଶାପ ଦ୍ୱାରା ଆମର କିଛି କ୍ଷତି ହୋଇନଥାଏ କି କାହାର ଆଶୀର୍ବାଦ ଦ୍ୱାରା ଆମର ସବୁ

0: କିଛି ଭଲ ହେଇଯାଇ ନଥାଏ। ଭଲ ଓ ଖରାପ କେବଳ ଆମର କର୍ମ ଉପରେ ହିଁ ନିର୍ଭର କରେ, ତେଣୁ କର୍ମକୁ ହିଁ ବିଶ୍ୱାସ କର, କର୍ମ ହିଁ ଭଗବାନ।
1: ତେବେ ଚାଲନ୍ତୁ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ନେବା। ପ୍ରଥମେ ଜାଣିବା ଆଜିର ବିଶେଷତ୍ୱ। ଆଜି ହେଉଛି ନ୍ୟାସନାଲ ଆଣ୍ଟି ଟେରରିଜମ୍ ଡେ।
0: ଜାତୀୟ ଆତଙ୍କବାଦ ବିରୋଧ ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ସମଗ୍ର ଭାରତରେ ପାଳନ କରାଯାଏ। ଏହି ଦିନଟି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ପାଳିତ ହୁଏ। 1991 ମସିହାରେ ଆସାସିନେସନ୍ ଅଫ୍ ରାଜୀବ ଗାନ୍ଧୀ ଘଟଣାରେ ସେ ନିହତ ହୋଇଥିଲେ। ଏହି ଦିନଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆତଙ୍କବାଦର ଭୟାବହ ପରିଣାମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା। ଆତଙ୍କବାଦ ହେଉଛି ଏକ ମାନବୀୟ କାର୍ଯ୍ୟ ଯାହା ହିଂସା, ଭୟ ଓ ଧ୍ୱଂସ ସୃଷ୍ଟି କରେ। ଏହା ନିର୍ଦ୍ଦୋଷ ଲୋକଙ୍କ ଜୀବନ ନଷ୍ଟ କରେ ଏବଂ ଦେଶରେ ଶାନ୍ତି ଓ ଉନ୍ନତିକୁ ବାଧା ଦେଇଥାଏ। ଆତଙ୍କବାଦ କେବଳ ଏକ ଦେଶର ସମସ୍ୟା ନୁହେଁ, ବରଂ ପୁରା ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ଅଟେ। ଏହି ଦିନରେ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ସଂସ୍ଥାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ, ସେମିନାର, ଆଲୋଚନାଚକ୍ର, ରାଲି ଇତ୍ୟାଦି ଆୟୋଜିତ ହୁଏ। ଲୋକମାନେ ଶପଥ ନିଅନ୍ତି ଯେ ସେମାନେ ହିଂସାକୁ ବିରୋଧ କରିବେ ଓ ଶାନ୍ତି, ସହିଷ୍ଣୁତା ଓ ଭାଇଚାରାର ପଥ ଅନୁସରଣ କରିବେ। ଛାତ୍ରଛାତ୍ରୀମାନଙ୍କର ଭୂମିକା ମଧ୍ୟ ଏଥିରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେମାନେ ସଚେତନ ହୋଇ ନିଜ ପରିବାର ଓ ସମାଜକୁ ମଧ୍ୟ ସଚେତନ କରିବେ। ଯୁବପିଢ଼ି ଯଦି ଦେଶପ୍ରେମ, ମାନବତା ଓ ସମ୍ପ୍ରୀତିର ମୂଲ୍ୟବୋଧକୁ ଅନୁସରଣ କରନ୍ତି, ତେବେ ଆତଙ୍କବାଦ ପରି ଅଶୁଭ ଶକ୍ତିମାନେ କେବେ ବି ସଫଳ ହୋଇପାରିବେ ନାହିଁ।
1: ହଁ ସାଥୀ, ତାହେଲେ ଆ ସହିତ ଆଜି ଦିନର ଅନ୍ୟ ବିଶେଷତ୍ୱ ହେଉଛି ଇଣ୍ଟରନ୍ୟାସନାଲ ଟି ଡେ।
0: ଇଣ୍ଟରନ୍ୟାସନାଲ ଟି ଡେ ବା ଆନ୍ତର୍ଜାତୀୟ ଚା ଦିବସ ପ୍ରତିବର୍ଷ ମେ 21 ତାରିଖରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଚା ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟମାନଙ୍କ ମଧ୍ୟରୁ ଗୋଟିଏ। ସକାଳର ଆରମ୍ଭଠାରୁ ଅତିଥି ସତ୍କାର ପର୍ଯ୍ୟନ୍ତ ଚା'ର ଗୁରୁତ୍ୱ ରହିଛି। ଏହି ଦିନଟି ତା'ର ଐତିହ୍ୟ, ସଂସ୍କୃତି, ଉତ୍ପାଦନ ଓ ଚା ଚାଷୀଙ୍କ ଅବଦାନକୁ ସ୍ମରଣ ପାଇଁ ପାଳନ କରାଯାଏ। ଏହି ପାନୀୟର ଉତ୍ପତ୍ତି ଚୀନ ଦେଶରେ ହୋଇଥିବାର କୁହାଯାଏ। ଭାରତ ହେଉଛି ବିଶ୍ୱର ଏକ ମୁଖ୍ୟ ଚା ଉତ୍ପାଦକ ଦେଶ। ଆସାମ, ଦାର୍ଜିଲିଂ, ନୀଳଗିରି ଅଞ୍ଚଳରେ ଚା ବିଶେଷ ଭାବରେ ପ୍ରସିଦ୍ଧ। ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ ବା FAO'ଙ୍କ ପ୍ରୟାସରେ ୟୁନାଇଟେଡ୍ ନେସନ୍ସ 2019 ମସିହାରେ 21 ମେକୁ ଆନ୍ତର୍ଜାତୀୟ ଚା ଦିବସ ଭାବରେ ଘୋଷଣା କରିଥିଲା। ଏହାର ଉଦ୍ଦେଶ୍ୟ ହେଲା ଚା ଶିଳ୍ପର ଗୁରୁତ୍ୱକୁ ପ୍ରଚାର କରିବା, ଚା ଚାଷୀ ଓ ଶ୍ରମିକମାନଙ୍କର ଅଧିକାର ସୁରକ୍ଷା କରିବା ଏବଂ ସୁସ୍ଥାୟୀ ଚା ଉତ୍ପାଦନକୁ ଉତ୍ସାହିତ କରିବା।
1: ତାହେଲେ ସାଥୀ, ଶୁଣୁଥିଲେ ଆଜି ଦିନର ବିଶେଷତ୍ୱ। ଏବେ ଆପଣମାନଙ୍କ ପାଇଁ ରହିଛି ହ୍ୟାଲୋ ସ୍ପନ୍ଦନ, ଯାହାର ବିଷୟଟି ହେଉଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ତାହେଲେ ଚାଲନ୍ତୁ ସାଥୀ, ଏହି ବିଷୟରେ ଶୁଣିବା ଆମ ଶ୍ରୋତାମାନଙ୍କ ଠାରୁ।
0: ହ୍ୟାଲୋ
2: ହ୍ୟାଲୋ
0: ଭାଇ, ନମସ୍କାର।
2: ନମସ୍କାର ନମସ୍କାର,
0: ସ୍ୱାଗତ ଜଣାଉଛୁ ଆଜିର ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମକୁ। କିଏ କହୁଥିଲେ ଆଉ କୋଉଠୁ କହୁଥିଲେ?
2: ମୁଁ କହୁଛି କେମନର ଅଛି, ଜୟପୁର ସୁନାଠାରୁ।
0: ଆଜ୍ଞା ଭାଇ, କେମିତି ଅଛନ୍ତି ଆପଣ?
2: ଭଲ ଅଛି ମା।
0: ଆଚ୍ଛା ଭାଇ, ତାହେଲେ ଆଜିର ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି, ଏ ସମ୍ପର୍କରେ କିଛି କହିବେ?
2: ଆତଙ୍କବାଦୀ ମାନେ କ'ଣ, ସେଇ ବିଷୟରେ ଆମେ ଟିକେ ସଚେତନ ମାର୍ଗ ରହିବାକୁ ପଡିବ। ଆତଙ୍କବାଦୀ ମାନେ ସେମାନଙ୍କର ମାନେ ଯୋଉଟାକି ନିଃସ୍ୱାର୍ଥପରତା ଯୋଉଟାକି ତାଙ୍କର ଅମଳରେ ହୋଇନଥିବ ସେମାନଙ୍କୁ ଆମେ ଆତଙ୍କବାଦୀ ବୋଲି କହିପାରିବା, କିନ୍ତୁ ଆତଙ୍କବାଦ ଦ୍ଵାରା ଆମର କୌଣସି ଉପକାର ଆସିପାରି

0: ନଥାଏ ତାହେଲେ ସେମାନଙ୍କୁ ମଧ୍ୟ ଆମେ କରିବାକୁ ପଡିବ।
1: ଆଜ୍ଞା, ତାହେଲେ ଏଇ ଯେ ଦେଶର ଉନ୍ନତି ପାଇଁ ଆତଙ୍କବାଦ କେମିତି ଗୋଟେ ବାଧା ରୂପରେ ଠିଆ ହେଇପାରିବ?
0: ଆତଙ୍କବାଦୀ ମାନେ ତାଙ୍କୁ ଆମେ ଭଲ ଜାଣିବାକୁ ପଡିବ
1: ଯେ
0: କଣ କରୁଛି କଣ ନାହିଁ, ନିଜର ସ୍ୱାର୍ଥର ଉନ୍ନତି ପାଇଁ ସେମାନେ କରିଥାନ୍ତି, କିନ୍ତୁ ସେମାନଙ୍କୁ ଆମ ସମସ୍ତେ ଏକଜୁଟ ହେଇକରି ସେମାନଙ୍କୁ ଗୋଟେ ଭଲ ଭାବରେ କହିବା, ଭଲ ସଚେତନ ମାର୍ଗଟା ଆଣିବା ପାଇଁ ଚେଷ୍ଟା କରିବା, ତାହେଲେ ନିଶ୍ଚିତ ଭାବରେ ଆମର ଆତଙ୍କବାଦର ମାନେ ଯୋଉ ପ୍ରଶ୍ନ ଆପଣ ଦେଇଛନ୍ତି ସେଇ ହିସାବରେ ହେଇପାରିବ।
1: ଆଜ୍ଞା, ତାହେଲେ ବର୍ତ୍ତମାନ ସମୟରେ ଆତଙ୍କବାଦ ବଢୁଛି କି, ଆପଣଙ୍କ ମତ କଣ?
0: ନାଇଁ ନାଇଁ ନାଇଁ ବଢୁ ନାହିଁ ମା, ଏବେ ବଢୁ ନାହିଁ, କିନ୍ତୁ ଆମର ଯୋଉଟା କି ରାଜ୍ୟସ୍ତର ବା ଜିଲ୍ଲା ସ୍ତରୀୟ ଯୋଉଟା ଯାହା ହଉଛି ଅପରେସନ ଯାକ, ସେଇ ଅପରେସନ ଦ୍ୱାରା ସେମାନଙ୍କର ଉନ୍ନତି ହେଇପାରୁଛି ନା।
1: ଆଜ୍ଞା, ତାହେଲେ ଆତଙ୍କବାଦ ପାଇଁ ଦେଖନ୍ତୁ ଯୁବପିଢ଼ି ମୁଖ୍ୟତଃ ଯଦି ଖରାପ ବାଟକୁ ଯାଆନ୍ତି ତାହେଲେ ଆତଙ୍କବାଦ ଆଡକୁ ସେମାନେ ଅଗ୍ରସର ହୁଅନ୍ତି ବା ଆତଙ୍କବାଦ ଗୋଷ୍ଠୀ ଆଡକୁ ମିଶିବାକୁ ଯାଆନ୍ତି, ତାହେଲେ ଯୁବପିଢ଼ିମାନଙ୍କୁ ଆମେ କେମିତି ସଚେତନ କରିବା ଏସବୁ ସମ୍ପର୍କରେ?
0: ସେମାନଙ୍କର ଯୋଉଟା କି ଆମର ସ୍ୱାର୍ଥବଳ ଅଛି ନା ମ୍ୟାଡମ, ଯୋଉଟା କି ଆମର ଯୋଉଟା କି ଲାଳସାଟା, ସେ ଲାଳସାଟା ଯଦି ପରିପୂର୍ଣ୍ଣ ହୁଏ ସେମାନଙ୍କ ପାଖରେ ସବୁ କିଛି ହେଇପାରିବ।
1: ଠିକ ଅଛି ସାର୍, ଆପଣଙ୍କଠୁ ଆମେ ବହୁତ କିଛି ଜାଣିବାକୁ ପାଇଲୁ, ଆମକୁ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।
1: ନମସ୍କାର।
2: ହ୍ୟାଲୋ ଭାଇ, ନମସ୍କାର।
3: ଶୁଭ ସନ୍ଧ୍ୟା ମ୍ୟାଡମ, ନମସ୍କାର।
2: ଶୁଭ ସନ୍ଧ୍ୟା ଭାଇ, ଆପଣଙ୍କର ନାଁ କଣ, କୋଉଠୁ କହୁଥିଲେ? ଆଚ୍ଛା ଭାଇ, ତାହେଲେ ଆପଣଙ୍କୁ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ ଭାଇ। ଆଉ ଆଜିର ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତ ପାଇଁ ସବୁଠାରୁ ବଡ ବାଧା କି, ତାହେଲେ ଭାଇ ଏ ବିଷୟରେ?
3: ମ୍ୟାଡମ ଆତଙ୍କବାଦ ଆଜିକା ଡେଟରେ ଦେଖନ୍ତୁ, ଆତଙ୍କବାଦ ଆମ ଦେଶର ଉନ୍ନତିରେ ବହୁତ ବାଧା ସୃଷ୍ଟି କରୁଛନ୍ତି, ଯେମିତି ଦେଖନ୍ତୁ ଆମର ଐତିହ୍ୟ ଜିନିଷ ବହୁତ ଅଛି, ସେଟା ଆସି ଆତଙ୍କବାଦୀଙ୍କ ଭିତରେ ପ୍ରବେଶ କରିକି ଐତିହ୍ୟ ଜିନିଷ ନଷ୍ଟ କରୁଛନ୍ତି, ଗୋଟେ ମୋବାଇଲ ଟାୱାର ବମ୍ ପକେଇ ଉଡେଇ ଦେଉଛନ୍ତି, ଗୋଟେ ରେଲୱେ ଷ୍ଟେସନ ବମ୍ ପକେଇ ଉଡେଇ ଦେଉଛନ୍ତି, ତାପରେ ଦେଖନ୍ତୁ ତାପରେ ଲୋକଙ୍କର ଆତଙ୍କ ଗୋଟେ ଖେଳି ଅଛି, ତାପରେ ଆଉ ଗୋଟେ ଦେଖନ୍ତୁ ଆତଙ୍କବାଦ ଗୋଟେ ଭଲ ବାଟ ଉପାୟ କରି ନିଶା କାରବାର ବେଶୀ କରୁଛନ୍ତି, ସୁରାରେ ଗୋଟେ ଦେଶ ଆଉ ଗୋଟେ ଦେଶ ନିଶା କାରବାର କରିକି ତାହେଲେ କହନ୍ତୁ ଆଜିକାଲି ଗୋଟେ ବେକାରୀ ସମସ୍ୟା ବଢ଼ିଗଲାଣି, ତାର ଫାଇଦା ଗୋଟେ ଯୁବଗୋଷ୍ଠୀ ମାନଙ୍କୁ ନିଶା କାରବାର କରି ଆତଙ୍କବାଦୀ ସଂଗଠନରେ ସାମିଲ କରିକି ଦେଶ ବିରୁଦ୍ଧରେ ତାଙ୍କୁ ଲଗାଉଛନ୍ତି। ତାପରେ ଦେଖନ୍ତୁ ମ୍ୟାଡମ ଏମାନଙ୍କୁ ଆମେ ଏଇ ସୁଯୋଗ ଦଉଛେ, କାହିଁକିନା ଦେଖନ୍ତୁ ଆମର କିଛି ଗୃହବାଦୀ ବିଭୀଷଣ ଅଛନ୍ତି, କାହିଁକି ଆମର ବିଭିନ୍ନ ପ୍ରକାର ଗୁପ୍ତ କଥା ସେମାନଙ୍କୁ ଜଣାଉଛନ୍ତି, ତାବେଳେ ସେ କଣ କରୁଛନ୍ତି ବିଭିନ୍ନ ପ୍ରକାର ଆତଙ୍କ ଖେଳି ଚାଲିଛନ୍ତି, ଗୋଟେ ଶାନ୍ତି ରକ୍ଷା କାଳେ ଶାନ୍ତି ରକ୍ଷା କରିବା ପାଇଁ ସେମାନଙ୍କୁ ବମ୍ ଫମ୍ ପକେଇକି ଦେଶ ଭିତରେ ରାଜା ସୃଷ୍ଟି କରିବା ପାଇଁ ଅଶାନ୍ତି ସୃଷ୍ଟି କରିବା ପାଇଁ ଦୁଃସାହସ କରୁଛନ୍ତି, ଯାହାକି ଆମ ଦେଶ ଗୋଟେ ଉନ୍ନତି ପଥରେ ଆଗେଇବା ଫଳରେ ପଛେଇଦେବେ, କାହିଁକିନା ଦେଖନ୍ତୁ ତାଙ୍କ ପିଛାରେ କୋଟି କୋଟି ଆମେ ଖର୍ଚ୍ଚ କରିଦେବେ, କାହିଁକିନା ଆତଙ୍କବାଦୀ ଧରିବା ପାଇଁ କୋଉଠି କଣ ବିଭିନ୍ନ ପ୍ରକାର ପଇସା ଖର୍ଚ୍ଚ, ଯୋଉ ପଇସାଟା ତାଙ୍କ ପଛରେ ଖର୍ଚ୍ଚ ସେଇଟା ଆମ ଦେଶ ବିକାଶରେ ଲଗେଇ ପାରନ୍ତେ। ତାପରେ ଆଉ ଗୋଟେ ଦେଖନ୍ତୁ ଖାଲି ଏଥି ଗୋଟେ ଦେଶ ଭିତରେ ବି ସେମାନେ ଗୋଟେ ଆତଙ୍କ ଖେଳୁଛନ୍ତି, ଯାହାକି ଗୋଟେ ଦେଶର ଆଉ ଗୋଟେ ପଡୋଶୀ ଦେଶ ସାଙ୍ଗରେ ଆମ ଶତ୍ରୁତା ରହିଯାଉଛି, ତାପରେ କିଛି ଉନ୍ନତି ବି ଆମେ କରିବାନି, କାରଣ ଆମ ଦେଶରେ କିଛି ଜିନିଷ ତାଙ୍କ ରପ୍ତାନି କରିପାରୁନି, ତାଙ୍କ ଦେଶରେ ଆମେ କିଛି ହେଇପାରୁନି, କାହିଁକିନା ଆତଙ୍କବାଦୀ ଯୋଉଠି ଅଛି ନିଶ୍ଚିନ୍ତ ସେଠି ଗଣ୍ଡଗୋଳ ହେଉଛି, ଏମିତି ବିଭିନ୍ନ ପ୍ରକାର କାରଣ ବିଶେଷ କରି ବିକାଶରେ ଆତଙ୍କବାଦୀ ବହୁତ ସୃଷ୍ଟି ବାଧା ସୃଷ୍ଟି କରୁଛନ୍ତି ବିକାଶରେ, ଖାଲି ଆତଙ୍କବାଦୀ ନୁହନ୍ତି ଆମ ମାଓବାଦୀ ବହୁତ ଏବେ ବି ତାକୁ କିଛି ପରିବର୍ତ୍ତନ ହେଲେ ବହୁତ ଆମ ମୁଖ୍ୟ ସତରେ ଆସି ନିଜର ଜୀବନ ଇଏ ହେଉଛନ୍ତି, ଆତଙ୍କବାଦୀ ତ ଆମ ପଡୋଶୀ ଦେଶ ତାକୁ ସୁରକ୍ଷା ଦେଇକି ଦେଶ ବିଦେଶରେ ଗୋଟେ ଗଣ୍ଡଗୋଳ ସୃଷ୍ଟି କରି ବିକାଶରେ ବାଧା ସୃଷ୍ଟି କରୁଛି, ଆମେ ଯୋଉ କାର୍ଯ୍ୟଟା କରୁଛେ ଧୈନ ଗୋଟେ ପୋଲ କଲେ ତାକୁ ବମିଂ କରି ଉଡେଇ ଦେଉଛନ୍ତି, ମୋବାଇଲ ଟାୱାର ଉଡେଇ ଦେଉଛନ୍ତି, ବିଭିନ୍ନ ଐତିହ ଜିନିଷ ତାକୁ ଆମେ ନଷ୍ଟ କରିଦେଉଛନ୍ତି, ଯାହାକି ଆମେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ତାକୁ ସୁରକ୍ଷା ଦେଇ ତାକୁ ଉଡେଇ ଦେଉଛନ୍ତି, ପୁଣି ତା ଭିତରେ କୋଟି କୋଟି ଟଙ୍କା ଖର୍ଚ୍ଚ ତାଙ୍କୁ ଧରିବା ପାଇଁ ବି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ତାପରେ ଯେତେ ଧରା ପଡୁଛନ୍ତି ତାଙ୍କୁ କୋର୍ଟରେ ତାଙ୍କୁ ଇଏ କଲା ତାଙ୍କ ଇଏରେ ବି ଓକିଲ ଖର୍ଚ୍ଚ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ମୋତେ ଆତଙ୍କବାଦ ଆମ ଦେଶ ବିଭିନ୍ନ ଦେଶରେ ଉନ୍ନତି ପାଇଁ ବହୁତ ବାଧା ସୃଷ୍ଟି କରୁଛନ୍ତି, ଏହାର ମୁଖ୍ୟ କାରଣ ହେଉଛି ଆମ ଦେଶ ତାର ଆଗଉଛି ପଡୋଶୀ ଦେଶ ଦେଖି ସହିପାରୁନି, ତାପରେ ଏହାର ଆଉ ଗୋଟେ ମୁଖ୍ୟ କାରଣ ବେକାରୀ ସମସ୍ୟା, ଦେଖନ୍ତୁ ଯୋଉଠି ବେକାରୀ ସମସ୍ୟା ବଢିଯାଉଛି ଆତଙ୍କବାଦୀ ବହୁତ ସହଜ ହେଉଛି ତାଙ୍କ ସଂଗଠନ ନେବା ପାଇଁ, ନିଶା ଜିନିଷ କହିକି ତାଙ୍କୁ ନିଜ ହାତରେ ରଖିକି ଦେଶ ବିରୁଦ୍ଧରେ ତାଙ୍କୁ ଲଗାଉଛନ୍ତି, ଆଉ ଏଥିପାଇଁ ଆମର କିଛି ଆମର ଲୋକ ବି ଅଛନ୍ତି ଯାହାକି ଦେଶଦ୍ରୋହୀ କାମ କରୁଛନ୍ତି, ତାଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି, ଯାହାକି ଆମ ଦେଶ ଆଗେଇ ପାରୁନି, ସେଥିପାଇଁ ବହୁତ ଉନ୍ନତି ହେବା ଫଳରେ ଆମ ଦେଶ ତଳୁ ତଳୁ ଚାଲିଛି।
2: ତାହେଲେ ଭାଇ ବହୁତ ବହୁତ ଧନ୍ୟବାଦ ଆପଣଙ୍କର।

0: ସମୟ ଆମକୁ ଦେଇଥିବାରୁ ଆପଣଙ୍କ ଠୁ ବହୁତ କିଛି ଶିଖିବା ପାଇଁ ମିଳିଲା ଏ ବିଷୟରେ।
1: ଆପଣଙ୍କ ଦୈବତଙ୍କୁ ସବୁବେଳେ ଆଲୋଚନା ଗୋଟେ ପୁରା ନିୟମିତ ସଦା, କାରଣ ମତେ ଆଲୋଚନାରେ ଭାଗ ନେବା ବହୁତ ଭଲ ଲାଗେ। ଆଉ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେବି, ଯାହା ଗୋଟେ ସୁନ୍ଦର ବିଷୟବସ୍ତୁ ଆଣୁଛନ୍ତି, ଯାହାକି ଆମେ ପଦେ କହିପାରୁଛୁ, ଦଶ ପଦ ଆମେ ଅନ୍ୟଠୁ ଶୁଣିପାରୁଛୁ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେବି। ଏବେ ମାଙ୍କ ଆଗରେ ପ୍ରାର୍ଥନା କରି ଆପଣଙ୍କ ଏଇ ଜୟପୁର ଜରିଆରେ କିଛି ଯଦି ଆମେ ଆଶାବାଦୀ ସୁଧୁରି ଯାଆନ୍ତେ, ମଣିଷ ବି ସୁଧୁରି ଯାଆନ୍ତେ, ତାହେଲେ ଦେଶ ବହୁତ ବାଟ ଆଗେଇ ଚାଲନା। ହେଲେ ଆତଙ୍କବାଦ ବହୁତ କିଛି ରହୁଛି ଆର ଦେଶ ଉନ୍ନତିରେ, କିନ୍ତୁ ଆମେ ତା କିଛି ହାତ 100 କୋଟି ଆତଙ୍କ ଅଟକେଇ ରଖୁଛନ୍ତି। ଏଥିରେ ଆମର କିଛି ସରକାରୀ ବେସରକାରୀ ବି ହାତ ରହୁଛି, କିନ୍ତୁ କଣ କରିବା, ଆଜିକା ଡେଟ୍ରେ ଆପେ ବଞ୍ଚିଲେ ବାପା ନାହିଁ କି ଚାଲିଛି।
0: ଧନ୍ୟବାଦ ଭାଇ, ନମସ୍କାର। ହ୍ୟାଲୋ,
2: ନମସ୍କାର
0: ଭାଇ, ନମସ୍କାର, ସ୍ୱାଗତ ଜଣାଉଛି ଆଜିର ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମକୁ। କିଏ କହୁଥିଲେ, କୋଉଠୁ କହୁଥିଲେ ଭାଇ?
2: ମୁଁ କହୁଥିଲି ଆପଣଙ୍କର ଜଣେ ପୁରୁଣା କଲର ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
0: ଆଜ୍ଞା ଭାଇ, କେମିତି ଅଛନ୍ତି ଆପଣ?
2: ମୁଁ ତ ଟିକେ କର୍ମ ବ୍ୟସ୍ତ, ତା ସହିତ ବର୍ତ୍ତମାନ ତ ଏଇ ଖରା ତ ପ୍ରବଳ,
0: ଆଜ୍ଞା,
2: ତେଣୁ ଏବେ ଟିକେ ଫ୍ୟାନ୍ ରେ ବସିଛି। ମୋ ମୁନା ଭାଇନା କହିଲେ ଡାଏଲି ନେଇଯିବ ଆପଣଙ୍କ ରେଷ୍ଟୁରାଣ୍ଟ ଚାଲିଛି, ସେଥିପାଇଁ ମୁଁ ଏବେ ଡାଏଲ କଲି ଆଉ।
0: ଆଚ୍ଛା ଠିକ ଅଛି ଭାଇ, ତାହେଲେ ଭାଇ ଆଜିର ଯୋଉ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମର ବିଷୟ ରହିଛି, ଆତଙ୍କବାଦ ଦେଶର ଉନ୍ନତି ପାଇଁ ବାଧା ସୃଷ୍ଟି କରୁଛି କି, ଏ ସମ୍ପର୍କରେ ଆପଣ କଣ କହିବାକୁ ଚାହିଁବେ?
2: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି।
0: ଆଜ୍ଞା,
2: ଆଉ ଏ ଟପିକ ଉପରେ କହିବି, ନିଶ୍ଚିନ୍ତ ଭାବରେ ଆତଙ୍କବାଦ ତ ଦେଶର ଉନ୍ନତିରେ ବାଧା ସୃଷ୍ଟି କରୁଛି, ଆଉ ତା ପାଇଁ କି ଆମେ ତାହାକୁ ଦୋଷ ଦେଇପାରିବାନି। ଯେମିତି ଆମର ଗୋଟେ ନାଇଁ ଯଦ୍ୱାରା କୋଡେ ଯେତେ ମାଡ଼େ ସେତେ, କାରଣ ନିଜ ଲୋକ ହିଁ ଦାୟୀ। ଆଉ ଆଜ ଏକ୍ସାମ୍ପଲ ଆପଣ ଦେଖନ୍ତୁ, ବହୁତ ଜାଗାରେ ଆପଣ ଦେଖନ୍ତୁ ଏଇ ୱେଷ୍ଟ ବେଙ୍ଗଲରେ, ଆସାମରେ, ଯେଉଁମାନେ ମିଆଁମାର, ବାଂଲାଦେଶୀ ଏମାନଙ୍କୁ ଆଣିକି ରିଫ୍ୟୁଜି ଯେଉଁମାନେ ସେମାନେ ଆସିଲେ, ସେମାନେ ଏଠି ପୁରା ପରମାନେଣ୍ଟ ଘର କରିକି ରହିଗଲେଣି। ସେମାନଙ୍କ ଆଧାର କାର୍ଡ, ପ୍ୟାନ କାର୍ଡ, ଭୋଟ ପରିଚୟ ପତ୍ର, ରାସନ, ଏସବୁ ଆମର ନେତାମାନେ କରେଇ ଦେଉଛନ୍ତି। ତେଣୁ ଆପଣ ଯଦି ବିଷଧର ସର୍ପକୁ ଆଣି ଅଣ୍ଟିରେ ପୁରେଇବେ, ମୌକା ଦେଖିକି ଆପଣଙ୍କୁ ଦଂଶନ କରିବ ଆଉ। ତେଣୁ ତାର ପ୍ରତିଫଳନ ବର୍ତ୍ତମାନ ସୃଷ୍ଟି ହେଉଛି, ସେହିମାନେ ହିଁ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି, ଦେଶର ବିଭିନ୍ନ ଡାଟା ସବୁ ବାହାରକୁ ପଠାଉଛନ୍ତି। ତେଣୁ କାହାର ଦୋଷ ଦେବା, ନିଜ ଲୋକ ହିଁ ଆପଣ ଆଲୋଚକି ଆପଣ ମତ ଆପେ ରଖ, ଆପଣ ନିଜ ମତ ଭେଣ୍ଡି ଆପଣ କହିବେ ତାହା।
0: ଆଜ୍ଞା ଠିକ କହିଲେ, ତାହେଲେ ଆମେ ଜଣେ ସାଧାରଣ ନାଗରିକ ଭାବରେ ଆତଙ୍କବାଦକୁ ରୋକିବା ପାଇଁ କଣ କରିପାରିବା?
2: ସାଧାରଣ ନାଗରିକ ଭାବରେ ଯୋଉଠି ବି ଏମିତିଆ କିଛି ମାନେ ସସ୍ପେକ୍ଟ ଯୋଉମାନେ ଅଛନ୍ତି, ସନ୍ଦେହ ହଉଛି ଯାହା ଉପରେ, ତାର ଡାଟାଟା ଆମେ ଦେଇପାରିବା। ଆମର ଯୋଉମାନେ ପୋଲିସ ରହିଲେ, ସିବିଆଇ, କ୍ରାଇମ ବ୍ରାଞ୍ଚ, ସିଆଇଡି, ବହୁତ ତଦନ୍ତକାରୀ ସଂସ୍ଥା ଅଛନ୍ତି, ସେମାନଙ୍କୁ ଆମେ ଦେଇପାରିବା ସିକ୍ରେଟ, ସେମାନେ ସେମାନଙ୍କ ଉପରେ ତଦନ୍ତ କରିବେ। ଯଦି ସେମାନେ ଆତଙ୍କବାଦୀ ହେଇଥାନ୍ତି, ସେମାନଙ୍କୁ ଧରିକିରି ସର୍ଟ ଷ୍ଟେ ହୋମ୍ ରେ ରଖିବେ ଏବଂ ସେମାନଙ୍କ ଦେଶକୁ ବିତାଡ଼ିତ କରିବେ, କାରଣ ସେଇମାନେ ହିଁ ଆମ ମାନଙ୍କ ପାଇଁ କାଳ ସାଜୁଛନ୍ତି। ତେଣୁ ସମସ୍ତେ ଏଥିପ୍ରତି ଦୃଷ୍ଟି ଦେବାଟା ଉଚିତ ବୋଲି ମୁଁ ଭାବୁଛି।
0: ଆଜ୍ଞା ଠିକ କଥା କହିଲେ, ତାହେଲେ ଯୁବପିଢି ଉପରେ ଆତଙ୍କବାଦର କୁପ୍ରଭାବ କଣ ହେଇପାରେ?
2: ନିଶ୍ଚିତ ଭାବରେ ଯୁବପିଢି ଉପରେ ପଡୁଛି, କାରଣ ବର୍ତ୍ତମାନ ଆପଣ ଦେଖନ୍ତୁ ବେରୋଜଗାରୀ ବହୁତ, ମାନେ ବିଏମ୍ଏ, ଏମ୍ବିଏ, ଏମ୍ଟେକ୍, ବିଟେକ୍ ସବୁ ବହୁତ ଏଜୁକେଟେଡ୍ ପିଲା ଅଛନ୍ତି, ସେମାନେ ଜବ୍ ପାଉନାହାନ୍ତି, ସେମାନେ ଆତଙ୍କବାଦୀଙ୍କ ପ୍ରଲୋଭନରେ ପଡିଯାଉଛନ୍ତି। ସେମାନେ ଲାଷ୍ଟକୁ ମାନେ କେତେ ପଇସା ପାଇଁ, କେତେ ଟଙ୍କା ପାଇଁ ନିଜ ମୁଣ୍ଡ ବିକି ଦେଉଛନ୍ତି, ବନ୍ଧୁକ ଧରୁଛନ୍ତି, ସୁଇସାଇଡ୍ ଆଟାକ୍ ବି କରୁଛନ୍ତି, ବହୁତ ଜାଗାରେ ବି ଏସବୁ ଘଟୁଛି। ତେଣୁ ଯୁବପିଢ଼ି ମାନଙ୍କୁ ଯଦି ସରକାର କିଛି ଥଇଥାନ କରିବ, ଜବ୍ ଦେବ କି ସ୍ୱରୋଜଗାର ପାଇଁ କିଛି ବାଟ ବତେଇବ, ସେମାନେ ବି ଆଉ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଗଭର ହେବେ ବୋଲି ମୁଁ ଭାବୁନି।
0: ଆଜ୍ଞା ଭାଇ ଠିକ ଅଛି, ଭାଇ ଆପଣଙ୍କଠୁ ଆମେ ବହୁତ କିଛି ଜାଣିବାକୁ ପାଇଲୁ, ଏ ସମ୍ପର୍କରେ ଆପଣଙ୍କର ମତାମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ମା ସହ ଘଣ୍ଟ ଉଡେଇଥାନ୍ତୁ, ଆପଣ ଦୁଇ ଭଉଣୀ ମା ଭଲରେ ରଖିଥାନ୍ତୁ, ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଆଜ୍ଞା ନମସ୍କାର। ହ୍ୟାଲୋ,
3: ହ୍ୟାଲୋ,
0: ହଁ ଭାଇ ନମସ୍କାର।
3: ନମସ୍କାର,
0: ତାହେଲେ ଭାଇ କିଏ କହୁଥିଲେ ଆଉ କୋଉଠୁ କହୁଥିଲେ?
3: ତୁମେ ଯେବେ ଆସ ସକାଳର ସୁନେଲି କିରଣରେ, ସୂର୍ଯ୍ୟମୁଖୀ ହସି ହସି ପାଖୁଡ଼ା ମେଳାଏ, ପାଇବାକୁ ତୁମ କଷ୍ଟ ମମନ ଉପବନେ, ତୁମେ ଯେବେ ଆସ ବସନ୍ତର ଆଜ କାକଳିରେ, ହଜିବାକୁ ଭଲ ଲାଗେ ଆମ୍ବ ବଉଳର ମିଠା ମିଠା ବାସ୍ନା ଆଉ କୋଇଲି ରକ୍ତରେ, ତୁମେ ଯେବେ ଆସ ମୋ ସ୍ୱପ୍ନର ସହରରେ, ଏ ମନ ମୋର ଲୋଟି ପଡ଼େ ଆନମନା ହୋଇ ତୁମ ପ୍ରଶସ୍ତ ବକ୍ଷରେ, ତୁମେ ଯେବେ ଆସ ବାସ୍ନାହିତ ଗୋଧୂଳି ସନ୍ଧ୍ୟାରେ, ଶୁଭ ପ୍ରଦୀପ ମୁଁ ଯାଉଥାଏ ବସି ମୋ ହୃଦୟ ଚଉରା ମୂଳରେ। ନମସ୍କାର, ମୁଁ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ, ଚନ୍ଦ୍ରକାନ୍ତ ସୃଷ୍ଟି।
0: ଆଜ୍ଞା ବହୁତ ଭଲ କବିତା ଟିକେ କହିଲେ।
3: ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆଉ ଆପଣଙ୍କୁ ମୋ କବିତା ଭଲ ଲାଗିଥିବାରୁ।
0: ତାହେଲେ ଭାଇ କେମିତି ଅଛନ୍ତି?
3: ମୁଁ ବହୁତ ବଢିଆ ଅଛି, ଆଣ୍ଡ ବିନ୍ଦାସ ଅଛି।
0: ତାହେଲେ ଭାଇ ଆଜିର ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ ଭାଇ। ଆଉ ଆଜିର ବିଷୟଟି ହେଉଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ ବାଧା କି, ତାହେଲେ ଭାଇ ଏ ବିଷୟରେ ଆପଣଙ୍କର କଣ ମତାମତ ରହିଛି?
3: ନିଶ୍ଚିନ୍ତ ଆତଙ୍କବାଦ ଦେଶର ଉନ୍ନତିରେ ପ୍ରଗତି ପାଇଁ ବାଧା ସାଜିଛି, ଆତଙ୍କବାଦ ସକାଶେ ଆମ ଦେଶର ମାନେ ଉନ୍ନତି

0: ହୋଇପାରୁନି, ତ ସେମାନେ ବି ସବୁ କ୍ଷତି କରୁଛନ୍ତି, ଯେମିତିକି ସ୍କୁଲ ଘର ହଉ କି ଯେକୌଣସି ଅନୁଷ୍ଠାନ ହଉ, ତାଙ୍କ ଇଚ୍ଛା ହେଲେ ଭାଙ୍ଗି ଦଉଛନ୍ତି ଲୋକ, ନିରୀହ ଲୋକମାନଙ୍କୁ ମଧ୍ୟ ସେମାନେ କିଛି ଇଏ ନଷ୍ଟ, ସେମାନେ ଇଏରେ ସରକାର ସେମାନେ ଭାରି ମରି ଦଉଛନ୍ତି, ଲୋକଙ୍କୁ ହତ୍ୟା କରି ଦଉଛନ୍ତି, ଆଉ ଏମିତି ସବୁ ଅଘଟଣ ମଧ୍ୟ ଘଟଉଛନ୍ତି। ତ ଆତଙ୍କବାଦକୁ ଆମର ଟୋଟାଲି ଆମ ଦେଶରୁ ବିଲୁପ୍ତ କରିବା ନିହାତି ଆବଶ୍ୟକ। ଆତଙ୍କବାଦ ଦୁଇ ପୃଥିବୀ ଆତଙ୍କବାଦୀ ମଧ୍ୟ ଦେଖାଗଲା, ସେମାନେ ମଧ୍ୟ ନିଜକୁ ସରେଣ୍ଡର କରିଦେଉଛନ୍ତି ଆମର ପୋଲିସିଂ ପାଖରେ, ଯେ ଆମେ ଆତ୍ମସମର୍ପଣ କରିଦେଉଛୁ, ଆଉ ଆଗକୁ ମାଓବାଦୀ କାମରେ ଲିପ୍ତ ରହିବୁନି। ଯେଉଁମାନେ ଏମିତି କରୁଛନ୍ତି ସେମାନଙ୍କୁ ମଧ୍ୟ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି, ଯୋଉ ମାଓବାଦୀ ମାନେ ଆତ୍ମସମର୍ପଣ କରିଦେଉଛନ୍ତି। ଆମର ପୋଲିସ ବିଭାଗ କହୁଛି ଆମେ ଏଇ କାମ କରିବୁନୁ, ଆଉ ତାଙ୍କ ମଧ୍ୟ ଆତ୍ମସମର୍ପଣ କଲେ ମଧ୍ୟ ମାଓବାଦୀ ମାନଙ୍କୁ କିଛି ପଇସା ମଧ୍ୟ ସମୟରେ ଦଉଛି, ବହୁତ ବଢିଆ ପଦକ୍ଷେପ ଗଭର୍ଣ୍ଣମେଣ୍ଟ ମଧ୍ୟ ନେଇଛି। ତ ଏମିତି କି ମାଓବାଦୀ ମାନେ ନିଜ ନିଜ ଆତ୍ମସମର୍ପଣ କରିଛନ୍ତି ତାହେଲେ ବହୁତ ବଢିଆ କଥା, ଆଉ ମାଓବାଦୀ କ୍ୟାଙ୍ଗ ଆଉ କେହି ମାଓବାଦୀ କମିଶନ ଗୋଟେ ଲୋକମାନେ ନିଜର ଲୋକମାନେ କେହି ମାଓବାଦୀ ଯୋଉ ଇଏରେ ନମିଶନରେ
1: ତାହେଲେ ଭାଇ ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କର ସମୟ ଦେଇଥିବାରୁ, ଆଉ ଆପଣଙ୍କ ଠୁ ବହୁତ କିଛି ଶିଖିବା ପାଇଁ ମିଳିଲା ଏ ବିଷୟ ବିଷୟରେ, ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣଙ୍କ ସମୟରେ ଆଜି ପାର୍ଟିସିପେଟ କରି ଆପଣଙ୍କ ପ୍ରୋଗ୍ରାମରେ ବହୁତ ବଢିଆ ଲାଗିଲା, ତ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ଟପିକ ରଖିଥିବାରୁ। ଆଉ
1: ହଁ ଭାଇ ନମସ୍କାର।
0: ନମସ୍କାର। ହ୍ୟାଲୋ ହ୍ୟାଲୋ ନମସ୍କାର।
1: ହ୍ୟାଲୋ ଭାଇ ନମସ୍କାର, ସ୍ୱାଗତ ଜଣାଉଛୁ ଆଜିର ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମକୁ।
2: ଧନ୍ୟବାଦ ମ୍ୟାଡମ।
1: ଆଜ୍ଞା କେମିତି ଅଛନ୍ତି?
2: ମୁଁ ଟିକେ ଭଲ ନାହିଁ, ଅଣ୍ଟା ଅପରେସନ ହେଲା ପରେ ମୁଁ ସୁତି ସୁତେଇ ଟିକେ ଚାଲୁ।
1: ଆଜ୍ଞା ଭାଇ ମେଡିସିନ ନଉଛନ୍ତି, କଣ ହେଇଥିଲା?
2: ଆଜ୍ଞା ମୁଁ ଗୋଡ ଦିଟା ବିନ୍ଧିଥିଲା, ଗୋଟିଏ ପାଦ ଅସ ହେଇଯାଇଥିଲା, ସେଥିପାଇଁ ମତେ ଅଣ୍ଟା ଅପରେସନ ହେବାକୁ ପଡିଲା।
1: ଓ ବର୍ତ୍ତମାନ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଭାଇ?
2: ସ୍ୱାସ୍ଥ୍ୟ ଭଲ ଅଛି
1: ତାହେଲେ ଭାଇ ଭଗବାନଙ୍କ ଦୟାରୁ ଆପଣ ବହୁତ ଶୀଘ୍ର ଭଲ ହେଇଯାଆନ୍ତୁ, ନିଜର ଯତ୍ନ ନିଅନ୍ତୁ।
2: ଧନ୍ୟବାଦ ମ୍ୟାଡମ।
1: ଆଜ୍ଞା ତାହେଲେ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମର ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି, ଏ ସମ୍ପର୍କରେ ଆପଣ କଣ କହିବାକୁ ଚାହିଁବେ?
2: ଆତଙ୍କବାଦୀ ମାନେ ହେଉଛନ୍ତି ଦେଶର ଶତ୍ରୁ।
1: ଆଜ୍ଞା
2: ଦେଶର ବିକାଶରେ ଆତଙ୍କବାଦୀ ମାନେ ବାଧା ସୃଷ୍ଟି କରୁଛନ୍ତି, କେବଳ ଦେଶର ବିକାଶରେ ଆତଙ୍କବାଦୀ ମାନେ ବାଧା ସୃଷ୍ଟି କରୁନାହାନ୍ତି, ନିରୀହ ଲୋକମାନଙ୍କର ଜୀବନ ମଧ୍ୟ ନେଉଛନ୍ତି, ପର୍ଯ୍ୟଟକ ମାନଙ୍କର ଜୀବନ ନେଉଛନ୍ତି, ଦେଶର ଆୟରେ ବାଧା ସୃଷ୍ଟି କରୁଛନ୍ତି। ତେଣୁ ଆତଙ୍କବାଦୀ ମାନଙ୍କୁ ସଙ୍ଗେ ସଙ୍ଗେ ଧରି ଜୀବନରେ ମାରିଦେବା ଉଚିତ।
1: ଆଜ୍ଞା ତାହେଲେ ସମାଜରେ ବିଶୃଙ୍ଖଳ ସୃଷ୍ଟି କରିବାରେ ଆତଙ୍କବାଦର ଭୂମିକା ରହୁଛି କି?
2: ହଁ ସମାଜରେ ଯୋଉ ବିଶୃଙ୍ଖଳା ସୃଷ୍ଟି ହେଉଛି ସେଥିରେ ଆତଙ୍କବାଦୀ ମାନଙ୍କର ସମ୍ପୂର୍ଣ୍ଣ ଭୂମିକା ରହୁଛି, ତାଙ୍କ ପାଇଁ ସମାଜର ଉନ୍ନତି ହେଇପାରୁନାହିଁ, ସମାଜର ଲୋକମାନଙ୍କର ଜୀବନ ଆତଙ୍କ ସମାଜରେ ସେମାନଙ୍କୁ ବିଶୃଙ୍ଖଳ ସୃଷ୍ଟି କରୁଛନ୍ତି, ଉନ୍ନତି କରିବାକୁ ଦେଉନାହାନ୍ତି, ସମାଜରେ ଆୟ ହେଇପାରୁନାହିଁ, ତେଣୁ ଆତଙ୍କବାଦୀ ମାନଙ୍କୁ ଜୀବନରେ ପାରିଦେବା ଉଚିତ।
1: ଆଜ୍ଞା ଠିକ ଅଛି ଭାଇ, ଆପଣଙ୍କଠୁ ଆମେ ବହୁତ କିଛି ଜାଣିବାକୁ ପାଇଲୁ, ଏ ସମ୍ପର୍କରେ ଆପଣଙ୍କ ମତାମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ମ୍ୟାଡମ, ନମସ୍କାର।
1: ନମସ୍କାର।
3: ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ ନମସ୍କାର।
3: ନମସ୍କାର,
1: ସ୍ୱାଗତ ଜଣାଉଛୁ ଆଜିର ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମକୁ।
3: ଧନ୍ୟବାଦ।
1: କିଏ କହୁଥିଲେ ଆଉ କୋଉଠୁ କହୁଥିଲେ?
3: ମୁଁ ବୈଷ୍ଣବୀ ମହାପାତ୍ର କହୁଥିଲି, ଜୟପୁରରୁ।
1: ଆଜ୍ଞା କେମିତି ଅଛନ୍ତି ଆପଣ?
3: ବହୁତ ଭଲ, ଆପଣ କେମିତି ଅଛନ୍ତି?
1: ଆଜ୍ଞା ମୁଁ ବି ବହୁତ ଭଲ ଅଛି। ତାହେଲେ ଆଜ୍ଞା ଆଜିର ଯୋଉ ସ୍ପନ୍ଦନ କାର୍ଯ୍ୟକ୍ରମର ଆମର ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି, ଏ ସମ୍ପର୍କରେ ଆପଣ କଣ କହିବାକୁ ଚାହିଁବେ?
3: ସରଳ କଥାରେ କହିଲେ ଆତଙ୍କବାଦ ଗୋଟେ ଦେଶର ଉନ୍ନତି ବାଟରେ ସବୁଠାରୁ ବଡ ପ୍ରତିବନ୍ଧକ। ଏହା କେବଳ ଲୋକଙ୍କୁ ଡରା ନାହିଁ, ବରଂ ଦେଶକୁ ବହୁତ ବର୍ଷ ପଛକୁ ଠେଲିବେ। ଏହା ଦେଶକୁ କେମିତି ବର୍ବାଦ କରେ ତାର କିଛି ବଡ଼ କାରଣ ଦେଖନ୍ତୁ, ପଇସା ପତ୍ରର ବଡ କ୍ଷତି ହୁଏ। ଯେଉଁ ଦେଶରେ ସବୁବେଳେ ଭୟର ପରିବେଶ ଥାଏ ସେଠି ବାହାର ଦେଶର କୌଣସି ବଡ କମ୍ପାନୀ ଟଙ୍କା ଲଗେଇବାକୁ ବା ବ୍ୟବସାୟ କରିବାକୁ ଚାହାନ୍ତି ନାହିଁ। ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ବି ଆସିବା ବନ୍ଦ କରିଦିଅନ୍ତି। ଏହା ଛଡା ବୋମା ବିସ୍ଫୋରଣରେ ଯେଉଁ ରାସ୍ତା ପୋଲ ବା ସରକାରୀ ଜିନିଷ ନଷ୍ଟ ହୁଏ ତାକୁ ପୁଣି ତିଆରି କରିବାରେ ଦେଶର କୋଟି କୋଟି ଟଙ୍କା ପାଣି ଭଳି ବହିଯାଏ। ବିକାଶ କାମ ଅଟକି ଯାଏ। ସରକାର ଯେଉଁ ପଇସାରେ ଭଲ ସ୍କୁଲ କଲେଜ ମେଡିକାଲ ତିଆରି କରିବା କଥା କିମ୍ବା ଗରିବ ଲୋକଙ୍କୁ ସାହାଯ୍ୟ କରିବା କଥା ସେହି ପଇସାକୁ ବାଧ୍ୟ ହୋଇ ଆର୍ମି ପୋଲିସ ଏବଂ ସୁରକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ କରିବାକୁ ପଡେ। ଏହାଦ୍ୱାରା ଦେଶର ଅସଲ ବିକାଶ ପଛରେ ପଡିଯାଏ।
1: ଆଜ୍ଞା

ସାଥେ ଶୁଣୁଥିଲେ ହ୍ୟାଲୋ ସ୍ପନ୍ଦନ। ତେବେ ସମୟ ତ ହୋଇସାରିଛି, ବର୍ତ୍ତମାନ କାର୍ଯ୍ୟକ୍ରମର ଶେଷ ସପନରେ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ଆଗାମୀକାଲି ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମରେ ରହିଛି ହ୍ୟାଲୋ ଗୁଞ୍ଜନ, ଯେଉଁଥିରେ କି ଆପଣମାନେ ଆମକୁ କଲ୍ କରି ଆମ ସହିତ କଥା ହୋଇପାରିବେ ଏବଂ ନିଜ ନିଜର ମନପସନ୍ଦର ଗୀତ ଶୁଣିପାରିବେ, ଯେଉଁଥିପାଇଁ କି ଆମର ଫୋନ୍ ନମ୍ବରଟି ହେଉଛି 06854230690। ଆମ ସହ କଥା ହେବା ପାଇଁ ଯୋଗାଯୋଗ କରନ୍ତୁ ଆସନ୍ତାକାଲି ଅପରାହ୍ନ 3:10 ରେ।

0: ସମୟ ତ ହେଇସାରିଛି ସାଥି, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ ପଡ଼ିବ। ଆପଣମାନଙ୍କୁ କାର୍ଯ୍ୟକ୍ରମ କିପରି ଲାଗିଲା ଆପଣଙ୍କର ମତାମତ ନିଶ୍ଚୟ ଆମକୁ ଜଣାଇବେ। ଆପଣମାନେ ଆପଣଙ୍କର ମତାମତ ଆମକୁ ଭଏସ୍ ମେସେଜ୍, ମେସେଜ୍ କିମ୍ବା ଇମେଲ୍ ମାଧ୍ୟମରେ ଦେଇପାରିବେ।
1: ତେବେ ସାଥି, ଆମକୁ ମେସେଜ୍ ବା ଭଏସ୍ ମେସେଜ୍ କରିବାର ନମ୍ବରଟି ହେଉଛି 9438268568 ଏବଂ ଆମର ଇମେଲ୍ ଆଇଡିଟି ହେଉଛି airjaipur@gmail.com। ତେବେ ସାଥି, ପୁଣି ଥରେ ଏକ ସୁନେଲେ ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର
0: ଆଉ ମୁଁ ପ୍ରିୟଙ୍କା ତ୍ରିପାଠୀ।
2: ନମସ୍କାର।

ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ ଏବଂ ଉପସ୍ଥାପନାରେ ଥିଲେ ବର୍ଷା ମହାପାତ୍ର ଏବଂ ପ୍ରିୟଙ୍କା ତ୍ରିପାଠୀ। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏବେ ଆସନ୍ତୁ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନା କରିଛନ୍ତି ଲାଲମୋହନ ମିଶ୍ର ଏବଂ ସନ୍ଧ୍ୟାରାଣୀ ପଟ୍ଟନାୟକ।

0: ଚଲା ଧରି କରି ବାରିର ପେଜ ଧରି କରି ବାରିର ବୋଲାଇନି କି ନାଇଁ ସେମିତି ସେ ଡକରା ଖରା ଦିନ ହେଲା ବୋଲି ଆରମ୍ଭ କରୁଛି ଗୋଟେ ବ୍ୟବହାର ସେ ଚଲା ପାନି ସେ ଗିଲାସ କେ ଦଶ ଟଙ୍କା ଲେଖା ବିକତେ ଏନେ ତେନେ ଏନେ ତେନେ କେନ୍ଦ୍ରି ବୁଲି କରି ବ୍ୟବହାର କରି ଜୀବନା ଖାଉନା କରଲାନି
1: ଶୁଣିଯେ
0: ତୋର ନା କାଇଁ ନା ହବ
2: ମୋର ନା ଋଷି ବାବୁ
0: କଣ ଗାଁ ତୋର ଏଇଟା
2: ଏଇଟା ଆମର ଗାଁ ଫାପନି ପଞ୍ଚାୟତ ଦ୍ରିବିଗୁଡ଼ା
0: ଜୟପୁର ବସ୍ତି ଲଗାଇଲୁ ଅଛୁ ସେ କାଇଟା ଦାଲୁ ଅଛୁ ଇତି
2: ଦୁଇ ବିକବାର ତନ୍ଦ ବାବୁ
0: ଇତି ଦୁଇ ଅଛେ
2: ଦୁଇ ଅଛେ
0: ଏ ଗିଲାସ ମୁନ କଣ ତିଟା ଆଣିଲୁ ସୋ
2: ଇଟା ମାର୍କେଟ ତାନୁ ଗେନବାର
0: ହଁ ଏ ଦୁଇ ବ୍ୟବହାର ତୋର କାଇ ସେ ପିଲାବେଳ ନିଆ କରଲୁ ସିନି କି ଏବେ ଡକରା ହେବା ଆରମ୍ଭ କରୁ
2: ନାଇଁ ପିଲାବେଳ ତାନୁ ମୁଇଁ ଗୋଟେ 20-30 ବର୍ଷ ହେଇଛି ଏଇ କୋର୍ଟେ ଏକା ବିକିବି
0: ଆରେ କୁହନ୍ତି ନାଇଁ
2: କୋର୍ଟେ ଏଇ ଟାଉନ୍ ଯାକ ବୁଲାଇ ବୁଲାଇ ବିକିବି ଟାଉନ୍ ବଟ ସେ ଘଟଣା ନି ଏର ସେଲ୍ କରୁନି ଏ ବାଟେ କୋର୍ଟ ବାଟେ ଏମିତି ନେବି
0: ଇ ଗୋଟେ ଗିଲାସ ଦୁଇ କେ କେତେ ଡବୁକେ ବିକିଲୁ ସିନି ତୁଇ
2: ଏବେ ଆର ତୁ 2 ଟଙ୍କା ଲେଖା ବିକି ଆସିଲି ଏବେ 20 ଟଙ୍କା ଲେଖା କରି ଅଛି
0: କ୍ଷୀର ଦବୁ ତ ଜବର ଚେଗଲା ବେ ଏବେ
2: ସବୁ ତ ରେଟ ବାବୁ
0: ତୁ କ୍ଷୀର ଗୁଣ ଲଗେ କରଲୁ ସିନି କି କାଇଁ ସେ କ୍ଷୀର ପିଲବା କ୍ଷୀର କେ
2: ପିଲବା କ୍ଷୀର ବୋଲେ ଖଣ୍ଡ ଗଲି ତ ଆମର ଗାଈ ମଇଁଷି କ୍ଷୀର ଆର ଏବେ କ୍ଷୀର ଗୁଣ ଖଣ୍ଡ ଲାଗ ମିଶାଇଲୁନି ନାଇଁ ବୋଲେ ଆର କାଇ ଅଛି
0: ମରାଇଲୁ ତେବେ କାଇଁ ସେ କହିଲାଇନି ମଇଦା ପାଉଡର ଚୁନ ପାଉଡର ଏଟା ମନ ମିଶା ପୁରାଇବେ
2: ସେଟା ନାଇଁ ସେଟା ନା ହେ
0: ହଁ
2: ନା
0: ସେ ତ ଗୋଟେ କାଇଁ ସେ ଗୋଟେ ଲିଟର କ୍ଷୀର କେ କେତେ ପରା ଦେଇଛି
2: ଗୋଟ ଲିଟର କ୍ଷୀର କେ ଖଣ୍ଡେ ଗୁନା ହେଇଛି ସିଝାଇଲି ଆର
0: ସିଝାଇଲୁ
2: କ୍ଷୀର କେ ନା ସିଝାଇଲି କଣ ଦୁଇ ହେଇଛି ବାବୁ
0: ତୋର ମାଇଜୀ ଏବେ ଧନ୍ଦା ଭିତରେ ଅଛି କି ତୁଇ ଏକଟା ଏକା କରଲୁ
2: ନାଇଁ ମାଇଜୀ ପିଲା ଗଲା ପରା କରିଦେବା ଇନି ଆର କାଇ
0: ତ କରିଦେଲାଇନି
2: ହଁ କରିଦେବା ସି ନୁନ ମରିଚ ବାଟିଦେବା
0: ହେଲେ ସତେ ସେ ତୋର ଜୀବନା ଖାଉନା ଏ ଭିତରେ ଖେଟିଲାନି କି ଉନା ହେଲାନି
2: ଖେସି ଅଛି ନିଆ ଖେଟିଲାନି ଆରି ଉନା ହେଲା ବୋଲେ କିଏ ଦେବା ତ ବାବୁ
0: ଦିନ କେ କେତେ ପରା କ୍ଷୀର ଗେନଲୁ ସିନି
2: ମୁଇଁ ଗେନବାରଟା 400-500 ଟଙ୍କା ଗେନଲିନି ସେ ଗିଲାସ ଗିନା ସମୟ ମୋ 500-600 ହେଲାନି ବିକିଲି ଆଜିକାଲି ରେଟ୍ କେ ବୋଲିକରି 1200 ଟଙ୍କା ବିକିବି ଏ ମୋକେ ଗୋଟେ 400-500 ଟଙ୍କା ତେବସି ଅଛି
0: ଦିନକେ
2: ଦିନକେ ଏ ଖରା ଯାକ ଏକା ବର୍ଷା ତ ନାଇଁ ନା
0: ନା ଚାଲେ
2: ନା ଚାଲେ
0: କେ ଖାଉତ ନାଇଁ
2: ନା ଖାଉତ ବର୍ଷା ହେଲେ କେମିତି ଖାଇବେ
0: ହେଲେ ବର୍ଷା ଦିନେ ତର୍ଜୁନା ଖନା କେନ୍ତା ଚଲୁଛି ଅଛି
2: ମୁଁ ସେ ଗୋରୁ ଗାଈ ମାନ ଚରା ଚୁରି କରି ପେଜ ପାନି କରି କରି ଖାଇବା କଥା
0: ଏରେ ଏବେ ଆର ଗୋଟେ କଥା ତୁଇ ମୋତେ କହ ଏ ଜନ କାଇଁ ସେ ତୁଇ ବ୍ୟବହାର କରିଲୁ ସିନି ହଁ ଆଗେ ତ ଗାଁ ଗହଳି ଭିତରେ କ୍ଷୀର ମିଶା ଗେନିଲେ ମିଳିପାରିଲା ଗୋରୁ ତ ଖନ୍ତି ହେଲେ ନାଇଁ
2: ଏବେ ଗୋରୁ ଗାଈ ନାଇଁ ବାବୁ କାର ଗୋଟେ ଦୁଇ ମୁଣ୍ଡା କାଇ ଜର୍ସି ମନା ତ ସେଟା ଖଣ୍ଡ ଗଲି ତାକୁ ଜମାଇବାର ଜମା ବାଡ଼ିକା ପୁରା କରି କରି ସେଟା ଜମାଇ କରି ଆମି କଣ ମିଚ କଥା ନା କହିନି ସତ କଥା କହିଲିନି ଏ କ୍ଷୀର ଗୁଣ୍ଡ ମିଶା କଣ ଲାଗ ମିଶାଇଲିନି ମିଶାଇ କରି ସିଝାଇ କରି ତାକୁ ବସାଇଲିନି ଦହି ପାଗ କରି ଆରି ମୁଁ ସକାଳ ପାଇଲେ ଏଇ ଦାନ୍ତା ଏଖନ
0: ଏଇ କାଇ ସେ ତୋର ଗାଁ ଥାନ ନେଇଛି ଜୟପୁର କୋର୍ଟ ଲଗେ ଯେଉଁ ଖେଟିଲୁ ଯେବେ ତୁଇ ଆଜି ଏ ଭିତରେ ଇଣ୍ଡି କରି ଖାଇବାକେ ପଡ଼ୁଛି ଅଛି କି ଗାଡ଼ି ଗୁଡ଼ା ଲଗେ ଆଠ ଲଗେ
2: ଅଟୋ ବାବୁ 30 ଟଙ୍କା ଲାଗ୍ସି ଅଛେ
0: କଣ ତେ ନିଅ ଅଟୋ ଛେକବାର
2: ସେଟା ସେ କଲେଜ ସ୍କୁଲ ଲଗେ ଆଇଏମ୍ କଲେଜ ବୋଲି ଅଛି ନା କି ଫାପନି ଯିବା
0: ରାଣୀଗୁଡ଼ା
2: ରାଣୀପୁଟ ଲଗେ ସେଠି ଛେକବାର ଆଇ ଗଲାବେଳେ ମିଶା ଉତ୍ତର ବାଟା ମିଶା ସେଠି ଏକା
0: ଉତରି କରି ଇଣ୍ଡି କରି ଯିବାର ଅଛି
2: ଯିବା
0: 30 ଟଙ୍କା ନେଇଛି ଅଛି
2: 30 ଟଙ୍କା ନେଲେ
0: ହେଲେ ମିଶା ତୋକେ ଗୋଟେ କାଇଁ 400 ଟଙ୍କା ମିଳିଗଲାନି ଯେ ତୋର ବୁହାରି ପିଲା ମନ ଏମନ କାଇଟା ମନ କରଲାଇନି
2: ଏମନ ଏତାସ ବାସମନ କରଲାଇନି ପିଲା ଟକି ଧରି କରି ସେମାନେ କରଲାଇନି କୁଲି ବୃତ୍ତି ସମୟ ହେଲେ ପିଲାମାନେ ଯିବା ଘର କାମ ଦାମ କରଲାଇନି
0: ତୋକେ ବେଡ଼ା ବାଡ଼ି ଅଛି କି
2: ବେଡ଼ା ଖଣ୍ଡେ ଅଛି
0: ଅଛି
2: ହଁ ଦେଢ଼ ଏକରା ପରେ ଅଛି
0: ସେ ପିଲା କାମାନି କରଲାନି କି
2: ପିଲାମାନେ ଏକା
0: ସେ କେତେଟା ପିଲା ତୋକେ ଅଛି
2: 2ଟା
0: ନାଇଁ କହିଲାଇନି ଗାଁ ଗହଳି ଭିତରେ ଡଗରା ଡୁଗରି ଗଲେ ଆରି ପିଲାମାନେ ପଚାରତ ନାଇଁ ସେମାନେ ଗୋଟେ ଡଗରା ଡୁଗରି ଅଲଗା ରାନ୍ଧି କରି ଖାଇବାଇ
2: ସେ ପଚାରବା ଲୋକ ସେଟା ପଚାରବା ଲୋକ ସେମିତି କରବା ଲୋକ କରଲାଇନି ଜାଣବା ଲୋକ ନା କରୁନି ପେଜ ପାନି ଗୋଟେ ଲାଗେ ଦେବା ଏକା ଆୟା ବୁଆ ଥାକଲା ଥୁକଲା ବେଲେ ଛାଡ଼ବା କି ମକେ ମିଶା ନା ଯା ବୋଲ ଭାଇ ମୋର ଜୀବନ ନା ଉପେ
0: ତୋର ପିଲାମାନେ ବୋଲଟା ମନ ବୋଲେଇଲି
2: ବୋଲ ବୋଲେ କାଇ ବୋଲ ବୁଝିତା ବାବୁ ଆର ସେତକି ତ ବୋଲ କରବାଟା
0: ଖାଇଦେଇ କରି ଡାବୁ ପଚେ ନେବୁ ଯା ବୋଲା ପରା କହିବା ଲାଗି
2: ନାଇଁ ନାଇଁ ମୋ କେବେ କହିଲାର ନାଇଁ
0: আর ওদিকটা বুঝলে আছে এবে তুমি দেখালি গোটে বাবু 10 টাকা আর গেলা আর 10 টাকা তোকে

0: ଦେଲା
1: ନା ଆର୍ ଗୁଡ଼ିକ ଦେଲି କେ ବାବୁକେ ଦହି ଗୋଟେ ଓକିଲ ବାବୁ କି ଅଫିସର ବାବୁ ଆଲେ 30 ଟଙ୍କା ଦେଲା ଦହି ବାନ୍ଧାଇଲା ସେ ଦହି କେ ନେଇ ନାଇଁ ଗାଡି ବେଟି ଆଣି ବୋଲଦାର ଉଠି ଗଲା ସେଟା ମୁଇଁ ଖାଇଲି କେ
0: ଜାଣିକରି ଛାଡ଼ିଲା କି
1: ନାଇଁ ଜାଣିକରି ମୁଁ ବାନ୍ଧିଦେଲି ଗାଡି ବେଟି ଆଣିବି ସେ ପାସରି କରି ଗଲା କି କେ ତାର ମୁଁ ଜାଗି ଜାଗି ଥାକଲି ଆର୍ ମୁଇଁ ଉଠି ଗଲି ପଛ
0: ନାଇଁ ଏମିତି ମିଶା ହେଲା ଅଛି କି କ'ଣ ହେଲେ ମାନେ ଗୋଟେ ଆସିକରି ଖାଇଦେଲା ଆହୁରି ଉଠି ଗଲା ଡାବୁ ନ ଦେଇତେ କି ଫାସରିକରି ମିଶା ଉଠି ଗଲା ବୋଲ ତକେ ନଷ୍ଟି ହେଲା ପରା ଲାଗେ ନାଇଁ କି
1: ନାଇଁ ନଷ୍ଟି ହେଲା ପରା ଲାଗ୍ସି ଲାଗ୍ବା ତାନେ କି ଗୋଟେ ଡ୍ରେସିଂ ମିଶା ଖାଇଦେଲା ହଁ ଖାଇଲେ କାଇଁ କରବାର ଅଛି
0: ଗୋଟେ ସତ୍କା ତ ପଚାରିବି କି
1: ତୁଇ
0: ଦହି ବିକିଲୁସିନି ମାତ୍ର ମୁଁ କିଣିକି ପୁରା ପକାଇଲୁ ଅଛୁ କାହିଁକି ତୁଇ
1: ଗୁଡ଼ିକି ତ ପକାଇବା ଲୋକ ପକାଇ ହେଇଛି ବାବୁ
0: ଏବେ ତ ପକାଇଲୁ ଆଛୁ
1: ଏବେ ନାଇଁ
0: ନାଇଁ କିନ୍ତୁ ପୁରା ଆଇଲାନି ବାସ ଆଇଲାନି
1: ସେମିତି ଆଇଲା
0: କାଲି ରାତିଟା କି କେଁ ତାର ଏଇଟା
1: ରାତି ସେ ବାସ ନା ଖାଇ ସକାଳେ ଟିଫିନ୍ ଖାଇଲି ମାତ୍ର 30 ଟଙ୍କାର ଯେ
0: ରହିଗଲା ଅଛି ଖରା ଭିତରେ ମଦ ଖାଇଲେ ହଇରାଣ ହେବାର ହେଇଛି କି
1: ମରବାର ହେଇଛି ଯେ ବାବୁ କାଇଁ କରିବୁ
0: ଖରା ଭିତରେ ବାରବାର ଦାଇ ମୁଣ୍ଡେ ପାଗ ବାନ୍ଧବାର ବୋଲ ଭାଇ ତୁଇ ପାଗ ବାନ୍ଧି କରି ଉତରଲୁ ସିନି କି କେନ୍ତା ନାଇଁ
1: ପାଗ ବାନ୍ଧି ଯାଏ ଛାତା ଛାତା ମୁଁ ଡରଲି ଅଛି
0: ପାଣ୍ଡାଇ
1: ପାଣ୍ଡାଇ ମୁଁ ଆସୁଛି ଭାଇ
0: ହେଲେ ଖରା ଦିନ ବାହାର ଗୋରୁ ନିଭାରିଲୁ ବୋଲେ ଏତିକି ଧରି ରହିବାର ଅଛି
1: ଏତିକି ଧରି ରହିବାର ଅଛି
0: ବୋଲ ଖାତା ହେଲେ ଆର ଗୋଟେ ଦିନ ତ ଖାତା କରୁଦେବେ ଆରି
2: ଏ ବେପାର ବୋଲ ମାମା
0: ଡକରା କେ ଗୋଟେ କିଛି ନାଇଁ ଦିଅ
2: ହେଲେ ଶୁଣେଇ ଦଉ ସାର୍ ଦାଇସି

0: ଇଆଡେ
1: ଓଇ ଓଇ
0: ନ
1: ଓଇ
0: ମରିଲେ ମିଶାରୁ ମକା ଭଲ ହେବ ନାଇଁ, ଘାସ ଘାସ ରୁ କାଢ଼ବାକୁ ପଡ଼ୁଛି।
1: ଓଇ ଓଇ ହେଲେ ତାକେ ଏବେ କିଡା ବୋଲେ ଆମର ଜନା ମକା କେ ଲାଗିଛି କି ଗଛ କେ ଲାଗିଛି?
0: ମକା କେ
1: ମକା କେ ଲାଗିଛି, ସେଟା କେତେ ପକେଇବାର ଅଛେ?
0: ହଁ, ଗଛେ ଗଛେ ମିଶାର ଲାଗିବ, ପତ୍ର ପତ୍ର ଖାଇବ। ହଁ,
1: ଆରେ କାଇ ଅସୁବିଧା ମାନ ଅଛେ? ଏବେ ଜନା ଚାଷ କରଲା ସିନି ବୋଲେ ଏବେ ଦେଖା ବାଲୁ ବୁଲା ମିଶା ପୁରି ଗଲାଇନି
0: ଭାଲୁ ପୁରଲେ ମିଶା ଖାଇବେ
1: ସତେ କି ନାଇଁ?
0: ସବୁ ତ ଆସ୍କେ ଅସୁବିଧା।
1: ହଇ ହଇ କାଇ ବୋଲେ ଖାଇଲେ ମଚା ପର ବାନ୍ଧିକିରି ଆରେ କାଇ ଇଟା ମାନେ କରବାଇ କାଇ କି ବାଲୁ ମାନେ ଆଇବା କାଜେ ନ ଆଇବା କାଜେ କାଇ ଡୁମଟୁମା ପରାଟା କାଇଟା ମାରତେ ରବାଇ କାଇ ସିଟି କୁଣ୍ଡେଇ ପରାଟା ଗୋଟେ
0: ମାରୁଥିଲି ମାରୁଛନ୍ ଯେ ମୁଁ ସାର ମାରିଥିଲି।
1: ହଇ ତମେ ଜନ ଏରିଆରେ ଆଚ ତମର ସେ ଜନ ଲଗେଇଲା ସେ ଲଗେ ବାଲୁ ବୁଲା ମାନେ ଆଚତ କି ଜବର କି ନାଇଁ
0: ଅଛି ଜବର ଅଛି।
1: ଆଚତ ବୋଲେ ସେ ଅସୁବିଧା ତମକେ ମିଶା ହେଲାନି ବୋଲା?
0: ଆମକୁ ବିଷୟରେ ହେଲା ଅନୁସାରେ ସେମିତି ମରେଇଥିଲୁ, ଆରେ ଲକ୍ଷ୍ମୀ ସାର ଜଗେଇଥିଲୁ, ଲୋକମାନେ କିଛି ଶବ୍ଦ ହେଲା ସାଉଣ୍ଡ ହେଲା ବୋଲେ ଲୋକମାନେ ନିଆଁ ହୁଳା ମାନେ ଧରି ବାହାରି ଯାଉଥିଲେ, ସେମାନେ ଭାରି ଯାଉଥିଲେ, ସେମିତି ଚାଲିଥିଲା। ଟିକେ ଜଗିବାକୁ ପଡବ ଆଉ ଚାଷ କଲ ବୋଲେ।
1: ହଁ ବୋଲେ ବେଶୀ ଅସୁବିଧା ନାଇଁ ବୋଲା ବୋଲେ ସେଟା
0: ନାଇଁ, ସେତେ ଅସୁବିଧା ନାହିଁ। ଜନ୍ତୁ ସୁନ୍ତା ଅସୁବିଧା ସେଟା ରହିବ, ସେଟା ତ ଜାଣିବା କଥା। ପୋକ ଲାଗିକି ପୋକ ମାରିବାକୁ ପଡିବ, ସବୁ ଚାଷ ଲୋକ ତ ସେଟା ଜାଣିଥିବେ ଆଉ, ଯୋଉ ଚାଷରେ ପୋକ ଲାଗିଲେ ପୋକ
1: ମାରିବାକୁ। ଏବେ ଶାଗ ଡାଲ ଏବେ ଧାନ ଚାଷ କଲେ ଜବର ଲାଭ ପଡ଼ିଲାସିନି କି ଜନା ଚାଷ କଲେ ଲାଭ ପଡ଼ିଲାସିନି?
0: ଜନା ଲାଭ ଟିକେ
1: ଜନା ଲାଭ ଅଛି ହେଲେ ହେଲେ କଷଟ ମିଶା ଅଧିକ ନାଇଁ କାହିଁକି
0: ନାଇଁ
1: ବୋଲେ ଖରଚ ଖରଚ ବୋଲିନି ଏବେ ଧାନ ଚାଷ ଲାଗେ ଜବର
0: ସେଥିପାଇଁ 30-35 ହଜାର ଲାଭ ଏକରକୁ।
1: ସେତିକି ବାହାରିଛି ବୋଲିଲା ସିନି ହେଲେ ଡାବୁ ପତର
0: 30-35 ହଜାର ଲଗେଇଲେ ଏକର ପିଛା 20-25 ହଜାର ବାହାରବ ବୋଲ।
1: ବୋଲେ ତମର ଯେତିକି ଖରଚ ଯାଇକରି ସେ
0: ଯାଇକି 20 ହଜାର ବାହାରବ ଏକରକୁ।
1: ଭଲ ଅଛି ହେଲେ ବାବୁ ହେଲେ ତମର ମାର୍କେଟ କୋଉଠି କୋଉଠି ନେଇକି ନା ତମେ ବିକିଲା ସିନି?
0: ନା ଆମ ଗୋଇଟି ସାହୁକାର ମାନେ ଆସି ବିଲରୁ ଜମିରୁ ନେଲେନି।
1: ହେଲେ ଭଲ ଅଛି ନିକି ତମକୁ ମାର୍କେଟ ସୁବିଧା ଭଲ ଅଛି ନିକି?
0: ସେଟା ବିକିବା ପାଇଁ କିଛି ଅସୁବିଧା ନାହିଁ, ଭଲ ଅଛି।
1: ଆର ଶାଗ ଡାଲ ଯେ ତମେ ଯୋଉ ବାଇଗନ ବେଜରି କଲାସନି ସେଟା ମିଶା
0: ଲୋକ କୋରାପୁଟରେ ବିକିଲୁ ନା ମାନେ?
1: ହଇ ହଇ ହେଲେ ଚାଷ ଲୋକେ ଭଲ ସୁବିଧା ଅଛି ଏବେ ଜମି ଜମା ଖଣ୍ଡିଲେ କାଇ ବୋଲେ ଏମିତି ରକମର ଚାଷବାସ କଲେ ଭଲ ଭଲ ଲାସନି ବାବୁ?
0: ଭଲ
1: ହେଲେ ଭଲ ହେଲା ବାବୁ ଆମର ଭାଇ ଭଉଣୀ ମାନେ ଆଜି ଶୁଣିକରି ଜାଣିବା ମିଶା ଏବେ ଖଣ୍ଡେ ଜାଗା ଅଛି ବୋଲେ ଏଇ ମକା ଚାଷ କଲେ ଭଲ ହେଲେ ଖରା ଦିନେ କରି ଆସିଛି କି ନାଇଁ ବାବୁ?
0: ଖରା ଦିନେ ନାଇଁ, ଖରା ଦିନେ ହବ ନା?
1: ହବ ନାଇଁ,
0: ପାଣି ତ ପାଣି ତ ଦରକାର ନା, ବର୍ଷା ଷ୍ଟାର୍ଟ ହେଲା ବେଳକୁ ଟିକେ ହବ।
1: ହେଲେ ବର୍ଷା ଦିନ କଲ ଏବେ ଏଇ ଯୋଉ ନଦୀ ନଦୀ ଲୋକ ମନକର ଚନା ଚାଷ ମାନେ କରଲାଇନି ଯେ?
0: ହଁ ସେଟା ମାନେ ହେଇଯିବ, ନଦୀ ପାଖ ତଡ଼ଟା ମାନେ ହେଇଯାଇଛି ବୋଧେ,
1: ପାଣି ମଡ଼ାଇବା
0: ପାଣି ଟିକେ ମିଳିଲା ତାହେଲେ। ହଁ ପାଣି ଟିକେ ସୁବିଧା, ମାଟି ଟିକେ ଓଦା ଥିଲେ ସାର ହେଇଯିବ, ଆକୁ ବେଶୀ ପାଣି ତ ଦରକାର ନାହିଁ ନା।
1: ହଇ ହଇ ହଇ
0: ନଦୀ ତଡ଼ ତଡ଼ ମାନେ ଲଗେଇଲେ ସାର ହେଇଯିବ।
1: ସେ ଜନ ଆମେ ଆମର ନବରଙ୍ଗପୁର ଗଲା ବାଟେ ଦେଖିଲୁଛୁ ଯେ ଇନ୍ଦ୍ରାବତୀ ନଦୀ ଲଗେ ଜନା ଚାଷ କରଲାନି ସେଠି ଏକା ପଡ଼ାଇ କରି ମିଶା ବିକିଲାନି ଗୋଟେ 20 ଟଙ୍କା ସେମିତି କଲେ ତ ଆରି ଲାଭ ମିଳୁଛି ନାଇକି?
0: ହଁ ସେମିତି କଲେ ତ ଭଲ, ସେ ନଦୀ ପାଖର ଜମି ଥିବ ବୋଲେ ସବୁ ତ 12 ମାସ ଚାଷ କରିବ।
1: ହଇ ହଇ ମାନେ ଭଲ କଥା ବାବୁ, ଆମର ଭାଇ ଭିନୀ ମାନେ ଶୁଣିକିରି ଶ୍ରଦ୍ଧା ଭାଇ ତମେ ଏତିକି କଥା ଆମକୁ ବୁଝେଇଲ, ତମକୁ ଧନ୍ୟବାଦ ଲାଗ।
0: ଆମର ଧର୍ମ କହିବାଟା
2: ଯେମାନେ ଖାତା କହିଦେଲେ ଯାହା ପାଣି ସୁବିଧା ଅଛି ଖରା ଦିନ ମିଶା ଆମର କାଇସେ ଏ ଦାନ କାଇସେ ଜନା ଚାଷ କୁଝା କରି ଆସି ଧାନ ଚାଷ ମିଶା କରି ଆସି ଶାଗ ଡାଲ ମିଶା କରି ଆସି ଆରେ ବେଲ ନାଇନି ମୋର୍ଚା ମାତ୍ର ମାଗି ଦେବୁ ପଛେ ପାସଲେ ଆରି ନୁହେଁ
1: ଆଜି ତ 4 ଦିନ ବୋଲୁ ସାଲେ ମାଗି ଦେବି ତ ଯୁ ଆଲେ ଗଲୁନି ଭାଇ ବନି ମନ
2: ଜୁଆ ଜୁଆ।

ଶୁଣିଲେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ ଏବଂ ଉପସ୍ଥାପନାରେ ଥିଲେ ଲାଲମୋହନ ମିଶ୍ର ଏବଂ ସନ୍ଧ୍ୟାରାଣୀ ପଟ୍ଟନାୟକ।

ଏବେ ଆସନ୍ତୁ ଶୁଣିବା ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ସକାଳ 6:45ରେ ପ୍ରଚାର କରିବୁ ରିଞ୍ଜୁଡ଼ି କାର୍ଯ୍ୟକ୍ରମ। ଏଥିରେ ବଣ୍ଡା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ମଙ୍ଗଳା ସିସା ଏବଂ ସାଥୀ। ସକାଳ 7:25ରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ। ବିଷୟ ରହିଛି ଜୈବ ବିବିଧତାର ସୁରକ୍ଷା। ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଦିବାକର ମହାନ୍ତି ଏବଂ ଗୀତା ପଟ୍ଟନାୟକ। ସକାଳ 9:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଲୋକଗୀତ ଶୁଣିବେ 11:00। ଦିନ 11:30ରେ ପ୍ରଚାର କରିବୁ ପାଲା ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀ। ଦିନ 12:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। ଶିଳ୍ପୀମାନେ ହେଲେ ଲିପ୍ସା ମହାପାତ୍ର, ସ୍ୱୟଂ ପ୍ରଭାସ ପାଢ଼ୀ, ସରିତା ମିଶ୍ର ଏବଂ ଅସୀମା ପଣ୍ଡା। ଦିନ 1:20ରେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଝୁମ୍କି ରଥ, ମହମ୍ମଦ ଅଜିଜ, ମାମିଲା ଜୈନ, ଶୈଳଭାମା ମହାପାତ୍ର ଏବଂ ସୁରେଶ ୱାଡେକର। ଦିନ 2:15ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତି ଜନ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 5:30। ଏଥିରେ ଶୁଣିବେ ସାକ୍ଷାତକାର, ଜନ୍ମ ହେଲା ପିଲାକେ ଜଣ୍ଡିସ ହେଲେ କାଏ କରବେ।

ଶୁଣିଲେ ଆଜି ସନ୍ଧ୍ୟା ଏବଂ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଆପଣମାନେ ଶୁଣିଛନ୍ତି ଗାଇଡ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀମାନେ ହେଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ପରିଚାଳନା ଏସ୍ ଡି ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏବେ କଭି କଭି। ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ମୁକେଶ, ଗୀତ ରଚନା ସାହିର, ସଙ୍ଗୀତ ଖୟାମ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ସନ୍ଧ୍ୟା 6:20। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଅଧ୍ୟାୟ।

କର୍ଦ୍ଦମ ଋଷି ଦେବହୂତିଙ୍କ ସହିତ ଶହେ ବର୍ଷ ସହବାସ କରିବା ପରେ ତାଙ୍କର ନଅ କନ୍ୟା ଜାତ ହେଲେ। ସେମାନଙ୍କୁ ସେ ମରିଚି ଆଦି ନଅ ଋଷିଙ୍କୁ ବିବାହ ଦେଲେ। ତାପରେ କର୍ଦ୍ଦମଙ୍କ ଔରସରୁ ଓ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ।

ପଚାରକଲୁ ଅତି ବଢି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଅଧ୍ୟାୟ ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ବିକାଶ ମନ୍ତ୍ର, ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆଜିର କାର୍ଯ୍ୟକ୍ରମରେ ଆମେ ଯାହାଙ୍କୁ ପାଇଛୁ ସିଏ ହେଲେ ସ୍ୱର୍ଣ୍ଣଲତା ମେହେରା, ବରପାଲି ଗ୍ରାମର ବାସିନ୍ଦା। ତାଙ୍କ ବିଷୟରେ ଆମେ ଯେତିକି ଜାଣିଛେ, ବୁଣାକାର ପରିବାରର ବହୁଟିଏ ସଂଘର୍ଷ କରିଛନ୍ତି ଆଉ ନିଜର ପ୍ରତିଭା ବଳରେ ସିଏ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ନମସ୍କାର।
0: କେତେ ବର୍ଷ ହେଲାଣି ମ୍ୟାଡମ୍ ବାହାଘର?
1: 77 ସାଲ ମୋର ବାହା ହେଇଥିଲେ।
0: ସେମିତି ଯଦି ଅନୁମାନ କରିବା 47 ବର୍ଷ ପୁରୀ ଗଲାଣି, 48 ବର୍ଷ
1: ଚାଲିଛି।
0: ଆପଣ ଯେତେବେଳେ ବାହା ହେଲେ, ବହୁଟେ ହେଇ ଘରକୁ ଆସିଲେ, ସେତେବେଳେ ଏଇ ବୁଣାବୁଣି କାମ ଜାଣିଥିଲେ?
1: ନାଇଁ ନାଇଁ ଜାଣି।
0: ତେବେ ଯେତେବେଳେ ବାହା ହେଲେ, ଦେଖିଲେ ଘରେ ସମସ୍ତେ ବୁଣାବୁଣି କାମ କରୁଛନ୍ତି, ସେଇ ଅନୁଭୂତି କେମିତି ଥିଲା, କଣ ଥିଲା ସେତେବେଳର ପରିସ୍ଥିତି?
1: ନାଇଁ, ଯେତେବେଳେ ମୁଇଁ ତ ବାହା ହେଇକିରି ଆସିଲି, ମୁଇଁ ତ କିଛି କାମ କରି ନାଇଁ ଜାଣୁଥାଏ, ଆମରି ସୂତା କାମଟା ନାଇଁ ଜାଣୁଥାଏ। ବେଲେ ମୋର ଶାଶୁରା ଯେନ୍ ଥିଲେ, ସ୍ୱେ ସିଙ୍ଗିଲ ସୂତା ବୋଲନ, ଆଜିକାଲି ତ ଦେଖା ନାଇଁ ସେ ସୂତା, ଏତେ ଫାଇନ ସୂତା, ପତଳା ସୂତା ଯିଏ, ସେ ସୂତା ମତେ ବୋଇଲେ ତୁଇ ସୂତାକେ ଉକୁଲ ବୋଇଲେ, ତାକେ ବାହାର କରା ସବୁ ବୋଇଲେ, ବୁଣା କାମରେ ଲଗାମା ସବୁ ବୋଇଲେ। ବେଲେ ମୁଇଁ ନାଇଁ ଜାଣୁଥି, ସେମାନେ ମତେ ଶିଖାଲେ, ବେଲେ ମୁଇଁ ସେଟା ଶିଖିଲି ଶିଖିଲି ଆର ସେ କାମଟା ମୁଇଁ କଲି। ସେଟା ଶିଖି ଶିଖିକିରି ଲାଷ୍ଟକେ
0: ହେଲେ, ଯେତେବେଳେ ବିବାହ ପାଇଁ ପ୍ରସ୍ତାବ ପଡିଲା, ଆପଣ ତ କାମ ଜାଣିନାହାନ୍ତି, ଆଉ ଏମାନେ ଘରେ ଆପଣଙ୍କର ଶ୍ୱଶୁର ମଧ୍ୟ ଜଣେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୁଣାକାର, ତେବେ ଏଇଭଳିଆ ଗୋଟେ ପରିବାରକୁ ଯେତେବେଳେ ଆପଣ ବୋହୁ ହେଇକି ଯିବାର କଥା ଉଠିଲା, ଭୟ ଲାଗିଲା କି ମନରେ?
1: ହଁ, ଟିକେ ଲାଗୁଥିଲା, ଏନ୍ତା କାମଟି କର ଶିଖିବା କରବାରଟା ତ ଟିକେ ନିଜକେ ବି ନାଇଁ ଜାଣିଥିଲା କାମ, ହେନ୍ତି ଦେଖୁଥିଲୁ, ତାଙ୍କର ଘରକେ ଯାଉଥିଲୁ, ତାଙ୍କର ଘରେ ଦେଖୁଥିଲୁ।
0: ତେବେ ତାର ଗୋଟିଏ ମାତ୍ର ସାକ୍ଷୀ ହେଉଛନ୍ତି ଆପଣଙ୍କର ସ୍ୱାମୀ, ସ୍ୱାମୀଙ୍କର ନାଁଟା ଟିକେ କହିଲେ? ତାହେଲେ ଆମେ କହିଦଉଛୁ, ଆପଣଙ୍କର ସ୍ୱାମୀ ହେଉଛନ୍ତି ଦୟାଳୁ ଚରଣ ମେହେର। ଏ ସୁନ୍ଦର କଥାଟିଏ ଗୃହିଣୀ ମାନେ ଆମର ଜାଣିସାରିବେଣି, ଯେଉଁମାନେ ଭୁଲି ଯାଇଥିବେ ଯେ ସ୍ୱାମୀଙ୍କ ନାଁ ନବାକୁ ପୁରସ୍କାର ପ୍ରାପ୍ତ ଏତେ ସମ୍ମାନ ପାଇଥିବା ଆମର ଆଜିର ଯିଏ ଅତିଥି ସିଏ କୁଣ୍ଠାବୋଧ କରୁଛନ୍ତି। ତେବେ ସୁନ୍ଦର ବାର୍ତ୍ତାଟିଏ, ଖୁବ ସମ୍ମାନ ବୋଧ ରହିଛି ଆପଣଙ୍କର ସ୍ୱାମୀଙ୍କ ପ୍ରତି। ଆପଣ କାମ ଶିଖିନଥିଲେ, ଜାଣିନଥିଲେ, ଆଜି କିନ୍ତୁ ଅନେକ ପୁରସ୍କାର ସାଉଁଟିଲେଣି। ଘରେ ଖାଲି ବୁଣାବୁଣି କାମ କରନ୍ତି ନା ଅନ୍ୟ ସବୁ କାମ କରନ୍ତି? ଅନ୍ୟ ସବୁ କାମ କରିବା ପାଇଁ କିଏ ଅଛନ୍ତି ସାହାଯ୍ୟ କରିବା ପାଇଁ?
1: ନାଇଁ, ବୁଣାବୁଣି କାମ ସବୁ, ବୁଣାବୁଣି ବାନ୍ଧ, ରଙ୍ଗ,
0: ପୁରା ଶାଢୀ ଯାକ ତିଆରି ହଉଛି?
1: ଶାଢୀ ଯାକ ବହୁତ ପରିଶ୍ରମ, ଏଟା ପରିଶ୍ରମ ନାଇଁ ହେଲେ ନାଇଁ ହୁଏ।
0: ଆଜ୍ଞା, ଏ ଯୋଉ ପିନ୍ଧିଛନ୍ତି ଆପଣ ଲୁଗାଟା, ସେଇ ଲୁଗାଟା ଆପଣ ନିଜେ ବୁଣିଛନ୍ତି?
1: ନାଇଁ, ଆମର ବୁଣାକାର ବି ଅଛନ୍।
0: ଆଜ୍ଞା,
1: ଆମେ ବି ବୁଣୁଥିଲୁ, ଆଗେ ବୁଣୁଥିଲୁ, ଏହା ତ ଆମେ ବୁଣାବୁଣି ନା କରୁ, ବୟସ ହେଇଗଲା ନା।
0: ଆଜ୍ଞା, ଆପଣ କେତେ ରଖିଛନ୍ତି ପାଖାପାଖି ସାହାଯ୍ୟ କରିବା ପାଇଁ ଲୋକ, ଆପଣଙ୍କର ବୁଣାକାର କେତେ ରହିଛନ୍ତି?
1: ଅଛନ୍, ବହୁତ ଅଛନ୍, ଏହା ଆଗେ ତ ଆମେ ବହୁତ ଲୋକଙ୍କୁ ଶିଖେଇ ସାରିଲୁନୁ।
0: ଆଜ୍ଞା,
1: ସେମାନେ ବି ପୁରସ୍କାର ମାନେ ବି ପାଇସାରିଲେନ, ତାଙ୍କୁ ଶିଖେଇ ଶିଖେଇ କରି।
0: ଆଜ୍ଞା, ତ ଘରେ କିଏ କିଏ ଅଛନ୍ତି ପରିବାରରେ?
1: ପରିବାରରେ ଆମର ଏହା ଦେଖ, ପରିବାରରେ ଆମର ତ ଦୁଇ ପୁଅ, ବଡ଼ ପୁଅଟା ସେ ଅଲଗା ଅଛି, ଝିଅଟା ବାହା କରିଦେଲୁ ନ, ଆର ସାନ ପୁଅଟା ଆମର ସାଙ୍ଗେ ଅଛି।
0: ଆଜ୍ଞା, ହେଲେ ସାନ ପୁଅ ବୋହୁ, ଆପଣ ସ୍ୱାମୀ ସ୍ତ୍ରୀ,
1: ଆର ଆମର ଦୁଇଟା ନାତି ଅଛନ୍।
0: ଦୁଇଟା ନାତି, ତେବେ ବୋହୁ ଜାଣିଛନ୍ତି କି ନାଇଁ ବୁଣାବୁଣି?
1: ଏଇଟା ତ ଆସିଛେ, ସେ ନୁହେଁ ଶିଖେ, ସେ ବି ଶିଖବା ସେଟା।
0: ତେବେ ଆପଣଙ୍କର ଆଗ୍ରହ ହଉନି ଯେ କି ତାଙ୍କର ଆଗ୍ରହ ସେ ପ୍ରକାଶ କରିଛନ୍ତି
1: ଯେ
0: ମାନେ ଯେମିତି ଆପଣ ଯାଇକି ବହୁତ ଜାଗାରେ ପୁରସ୍କୃତ ହେଇକି ଆସିଲେଣି, ସେମିତି ସେ ବି ପୁରସ୍କାର ଆଣନ୍ତୁ?
1: ହଁ, ଯିଏ କରବ ଜୀବନଟା, ଶୁଣୁ ମୁଁ ଗୋଟେ କଥା କହିଦଉଛି।
0: ଆଜ୍ଞା,
1: ଆମର ବୁଣା କାମଟା ଏମିତି କାମଟେ ଯେ ମୋର ଜୀବନରେ ମୁଇଁ ଯେତିକି ପରିଶ୍ରମଟେ କରିଛି, ସେ ପରିଶ୍ରମ କରବାଟା ବହୁତ ମୁସ୍କିଲ ହେ, ଇହାଦେ ବି ମୋର ଆଖି ବି ଧାର ବୋହି ପଡ଼ବା ସେନ୍ତା ପରିଶ୍ରମ।
0: ନିହାତି, ସେଇ କଥା ତ ଆମେ ଜାଣିବା ପାଇଁ ଚାହୁଁଛୁ, ସେଇ ସଂଘର୍ଷର କାହାଣୀ।
1: ସେଇ ସଂଘର୍ଷ, ସଂଘର୍ଷ ନାଇଁ ହେଲେ ତ ନାଇଁ ହୁଏ, ଆଗକେ ତ ମନୁଷ୍ୟ ବଡ ହୋଇ ନା ପାରେ, ଆଗକେ ଚଢି ନା ପାରେ ଜୀବନ। ଦେଖ ଏମିତି କଥା ଥିଲା, ଆମେ ଦେଖ ଆମେ ସମସ୍ତେ ଗୋଟେ ଜାଗାରେ ଥିଲୁ, ମୋର ଶାଶୁ ଶ୍ୱଶୁର, ମୋର ଦିଅର ଥିଲେ, ନନ୍ଦ ଥିଲେ, ସମସ୍ତେ ଆମେ ଗୋଟେ ଜାଗାରେ ଥିଲୁ। ଯେତେବେଳେ ଆମେ ଅଲଗା ହୋଇଗଲୁ, ସେତେବେଳେ ଆମର ଜୀବନରେ ଗୋଟେ ଦୁସରା ଆସିଗଲା, ଆମକୁ ଖାଇବାର ମଧ୍ୟ ନାଇଁ ଥାଇ। ଗୋଟେ ଛୁଆ 5 ବରଷ, ଗୋଟେ ଛୁଆ 2 ବରଷ, ଗୋଟେ ଛୁଆ 6 ମାସ, ସେ

0: ଶୁଣିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଙ୍ଗ, ଉପସ୍ଥାପନା ବିଶ୍ୱଭାରତୀ ମିଶ୍ର। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି, ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍ ଜଳ ସୁବିଧା ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରରେ ଆଜି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, 207 ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ 33 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 2402 ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ 14 ପ୍ରକଳ୍ପ କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ ହେବ। ଏହା ମାଧ୍ୟମରେ ଆହୁରି 1331 ଗ୍ରାମ ଉପକୃତ ହେବେ। 2024 ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଦୂର କରିବା ପାଇଁ 37876 ନଳକୂପକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଜଳସଙ୍କଟ ପ୍ରବଣ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ 629 ଟ୍ୟାଙ୍କର ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
1: ଆମର ଜୁନ୍ ଲାଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆକଳନ କରାଯାଇଛି। 35 ପ୍ରୋଜେକ୍ଟ ଆମେ ସେପ୍ଟେମ୍ବର ଲାଷ୍ଟ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିବୁ। ଆମେ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଜନସାଧାରଣଙ୍କୁ 207 ମେଗା ପ୍ରୋଜେକ୍ଟରୁ 82 ମେଗା ପ୍ରୋଜେକ୍ଟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ପ୍ରତ୍ୟେକ ଗାଁ ପ୍ରତ୍ୟେକ ଘରକୁ ପାଣି ଯିବାର ବ୍ୟବସ୍ଥା ଭିତରେ ଆମେ ସେପ୍ଟେମ୍ବର ସୁଦ୍ଧା 82 ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କରିବୁ। ମେଗା ପ୍ରୋଜେକ୍ଟ ଅଛି, ସେ ଭିତରୁ ଆମେ 3210 ଗାଁକୁ ଆମେ ପାଣି ଦେଉଛୁ।
0: ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଏବଂ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟପାଳ ଯୁବପିଢ଼ିଙ୍କ ମଧ୍ୟରେ ନିଃସ୍ୱାର୍ଥପର ସେବା, ଶୃଙ୍ଖଳା ଏବଂ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ପିଲାଙ୍କ ମଧ୍ୟରେ ଦୟା, ନମ୍ରତା, ଶୃଙ୍ଖଳା ଓ ସହାନୁଭୂତି ଭଳି ମୂଲ୍ୟବୋଧକୁ ଜାଗ୍ରତ କରାଇବା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଏବଂ କରୁଣାପୂର୍ଣ୍ଣ ନାଗରିକ ଗଠନ କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ରାଜ୍ୟପାଳ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ସମସ୍ତ ପାର୍କିଂ ସମସ୍ୟା ଦୂର ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରଥଯାତ୍ରା ପରେ ସହରରେ ବହୁସ୍ତରୀୟ କାର୍ ପାର୍କିଂ ବ୍ୟବସ୍ଥା କରାଯିବ। ଏଥିରେ 3000 ଅଧିକ ଗାଡ଼ି ରହିବା ଭଳି ସୁବିଧା ରହିବ। ଜଗନ୍ନାଥ ବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ତଥା ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଚଳିତ ଥର ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଅତିରିକ୍ତ 8 ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହ ରଥଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଦଳ ନିୟୋଜିତ ପାଇଁ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଭିଡ଼ ନିୟନ୍ତ୍ରଣ ପାଇଁ ଅତିରିକ୍ତ ସିସିଟିଭି କ୍ୟାମେରା ସ୍ଥାପନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସମୁଦ୍ରକୂଳ ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ନବଯୌବନ ଦର୍ଶନ, ଜୁଲାଇ 16 ରଥଯାତ୍ରା, 20 ତାରିଖରେ ହେରାପଞ୍ଚମୀ, 24 ତାରିଖରେ ବାହୁଡ଼ା ଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ

ଏକାଧ୍ରୀ ବିଜେନୀତି ସମ୍ପନ୍ନ ହେବ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା 30 ତାରିଖ ଶନିବାର ଦିନ ଅପରାହ୍ନ 3ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କୋର୍ଟର ଆୟୋଜନ କରାଯିବ। ବିଡିଏ ଓ ବିଏମ୍ସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ବିରୋଧରେ ଆସିଥିବା ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ଏହି କ୍ୟାମ୍ପ କୋର୍ଟର ଆୟୋଜନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲା ସଦର ତହସିଲ ନରଣପୁରଠାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ 3 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23 କୋଟି 48 ଲକ୍ଷ ଟଙ୍କା ବ୍ୟୟରେ 82 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ 2 କୋଟି 77 ଲକ୍ଷ ଟଙ୍କାର 12 ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ବ୍ରଜରାଜନଗରର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ନୂତନ ପ୍ରକଳ୍ପ ଦ୍ୱାରା ସହରର ଭିତ୍ତିଭୂମି ସୁଦୃଢ଼ ହେବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଶ୍ରଦ୍ଧାଳୁମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଚଳିତ ମାସରେ 9 ଦିନ ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯାଉଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶହୀଦ ସ୍କୃତିପୀଠ କୋହଡ଼ିଠାରେ ଆଜି 96ତମ ଲବଣ ସତ୍ୟାଗ୍ରହ ସ୍କୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଲବଣ ସତ୍ୟାଗ୍ରହର ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ କୋହଡ଼ିର ଅବଦାନ, ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଇତିହାସ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ କିଶୋରୀ ଓ କିଶୋରମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଆଦି କ୍ଷେତ୍ରରେ ସମାନ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ 360 ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦିଆଯାଇପାରିବ। ଆସନ୍ତା 15 ଦିନ ମଧ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ପାଇଁ 3ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୁରକ୍ଷା, ବିକାଶ ଓ ବୌଦ୍ଧିକ ଉନ୍ନତି ପାଇଁ ସମସ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କ ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା ଶ୍ରୀ ରମେୟା ରୁଷରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ 17 ତାରିଖରେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡ୍ରୋନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆର୍ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସହ ଲମ୍ବିତ କାର୍ଯ୍ୟର ଶୀଘ୍ର ସମାଧାନ, ଆନ୍ତଃ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ କୋରକୁଣ୍ଡା ବ୍ଲକ ଗସ୍ତ କରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ପକ୍ଷରୁ 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କ ପରିବାରବର୍ଗଙ୍କ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ସକ୍ଷମ ଦିବ୍ୟାଙ୍ଗ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 881 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26

0: ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି। ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ବିଷୟ ଆତଙ୍କବାଦ ନିରୋଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଭାରତ ବହୁ ଦଶନ୍ଧି ଧରି ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସୁଛି। ପରିବର୍ତ୍ତିତ ଆତଙ୍କବାଦ କାର୍ଯ୍ୟକଳାପ ନେଇ ସୃଷ୍ଟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଭାରତ ସ୍ୱତନ୍ତ୍ର ସଫଳ ରଣନୀତି ଆପଣେଇପାରିଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ହେଉଥିବା କ୍ଷତି ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଦେଶର ଯୁବବର୍ଗଙ୍କୁ ଆତଙ୍କବାଦ ଏବଂ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1991 ମସିହା ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ସ୍କୃତିଚାରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍କୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ନିରୋଧୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଭାରତ ବିଭିନ୍ନ ସମୟରେ ପଡ଼ୋଶୀ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଆହ୍ୱାନର ଶିକାର ହୋଇଛି। ପରିବର୍ତ୍ତିତ ସମୟ ସହ ତାଳ ଦେଇ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସିଛି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପକୁ ଭାରତ ସର୍ବଦା ନିନ୍ଦା କରିଆସିଛି। ଏଭଳି ପଦକ୍ଷେପକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ସମର୍ଥନ ପ୍ରଦାନ କରିବା ସହ ସେହି ନୀତି ଆପଣାଇବାକୁ ପ୍ରୟାସ ଜାରି ରଖିଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପ କେବେ ହେଲେ ସମାଧାନର ମାର୍ଗ ନୁହେଁ ବୋଲି ଭାରତ ସର୍ବଦା ପ୍ରତିପାଦନ କରିଆସିଛି। ଦେଶବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆତଙ୍କବାଦ ନିରୋଧୀ ରଣନୀତି ପ୍ରହାରକୁ କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସମାଜରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ସହିତ ଶାନ୍ତି ସ୍ଥିରତା ଏବଂ ସହଭାଗିତାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ଏବଂ ସଂସ୍ଥା ସମନ୍ୱୟ ମାଧ୍ୟମରେ ଏହି ପଦକ୍ଷେପକୁ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ପ୍ରହାର ଅଧୀନରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ମୁକାବିଲା କରିବା ଲକ୍ଷ୍ୟ ନେଇ ସରକାର ଏକ ସକ୍ରିୟ ଆଭିମୁଖ୍ୟ ଅନୁସରଣ କରୁଛନ୍ତି। ସଂଗୃହୀତ ଗୁପ୍ତ ତଥ୍ୟ ଆଧାରରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ତ୍ୱରିତ ପ୍ରତିକ୍ରିୟା ସମ୍ପନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ତଥ୍ୟ ସଂଗ୍ରହ ଏବଂ ଏହା ଉପରେ କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସୁରକ୍ଷା ବାହିନୀର ସମ୍ମିଳିତ ଉଦ୍ୟମରେ ଏଥିପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଆତଙ୍କବାଦ ବିପଦ ଦୃଷ୍ଟିକୋଣ ଆଧାରରେ ଦୁର୍ବଳ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସୃଷ୍ଟି କରାଯାଇଛି। ସେମାନଙ୍କୁ କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ବାହିନୀ ଦ୍ୱାରା ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଆତଙ୍କବାଦ କ୍ଷେତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ମାଧ୍ୟମରେ ଦକ୍ଷତା ଓ ବିକାଶ ପାଇଁ ତାଲିମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିସହ ସୁରକ୍ଷା ସଂସ୍ଥାଗୁଡ଼ିକୁ ନୂତନ ଉପକରଣ ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ ନିୟମିତ ଭାବେ ପ୍ରଦାନ କରାଯାଉଛି। ତାଲିମ ଓ ଭିତ୍ତିଭୂମି ବିକାଶ ପାଇଁ ଆଧୁନିକୀକରଣର ପ୍ରୟାସ ଜାରି ରହିଛି। ବହୁପକ୍ଷୀୟ ସଂସ୍ଥା ମାଧ୍ୟମରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇପାରୁଛି। ଦେଶରେ ପ୍ରଚଳିତ ଆତଙ୍କବାଦ ନିରୋଧ ଆଇନ ତଥା ଅନ୍ୟାନ୍ୟ ଆଇନଗୁଡ଼ିକୁ ମାନବାଧିକାରକୁ ଗୁରୁତ୍ୱ ପ୍ରଦାନ କରିଆସୁଛି। ଆଇନ ଅନୁପାଳନ ସହିତ ଆତଙ୍କବାଦ ବିରୋଧରେ ଭାରତ ସମନ୍ୱିତ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛି, ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ହେବା ସହିତ ଦେଶବାସୀଙ୍କର ମୌଳିକ ଅଧିକାର ସୁରକ୍ଷିତ ହୋଇପାରୁଛି। ଅନ୍ୟପକ୍ଷରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଆତଙ୍କବାଦୀ ସଂଗଠନ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଏବଂ ଆଇନ ପ୍ରବର୍ତ୍ତନକାରୀ ପ୍ରତିଷ୍ଠାନଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପକୁ ବ୍ୟାହତ କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ ବିଭିନ୍ନ ରାଷ୍ଟ୍ର ସହ ଆଇନଗତ

0: ସହାୟତା ତଥା ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର କରିଛି। ସରକାରୀ ଓ ଘରୋଇ ଭାଗିଦାରିତାରେ ଆତଙ୍କବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁନରୁଦ୍ଧାର ଓ ପୁନଃ ପ୍ରକ୍ରିୟାକରଣ କାର୍ଯ୍ୟକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି। ପ୍ରହାର ଅଭିଯାନ ଅଧୀନରେ ଅନ୍ତର୍ଜାତୀୟ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଉଛି। ଭବିଷ୍ୟତର ଆତଙ୍କବାଦ ବିପଦକୁ ହ୍ରାସ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ଏବଂ ଘରୋଇ ଉଦ୍ୟୋଗ ସହଭାଗିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତୁ ଆତଙ୍କବାଦ ବିରୋଧରେ ଏକତ୍ର ହେବା ଏବଂ ବିଶ୍ୱକୁ ଆତଙ୍କବାଦ ମୁକ୍ତ ସ୍ଥାନ ଭାବେ ଗଢ଼ି ତୋଳିବା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ଭଲ ପାଇଁ ତତେ ଶହେରୁ ଶହେ ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ନିବେଦିତା। ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ପରିଚାଳନା ବିକାଶ ଦାସ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଏବେ ଗୋଲାପି ଗୋଲାପି। ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପରିଚାଳନା ବିକାଶ ଦାସ।

ସ୍ମାଇଲ୍ ପ୍ଲିଜ୍ ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ପଙ୍କଜ ଜାଲ୍ ଏବଂ ପାମିଲା ଜୈନ। ଗୀତ ରଚନା ନିଜାମ, ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ।

0: କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗସ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବାଲେଶ୍ୱର ଜିଲ୍ଲାରେ ଓର୍ମାସ ଓ ମିଶନ ଶକ୍ତିର ସହଯୋଗରେ ତିନିଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇ ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ ପ୍ୟାକେଜିଂ ଓ ବ୍ରାଣ୍ଡିଂ ବିକ୍ରୟ କୌଶଳ ଏବଂ ଡିଜିଟାଲ ଇ କମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଓର୍ମାସର ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ କହିଛନ୍ତି,
1: ତିନିଦିନିଆ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଉଛି ବାଲେଶ୍ୱର ଜିଲ୍ଲା ପରିଷଦ କନଫରେନ୍ସ ହଲ୍ରେ, ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ବାଲେଶ୍ୱର ଜିଲ୍ଲାରୁ ଯେତିକି ମାଆମାନେ ଅଛନ୍ତି ସେମାନଙ୍କର କେମିତି ଦକ୍ଷତା ବିକାଶ ଠିକ୍ ଭାବରେ ହେଇପାରିବ ଏବଂ ତା ସହିତ ମାର୍କେଟିଂର ଯେଉଁ ସେନ୍ସିଟାଇଜେସନରେ ତାଙ୍କର କେମିତି ବିକାଶ ହେଇପାରିବ, ବୃଦ୍ଧି ହେଇପାରିବ, ସେମାନେ କେମିତି ସଚେତନ ହେଇପାରିବ, ତାଙ୍କର ପ୍ରଡକ୍ଟ ଏବଂ ତାଙ୍କର ଯେଉଁ ଜିନିଷ ସେମାନେ ରୁରାଲ ପ୍ରଡକ୍ଟ ତିଆରି କରୁଛନ୍ତି ସେଇଟାକୁ କେମିତି ମାର୍କେଟରେ ଠିକ୍ ଭାବରେ ପ୍ୟାକେଜିଂ ବ୍ରାଣ୍ଡିଂ ସାର୍ଟିଫିକେସନ କରିକି ଯେଉଁ ଅଛି ଯାହା ବି ପ୍ରୋଟୋକଲ୍ ଅଛି ବ୍ରାଣ୍ଡିଂର ସେମାନଙ୍କୁ ନେଇକି କେମିତି ମାର୍କେଟରୁ ତାକୁ ନେଇପାରିବ, ତାହାର ଉନ୍ନତିକରଣ ପାଇଁ ଏହି କାର୍ଯ୍ୟ କର୍ମଶାଳା ଅନୁଷ୍ଠିତ କରାଯାଉଛି।
0: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ। ଯୋଜନା ଅନୁସାରେ ଝିଅଙ୍କ ବୟସ 18-35 ବର୍ଷ ଓ ପୁଅଙ୍କ ବୟସ 21-35 ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ 56 ଜଣ ବରକନ୍ୟା ଯୋଡ଼ି ଏ କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିମଧ୍ୟରୁ 53 ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ 3 ଯୋଡ଼ି ମୁସଲିମ ସମ୍ପ୍ରଦାୟର ଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ ମୋଟ 60,000 ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ଗ୍ରାମ ପଞ୍ଚାୟତ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ 2026 ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସୁଭଦ୍ରା ମା, ପଞ୍ଚାୟତ ସ୍ତରର ଲୋକପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଲାଙ୍ଗୀର ଜିଲ୍ଲାର ଗାନ୍ଧିମାର୍ଗରୁ ଆଭାସୀ ଜରିଆରେ ସିଧା ପ୍ରସାରଣ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଂଶୁଘାତ, ସାପ କାମୁଡ଼ା ଏବଂ ବଜ୍ରପାତ ଉପରେ ସଚେତନତା ନିମନ୍ତେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଲାଗି ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ବହୁମୁଖୀ ଭୂମିକା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ବାହାନଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ଲୋକେ ତାଙ୍କ ବ୍ୟକ୍ତିଗତ ଓ ସାମୁହିକ ଭାବେ 152 ଅଭିଯୋଗ ଦାଖଲ କରିଥିଲେ। 11 ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ସେହିପରି ବାଲେଶ୍ୱରଠାରେ 167 ଅଭିଯୋଗ ମଧ୍ୟରୁ 13 ତତ୍କାଳ ଫଇସଲା କରାଯାଇଥିଲା। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନସ୍ଥ ଧାମରାସ୍ଥିତ ଏପିଜେ ଅବଦୁଲ କାଲାମ ଉତ୍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟନ୍ତ ଶକ୍ତିଶାଳୀ ଦୂରଗାମୀ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଡିଆର୍ଡିଓ ପକ୍ଷରୁ କରାଯାଇଥିବା ଏହି ପରୀକ୍ଷାରେ ଅଗ୍ନି କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ବ୍ୟବସ୍ଥା ସହ ବହୁମୁଖୀ ଲକ୍ଷ୍ୟଭେଦ କରିବାର ଆବଶ୍ୟକତା ପୂରଣ କରିପାରିଛି। ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାତୃଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନାନା ପ୍ରକାର କାର୍ଯ୍ୟକ୍ରମ ଜରିଆରେ ମା'ମାନଙ୍କୁ ପୂଜା କରାଯିବା ସହିତ ସମାଜ ଗଠନରେ ମା'ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମନାଥ ସ୍ୱାଭିମାନ ପର୍ବ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୁଜରାତସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚ୍ଚନାର ସିଧା ପ୍ରସାରଣ ଏବଂ ସୋମନାଥ ମନ୍ଦିରର ଭବ୍ୟତାକୁ ନେଇ ଏକ ଦୃଶ୍ୟାବଳୀ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ

0: ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆକାଶବାଣୀ ଜୟପୁର। ଆସନ୍ତୁ ଶୁଣିବା ଚାଷୀ ଭାଇ ଓ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଏବଂ ଉପସ୍ଥାପନାରେ ଅଛନ୍ତି ସୁବ୍ରତ ବିଶ୍ୱାସ ରାୟ ଏବଂ ସୁପ୍ରଭା ପାତ୍ର।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଖାଲି ବର୍ଷା ହେଉଛି ଯେ ନିଆଁ ବର୍ଷା କା ସମାନ ଏଇ ଭିତରେ, ଆଉ ଏଥର ଭାବିଥିଲି ଖରା ଆଗରୁ ଟିକେ ପିରି ଫିରି ଟିକେ ଚୂନ ଫୁନ ଟିକେ ଦେଲେ ବୈଠକ ଟିକେ ଥଣ୍ଡା ଲାଗିବ ବୋଲି ଭାବୁଥିଲି ସିନା, କାଇଁ ଆଜି ଆଉ ଆସିବେ କି ନାଇଁ କି କିଏ ମାନେ ହେ ଏଠି କାଇଁ ଦୁଷ୍ଟନ ଜଣା।
2: ହଁ ଆସ
1: ମୁଁ ଏଇ ଆଜି ବିଜାର ହେଇକିରି ପଳେଇବି ବୋଲୁଥିଲି।
2: ନାଇଁ ନାଇଁ କାଇଁ ପଳେଇବ, ବୈଠକଟା ଖରା ହଉ ବର୍ଷା ହଉ ଶୀତ ହଉ ଯେମିତି ହେଲେ ହବ।
1: ହେଲେ ମତେ ଦାୟିତ୍ୱ ଦିଆହେଇଛି, ଆଉ ଜଣେ କରିବି କି ଧୀରେ ଚାପ ପକେଇ ପଳେଇବି ବୋଲି ଚିନ୍ତା କରୁଥିଲି। ଆଉ
2: ନାଇଁ ନାଇଁ ଏଇଠି ମୁଁ ଆସିଲିଣି ଯେ ଖରାରେ ପଳେଇ ଆସିଲା ବେଳକୁ ମୁହଁଟା ଟିକେ ଜଳେଇଲା, ମୁହଁରେ ବାନ୍ଧିଛି କପଡା ଆଉ ଚଷମା ବି ଲଗେଇଛି ମୁହଁ, ହେଲେ ବି ମୁହଁଟା ଟିକେ ଏମିତି ଜଳଉଛି ଯେ ଟିକେ ମୁହଁ ଫୁଅ ଧୋଇ ଦିଏ ତାପରେ ବୈଠକ ଘରକୁ ଯାଏ ବୋଲି ମୁଁ ଟିକେ ଧୋଉଥିଲି।
1: ଦେଖୁନ ଆମର ଓଦା ଗାମଛା କେମିତି ଶୁଖିଗଲାଣି, ଖାଲି ଝାଳ ତ ବାହାରୁଛି। ଆଉ ଭଲ ହେଇଛି ଆମର ଗାଁର ଭାଇ ଭଉଣୀ ମାନେ ଜଳ ଛତ୍ର ପରାର ବୈଠକ ଘର ଆଗରେ ଟିକେ କରିଛନ୍ତି, ସେଇଟା ଟିକେ ଛାମୁଣ୍ଡା କଲା ହିଁ ଟିକେ ଥଣ୍ଡା ପାଣି ଟିକେ ପିଇଲି ଆସିକି ବସିଛି ସେତେବେଳେ।
2: ମାଟି ହାଣ୍ଡର ପାଣି ଟିକେ ଥଣ୍ଡା ଏକା ନା, ସେଇଟାରେ ମୋ ମୁହଁଟା ଟିକେ ଧୋଇଲାରୁ ମୋ ମୁହଁଟା ବି ଟିକେ ହାଇ ଲାଗିଲା।
1: ଏଟା ଖରା ନା, ଏଇଟା ହଉଛି ଅଗ୍ନି ବର୍ଷା ଗା, ଦିନବେଳେ ଯେମିତି ଖରା ହଉଛି ରାତି ବି ସେମିତି ଗରମ ବଢୁଛି। ଆଉ
2: ରାତିରେ ଶୋଇ ହଉନି ବି
1: ଏଇ ସମୟରେ, କଣ ବୋଲେ ପ୍ରଚୁର ପରିମାଣରେ ପାଣି ପିଇବାର ଅଛି, ଯେତେ ସମ୍ଭବ ଆମେ ପଇଡ଼ ପାଣି ହଉ କି ଘରେ ଥିବା ଆମର ତୋରାଣୀ ଟିକେ ହଉ କି ଦହି ଟିକେ ହଉ, ଯେତେ ଆମର ଜଳୀୟ ଅଂଶ ଦେହରେ ରହିବ ସେତିକି ଆମକୁ ଆରାମ ଲାଗିବ।
2: ଆହୁରି କଣ ମାଣ୍ଡିଆ ଯାଉ,
1: ହଁ ସେଟା ତ ଆମର ଖାଦ୍ୟ, ଆଉ ସକାଳୁ ପାଇଲେ ମାଣ୍ଡିଆ ଯାଉ ଖାଉଛେ, ଯେ ବିଶେଷ କରି ଯୋଉ ପିଲାମାନେ ଅଛନ୍ତି ବୟସ୍କମାନେ ଅଛି କେତେ ଜଣଙ୍କୁ ମାଣ୍ଡିଆଟା ବି ହଜମ ହବ
2: ନାହିଁ,
1: ସେଟା ପାଇଁ ଦେଖି ଚାହିଁକିରି ଆମେ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ ଏଇ ଖରାଦିନରେ
2: ସେମାନଙ୍କୁ ପଖାଳ ଭାତ ତୋରାଣି ଆଉ ଲେମ୍ବୁ ରସ ବିଶେଷ କରି ଓଆରଏସ ପାଉଡର
1: ପାଉଡରଟା ସେଟା ତ ଆମର ମାଗଣାରେ ମିଳୁଛି, ଯଦି ଆମେ ଚାହିଁବା ବୋଲେ ଆମର ଅଙ୍ଗନବାଡି କର୍ମୀ ମଧ୍ୟ କହିଲେ ଆମେ କିଛି ପାଇପାରିବା ତାଙ୍କଠୁ। ଆଉ ଯେମିତି କଥାବାର୍ତ୍ତା ହଉଥିବା ନା ବୈଠକ ଘର ଦାୟିତ୍ୱ ତୁଲେଇଛ ବୋଲେ ଆଗକୁ ଯିବା
2: ନା ନା ଯିବା ନା। ଆଉ ହେଲେ ଆଜିର ଆମର ବୈଠକ ପାଇଁ ଗୋଟେ ଆଲୋଚନାଟେ ଆଣିଛି
1: ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ,
2: ଏଇ ମିଶ୍ରିତ ଚାଷ ତାଙ୍କେ ବୋଇତାଳୁ ଲଙ୍କା ବାଇଗଣ ସବୁ
1: ଖରାଟି ଆମର ଯେତିକି ପନିପରିବା ଚାଷ ହଉଛି ତାକୁ ଧରିକି ହେଲେ ଆଲୋଚନା ଗୋଟେ ଅଛି ନା କେମିତି।

0: ହଁ, କଣ ବିଷୟବସ୍ତୁ ଅଛି?
1: ମିଶ୍ରିତ ପନିପରିବା ଚାଷ
0: ହେଲେ ତମେ ଏକା ପଚାର, ମୁଁ ଟିକେ ଝରକା ପାଖରେ ବସି ଶୁଣୁଛି ଆଉ। ହେଲେ ଆଉ ଡେରି କରିବା ନା, ଆରମ୍ଭ କରିବା ହେଲେ ଆଉ।
2: ସାର୍ ନମସ୍କାର।
3: ନମସ୍କାର,
2: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
3: ସମସ୍ତ ଶ୍ରୋତା ଓ ଚାଷୀ ଭାଇ ମାନଙ୍କୁ ଅଭିବାଦନ ସହ ଧନ୍ୟବାଦ ଜଣାଉଛି। ମୁଁ ଶ୍ରୀ ଭକ୍ତହରି ଦଳ, ମୁଁ ଥିଲି କୃଷି ବିଭାଗର କର୍ମଚାରୀ ଏଗ୍ରିକଲଚର ଭୁବନେଶ୍ୱର, ଆଉ ମୁଁ 9 ମାସ ହେଲା ରିଟାୟାର ହେଇସାରିଲିଣି।
2: ବୋଇତାଳୁ ଚାଷ ଆମେ କେମିତି କରିବା?
3: ବୋଇତାଳୁ ଚାଷଟା ବି ଖରାଦିନିଆ ଚାଷଟା, ଏଇଟା ବୋଇତାଳୁକୁ ତ ଆମ ଆଦିବାସୀ ଭାଷାରେ କୁମୁଡା କୁହନ୍ତି। ଏଇଟାକୁ ଏଇଟା ପ୍ରାୟ ଖରାଦିନେ ଏଟା ଭଲ ହୁଏ, ଏଥିପାଇଁ ମାଟି ଯଦି ଆପଣ ଜାଣିବେ ମାଟି ହେଲା ଦୋରସା ବାଲିଆ, ବାଲିଆ ମାଟିରେ ଟିକେ ଭଲ ଅମଳ ହୁଏ। ଏକର ପ୍ରତି ଆପଣ ଯଦି ବିହନ କହିବେ 200 ଗ୍ରାମ ଖଣ୍ଡ ବିହନ ଲାଗିବ। ଏଠି ତାର ଏଇ ଯୋଉ ବୋଇତାଳୁ ଚାଷର ଆଉ ସବୁଠୁ ମାନେ ଡେଞ୍ଜରସ ରୋଗ ହଉଛି ତାର ଗୋଟେ ସାହେବ ରୋଗ ହବ, ହଳଦିଆ କରିଦିବ ପତ୍ର। ଆମର ବୋଇତାଳୁ ଗଛ 3-4 ହାତ ମାଳୁ ମାଳୁ, ଆପଣ ସାହେବ ରୋଗଟା ହବ। ସାହେବ ରୋଗ ଯଦି ଆପଣ କଣ୍ଟ୍ରୋଲ କରି ନପାରିଲେ ତାହେଲେ ଚାଷୀ ପୁରା ଲସ୍ରେ ପଡିବ, ଆଉ ସେ ଗଛ ଆଗକୁ ଯିବ ନାହିଁ, ମାନେ ଗ୍ରୋଥ ବି ଆସିବ ନାହିଁ, ଫୁଲ ବି ଆସିବନି। ଆଉ ଫୁଲ ଆସିବ ପୁରା ଛୋଟ ଫୁଲ ଆସିବ, ଠିକ ଭାବରେ ଆସିବନି। ପ୍ରାୟ ଆଜିକାଲି ଏଇ ରୋଗ ହବାରୁ ଲୋକ ଆସ୍ତେ ଆସ୍ତେ ବୋଇତାଳୁ ଚାଷ କମେଇ ଦଉଛନ୍ତି, କିନ୍ତୁ ଏଇ ସାହେବ ରୋଗଟାକୁ ପ୍ରତିକାର ପାଇଁ ବି ଆମର ମାର୍କେଟରେ ସେଇ ଅନୁସାର ଯୋଗୁଁ ହିଁ ଏଇଟା କଣ୍ଟ୍ରୋଲ ହେଇପାରିବ। ଆମର ବୋଇତାଳୁର ବିକ୍ରି ସଲଫର ବୋଲି ଗୋଟେ ଆମର ଅନୁସାର ଅଛି, ସଲଫର ଅଭାବରେ ସେ ବୋଇତାଳୁର ଅଗପତ୍ରଟା ଛୋଟ ଛୋଟ ହେଇଯିବ, ହଳଦିଆ ପଡିଯିବ, ତାହେଲେ ଗଛର ଗ୍ରୋଥ ବି ହବନି। ସେଥିପାଇଁ ଆପଣଙ୍କର 4-5 ହାତରୁ ହଉ ଆପଣଙ୍କୁ ସଲଫର ଟେ ସ୍ପ୍ରେଇଂ କରିବାକୁ ପଡିବ। ମାର୍କେଟ ଆକାରରେ ପିଏନ୍ ସଲଫର ଆକାରରେ ମିଳୁଛି, ମ୍ୟାଗ୍ନେସିୟମ ସଲଫେଟ ବୋଲିକି ଗୋଟେ ନାଁରେ ବି ମିଳୁଛି, ମ୍ୟାଗ୍ନେସିୟମ ସଲଫେଟ ଟାକୁ ବି ସେମିତି 50 ଗ୍ରାମ ହିସାବରେ 15 ଲିଟର ପାଣିରେ 50 ଗ୍ରାମ ହିସାବରେ ସ୍ପ୍ରେଇଂ କରିବାକୁ ପଡିବ। ସଲଫରଟା ବି ଆପଣଙ୍କର 40-50 ଗ୍ରାମ ହିସାବରେ 15 ଟାଙ୍କି ଲିଟର ପାଣିରେ ତାକୁ ସ୍ପ୍ରେଇଂ କରିବାକୁ ପଡିବ। ମ୍ୟାଗ୍ନେସିୟମ ସଲଫେଟ ହେଲା ଆପଣଙ୍କର ଦୁଇଟା ନିହାତି ଦରକାର ଆଉ, ପ୍ଲେନ୍ ସଲଫର ବି ପାଉଡର ଆକାରରେ ମିଳୁଛି, ତାର ଦାନା ଆକାରରେ ମିଳୁଛି। ସେଟା ସ୍ପ୍ରେଇଂ ନ କଲେ, ସଲଫର ନ ପାଇଲେ ଗଛର ସଲଫର ସ୍ପ୍ରେଇଂ କଲେ କଣ ହବ, ଆପଣଙ୍କ ଫୁଲ ଆସିବ, ମାଇ ଫୁଲ ବି ଆସିବ, ଅଣ୍ଡା ଫୁଲ ବି ଆସିବ, ଗଛର ଗ୍ରୋଥ ବି ଆସିବ। କିନ୍ତୁ ସେଟାକୁ ଆମର ପାଖରେ ଅବଶ୍ୟ ଏଗ୍ରିକଲଚର ପାଖରେ କହୁଛନ୍ତି ଏଇଟା ସାହେବ ରୋଗ, ସେଟା ହେଲେ ମଜାଇ ବା ସାହେବ ରୋଗ, ତେଣୁ ପ୍ରକୃତରେ ଯେଟା ହଉଛି ଅନୁସାର ଅଭାବ ରୋଗଟା ହେଇଥାଏ, ସଲଫର ଅନୁସାର ଅଭାବ ହୋଇଥାଏ। ଆମ ମାର୍କେଟରେ ଦେଖିବେ, ଆମ ଜୟପୁର ମାର୍କେଟରେ ଲଙ୍କା ମରିଚ ବାହାରକୁ ଗୋଟେ ରାଗ ନଥାଉଛି, ତା ପାଇଁ ସେଇ ସଲଫର ର ଅଭାବ ହେଲେ ହିଁ ମରିଚଟା ଲଙ୍କା ମାନେ ଲଙ୍କା ମରିଚଟା ରାଗ ଆସିବ, ଆଉ ପତ୍ର ମୋର୍ଚା ହେଇଯିବ, ମୋର୍ଚ ଚାଷରେ ବି ଚାଷୀ ପୁରା ଲସ୍ ରହିବ, ମୋର୍ଚ ରାଗ ଆସିବ ନାହିଁ, ମୋର୍ଚ ଫୁଲ ବି ସେତେ ଆସିବ ନାହିଁ, ମୋର୍ଚ ପତ୍ର ମୋଚା ହବ। ତେଣୁ ଅନୁସାରର ଆବଶ୍ୟକତା ଅଛି। ଏବେ ଯେମିତି ଆପଣଙ୍କର ଧାନ ବି ଚାଷ କରୁଛନ୍ତି, ଧାନରେ ଗୋଟେ କଳା କଳା ହେଇକିରି ମୁଣ୍ଡା ମୁଣ୍ଡା ହେଇଯିବ ଧାନ ପାଚିଲା ବେଳକୁ, ପଲ୍ସ ମଟ ବୋଲି କହୁଛନ୍ତି, ପଲ୍ସ ମଟ ବା କହୁଛନ୍ତି ଲକ୍ଷ୍ମୀ କଳା, ସେ ରୋଗଟା ବି ଆପଣଙ୍କର ଅନୁସାର ଭାବରୁ ହିଁ ହଉଛି, ଆପଣଙ୍କର ବୋରନ ଆଉ କ୍ୟାଲସିୟମ ଅଭାବରୁ ସେ ରୋଗଟା ବି ହଉଛି, କିନ୍ତୁ ପଲ୍ସ ମଟର ବୋଲିକି ସେଇଟା ଆଣ୍ଟିବାୟୋଟିକ ଦେଇ ଦଉଛନ୍ତି, କିନ୍ତୁ ଆଣ୍ଟିବାୟୋଟିକ ତାର ଉପଚାର ନୁହଁ, ସେଟା ବି ଅନୁସାରେ ମାରିବାକୁ ପଡିବ। ଆଗକୁ ଯଦି ଯିବ ଆସୁଛି ଆମକୁ ଅଧିକା ଅମଳ ହବା ପାଇଁ, ଏଇ ଯୋଉ ପ୍ରାଇଭେଟ କମ୍ପାନୀ ଗୁଡା ବାହାରିଲା ବୋଲି ଯେତିକି ଚାଷ ହଉଛି, ମେଡିସିନ ଗୁଡା ଆଗରୁ ମିଳୁନଥିଲା ବଜାରରେ, ଯୋଉଟା ପାଇଁ ଚାଷୀ ବହୁତ ଲସ୍ ହଉଥିଲା, ଅମଳ ବି କମୁଥିଲା, ଏଗୁଡା ବ୍ୟବହାର କଲେ ହିଁ ଚାଷୀ ଠିକ ଲାଭ ପାଇପାରିବ।
2: ବୋଇତାଳୁ ଚାଷରେ କି ସାର ପ୍ରୟୋଗ କଲେ ଫୁଲ ଝଡେ ନାହିଁ?
3: ଫୁଲ କୃଷି ନ ଝଡେବାର ଆପଣଙ୍କର 2-3 କାରଣ ଅଛି। ପ୍ରଥମ ଜିନିଷ ହଉଛି ଆପଣଙ୍କର ପରାଗ ସଂଗମ, ବେଳେବେଳେ ବୋଇତାଳୁ ଗଛରେ କଣ ଆଗେ ମାଇ ଫୁଲ ପଳେଇ ଆସିବ, ଅଣ୍ଡରା ଫୁଲ ଆସିବ ନାହିଁ, ଯୋଉ ଫୁଲଟା ଆଗରେ ପଳେଇ ଆସିବ ଯଦି ଏଇଟା ପରାଗ ସଂଗମ ଅଛି, ସେ ମହୁମାଛି ହଉ କି ଯେକୌଣସି ଘର ହଉ, ସେ ଅଣ୍ଡ୍ରା ଫୁଲରୁ ବସିକି ମାଇ ଫୁଲରେ ବସିଲେ ହିଁ ସେ କଷିଟା ରହିବ। ଯଦି ଅଣ୍ଡ୍ରା ଫୁଲ ଆସିବ ଆଗରୁ ମାଇ ଫୁଲ ଆଗେ ପଳେଇ ଆସିବ, ତାର ଛୋଟ କଷିଟା ସେଦିନ ପରେ ଝଡିଯିବ, ପ୍ରାୟ ସେଇ କେସ୍ରେ ବେଶୀ ଝଡେ।

0: ନହେଲେ କ୍ୟାଲସିୟମ ଅଭାବ ହେଲେ ଜଡ଼ିବ, କ୍ୟାଲସିୟମ ଯଦି ଅଭାବ ହେଲେ ତାପରେ କ୍ୟାଲସିୟମ ର ମେଡିସିନ ମିଳୁଛି ବିଭିନ୍ନ ନାଁରେ ସମ ପ୍ଲସ ତାପରେ କମ୍ବିକାଲ ବିଭିନ୍ନ ନାଁରେ ସବୁ ମିଳୁଛି, ନହେଲେ କିଛି ଯଦି ନ ମିଳିଲେ ଚୁନ ପାଣି ଗଛ ମୂଳରେ ଦେଇଦେଲେ ବି ଦେଲେ ବି ଆପଣଙ୍କର ପଶି ଝଡ଼ିବାଟା ଯେକୌଣସି ଗଛରେ ପଶି ଝଡ଼ିବେ ଚୁନ ପାଣି ଦେଇଦେଲେ ବି କଣ୍ଟ୍ରୋଲ ହେଇଯିବ। ଆପଣଙ୍କର ବେଳେ ଦେଖିବେ ବାଟେ ଲେମ୍ବୁ ଗଛ ଅଛି, ଲେମ୍ବୁ ପଶି ଝଡ଼ିବ ଅଛି, ଆପଣଙ୍କର ଭେଣ୍ଡି ଝଡ଼ିବ ବି କ୍ୟାଲସିୟମ ଅଭାବରୁ, କ୍ୟାଲସିୟମ ର ଭୂମିକା ଅଧିକା। ଆଉ ଆଜିକାଲି ଯୋଉ ସାର ବାରମ୍ବାର ଦେଲା ପରେ ବି କ୍ୟାଲସିୟମ ର ଅଭାବ ହଉଛି, ମାଟି ବି ଖରାପ ହେଇଯାଉଛି, ମାଟି ଏସିଡିଟି ହେଇଯାଉଛି। ତେଣୁ ସାରର ବ୍ୟବହାରଟା ବିଶେଷ କରି ନାଇଟ୍ରୋଜେନ ସାର, ଯୋଉଟା କି ଆମେ ଓଡ଼ିଆରେ କହୁଛନ୍ତି ଜବକାର ଜାତୀୟ ସାର, ସେଟାକୁ କମେଇବାର ତାହେଲେ ଆମର ପଶି ଝଡ଼ିବ। ୟୁରିଆ ନାଇଟ୍ରୋଜେନ ବି ଅଧିକା ଦେଲେ ବି ବେଳେ ବେଳେ ପଶି ଝଡ଼ିବ, ପଶି ଝଡ଼ିବା ତ ମୁଖ୍ୟ ହଉଛି ପାରାଗୁଟାଙ୍ଗ। ଆଉ ବୋଇତାଳର ସାଇଜ ସୁନ୍ଦର ଆସିବା ପାଇଁ, ବଡ ସାଇଜ ଆସିବା ପାଇଁ ଯେ ଆପଣଙ୍କର ଅଣୁସାର ମିକ୍ସଚର ମିଳୁଛି, ଜିଙ୍କ ବରନ ଅନ୍ୟାନ୍ୟ ଅଣୁସାରରେ ମିଳୁଛି। ଆଉ ଗଛର ଗ୍ରୋଥ ପାଇଁ ଆପଣଙ୍କର ମୁଖ୍ୟ ପଏଣ୍ଟ ହଉଛି ଆପଣ ସଲଫର ନିହାତି ପ୍ରତି 21 ଦିନରେ ଥରେ, 3 ସପ୍ତାହରେ ଥରେ ସଲଫର ସ୍ପ୍ରେ କରିବାକୁ ପଡିବ ବୋଇତାଳରେ। ରାଜବୋଇତାଳରେ ବି ବହୁତ ଲାଭ, ବୋଇତାଳରେ ଆପଣ ଫୁଲ ବିକିପାରିବେ, କଞ୍ଚାରେ ବିକିପାରିବେ, ପାଚିଲେ ତାପରେ ଡାଳ ବି ବିକିପାରିବେ, ଡାଳ ତ ବହୁତ ଟେଷ୍ଟ ତାର ବୋଇତାଳ ଜାଗାର। ତେଣୁ ସେଟା ମାରିବାକୁ ହେଲେ ଆପଣ ସଲଫରଟା ହଉଛି ମୁଖ୍ୟ ପାତ୍ର, ଯୋଉଟା କି ଆଜିକାଲି ଆଉ ଗୋବର ଖତ ଯେହେତୁ ନାହିଁ ମାଟିରୁ ସେ ସଲଫର ଅଂଶ ନାହିଁ, ଆଉ ପୁରା କମିଗଲାଣି। ସେଟା ପାଇଁ ବୋଇତାଳ 2-3 ହାତ ହଉ ତା ଆପଣଙ୍କର ସାହେବ ରୋଗ ହେଇଯାଉଛି, ଆଗ ପତ୍ର ଛୋଟ ହେଇକି ଛୋଟ ହେଇଯାଉଛି, ଆଉ ଗଛ ବଢି ନାହିଁ। ଆଜିକାଲି ଗ୍ରୋଥ ପ୍ରମୋଟର ବି ବୋଇତାଳ ଗଛ ଆପଣ ଯଦି ବଢେଇବା ପାଇଁ ଚାହୁଁଛନ୍ତି ଶୀଘ୍ର ବଢେଇବା ପାଇଁ, ତାହେଲେ ବିଭିନ୍ନ ଆପଣଙ୍କର ଇଏ ଏସିଡ୍ ମିଳୁଛି, ଆପଣ ୟୁନିକ୍ ଏସିଡ୍ ଆଉ ଅନ୍ୟାନ୍ୟ ଜିବରଲିକ୍ ଏସିଡ୍, ଜିବରଲିକ୍ ଏସିଡ୍ ନାଁରେ ଗୋଟେ ମିଳୁଛି ଆଉ ୟୁନିକ୍ ଏସିଡ୍। ଜିବରଲିକ୍ ଏସିଡ୍ ଟା ଆପଣ ସ୍ପ୍ରେଇଂ କଲେ ଗଛର କୁଇକ୍ ଗ୍ରୋଥ ହବ, ତାର ଗଣ୍ଠିରୁ ଗଣ୍ଠିର ଡିଷ୍ଟାନ୍ସ ବଢିଯିବ ଜିବରଲିକ୍ ଏସିଡ୍ ସ୍ପ୍ରେଇଂ କଲେ। ଆଉ ୟୁନିକ୍ ଏସିଡ୍ ମାରିଲେ ଆପଣ ଟୋଟାଲ୍ ଗ୍ରୋଥ ଆସିବ, ତେଣୁ ବଢିବା ପାଇଁ ଅଛି। ସବୁ ପ୍ରକାର ମେଡିସିନ ଅଛି ଚାଷୀ ଏଠି, ଆମର ମୁଁ ତ ଗୋଟେ କ୍ଲିନିକ ଅଛି, ରିଟାୟାରମେଣ୍ଟ ପୂର୍ବରୁ ଥିଲା ଏବେ ବି ଅଛି, ଆଗ୍ରୋ କ୍ଲିନିକ କେବଳ ମେଡିସିନ ଦଉଛି ପନିପରିବା
1: ଚାଷ,
0: ପନିପରିବା ଆପଣଙ୍କର ଲଙ୍କାର ରାଗ ପାଇଁ, କାକୁଡ଼ି ଜରି ଜରି ପିତା ହେଲା ଦଉଛି, ଅଧିକା ଫଳିବା ପାଇଁ, ବିଭିନ୍ନ ରୋଗ ପାଇଁ ସବୁ ମେଡିସିନ ଦଉଛି। ଆଗରୁ ତ ମିଳୁଥିଲା, ଏବେ ମାର୍କେଟରେ ମିଳୁଛି, କିନ୍ତୁ ଦୋକାନୀ ବି ଜାଣିନାହାନ୍ତି ଠିକ ଭାବରେ, କିନ୍ତୁ ସବୁ ମେଡିସିନ ଅଛି ମାର୍କେଟରେ। ଆଉ ବୋଇତାଳ ଏଠି ଆମର ଯୋଉମାନେ କରୁଛନ୍ତି ପ୍ରାୟ ଏକରେ କଲେ 50,000 ଲୋକ ପାଉଛନ୍ତି ଫଳିବା ପାଇଁ, ଏଇ ମିନେରାଲ ତାର ରୋଗ ପୋକ କଣ୍ଟ୍ରୋଲ କରିପାରିଲେ ଅଧିକ ଲାଭ ପାଇପାରିବ, କିନ୍ତୁ ଚାଷୀ ଭାଇମାନେ ଠିକ ଔଷଧ ପାଇପାରୁନାହାନ୍ତି, କାହିଁକି ଯୋଉମାନଙ୍କ ପାଖକୁ ଯାଉଛି ସେମାନେ ବି ଠିକ ମେଡିସିନ ଜାଣିନଥାଉଛନ୍ତି, ତାଦ୍ୱାରା ପ୍ରୋବ୍ଲେମ ହଉଛି।
1: ହେଲେ ବୋଇତାଳୁ ପତ୍ର ଖାଉଛି ହଳଦିଆ ହେଇଯାଇଥାଉଛି, ତାର କଣ ପ୍ରତିକାର ଅଛି କି?
0: ହଁ, ସେଇ ଜିନିଷଟା ମୁଁ କହିଲି, ଯୋଉ ବୋଇତାଳ ପତ୍ର ଚାଷୀ ମାନଙ୍କର ପ୍ରଶ୍ନ ରହୁଛି ଯେ ବୋଇତାଳ ପତ୍ର ହଳଦିଆ ହେଇଯାଉଛି, ଅବପତ୍ର ବିଚିତ୍ର ଅବପତ୍ର ହଳଦିଆ ହେଇଯାଉଛି କରିବି, ଆଉ ସେ ଗ୍ରୋଥ ବି ଆସିବ ନାହିଁ, ଏଟାକୁ ଆପଣଙ୍କର ସଲଫର 80% WDG ର ଗୋଟେ ମିଳୁଛି, ଗୋଟେ ବୋଲି ପାଉଡର ର ଗୋଟେ ମିଳୁଛି, ଆପଣ ପାଉଡର ଫର୍ମ ହଉ ଆପଣଙ୍କର ଗ୍ରାନୁଲାର ଫର୍ମ ହଉ WDG ର କୋଉଟା ଅଛି, ଆପଣଙ୍କୁ 50 ଗ୍ରାମ ଲେଖା, 40-50 ଗ୍ରାମ ଲେଖା ସ୍ପ୍ରେଇଂ କରିବାର ଅଛି। ସ୍ପ୍ରେଇଂ କରିଦେଇକି ସବୁପତ୍ର ଯୋଉଟା ହଳଦିଆ ହେଇଛି ସେଟା ଛାଡ଼ିବନି, ସବୁପତ୍ର ଯୋଉ 2 ଫୁଟ ଯୋଉଟା ହଳଦିଆ ହେଇଥିବ 2-3 ଫୁଟ ତାକୁ କାଟିଦେବେ, କାଟିଦେଲା ପରେ ଯୋଉ ନୂଆ ପତ୍ର ବାହାରିବ ସେଟା ପୁରା ସବୁଜ ପତ୍ର ବାହାରିବ, ସେଟାକୁ ଗ୍ରୋଥ ହବ। ସେଟା ବୋଇତାଳ ଚାଷର ସବୁଠୁ ବଡ ପ୍ରୋବ୍ଲେମ ହଉଛି ସାହେବ, ତାହେଲେ କହିଲେ ଆଉ ଫଳିବ ନାହିଁ, ସେ ଚାଷୀ ବି ମୂଳ ପଇସା ବି ପାଇବ। ଯୋଉ ଆପଣ କହିଲେ ଯେ ଚାଷୀ ଭାଇମାନେ ପୁରା ପ୍ରଶ୍ନ ପଚାରୁଥିବେ ହଳଦିଆ ହେଇଯାଉଛି ବୋଲିକି, ସେଇଟା ହଉଛି ତାର ସଲଫର ସ୍ପ୍ରେ କରିବାକୁ ପଡିବ, ନହେଲେ ମାଗ୍ନେସିୟମ ସଲଫେଟ ବି ମାର୍କେଟରେ ମିଳୁଛି ବୁଝିଲେ କି, ଫଙ୍ଗିସାଇଡ ସହିତ ଗୋଟେ ସଲଫର ହଉଛି, ଟେବୁକୋନାଜଲ ଆଉ ସଲଫର ବୋଲିକିରି ତାର ଅଲଗା ଅଲଗା ନାଁରେ ସବୁ ମିଳୁଛି, ନିସି ଟେବୁସଲ ଏଇସବୁ ନାଁରେ ମିଳୁଛି, ସେଗୁଡା ବି ସ୍ପ୍ରେ କଲେ ଗଛ ବି ସଲଫର ପାଇପାରିବ। ଆପଣ ବିନା ସଲଫରରେ ବୋଇତାଳ ଫଳିପାରିବନି, ବିନା ସଲଫରରେ ଲଙ୍କା ମିର୍ଚ ବି ଫଳିବନି, କିନ୍ତୁ ମାର୍କେଟକୁ ଯୋଉ ମରିଚ ଗୁଡା ଆଣୁଛନ୍ତି ଖାଲି ସାର ଦେଇ ଦଉଛନ୍ତି ଧରି ଆସୁଛନ୍ତି, ସେ ମରିଚ ଲଙ୍କା ମରିଚ ଗୁଡା ପଚା ପଚା ହେଇଥିବ, ମୋଟେ ରାଗ ନଥିବ, ପିତୁଳିଆ ଲାଗିବ, ସେଟା ସବୁର ମେଡିସିନ ଅଛି, କିନ୍ତୁ ଠିକ ମେଡିସିନ ଚାଷୀ ଭାଇ ନ ପାଇବାରୁ ଚାଷୀଙ୍କର ଲସ୍ ହଉଛି। ଆଉ ଆପଣ ଖରାପ ସବୁ ଡିଜାଇନରେ ବହୁତ ଚାଷ ହଉଛି, କିନ୍ତୁ ସେ ଆସନ୍ତି ପ୍ରଫିଟ୍ ପାଉନାହାନ୍ତି, ସେମାନେ ଖରାପ ସବୁ ଡିଜାଇନ ସାର ଖରାପ ସବୁ ଡିଜାଇନ ହେଲା ଲଙ୍କାପଟ ନନପୁର।

0: ଏରିଆରେ, କିନ୍ତୁ ନବରଙ୍ଗପୁର ଏରିଆ ହଉଛି ମାନେ ଆଶା ନିରୂପ କୋଭିଡ ମାନେ ଠିକ ମେଡିସିନ ସେମାନେ ପାଉନାହାନ୍ତି। ମେଡିସିନ ଅଛି ଆପଣଙ୍କର ବାଇଗଣ, ବାଇଗଣ ଗଛଟା 3 ମାସ ପରେ 2 ମାସ ଗଲା ପରେ ବୁଢା ହେଇଯାଉଛି, ବାଇଗଣ ଟାଣ ହେଇଯାଉଛି, ମିଠା ଆସୁନାହିଁ, ଛୋଟ ଆସୁଛି। ତାକୁ ଏଇ ଅନୁସାରେ ଦେଇକି ବି ଆପଣଙ୍କର ସବୁଦିନ ପାଇଁ ସେ ବାଇଗଣ ସଫ୍ଟ ରହିବ ଆଉ ଗଛ ବୁଢା ହବ ନାହିଁ। ଇଏ ମେଡିସିନ ବି ମାର୍କେଟରେ ମିଳୁଛି। ଆଉ ବୋଇତାଳୁଟା ଆପଣଙ୍କର ଯଦି ସେ ସାହେବ ରୋଗ ଧରିଲା 1 ମାସରେ ବି ପଳେଇବ ନାହିଁ, କିନ୍ତୁ ମେଡିସିନ ଦେଲେ ଆପଣଙ୍କର 3 ମାସ ପଳେଇବ। ଭେଣ୍ଡି ଆପଣଙ୍କର ବର୍ଷେ ପଳେଇବ। ଯଦି ଢିପ ଜାଗା ହେଇଥିବ ଠିକ ମେଡିସିନ ମାରିବେ ଫଳିବା ପାଇଁ, ଯେ ଅନୁସାର ଯାହା ଆବଶ୍ୟକ ଦେଇକି ମାରିବ ବୋଲି 1 ବର୍ଷ ପଳେଇବ, ଆପଣ ସଫିସିଏଣ୍ଟ ପଇସା ପାଇବ ଭେଣ୍ଡିରେ, ବୋଇତାଳୁ ବି କମ୍ ପଇସା ପାଇବ। ମେନ୍ ହେଲା ମେଡିସିନ ଠିକ ଭାବରେ ଠିକ ଜାଗାରୁ ସେମାନେ କିଣିବାକୁ ପଡିବ। ଆଉ ଯଦି ସେମାନେ ଚାଷୀ ଭାଇ ମାନେ ମୋ ସାଙ୍ଗରେ କଣ୍ଟାକ୍ଟ ରଖିବାକୁ ଚାହିଁବେ, ମୁଁ ତ କୁନ୍ଦ୍ରାରେ ରହୁଛି, କୁନ୍ଦ୍ରା ବ୍ଲକ ହେଡକ୍ୱାର୍ଟର ଘର ଆମର, ଦୋକାନ ନାଁ ବି ଦେଇଛି କ୍ରପ କେୟାର ବୋଲିକି ନାଁ ଦେଇଛି। ଆଉ ଫୋନ ନମ୍ବର ହଉଛି 8766338199। ଏଇ ନମ୍ବରରେ କଣ୍ଟାକ୍ଟ କରିକି ଯେ ଚାଷୀ ଭାଇ ମାନେ ଆମର ଶୁଣୁଛନ୍ତି, ଯଦି କଣ୍ଟାକ୍ଟ କରିବାକୁ ଚାହିଁବେ ଏ ନମ୍ବରରେ କଣ୍ଟାକ୍ଟ କଲେ ବି ହବ।
1: ଆଚ୍ଛା, ଆମ ଅନୁଷ୍ଠାନ ତରଫରୁ ଓ ଚାଷୀ ଭାଇ ମାନଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ।
2: ହେଡି ଭଲ ଜିନିଷ ମାନେ କଥାବାର୍ତ୍ତା ହେଲ, ମଝିରେ ପଚାରିବି ବୋଲି ଭାବିଲି ଯେ ତମେ ତ ପଚାରୁଥିଲ, ଆଉ କାଇଁ ପଚାରିବି ବୋଲି ଆଉ ପଚାର ନାହିଁ। ଆଉ
3: ହେଲେ ଏମିତି ତ ଶୁଣିଲେ ପନିପରିବା ଚାଷ, ହେଲେ ଆମ ବୈଠକ ପାଇଁ କଣ ବ୍ୟବସ୍ଥା ହେଇଛି କି ନାହିଁ?
2: ବ୍ୟବସ୍ଥା ଗୋଟେ କରିଛି ନା, ଏଇ ଭିତରେ ଗୋଟେ ଚିନ୍ତା କରୁଛି, ବଢିଆ ଗୀତ ଗୋଟେ ଶୁଣିବା ବୋଲି ବୈଠକ ଘରେ। ଆଉ
3: ଆଚ୍ଛା,
2: ଟିକେ ହାଲୁକା ଲାଗିବ ମନକୁ, ଆଉ ଶୁଣିବା ହେଲେ। ଆଉ
3: ଚାଲ।

0: ଏମିତି ତ ମଝିରେ ମଝିରେ ଟିକେ ଗୀତ ଟିକେ ଶୁଣିଲେ ବି ଏ ତମେ କହିଲା ଭଳିଆ ଝରକାରୁ ଯୋଉ ପବନ ଟିକେ ଆସୁଛି ଟିକେ ଆରାମ ଲାଗିଲା ଆଉ ଟିକେ
1: ଗାଁ ଗହଳରେ ତ ନଦୀ ପୋଖରୀକୁ ନଡ଼ିଆ ଗଛ ବୋଲେ ଟିକେ ଭଲ ସୁଲସୁଲିଆ ପବନ ଟିକେ
0: ସମାନ ତ ବଢିଆ ଗୀତ ହେଇଛି ସମାନ ଆଉ ପାଗକୁ ସମାନ ହେଇଛି ଯେ ଶୁଣ ଏଇ ମଝିରେ ମଝିରେ ଆମର ଅଞ୍ଚଳରେ କାଳ ବୈଶାଖୀ ମଧ୍ୟ ହଉଛି ଆମକୁ ମୋବାଇଲ ମାଧ୍ୟମରେ ହଉ କି ରେଡିଓ ମାଧ୍ୟମରେ ହଉ କି ଖବରକାଗଜ ମାଧ୍ୟମରେ ମଧ୍ୟ ଆମକୁ ସୂଚନା ମିଳୁଛି ଯେ ଏମିତି ପବନ ବର୍ଷା ହବ ଟିକେ ସତର୍କ ଜାଗ୍ରତ ରହିବେ ବୋଲିକି ତାକୁ ମଧ୍ୟ ଆମେ ହେଳା କରିବା କଥା ନାହିଁ
1: ସତ କଥା କାହିଁକି ଏବେ ବି ଧାନ ପାଚି ଆସିଲାଣି ନା ଯେତେବେଳେ ତମେ ସତର୍କ ସୂଚନା ପାଉଛ ହେଲେ ସାଙ୍ଗେ ସାଙ୍ଗେ ଧାନ କାଟିକି ତାଙ୍କର ବ୍ୟବସ୍ଥା
0: ଉଚିତ ବ୍ୟବସ୍ଥା କରିବାର ଅଛି ଯେ ଶୁଣ ବ୍ୟବସ୍ଥା ବୋଇଲେ ମନ ପଡ଼ିଲା ଏଇ ମଝିରେ ମୁଁ ଗାଁକୁ ଟିକେ ଯାଇଥିଲି ବୁଲିବାକୁ ସେଠି ଚାଷୀ ଭାଇ ସହିତ ଗୋଟେ ଭେଟଘାଟ ହେଇଥିଲା କଣ ସବୁ ଭେଟଘାଟ ହେଇଥିଲା ସବୁ ଟିକେ ବସିକି ଶୁଣିବା ବାବୁ ତମର ନାଁ କି ନା
2: ନରେନ୍ଦ୍ର ନାୟକ ବାବୁ
0: ଘର କୋଉଠି
2: ବାସୁପୁର
0: ପଞ୍ଚାୟତ
2: ମସ୍ତିପୁର
0: ବ୍ଲକ
2: କୋରାପୁଟ
0: ତମକୁ କେତେ ବର୍ଷ ହବ
2: ମୋତେ 55 ହଉଛି
0: 55 ବର୍ଷ ହେଲାଣି
2: 50 ବର୍ଷ
0: ଏଇ ଯୋଉ ମୁଣ୍ଡରେ ଚିତା ଚନ୍ଦନ ଲଗେଇଛ
2: ଆଜ୍ଞା ଏଇଟା ମନ୍ତ୍ର ନେଇଛୁ ଆଜ୍ଞା
0: ଆଚ୍ଛା କି ମନ୍ତ୍ର ନେଇଛ
2: ଆମର ଗୁରୁ ମନ୍ତ୍ର ନେଇଛୁ
0: ଗୁରୁ ମନ୍ତ୍ର
2: ହଁ
0: ଆଚ୍ଛା କେବେଠୁ ନେଲଣି
2: ହେଲେ ଆଜ୍ଞା 5 ବର୍ଷ ଖଣ୍ଡ ହେଲା
0: ହେଲେ ଜୀଉଣା ସବୁ କେମିତି ଘରେ
2: ଚଳବାଟା ଚାଷବାସ କରିବା ଚଳୁଛୁ ଆଜ୍ଞା
0: ଚାଷ ଜମି ଅଛି
2: ହଁ ଚାଷ ଜମି ଅଛି
0: କି ପ୍ରକାର ଜମି ଅଛି
2: ଏ ରଙ୍ଗ ମାଟି କାଳିଆ ମାଟି ସେମିତି ଜିନିଷ
0: କଳା ମାଟି ତ ରଙ୍ଗ ମାଟି
2: ମାଟି
0: ଆଉ
2: ନାଇଁ
0: ହେଲେ ଧାନ ପାଚିକା
2: ଧାନ ହଉଛି ବିଲ ମଞ୍ଜି
0: ଧାନ ସାଙ୍ଗରେ ଆଉ କିଛି କରୁଛ ନା
2: ଧାନ ସାଙ୍ଗରେ ଶୁଆ କରୁଛୁ ମାଣ୍ଡିଆ କରୁଛୁ ବିରି କରୁଛୁ ଅଳସୀ କରୁଛୁ ଆରି ହଇ ଆଜ୍ଞା ଏତିକି ଜିନିଷ କରୁଛୁ
0: କୋରାପୁଟ ମାଟିରେ ତ ସବୁ
2: କାଦଳ କରୁଛୁ
0: ମାଣ୍ଡିଆ କରୁଛ
2: ମାଣ୍ଡିଆ କରୁଛୁ
0: ଅଳସୀ କରୁଛୁ
2: ଅଳସୀ କରୁଛୁ ଅମଳ ଧାନ ଲାଗିଥିଲା ଆରି ବିରି ଲାଗିଥିଲା ଅଳସୀ ଲାଗିଥିଲା ଶୁଆ ଲାଗିଥିଲା ଆରି ରାଶି ଲାଗିଛି
0: ବଢିଆ ହେଲା ସବୁ ପ୍ରକାର ଲାଗିଛି
2: ସବୁ ପ୍ରକାର
0: ମିଶାଇକି କରୁଛ ନା ଗୋଟେ
2: ମିଶାଇକରି କରୁଛୁ ଆଜ୍ଞା
0: ଧାନ ସାଙ୍ଗରେ ବିରି ମିଶାଉଛୁ
2: ଧାନ ସାଙ୍ଗରେ ଯୋଉ ମାଣ୍ଡିଆ ସାଙ୍ଗରେ ବିରି ମିଶାଉଛୁ ସେ ମାଣ୍ଡିଆ ସାଙ୍ଗରେ ବିରି ହଉଛି କାନ୍ଦୁଲ ହଉଛି ଅଳସୀ ହଉଛି ରାଶି ହଉଛି ସେ ଗୋଟେ ଜାଗା
0: ସେଟା ଗୋଟେ ବଢିଆ କାମ କରୁଛ ମିଶାଇକିରି ଲାଭ କିଛି ଜାଣିଛ କି ତାର
2: ହଁ ଆଜ୍ଞା ମିଶାଇଲେ ନାଇଁ ଆଜ୍ଞା ବହୁତ ଲାଭ ଆସୁଛି ନ ମିଶାଇଲେ ନା ଆଜ୍ଞା ଗୋଟେ କର ଗୋଟେ ପାଚି ବୋଲେ ଖାଲି ଧାନ ଭୁଣିଲେ କି ମାଣ୍ଡିଆ ଭୁଣିଲେ
0: ଗୋଟେ
2: ପାଚି ସେତେ ପଇସା ହଉ ନା
0: ତାପରେ ଯଦି ବର୍ଷା ହେଇଗଲା କି ପାଣି ମାରିଦେଲା ବୋଲେ ବି ସେଟା ଖରାପ ହେଇଯିବା ଚାନ୍ସ
2: ଗୋଟେ ଖରାପ ହେଲେ ଆରି ଗୋଟେ ସେ

0: ବିକ୍ରି ବଟାଟା କୋରାପୁଟ ଟାଉନ ଏକା ଆଜ୍ଞା
1: ମଣ୍ଡିରେ
0: ମଣ୍ଡିରେ ନା ଆଜ୍ଞା ମଣ୍ଡିରେ ନେଉନାହାନ୍ତି ଧାନ
1: ଏ ଯୋଉ ଧାନ ଅମଳ କରିକି ରଖୁଛ କେମିତି
0: ଅମଳ କରି କରି ବିକୁଛୁ ଆଜ୍ଞା ଆମେ
1: ସାଇତି ସାଇତି କରିବାଟା କେମିତି ମୂଷା ସାପ ବେଙ୍ଗ ତ
0: ବେଶୀ ସମୟ ସେମିତି ଏକା ଯୋଉ ଏମିତି ଦୁଡ଼ି ମନ ଆଠାତି ଲେଖା ଆଣୁଛୁ ଆଜ୍ଞା
1: ଆଜିକାଲି
0: ଶୁକାଶୁକି କରି କରି ତାହିଁରେ ବାନ୍ଧୁଛୁ
1: ଆଜିକାଲି ତ ସେ ଢଲା ଚାଙ୍ଗୁଡ଼ି ଆଉ ନାହିଁ
0: ଢଲା ଚାଙ୍ଗୁଡ଼ି ନାହିଁ ଖାଲି ବସ୍ତା ଏକା ବସ୍ତା ଲୋକ ଆଣିକରି ଏମିତି ଦୁଡ଼ି ଲଗାଇ ତାର ଉପରେ ରଖାଇଲୁ
1: ହେଲେ ଏକରା କେତେ ବସ୍ତା ପରା ବାହାରୁଛି
0: ଗୋଟେ ଏକରାକୁ ବାହାରୁଛି ଆଜ୍ଞା ଗୋଟେ ଏକରାକୁ 30 ବସ୍ତା ଖଣ୍ଡ ବାହାରୁଛି
1: ପାଖାପାଖି 30 ବସ୍ତା
0: ବାହାରୁଛି
1: କାହାକୁ ରୋଗ ପୋକ ଲାଗବାଟା
0: ରୋଗ ପୋକ ଲାଗବାଟା ନାଇଁ ଆଜ୍ଞା କିଛି ଆମେ ଦେ ମାନେ ଗୋବର ଖତା କା ମାରୁଛୁ ଲଗାଉଛୁ
1: ଗୋବର ଖତ ସବୁବେଳେ ଦେଶୀ ଖତ
0: ହଁ ଦେଶୀ ଖତା କା ରୋଗ ଲାଗିଲେ ବି ସେ ଆମକୁ ପ୍ରିୟ କରିବାଟା କହୁଛନ୍ତି ପ୍ରିୟ କଲେ ଭଲ ହେବ ବୋଲି କହୁଛନ୍ତି ଯାଇକି ଆମେ ପ୍ରିୟ କରିବାଟା ମିଶା ପ୍ରିୟ କରୁନୁ
1: ମାଟି ପରୀକ୍ଷା କରୁଛ କି ନା କେବେ
0: ନା ଆଜ୍ଞା କରିନୁ
1: ମାଟି ପରୀକ୍ଷା ଗୋଟେ 2-3 ପାଚି ପରେ କରିବା କଥା ବୋଲେ ମାଟିରେ କିଛି ଭଲ ଅଛି ଖରାପ ଅଛି ସେଟା ଧରିକିରି ବୈଜ୍ଞାନିକ ମାନେ ଜାଣିବେ ସେଟା ତାପରେ ତାକୁ ଧରିକିରି ଧାନର ନୂଆ ନୂଆ କିସମ ମିଶା କରିପାରିବ କି ବିରି କି ମୁଗ କି ମାଣ୍ଡିଆ କି କୋଳତ କି ଯାହା ହେଲେ ମିଶା କଲେ ଆହୁରି ଭଲ ଅମଳ ପାଚି ପାଇବ ଆଉ ଘରେ କିଏ କିଏ ହେଲେ
0: ଘରେ ଆମେ 4 ଲୋକ
1: ଚାଷବାସ କରିବା ଲୋକ ତ ଘରେ ଗାଈ ଛେଳି ମେଣ୍ଡା ରଖିଥିବେ
0: ରଖିଛୁ ଆଜ୍ଞା ଛେଳି ଅତି ଗାଈ ଅତି
1: କୁକୁଡ଼ା
0: ନା ଆଜ୍ଞା
1: କୁକୁଡ଼ା ରଖୁ
0: କୁକୁଡ଼ା ରଖିନୁ
1: ଗାଈ କି ଗାଈ ଅଛି
0: ଇଏ ଜର୍ସି ଗାଈ ଏକ ଅତି ଆଜ୍ଞା
1: କେତେ ବରା ଅଛନ୍ତି
0: ଦୁଇ ମୁଣ୍ଡ ଅତି
1: ଭଲ ଅଛନ୍ତି
0: ହଁ ଭଲ ଅଛନ୍ତି
1: କ୍ଷୀର କିନ୍ ଦେଉଛନ୍ତି
0: କ୍ଷୀର ନା ଆଜ୍ଞା 2 ଲିଟର ପୁରା ଟିକେ ବୁଢ଼ୀ ହେଇଯାଇଥିଲା ଆଜ୍ଞା 2 ଲିଟର ଲାଗେ
1: କୋଉଠୁ କିଣିଥିଲ ଜର୍ସି
0: ମସ୍ତିପୁଟରୁ କିଣିଛି
1: ମସ୍ତିପୁଟରୁ ହେଲେ ସଂସାର ଚାଲିଛି ଭଲ
0: ହଁ ଆଜ୍ଞା ଚାଲିଛି
1: ହଁ ଧନ୍ୟବାଦ ହେଲା ନା ଚାଷୀ ଭାଇ ବୋଲେ ତାଙ୍କର ଅନୁଭୂତି ଅଭିଜ୍ଞତା ଟିକେ ଅଲଗା ଗା ଯିଏ ଯାହାର ନିଜର ଜମିର ବ୍ୟବସ୍ଥା ଜାଣିଛି ସିଏ କଣ କଲେ କେମିତି ଅଧିକ 2 ପଇସା ଲାଭ ପାଇବ ସେ ବିଷୟରେ ସେ ଚିନ୍ତା କରିଥାଉଛି ଧ୍ୟାନ ଦଉଛି
2: ହେଲେ ଆମେ ଏମିତି କଥାବାର୍ତ୍ତା ହଉଥିବା କି ସାର୍ ଟିକେ ସମୟ ଆଡେ ଦେଖ
1: ସମୟ ତ ହେଇଗଲାଣି ତମେ ହେଠି ଦେଖ ସିଏ ଆଉ ଟିକେ ଜଳ ଛତ୍ର ପାଖକୁ ଯିବା ସେ ଟିକେ ପାଣି ବ୍ୟବସ୍ଥା ହେଇଛି ନା ନାଇଁ ଦେଖିବା ପାଣି ଟିକେ ଟିକେ ପିଇକି ଉଠିବା ହେଲେ ଯିବା
2: ପାଣି ସହିତ ଦହିର ବି ବ୍ୟବସ୍ଥା ହେଇଛି ଦହିପଣା ପାଣି ଟିକେ ଦହିପଣା ଟିକେ ପିଇକି ଯିବା ଆଉ
1: ଯିବା ହେଲେ ଯିବା ଉଠିବା
2: ହେଲେ ଉଠିବା
1: ଉଠିବା ହେଲେ ଆଉ
3: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ ସେ ଜଣେଇବେ ନିଜ ସଫଳତାର ରହସ୍ୟ
4: ମୋର କୃଷକ ଭାଇ ଓ ଭଉଣୀ ମାନେ ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ
3: ତାହା କିପରି
4: ବାସ୍ ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏହି ନମ୍ବରରେ ଫୋନ କରନ୍ତୁ 1800180551
5: ଏ ନମ୍ବର କାହାର ଭାଇ
4: କୃଷକ କଲ୍ ସେଣ୍ଟରର ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ
3: ଆରେ ଭାଇ ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ
4: ହଁ ଭାଇ ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ
5: କିନ୍ତୁ ଭାଇ ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ
4: କିଛି ପଇସା ଲାଗିବନି ମୋବାଇଲ ଦ୍ଵାରା କିମ୍ବା ଅନ୍ୟ ଫୋନ ଦ୍ଵାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ ପରାମର୍ଶ ପାଇଁ ମଧ୍ୟ ପଇସା ପଡିବନି ହଁ 16 ଅଣା 7 କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ୍ ନମ୍ବର 1800180551 ରେ ମାଗଣାରେ ଯୋଗାଯୋଗ କରନ୍ତୁ କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର
6: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ ଭାରତ ସରକାର।

ସୁପ୍ରଭା ପାତ୍ର ଆକାଶବାଣୀ ଜୟପୁର ସମୟ ରାତି 8:00 ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ଆଖିରେ ଆଖିରେ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଏବଂ ନିବେଦିତା। ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

ଏହି ଗୀତ ସହ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏବେ ଆସନ୍ତୁ ଶୁଣିବା ଧାରାବାହିକ ନାଟକ ପରଜାର ସପ୍ତମ ଅଧ୍ୟାୟ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ନାଟ୍ୟ ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ।

0: ବୁଝିଲୁ କି? କହିବି ତା ତା ଏବେ କହିଦେବି
1: ରେ କହିଦେ
0: ଇ ଗାଁ ଲଗେଇବା କିଛି ହେଲେ ପଡ଼ିଆ ଜମି ନାହିଁ ବୁଝିଲୁ କି? ଗାଁଠୁ ଖଣ୍ଡେ ଦୂରରେ ସି ସାନ ବିଲ ଖଣ୍ଡେ ଅଛି ନାଇଁ କି? ସେଟା ତାସ କରବୁ ବୋଲେ ଦେଖେ
1: କିଛି
0: ବାଧା ନାହିଁ,
1: ହାଲି ହାଲି
0: କରବୁ କି? କର କି ନା ମୁଇଁ ଅଛି ତ, କିଛି ବାଧା ନାହିଁ,
1: ହେଲେ ଯିବି।
0: ହଁ କର,
1: ଯିବି ଏବର କର।
0: ହଁ ହାଲି
2: ଡଙ୍ଗର ଦେଖାଇଲା ନାଇଁ କୋ, ଏଟା ତ ସେ ଡଙ୍ଗର କାହିଁକି ଏ ପର୍ବତ ତଳର ଡଙ୍ଗର ହେଇ ରହିଛି କାହିଁକି? ଏଠି କେବେ ତାସ ହେଇ ନାହିଁ କାହିଁକି? ନାହିଁ ଭଲ କରି କଷାକଷି କଲେ ଅଧଘର୍ଷା ପାଚି ମିଲ୍ସି ଏକା ଏତେ। ହଁ ହେତିକି ମିଶା ଇ ଗୁନ୍ଦୁରି ଫୁଟା ମନ ମାରିଲେ ମରିଚ କାନ୍ଦୁଲ ଜଡ଼ାରି ସୁଆ ମିଶାଇସି। ହା ଭଗବାନ ତକ ଚୁଆର ଲାଗ, ମୋର ପିଲାମାନଙ୍କେ ଆରେ ଖାଦି ଚିନ୍ତା ରହିବ ନାହିଁ।
3: ନାଇକ କିସ କହିଲା ବାବା, ଜମି ଦେଲା କି?
2: ନାଇକ ଡଙ୍ଗର ଦବାଟା ଦେଲା ଆକା ଯେ, ମାତ୍ର ଏକଟା କରବାକେ ନୁହେ ବୁଝିଲୁ ଷ୍ଟୁକି। ଗୁନ୍ଦୁରି ବୁଟା ମାରବାର ଅଛେ, କେନ୍ଦୁ ଖୁଟ ମାରବାର ଅଛେ, ପକ୍ନା ଫୁଟାଇବାର ଅଛେ, ସରାସରି ମାଟି କାଟବାର ଅଛେ। ଏନେ ମାଣ୍ଡିଆ ନାଇଁ କି ଟିଗ୍ରା ମିଶାନ ନାଇଁ, ସାନ ଗୁଡ଼ାର କନ୍ଦମନକେ ବାଦୁଲ ଡାକିଲେ ହେଇତା କାହିଁକି? ମୋର ପାଇଟି ସରିଲେ ସେ ଲୋକର ପାଇଟି ମୁଇଁ ମିଶା କରିଦେଇତି, ଡାବୁ ନ ଲାଗ୍ତା। ହାଲେ ସେଟା ଚାଡ଼ା, ତୁମେ ମନ ଯା, ପେଜ ଗୁଡ଼ି ଖାଇଦିଆ, ଯା। ମୋକେ ଦୁଇଟା ଟୁକି ଟୁକି ମାନେ ଦାଙ୍ଗଡ଼ାକେ ଗଲେ କେମିତି ହେଲେ ମିଶା ଗୋଟେ 3 କୋଟି ଟଙ୍କା ଲେଖା ତ ମିଲ୍ଛି ଏକା ନା? ହେଲେ ମୁଇଁ ତ ନଈବାର ଲୋକ, ସେଟାର ଲାଗି କିଏ ମିଶା ନ ଆଇଲାନି, ଠିକ ନା କରବାର ଲୋକ ମିଶା କିଏ ନାହିଁ। ଧାଙ୍ଗଡ଼ି ମାଗା ଆଇଲେ ତ ଆରି ମୋକେ ଧାନ୍ଦା ନ ରେତା। ଟୁକି ମନ କଲେ ହେଲା, ମୁଇଁ ଖାଲି ଦେଖବାର କଥା, ନାତି ହେଲେ ଉଚ୍ଚାରିକିରି ବୁଲବାର କଥା। ଆରି କାଇଟା
3: ଖାଇଲା ବାବା,
2: ଆଣ୍ଡ୍ରା ଲୋକ ନୁନି ମୁଇଁ ଜାଣି କି ସେଟା, ଯା ମୁଣ୍ଡ ଖଣ୍ଡ ରହିକରି କଷା ଗାଳି ଦେଶ, ଯା ଯା ନୁନି ଯା ଯା ଯା ଯା।
4: ତତେ ତ ଖୋଜି ଖୋଜି କରି ମୁଇଁ ଆସିଛି, ହେଟି ମୁଇଁ ତୋର ଅଣ୍ଡ୍ରା
3: ଆମିଛୁ ତିଜା।
4: ହେ ଦେ ନୋନି ରିସା ହେଲୁ କି? ଶୁଣ ଟିକେ, କିସ୍ଟା ଧରୁଛୁ ତ? ମତେ ଟିକେ ଦେ।
3: ନ ଦେବେ
4: ନୋନି, ତୋର ବା କାଇଁ ଡାକି ଦବୁ କି ଟିକେ?
0: ହେଟି ଶୁଣ, ତୁଇ ଜାଣିଛୁ ନା
3: କାଇଟା
4: ଏମିତି ପ୍ରବଳ ବର୍ଷାରେ ମିଶା ତିନ୍ତି ତିନ୍ତି କରି କେତେ ଦୂର ଧାନ ମୁଇଁ ଧାଇଁ ଧାଇଁ କରି ଆସିଲି ତତେ ଏକା ଦେଖବା ପାଇଁ, ନହେଲେ ମାହାଲିଆରେ ମୁଇଁ ତୋର ଅଣରା କି? ତୁଇ ହସୁଛୁ କାହିଁକି
3: କହସି? ତାରି କାନ୍ଦିବି କି? ତୋର କଥା ଶୁଣିକି ତ ହସିଲି ନିଆର କାଇଟା।
0: ଖାଜା ଖାଇବୁ ଏତେ? ନାଇଁ
4: ତୋର ବା କେ? ନେ ତାର ନା କାଇଟା?
3: ମୋର ବା ନା ଶୁକ୍ରୁ ଜାନି, ହେଇଟି ବାଡ଼ରେ କାମ କରୁଛି।
4: ହାଲେ ହାଲେ ଡାକ ତାକେ
3: ବାପା। ଏ ବା ଏ ଡାକଲାନି,
4: ଆଇଲିନି ଆଇଲିନି, ର ର ର କିଏ ହ ତୁଇ ଧାଙ୍ଗଡ଼ା? କୁନ ଗାଁ ତୋର, କେନେ ଆଇଲୁ ସ?
0: ମୁଇଁ ପରା ତୋର ଗୋତି, ତୋର ଠକି ବିଲିକୁ ଦେଖିଲି ଆରେ ତାକୁ ମୁଇଁ ମାଙ୍ଗନି କରୁଛି, ତାକୁ ବିବାହ ହେବି, ହେଲେ ଝୋଲା ଟଙ୍କା ମାତ୍ର ମୋର ପାଖେ ନାହିଁ, ଝୋଲା ବାଦୁଲରେ ତୋର ପାଖେ ମୁଇଁ ଗତି ଖଟିବି, ଟଙ୍କା ସୁଝିଲା ପରେ ତୋର ଟକିକୁ ନେବି।
4: ଆଲେ ତୋର ଖଡ଼ି ମୋତେ ଦେ ତ, ଆରେ ତୁଇ ତୁନ ପଡ଼ିକରି ମୁଣ୍ଡା ଉପରେ ବସ, ଦେଖ ମୁଇଁ କେମିତି କାମ କରୁଛି, ତୁଇ ଟିକେ ଦେଖ।
2: ଓ ଯେ ବିଲି ମୋର ସାନ ଟକି ହ, କାଇ ସେ ମୋର ବଡ଼ ଟକି ଝିଲି କେନେ?
4: ନାଇଁ ନାଇଁ ମୁଇଁ ନିଚି, ଦେଖ ମୁଇଁ ମାତ୍ର ତୋକେ କହିଦେଲି ତୋର ଇଚ୍ଛା, ଆଗେ ଦେଖିଲି ବିଲିକୁ ଆରେ ସେ ମୋର ମାତ୍ର ମନକେ ଗଲା, କଥା ଠିକ କରିଲି।

0: ଶୁଣିଲେ ଧାରାବାହିକ ନାଟକ ପରଜାର ସପ୍ତମ ଅଧ୍ୟାୟ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସିତାର ବାଦନ। ଶିଳ୍ପୀ ହେଲେ ପଣ୍ଡିତ ନିଖିଲ ବେନର୍ଜୀ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ମିଶ୍ର ଗାରା।

0: ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ସୀତାର ବାଦନ, ଶିଳ୍ପୀ ଥିଲେ ପଣ୍ଡିତ ନିଖିଲ ବେନର୍ଜୀ, ଶିଳ୍ପୀ ପରିବେଷଣ କଲେ ରାଗ ମିଶ୍ର ଗାରା। ଆକାଶବାଣୀ ଜୟପୁର, ସମୟ ରାତି 8:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମାଚାର ସନ୍ଧ୍ୟା, ପରେ ପରେ ନ୍ୟୁଜ୍ 9 ଏବଂ ସ୍ପଟ୍ଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी से समाचार संध्या के साथ।

0: ବୁଝିଲ ନାଇଁ କଥା ହଉଛି କଣ କି ତମେ ପାଖରେ ବସିଲେ
1: ନିଜକୁ କିଶୋର କୁମାର ବୋଲି ଭାବୁଛ
0: ଆଉ କଣ କଣ କିଶୋର କୁମାରଙ୍କ ଉପରେ ଆଉ କଣ କଣ
1: ଛାଡ଼ ମତେ ଟେନସନ ହେଲା ବେଳକୁ ନିଜେ କିଶୋର କୁମାର ଗୀତ ଗାଉଛନ୍ତି
0: ତମକୁ ପୁଣି ଟେନସନ
1: ଆଉ କଣ
0: ମୋ ପାଖରେ ବସିକି ମୋ ଭଳିଆ ଗୋଟେ ପ୍ରେମିକ ପାଖରେ ବସିକି ତମକୁ ଟେନସନ
1: ଶୁଣ ମୋ ଟେନସନ ଜାଣିଲେ ତମେ ମୁଣ୍ଡରେ ହାତ ଦବ ଏମିତି ଗୋଟେ ଭୟଙ୍କର ସ୍ୱପ୍ନ ଦେଖିଛି ଓହ ସକାଳେ ଉଠିଲା ବେଳକୁ ପୁରା ଟେନସନରେ କଣ କରିବି ଚିନ୍ତା କରିପାରିଲିନି
0: ମତେ ଶୀଘ୍ର କୁହ ମତେ କେମିତି କେମିତି ଲାଗିଲାଣି ଶୀଘ୍ର କୁହ ମତେ
1: ଭୟଙ୍କର ସ୍ୱପ୍ନ ଏଇଟା ହେଲା ଆଉ ମୁଁ ଗୋଟେ ବସ୍ରେ ଯାଉଥିଲି
0: ବସ୍ରେ ଯାଉଛ ଆରେ ମତେ ନେଇକି ଗଲୁନି
1: ତମେ ଅଛ ବା
0: ମୁଁ ଅଛି
1: ହଁ ବସ୍ରେ ମୁଁ ଯାଉଛି ଆଉ ତମ ସହିତ 50 ଝିଅ ଅଛନ୍ତି
0: ତମ ସହିତ
1: 50 ଝିଅ ଅଛନ୍ତି
0: ମୋ ସାଙ୍ଗରେ 50 ଝିଅ ତାହେଲେ ଏଟା ଭୟଙ୍କର କେମିତି ହେଲା
1: ଭୟଙ୍କର ଏମିତି ହେଲା ଯେ ତମେ ତ ଯାଉଥିଲ 50
0: ଝିଅ
1: ସହିତ ଗାଡିଟା କେମିତି ଯାଉଥିଲା ପଚାରିଲନି
0: ଆଚ୍ଛା ଆଚ୍ଛା ଆଚ୍ଛା କୁହ କୁହ ସ୍ୱପ୍ନଟା ତମେ ପୁରାଟା କହିବ ନା ଗାଡି କେମିତି ଯାଉଥିଲା
1: ଗାଡିଟା ଏମିତି ଯାଉଥିଲା ସେ ଯୋଉ ବସ୍ର ସେ ଯୋଉ ଡ୍ରାଇଭରଟା ଅଛି କିଏ ଥିଲା ଜାଣ
0: କିଏ ଥିଲା
1: ମୁଁ ଥିଲି ହଁ ସେ ବସ୍ର ଡ୍ରାଇଭରଟା ମୁଁ ଥିଲି ଆଉ ସେ ବସ୍ଟା ସ୍ପିଡ୍ରେ ଯାଉଥିଲା ଆଉ ଗୋଟେ ବଡ ପାହାଡ ଉପରେ ତଳୁ ଖସିପ
2: ଆଜ୍ଞା ସଜମଜରେ ସବୁଥର ପରି ଏଥର ମଧ୍ୟ ହସ କବିତା ଶୁଣିବା ବ୍ୟଙ୍ଗ କବିତା ଶୁଣିବା ଆଉ ପଢ଼ିଛନ୍ତି ବଡ଼ ଭାଇ ଉଦୟ ଶଙ୍କର ଜାନି
0: କବିତାଟିର ନାଁ ହେଲା ବୟସ ମୋର 30 ପଠେଇଛନ୍ତି ଆଜ୍ଞା ଅନିଲ କୁମାର ପଟ୍ଟନାୟକ ପାଣିନୋଳା ସାହି ଜୟପୁରରୁ ବୟସ ମୋର 30 ଦେଖିବା କଣ ହେଇଛି ଯେତେ ଚେଷ୍ଟା କଲେ ହେଉନାହିଁ ଜମା ତଳକୁ ଯାଉଛି ଖସି ଯେତେ ଚେଷ୍ଟା କଲେ ହେଉନାହିଁ ଜମା ତଳକୁ ଯାଉଛି ଖସି ସାଙ୍ଗସାଥିମାନେ ନାନା କଥା କହି ଲଜ୍ଜିତ କରନ୍ତି ହସି କେମିତି ଶିଖିବି ଚିନ୍ତା କରୁଥାଏ ମନେ ଦୁଃଖେ ଘରେ ବସି କଳେ କୌଶଳେ ମନ ବଳାଇଲି ଶିଖିବି ମୁଁ ସାଇକଲ କଳେ କୌଶଳେ ମନ ବଳାଇଲି ଶିଖିବି ମୁଁ ସାଇକଲ ଲଜ୍ଜିତ କରନ୍ତି ପୁଅ ସାଙ୍ଗସାଥି ଝିଅମାନେ ସବୁ ଭଲ ପଡ଼ିଆକୁ ଗଲି ସକାଳୁ ସକାଳୁ ବସିଛନ୍ତି ଦଳେ ଝିଅ କହିଲି ଭଉଣୀ ସାଙ୍ଗ ହୋଇ ମୋତେ ସାଇକଲ ଶିଖେଇ ଦିଅ ମୋ କଥା ଶୁଣି ତାଳି ମାରି ସବୁ ମୁରୁକି ମୁରୁକି ହସି କହିଲେ ଯଦି ଶିଖିବାର ଇଚ୍ଛା ଜଗ ହେ ଆଗୁଆ ସକାଳୁ ସକାଳୁ ଆସି ପଡ଼ିଆ ଭିତରେ ସକାଳୁ ସକାଳୁ ଆଗୁଆ ମୁଁ ଚାଲି ଆସେ ଝିଅମାନେ ନୀତି ଶିଖାଉଥାନ୍ତି ଲେଡ଼ି ସାଇକେଲରେ ବସି ଶିଖେଇ ଶିଖେଇ ଦିନ ପରେ ଦିନ ବିତିଗଲା ଗୋଟେ ମାସ ଶିଖେଇ ଶିଖେଇ ଦିନ ପରେ ଦିନ ବିତିଗଲା ଗୋଟେ ମାସ ସଭିଏ କହିଲେ ସାଇକଲ ଶିଖା ହେଇଗଲା ଭାଇ ଏବେ ଶେଷ ସାଇକଲ ଶିଖା ହେଇଗଲା ଭାଇ ଏବେ ଶେଷ ଚଳାଇବ ଏକା ସାଇକଲ ତୁମେ ରାସ୍ତା ଉପରକୁ ଆସ ପଛରେ ରହିଛୁ ଭିଡ଼ି ଧରି ଆମେ ସିଟ୍ ଉପରେ ବସ ଆସ୍ତେ ଆସ୍ତେ କରି ପେଡେଲ ଦବାଓ ହ୍ୟାଣ୍ଡେଲକୁ ଧରି ହାତେ ଏତିକି କହିକି କିଛି ବାଟ ପରେ ଏକା ଛାଡ଼ିଗଲେ ମୋତେ ଏତିକି କହିକି କିଛି ବାଟ ପରେ ଏକା ଛାଡ଼ିଗଲେ ମୋତେ ମୁହଁ ପଟୁ ଗୋଟେ କୁକୁର ଆସିଲା ବ୍ରେକକୁ ଦେଲି ଭିଡ଼ି ଜାଣିପାରିଲିନି ଆଖି ବୁଝିଦେଲି ନାଳରେ ଗଲି ମୁଁ ପଡ଼ି ତିନି ପାଲେଟି ମାରି ପଡ଼ିଛି ତଳେ ମୋ ଉପରେ ସାଇକଲ ଧାଇଁ ଆସି ସବୁ କହିଲେ ଭାଇ ହେ ଏମିତି କ'ଣ କଲ ଝିଅମାନେ ମିଶି ସାଇକଲଟିକୁ ରାସ୍ତାକୁ ଆଣିଲେ ଭିଡ଼ି ହାତକୁ ବଢ଼େଇ କୁହନ୍ତି ଆସ୍ତେ ଉପରକୁ ଆସ ଚଢ଼ି ଯେତେ କହୁଛନ୍ତି ଝିଅମାନେ ହେଲେ ଖୋଲୁନାହିଁ ଜମା ପାଟି ପଚାରିଲେ ଝିଅ ତୁନି କିଆଁ ରୁହ ଡେରି କ'ଣ ପାଇଁ ଏଠି କି କହିବି ଆଉ ସାଇକଲ ଶିଖା ଲାଜରେ ହଉନି ଉଠି କି କହିବି ଆଉ ସାଇକଲ ଶିଖା ଲାଜରେ ହେଉ

0: ନି ଉଠି ବ୍ରେକ୍ ଲାଗିଯାଇ ପ୍ୟାଣ୍ଟ ପଛପଟ ସମ୍ପୂର୍ଣ୍ଣ ଯାଇଛି ଫାଟି ବ୍ରେକ୍ ଲାଗିଯାଇ ପ୍ୟାଣ୍ଟ ପଛପଟ ସମ୍ପୂର୍ଣ୍ଣ ଯାଇଛି ଫାଟି
1: ଆଜ୍ଞା ସଜମଜରେ ବର୍ତ୍ତମାନ ଶୁଣିବା ଗୋଟେ ମଜାଦାର କଥା ମାନେ ବହୁତ ଦିନ ପରେ ସାହୁକାର ଆଉ ସାହୁକାର ଠାରୁ ନେଇଥିବା ଜଣେ ଉଦ୍ଧାର ବ୍ୟକ୍ତି ଯିଏ ତାଙ୍କଠୁ ଟଙ୍କା ଧାର ନେଇଥିଲେ ତାଙ୍କ ଭିତରେ ଦେଖାଯାଇଛି ଆଉ ପରସ୍ପର ଭିତରେ କ'ଣ କଥାବାର୍ତ୍ତା ଚାଲିଛି ଆପଣମାନେ ଟିକେ ଶୁଣନ୍ତୁ
2: ଆରେ ଆରେ ଆରେ ଆରେ ଇଏ ତ ସାହୁକାର ଏବେ ସେ ଦବା ଟଙ୍କା ମାଗିବେ ମୁଁ ଏପଟେ ଚାଲି ଯାଉଛି
3: ଗୋପାଳ
2: ଆଜ୍ଞା ଆଜ୍ଞା ଆପଣ ଆପଣ ନମସ୍କାର ସାର୍
3: ଆରେ ଭଲ ଅଛ ତ ଏତେ ଦିନ କୁଆଡେ ଯାଇଥିଲ ମ
2: ସାର୍ ଟିକେ ବ୍ୟସ୍ତ ରହିଯାଇଥିଲେ ଆଜ୍ଞା ଆଉ
3: ଆଚ୍ଛା ପୁରୁଣା କଥା ମନେ ଅଛି ତ
2: କଣ କଥା ସାର୍
3: ଆଚ୍ଛା ଲୋକ ହୋ ତମେ ଧାର ନେଇଥିବା ଟଙ୍କା ଫେରୁଛ କେବେ
2: ହଁ ହଁ ହଁ ହଁ ଆପଣଙ୍କୁ ଧାର ନେଇଥିଲି ନା ସାର୍ ଗରିବ ଲୋକ ଆଜ୍ଞା ଟଙ୍କା ପତ୍ରର ଟିକେ ଅଭାବ ରହିଛି ମୁଁ ପରେ ଦେଇଦେବି ସାର୍ ଆପଣଙ୍କ ଟଙ୍କା
3: ଭାରି ବଢିଆ ଲୋକ ହୋ ତମେ ଟଙ୍କା ଧାର ନେବ ଭୁଲିଯିବ ଆଚ୍ଛା ଗୋଟେ କାମ କରିବା ଚାଲ ଆମ ସମସ୍ୟାର ସମାଧାନ ଆଜି କରିଦେବା
2: କୁହନ୍ତୁ ସାର୍
3: ଆଚ୍ଛା ମୁଁ ତମକୁ ଯୋଉ ଦେଇଥିଲି ଧାର ଟଙ୍କା ସେଇ ଭିତରୁ ଅଧା ଟଙ୍କା ମୁଁ ମାଫ କରିଦେଉଛି ଅଧା ଟଙ୍କା ଭୁଲି ଯାଉଛି
2: ଆଚ୍ଛା ବହୁତ ଭଲ କଥା ସାର୍ ଆପଣ ଅଧା ଟଙ୍କା ଭୁଲି ଯାଆନ୍ତୁ ମୁଁ ବି ଅଧା ଟଙ୍କା ଭୁଲି ଯାଉଛି
1: ବର୍ତ୍ତମାନ ଗୋଟେ ସ୍କୁଲକୁ ଯିବା ସ୍କୁଲରେ ପରୀକ୍ଷା ଖାତାରେ କ'ଣ ସବୁ ଲେଖା ହେଇଛି ଶିକ୍ଷକ ପିଲାମାନଙ୍କୁ ପଚାରୁଛନ୍ତି ମାନେ କ'ଣ ବିଷୟବସ୍ତୁ ହେଇଛି ଟିକେ ମନ ଧ୍ୟାନ ଦେଇ ଶୁଣନ୍ତୁ
4: ଲେଖିଛୁ ନା ବାବାଙ୍କ ନା ଠିକ ସେ ଲେଖିଛୁ ତ
5: ଲେଖିଛୁ ତ
4: ହଁ ଯେ ଏକ ନମ୍ବର ଆନ୍ସାରଟା କ'ଣ ହବ
3: ଆଚ୍ଛା ଏ ରୀତା ଆଉ ମିତା ଶୁଣିଲ ମୋ କଥା ଆଚ୍ଛା ଏବେ ତ ତମେ ଯୋଉ ଉତ୍ତର ଖାତାରେ ଲେଖିଛ ମୁଁ ତ ତମ ବାପାଙ୍କୁ ଚିହ୍ନିଛି ତମ ଦି ଭଉଣୀ ନା ହେଲେ ମତେ ଗୋଟେ କଥାଟେ କହିଲ ବାବାଙ୍କ ନା କାହିଁ ସେ ଉତ୍ତର ଖାତାରେ ଅଲଗା ଅଲଗା ଦି ଲେଖିଛ ମୁଁ ତ ଚିହ୍ନିଛି ପ୍ରଧାନ ବାବୁଙ୍କୁ
6: ମାନେ ଆପଣ ଯଦି ଜାଣିଦେବେ ଆପଣ ଭାବିବେ ଯେ ଆମେ କପି କରୁଛୁ ବୋଲି ସେଇଥିପାଇଁ ଆମେ ଅଲଗା ଅଲଗା ଲେଖିଛୁ ସାର୍ ହଁ
1: ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଜଣେଇବେ ଆଉ ଜଣେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568 ଆଜ୍ଞା ଯଦି ଆପଣଙ୍କ ପାଖରେ ହସ କଥା ମଜା ପ୍ରଶ୍ନ ବ୍ୟଙ୍ଗ କବିତା ମାନେ ମଜା କବିତା ବା ହସ କବିତା ରହିଛି ନିଶ୍ଚୟ ପଠେଇବେ ହ୍ୱାଟ୍ସଆପ୍ରେ ପଠେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568 ତାହେଲେ ବିଦାୟ ନେଉଛୁ ଆଜିର ସଜମଜରୁ ଆମେ ସମସ୍ତେ ମୁଁ ରଞ୍ଜନ କୁମାର ବେହେରା
7: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି
8: ଆଉ ମୁଁ ସୁପ୍ରଭା
9: ମୁଁ ସନ୍ଧ୍ୟାରାଣୀ ପଟ୍ଟନାୟକ
10: ମୁଁ ରାଜୁ ପ୍ରଧାନୀ
11: ମୁଁ ସୂର୍ଯ୍ୟ ନାରାୟଣ ସାହୁ
12: ଆଉ ମୁଁ ସ୍ମୃତିମୟ ପାଣିଗ୍ରାହୀ
13: ନମସ୍କାର।

0: ଶୁଣିଲେ ହାସ୍ୟର ସତ୍ମକ କାର୍ଯ୍ୟକ୍ରମ ସଜ ମୌଜ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ ଜୟପୁର, ସମୟ ରାତି 9:45। ଆସନ୍ତୁ ଶୁଣିବା କେତୋଟି ଦେଶିଆ ଗୀତ। ପ୍ରଥମେ ଶିଳ୍ପୀ ହେଲେ ଅସ୍ମିତା ଷଡ଼ଙ୍ଗୀ, ଗୀତରଚନା ସୁଖଦେବ ବାରିକ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

0: ପ୍ରଚାର କଲୁ କେତୋଟି ଦେଶିଆ ଗୀତ।
1: ବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 10:00 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ହେଲେ ପଣ୍ଡିତ ସିଆର୍ ବ୍ୟାସ। ଖୟାଲରେ ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ମାଲବ।

सिम्बा ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ଅରିଜିତ ସିଂହ ଏବଂ ଆଶିଷ କୌର। ଗୀତ ରଚନା ରଶ୍ମି ବିରାଗ, ସଙ୍ଗୀତ ପରିଚାଳନା ତନିଷ୍କ ବାଗ୍‌ଚୀ।

ଆପଣମାନେ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ହିନ୍ଦୀ କଥାଚିତ୍ରର ଗୀତ। ପରବର୍ତ୍ତୀ ଶିଳ୍ପୀମାନେ ହେଲେ ଅରିଜିତ ସିଂ ଏବଂ ସୁନିଧି ଚୌହାନ। ଗୀତ ରଚନା ସୟେଦ କାଦ୍ରୀ। ସଙ୍ଗୀତ ପରିଚାଳନା ମିଥୁନ। ଚଳଚ୍ଚିତ୍ର ଶିବାୟ।

ହେ ବେବି ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମ ଶେଷରେ ଦ ଡର୍ଟି ପିକ୍ଚର ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ କମଲ ଖାନ୍, ଗୀତରଚନା ରଜତ ଅରୋରା, ସଙ୍ଗୀତ ପରିଚାଳନା ବିଶାଲ ଏବଂ ଶେଖର।

ଦଶଟାରେ ଏବଂ ରାତି 10:30 ପ୍ରଚାର କରିବୁ ଆଧୁନିକ ଗୀତ। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆମର ସାନ୍ଧ୍ୟ ଅଧିବେଶନ। ଆମର ସମସ୍ତ ଶ୍ରୋତା